ଆକାଶବାଣୀ ପୁରୀ, ଆଜି ମଙ୍ଗଳବାର 1948 ଶତାବ୍ଦ ଆଷାଢ଼ ମାସ 23 ଦିନ, ଇଂରାଜୀ 2026 ମସିହା ଜୁଲାଇ ମାସ 14 ତାରିଖ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:26। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆପଣମାନେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ।

ଥରେ ଶ୍ରୀକ୍ଷେତ୍ରରେ ପହଞ୍ଚିଗଲେ ଆଖି ପୂରେଇ ଦର୍ଶନ କରିବ କଳା ସାଆନ୍ତଙ୍କୁ, ଚୂଳରେ ଦୟାଣାର ଗଭା, ଭାଲ ପ୍ରଦେଶରେ କସ୍ତୁରୀର ଚିତା, କର୍ଣ୍ଣ ତଟରେ ମକର କୁଣ୍ଡଳ, ଆଉ କଣ୍ଠରେ ରତ୍ନକଣ୍ଠିମାଳ, ପୁଣି ବକ୍ଷ ଦେଶରେ ନବପଲ୍ଲବ ମିଶା ତୁଳସୀମାଳା, ଆଉ ଓଠରେ ପ୍ରବାଳ ନିନ୍ଦିତ ହସ, ରସିକ ଠାଣିରେ ବିଜେ ରସାନନ୍ଦ ପ୍ରତିମା, ଦର୍ଶନରେ ମନକୁ ଉଚ୍ଚାଟ କରୁଥିବା ଈଶ୍ୱର।

ସତରେ ଥରେ ଦେଖିଦେଲେ ସହଜରେ ଭୁଲି ହେବନି ତାଙ୍କୁ। କଳା ଚାନ୍ଦଙ୍କ କଳାବଦନରେ ଆଖି ଲାଖି ରହିବ, ମାନ ଅଭିମାନ ଭସା ବୌଦ ପରି କାଇଁ କେଣି ଲୁଚିଯିବ। ତୁଳସୀ ଆଉ ଦୟଣାର ମହମହ ବାସ୍ନା ମନକୁ ଆନମନା କରିବ, ଶ୍ୱେତ ପଦ୍ମଡୋଳା ନିଦ ହଜେଇଦେବ, କପାଳର ଟୋପି ଚନ୍ଦନ ତିଳକ ବିବେକକୁ ବିମୁକ୍ତ କରିଦେବ, ଆଉ ତାପରେ କଳା କଳା ଚକାଡୋଳାରେ ଚିରକାଳ ଲାଖି ରହିଥିବ ସେଇ

ଜେଣେ ଚାହିଁଲେ ସେଇ କଳା କଳା ଚକାଡୋଳା ଦିଶି ଯାଉଥିବ। ଭକ୍ତ ଦାସିଆର ପଖାଳ କଂସାରେ ଚକାଡୋଳା ପହଁରିଗଲା ପରି ଏ ସଂସାର କେବଳ ଚକା ଆଖିର ଏକ ବିପୁଳ ବିପଣୀ ପାଲଟିଯିବ, ଆଉ ସେଇ ଆଖି ଦେଇ ବିଦେହ ନଗରର ମଣିମୟପୁର ଦିଶିଯିବ। ଅନାହତ ଚକ୍ରରେ ଉଜାଣି ପବନ ଉଠିବ, ପରମଙ୍କ ସହ ଜୀବର ମିଳନ ଲୀଳା ଦାନା ବାନ୍ଧି ଆସୁଥିବ।

ସତରେ ସେତେବେଳେ ସେହି ଅପୂର୍ବ ସୁନ୍ଦର ରୂପକୁ ପ୍ରଶଂସା ନ କରି ରହି ହେବନି, ବରଂ ଚନ୍ଦ୍ର ବଦନରେ ଟୋପି ଟୋପି ଚନ୍ଦନ ବିନ୍ଦୁ ପିନ୍ଧେଇ ଦେବାକୁ ମନ ହେବ। ବନବିହାରୀଙ୍କୁ ବନଫୁଲ ହାରରେ ସଜେଇ ଦେବାକୁ ଇଚ୍ଛା ହେବ। ସଂସାରର ସବୁ ସୁନ୍ଦର ଉପାଦାନକୁ ଏକାଠି କରି ତାଙ୍କର ବେଶ ରଚନା କରିବାରେ ଆଗ୍ରହ ବଢ଼ିବ। ଅପୂର୍ବ ସାଜଣୀରେ ସାଜି ହେଇଥିବା ଠାକୁରଙ୍କୁ ଏମିତି ସ୍ତୁତି କରିହେବ।

ବେଶପ୍ରିୟ ଠାକୁର ସିଏ ଦିନରେ ବିବିଧ ବେଶରେ ସାଜି ହେଇ ଭକ୍ତକୁ ଆନନ୍ଦ ଦିଅନ୍ତି ପରା, ତା ଆଖିରେ ଏକ ନୂତନ ଉତ୍ସବ ସୃଷ୍ଟି କରନ୍ତି। ଜୀବନର ସକଳ ଦୁଃଖ ଶୋକକୁ କାହିଁ କେଣେ ପୋଛି ଦିଅନ୍ତି। ତାମସୀ ନିଶି ଶେଷରେ ଆଶା ଆଉ ଆଶ୍ୱାସନାରେ ଭରପୁର ସୁନାରଙ୍ଗୀ ସକାଳଟିକୁ ହାତଠାରେ ଡାକି ଆଣନ୍ତି ପରା।

0: ଶେଷ ହେଲା ବିଶେଷ ବନ୍ଦନା କାର୍ଯ୍ୟକ୍ରମ। ଶିଳ୍ପୀମାନେ ଥିଲେ ମହାପ୍ରସାଦ କର, ଲୋପିତା ମିଶ୍ର, ଚିତ୍ତରଞ୍ଜନ ଜେନା, ସ୍ୱାଗତିକା ମହାପାତ୍ର, ମହମ୍ମଦ ସିକନ୍ଦର ଆଲାମ ଏବଂ ରୀତା ମିଶ୍ର। ଗୀତ ରଚନା କରିଥିଲେ ପ୍ରଫୁଲ୍ଲ କୁମାର କର, ସ୍ନେହଲତା ମହାନ୍ତି, ରୁଦ୍ରପ୍ରସାଦ ମହାନ୍ତି, ରଘୁନାଥ ରାଉତ, ଭଗବାନ ନାୟକ ବର୍ମା ଏବଂ ନଗିନ୍ଦ୍ର ମହାପାତ୍ର। ଆଲେଖ୍ୟ ତୀର୍ଥାନନ୍ଦ ମିଶ୍ର। ଉପସ୍ଥାପନାରେ ଥିଲେ ସୁମିତ୍ରା ମହାପାତ୍ର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ କଟକ, ଅନୁଚିନ୍ତା ନିବେଦନ କରିଛନ୍ତି, ତରୁଣ କାନ୍ତି ରାଉତ।
4: ପ୍ରଣାମ ଶ୍ରୋତା ବନ୍ଧୁ, ଆଜି ଶ୍ରୀଜୀଉମାନଙ୍କର ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନର ଦିନ। ଆଜି ଅଣସର ଘର ତାଟି ଫିଟି ପଟିଦିଅଙ୍କୁ ବିମଳା ମନ୍ଦିର ନିକଟରେ ଥିବା ମଣ୍ଡଣି ଘରକୁ ବିଜେ କରିବା ପ୍ରକ୍ରିୟାର ଦିନ। ଇଏ ପୁଣ୍ୟତିଥିରେ ପ୍ରଭୁଙ୍କର ନବଯୌବନ ଦର୍ଶନ। 15 ଦିନ କାଳ ଅଣସର ଘରେ ରହିବା ପରେ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ଶ୍ରୀବିଗ୍ରହମାନେ। ଆଜି ଘଟୁଆରୀ ଘରୁ 3ଟି ରୂପା ପିଙ୍ଗଣରେ ଚନ୍ଦନ ଘୋର ଆସି ଶ୍ରୀଅଙ୍ଗରେ ଲାଗେ। ମୈଲମ ପରେ ପାଟବସ୍ତ୍ର ପିନ୍ଧନ୍ତି ଶ୍ରୀବିଗ୍ରହ। ତାପରେ ଦତ୍ତ ମହାପାତ୍ରଙ୍କ ଦ୍ୱାରା ପ୍ରସ୍ତୁତ କଜଳ ବା କଳାକୁ 3 ଜଣ ପୂଜା ପଣ୍ଡା 3ଟି କାଠି ତୋଳିକାରେ ଶ୍ରୀନେତ୍ରରେ ଲାଗି କରାନ୍ତି। ନେତ୍ରୋତ୍ସବ ପରେ 3 ବାଡ଼ରେ ବନ୍ଦାପନା ହୁଏ। ତେବେ କେଉଁ ନେତ୍ରର ଉତ୍ସବ ଏ? ଶ୍ରୀବିଗ୍ରହଙ୍କର ନା କୋଟି କୋଟି ଜନତାଙ୍କ ମାଣିକ ଖୋଜା ଆଖିର? କାହାର ନେତ୍ର ଆଜି ପହଁରିଯିବ ଅସଂଖ୍ୟ ଦର୍ଶନାର୍ଥୀଙ୍କ ମୁଣ୍ଡମାଳ ଉପରେ, ନା ଅସଂଖ୍ୟ ଦର୍ଶନାର୍ଥୀଙ୍କ ଚକ୍ଷୁ ଆଜି ପହଁରିବ ଚତୁର୍ଦ୍ଧାମୂର୍ତ୍ତିଙ୍କ ଉପରେ? ପରମେଶ୍ୱର ତ ବିଶ୍ୱ ବ୍ରହ୍ମାଣ୍ଡକୁ ପ୍ରତି ମୁହୂର୍ତ୍ତରେ ଦେଖୁଛନ୍ତି।

ସମସ୍ତଙ୍କ ଉପରେ ତାଙ୍କର ଆଖି। ଶୁକ୍ଳ ଯଜୁର୍ବେଦରେ କୁହାଯାଇଛି, ସହସ୍ର ଶୀର୍ଷା ପୁରୁଷ ସହସ୍ରାକ୍ଷ ସହସ୍ରପାତ୍ ସଭୂମି ସର୍ବତ ସ୍ପୃତ୍ୱା ଅତିଷ୍ଠତ୍ ଦଶାଙ୍ଗୁଳମ୍। ପରମେଶ୍ୱର ପୁରୁଷ ଅସଂଖ୍ୟ ଶିର ବିଶିଷ୍ଟ, ଅସଂଖ୍ୟ ଚକ୍ଷୁ ବିଶିଷ୍ଟ, ଅସଂଖ୍ୟ ପାଦ ବିଶିଷ୍ଟ। ସେ ପୃଥିବୀକୁ ଚାରିଆଡ଼ୁ ବ୍ୟାପ୍ତ ହୋଇ ଅଧିକ ଦଶ ଆଙ୍ଗୁଳ ପରିମିତ ସ୍ଥାନରେ ଅବସ୍ଥାନ କରୁଛନ୍ତି। ଗ୍ରୀକ୍ ଗଣିତଜ୍ଞ, ଦାର୍ଶନିକ, ବୈଜ୍ଞାନିକ ଆର୍କିମେଡ଼ିସ୍ ଥରେ କହିଥିଲେ,

0: ଚାରିଆଡ଼ୁ ବ୍ୟାପ୍ତ ହୋଇ ଅଧିକ ଦଶ ଆଙ୍ଗୁଳ ପରିମିତ ସ୍ଥାନରେ ଅବସ୍ଥାନ କରୁଛନ୍ତି। ଗ୍ରୀକ୍ ଗଣିତଜ୍ଞ ଦାର୍ଶନିକ ବୈଜ୍ଞାନିକ ଆର୍କିମେଡ଼ିସ୍ ଥରେ କହିଥିଲେ, ମୋତେ ପୃଥିବୀ ବାହାରେ ଛିଡ଼ା ହେବା ପାଇଁ ଖଣ୍ଡେ ଜାଗା ଦିଅ, ମୁଁ ଏ ପୃଥିବୀକୁ ଓଲଟେଇ ଦେବି। ଭାରଦଣ୍ଡ କିପରି କାର୍ଯ୍ୟ କରେ ତା'ର ପ୍ରଣାଳୀ ବୁଝିବାକୁ ଯାଇ ଏପରି ମନ୍ତବ୍ୟ ପ୍ରକାଶ କରିଥିଲେ ପ୍ରଖ୍ୟାତ ଦାର୍ଶନିକ ଆର୍କିମେଡ଼ିସ୍। କିନ୍ତୁ ତା'ର ମର୍ମ, ମଣିଷ ପୃଥିବୀ ବାହାରେ ଛିଡ଼ା ହେବା ପାଇଁ ନା ଜାଗା ପାଇବ, ନା ବାଡ଼ିକୁ ଭାରଦଣ୍ଡ କରି ପୃଥିବୀକୁ ଓଲଟାଇ ଦେଇପାରିବ। ଅନ୍ୟ ଗ୍ରହରେ ବସବାସ କରିବାକୁ ମଣିଷ ପ୍ରସ୍ତୁତ ହେଲାଣି, ଅନ୍ତରୀକ୍ଷକୁ ଯାନ ପଠାଇଲାଣି, ହେଲେ ପୃଥିବୀ ବାହାରେ ଛିଡ଼ା ହେବାର ଶକ୍ତି ତା'ର ନାହିଁ। କେବଳ ପରମାତ୍ମାଙ୍କର ସେ ଶକ୍ତି ଅଛି, କାରଣ ସେ ପୃଥିବୀକୁ ଆୟତ୍ତ କରି ତା ବାହାରେ ଦଶ ଆଙ୍ଗୁଳ ପରିମିତ ଜାଗାରେ ଅବସ୍ଥାନ କରୁଛନ୍ତି। ଏଣୁ ଭାରଦଣ୍ଡ ତାଙ୍କ ହାତରେ, ପୃଥିବୀରେ ପ୍ରଳୟ ସ୍ଥିତି ସୃଷ୍ଟି ତାଙ୍କ କ୍ଷମତା ଓ ପ୍ରକ୍ରିୟାର ଅନ୍ତର୍ଭୁକ୍ତ। କେହି କେହି ଭାଷ୍ୟକାର କହନ୍ତି, ସେ ଦଶ ଆଙ୍ଗୁଳ ପରିମିତ ଜାଗା ମଣିଷର ପାଞ୍ଚ ଜ୍ଞାନେନ୍ଦ୍ରିୟ ଆଉ ପାଞ୍ଚ କର୍ମେନ୍ଦ୍ରିୟ। କେହି ପୁଣି କହନ୍ତି, ସେ ଦଶ ଆଙ୍ଗୁଳ ପରିମିତ ଜାଗା ହେଉଛି ନାଭିଠାରୁ ନାସାଗ୍ର ଭିତରେ ଥିବା ହୃଦୟ, ସେହି ହୃଦୟ କନ୍ଦରରେ ପ୍ରଭୁ ବିରାଜମାନ କରିଥାନ୍ତି। କାରଣ ଏ ସଂସାରରେ ଯାହା ବର୍ତ୍ତମାନ ଅଛି, ଯାହା ଅତୀତରେ ଥିଲା ଓ ଯାହା ଭବିଷ୍ୟତରେ ହେବ, ଏସବୁ ସେହି ପରମାତ୍ମାଙ୍କର। ସେଥିପାଇଁ ସେ ଜଗତର ସ୍ୱାମୀ। ହରତ୍ୱଂ ସଂସାରଂ ଦ୍ରୁତତରଂ ଅସାରଂ ସୁରପତେ, ହରତ୍ୱଂ ପାପାନଂ ବିତତିଂ ଅପରାଂ ଯାଦବପତେ, ଓହୋ ଦୀନନାଥ ନିହିତଂ ଅଚଳଂ ନିଶ୍ଚିତପଦଂ, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ। ହେ ସୁରବର, ଅସାର ସଂସାରରେ ଏ ମୋର ପାପରାଶିକୁ ନାଶ କର, ମୁଁ ନିରାଶ୍ରୟ। ମୋତେ ତୁମ ଚରଣ ତଳେ ସ୍ଥାନ ଦିଅ ଯାଦବପତି, ମୋତେ ନିରାଶ ନ କରି ମୋର ଦୁଃଖ ହରଣ କର। ହେ ଜଗତର ନାଥ ଜଗନ୍ନାଥ, ତୁମେ ମୋର ନୟନରେ ଦେଖା ଦିଅ, ମୋର ଦୃଷ୍ଟି ପଥାରୂଢ଼ ହୁଅ। ସତରେ ଆମର ଦୃଷ୍ଟି ପଥାରୂଢ଼ ହେବା ସମସ୍ତ ଜିନିଷ ସ୍ଥାନ କାଳପାତ୍ରକୁ ପ୍ରଭୁ ଶାନ୍ତିରେ ରଖନ୍ତୁ। ତାଙ୍କର ନେତ୍ର ଆମର ସାମାନ୍ୟ ଚକ୍ଷୁ ଯୁଗଳ ଦ୍ୱାରା ଯେତିକି ଦେଖିବା ସମ୍ଭବ ତାକୁ ହିଁ ପ୍ରାଣବନ୍ତ କରୁ। ଶ୍ରୀମଦ୍ ଭଗବତ ଗୀତାର ଚତୁର୍ଥ ଅଧ୍ୟାୟରେ ଭଗବାନ ସେଇଥିପାଇଁ ଅର୍ଜୁନକୁ କହୁଛନ୍ତି, ବହୁନି ମେ ବ୍ୟତୀତାନି ଜନ୍ମାନି ତବଚାର୍ଜୁନ, ତାନି ଅହଂ ବେଦ ସର୍ବାଣି ନ ତ୍ୱଂ ବେତତ୍ ପରନ୍ତପ। ହେ ଶତ୍ରୁ ଦମନକାରୀ ଅର୍ଜୁନ, ତୁମର ଓ ମୋର ଅନେକ ଜନ୍ମ ବିତିଛି, ସେଗୁଡ଼ିକ ସବୁ ମୁଁ କେବଳ ମନେ ରଖିଛି, କିନ୍ତୁ ତୁମେ ତାହା ମନେ ରଖି ପାରିନାହଁ। ମଣିଷର ଏହି ବିସ୍ମରଣ ପ୍ରକ୍ରିୟାକୁ ବା ଭୁଲିଯିବା ପ୍ରବୃତ୍ତିକୁ କମେଇ ଦେବା ପାଇଁ, ଶିଥିଳ କରିଦେବା ପାଇଁ ପ୍ରଭୁଙ୍କର ଏ ନବଯୌବନ ଦର୍ଶନ, ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ତରୁଣକାନ୍ତି ରାଉତ।
2: ଶ୍ରୋତାବନ୍ଧୁମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ଅନୁଚିନ୍ତା, ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ପୁରୀ। କାର୍ଯ୍ୟକ୍ରମ ପ୍ରସାରଣ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ଶ୍ରୀରାମଚରିତ ମାନସର 135ତମ ଅଧ୍ୟାୟ। ଆଜିର ଅଧ୍ୟାୟରେ କଣ୍ଠଦାନ କରିଥିବା କଣ୍ଠଶିଳ୍ପୀ ରହିଛନ୍ତି ସୁରେଶ ୱାଡେକର।
3: Episode 135, 135.

ଶ୍ରୋତାବନ୍ଧୁମାନେ ଶୁଣିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ଶ୍ରୀରାମଚରିତ ମାନସର 135ତମ ଅଧ୍ୟାୟ। କଣ୍ଠଦାନ କରିଥିଲେ ସୁରେଶ ୱାଡେକର। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଭକ୍ତିଗୀତଟିକୁ ଶ୍ରୀଚରଣ ମହାନ୍ତିଙ୍କ କଣ୍ଠରେ ବଦ୍ରି ମିଶ୍ରଙ୍କ ଗୀତ ରଚନାରୁ।

ଶ୍ରୋତାମାନେ ଶୁଣୁଥିଲେ ଭକ୍ତି ଗୀତଟିକୁ ବଦ୍ରି ମିଶ୍ରଙ୍କ ଗୀତ ରଚନାରୁ ଶ୍ରୀଚରଣ ମହାନ୍ତିଙ୍କ କଣ୍ଠରେ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରଣ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏହି କିଛି କ୍ଷଣ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟର କେନ୍ଦୁପତ୍ର ତୋଳାଳି, ବନ୍ଧାଳୀ ଓ ସିଜନାଲ କର୍ମଚାରୀଙ୍କ ପାଇଁ ବୋନସ ଓ ପ୍ରୋତ୍ସାହନ ରାଶି ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। କେନ୍ଦୁପତ୍ର କେରି ପିଛା 10 ପଇସା ଏବଂ ଫାଳ ପିଛା 20 ପଇସା ବୃଦ୍ଧି କରାଯାଇଛି। ଏଥିପାଇଁ ରାଜ୍ୟ ସରକାର 10,78,00,000 ଟଙ୍କା ବ୍ୟୟ କରିବେ। ଏହାଛଡ଼ା କେନ୍ଦୁପତ୍ର ତୋଳାଳିଙ୍କୁ 25% ବୋନସ ଏବଂ ବନ୍ଧାଳୀ ଓ ସିଜନାଲ କର୍ମଚାରୀଙ୍କୁ 5% ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏଥିପାଇଁ 64 କୋଟି ଟଙ୍କା ବ୍ୟୟ ହେବ। ଏହି ସମସ୍ତ ପଦକ୍ଷେପ ପାଇଁ ରାଜ୍ୟ ସରକାର ମୋଟ 74,78,00,000 ଟଙ୍କା ଖର୍ଚ୍ଚ କରିବେ। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତା 16 ତାରିଖରେ ଅନୁଷ୍ଠିତ ହେବ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ନେତ୍ରୋତ୍ସବରେ ମହାପ୍ରଭୁ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ପରମ୍ପରା ଅନୁଯାୟୀ ଶ୍ରୀ ସୁଦର୍ଶନ ଦେବଙ୍କ ବୁଣାଟ ନୀତି ଶେଷ ହେବା ପରେ ଚକ ଅପସର କରାଯିବ। ଏହାପରେ ମହାପ୍ରଭୁଙ୍କ ମଙ୍ଗଳା ଆଳତୀ, ମୈଲମ, ଅବକାଶ ନୀତି ଶେଷ କରାଯାଇ 10 ଅବତାର ଠାକୁର ବାହୁଡ଼ା ବିଜେ କରିବେ। ପରେ ତାଟି ଫିଟିବା ସହ ଶ୍ରୀ ବିଗ୍ରହମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ନୀତି ନିର୍ଘଣ୍ଟ ଅନୁସାରେ ଆଜି ଅପରାହ୍ନ ପ୍ରାୟ 2ଟା ପରଠାରୁ ପ୍ରଥମ ଭିତରକାଠ ନିକଟରୁ ପରିମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମାରେ ଉଲାଗି ହୋଇଥିବା ଅଳଙ୍କାରର ଗଣତି ଆସନ୍ତା 19 ତାରିଖରେ ଗୋଟିଏ ଦିନ ପାଇଁ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି କାର୍ଯ୍ୟ ସମ୍ପନ୍ନ ହେବ। ଭିତର ରତ୍ନଭଣ୍ଡାରରେ ଥିବା ଅବଶିଷ୍ଟ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି ତାରିଖ ପରେ ଘୋଷଣା କରାଯିବ। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଗତ ମଇ ମାସ 23 ତାରିଖରୁ ସ୍ଥଗିତ ରହିଥିଲା। ରାଜ୍ୟ ସରକାର ସେତୁବନ୍ଧନ ଯୋଜନାର ଅବଧି 5 ବର୍ଷ ବୃଦ୍ଧି କରିଛନ୍ତି। ଏହି ସମୟ ମଧ୍ୟରେ 11,800 କୋଟି ଟଙ୍କା ବିନିଯୋଗରେ 3,167 ସେତୁ ନିର୍ମାଣ କରାଯିବ। ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମିଳିତ ଭାବେ ସେତୁ ନିର୍ମାଣ କରିବେ। ପ୍ରତ୍ୟେକ ଆର୍ଥିକ ବର୍ଷରେ ସେତୁବନ୍ଧନ ଯୋଜନାରେ 350

0: ରୂପେ ଜାଣିବାକୁ ହେବ। ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ଏଚ୍ପିଭି 16 ବା ହ୍ୟୁମାନ୍ ପାପିଲୋମା ଭାଇରସ୍ 16 ନାମକ ଏକ ଭୂତାଣୁ ଏହାର କାରଣ। ପ୍ରାୟ 80% ସ୍ତ୍ରୀ ଲୋକ 50 ବର୍ଷ ବେଳକୁ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି। ଏହି ଭୂତାଣୁକୁ ଚିହ୍ନଟ କରି ଏହା ବିରୁଦ୍ଧରେ ଏବେ ଟୀକାକରଣ କରାଯାଉଛି। ପ୍ରାପ୍ତବୟସ୍କ ବାଳିକା ସେମାନଙ୍କୁ ବିବାହ ପୂର୍ବରୁ ଏହି ଟୀକା ଦିଆଯାଉଛି। ଏହା ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କ ଦେହରେ ଜରାଇ କର୍କଟ ରୋଗ ବିରୁଦ୍ଧରେ ପ୍ରତିରୋଧ ଶକ୍ତି ସୃଷ୍ଟି କରେ। କିନ୍ତୁ ବିବାହ ପରେ ଏବଂ ବିବାହ ପୂର୍ବରୁ ଯେଉଁମାନେ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିସାରିଥାନ୍ତି ସେମାନଙ୍କୁ ଏହା ଦେଲେ ଫଳପ୍ରଦ ହୋଇପାରେ କିମ୍ବା ନ ହୋଇପାରେ। କାରଣ ସେମାନେ ଟୀକା ନେବା ପୂର୍ବରୁ ହୁଏତ ହ୍ୟୁମାନ୍ ପାପିଲୋମା ଭାଇରସ୍ ବା ଏଚ୍ପିଭି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇସାରିଥିବେ। ସେଥିପାଇଁ 10ରୁ 12 ବର୍ଷର ବାଳିକାମାନଙ୍କୁ ଏହି ଟୀକା ଦେବା ଏବେ ଆରମ୍ଭ କରାହେଉଛି ଏବଂ 26 ବର୍ଷ ପର୍ଯ୍ୟନ୍ତ ଏହା ଦିଆଯାଉଛି। ଏହା 3ଟି ପର୍ଯ୍ୟାୟରେ ଦିଆଯାଏ ଏବଂ 3ଟି ଟୀକା ହିସାବରେ ଦିଆହୁଏ। ଆମ ମନରେ ପ୍ରଶ୍ନ ଉଠେ, ଏହି ଟୀକାକରଣ ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୁଏ ନାହିଁ କି? ନିଶ୍ଚିତ ରୂପେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଏହି ଟୀକାକରଣରେ ଦେଖାଯାଏ, କିନ୍ତୁ ଦେଲାବେଳେ ସମୟ ସମୟରେ ମୁଣ୍ଡ ବୁଲେଇ ଲୋକମାନେ ପଡ଼ିଯାଆନ୍ତି। ସେଥିପାଇଁ ଦେବା ପରେ ରୋଗୀମାନଙ୍କୁ 15 ମିନିଟ୍ ବିଶ୍ରାମ ନେବାକୁ କୁହାଯାଇଥାଏ। ଏତଦ୍ ବ୍ୟତୀତ ଆଣ୍ଠୁ ଗଣ୍ଠି ବାତ, ଦୁର୍ବଳ ଲାଗିବା, ଦେହାତ ଦରଜ ଲାଗିବା ଇତ୍ୟାଦି ଦେଖାଯାଇଥାଏ। ସମୟ ସମୟରେ ଏହାର ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ଆମେ ଦେଖିଥାଉ। ସେଥିପାଇଁ ଏହାକୁ ଦେବା ପୂର୍ବରୁ ସ୍ତ୍ରୀ ରୋଗ ବିଶେଷଜ୍ଞମାନଙ୍କ ସାଙ୍ଗରେ ନିଶ୍ଚିତ ରୂପେ ସମ୍ପର୍କ କରିବା ଉଚିତ ବୋଲି ଆମେ କହିଥାଉ। ତାପରେ ପ୍ରଶ୍ନ ଉଠେ, କାହାକୁ ଦିଆଯାଏ ନାହିଁ? ଏହି ଟୀକାକରଣ ଗର୍ଭବତୀ ମହିଳାମାନଙ୍କୁ ଦିଆଯାଏ ନାହିଁ ଏବଂ ଯେଉଁମାନଙ୍କ ଶରୀରରେ ପ୍ରତିରୋଧକ ଶକ୍ତି କମ୍ ତଥା ଯେଉଁମାନେ ଏଡ୍ସରେ ବା ଏଚ୍ଆଇଭିରେ ଆକ୍ରାନ୍ତ ଏବଂ ଯେଉଁମାନେ କର୍କଟ ରୋଗରେ ଆକ୍ରାନ୍ତ ଚିକିତ୍ସା ନେଉଛନ୍ତି ସେମାନଙ୍କୁ ଏହା ଦିଆଯାଏ ନାହିଁ। ତେଣୁ ସର୍ବଶେଷରେ ଆମେ ଏହା କହିପାରିବା, ଜରାଇ କର୍କଟ ରୋଗର ଟୀକାକରଣ ଏହି ରୋଗକୁ ମୂଳପୋଛ କରିବାକୁ ନିଶ୍ଚିତ ରୂପେ ଏକ ଅଭିନବ ଉଦ୍ୟମ। ଏହା କାର୍ଯ୍ୟକାରୀ ହୋଇପାରିଲେ ଜରାଇ କର୍କଟ ରୋଗକୁ ଯେ ନିଶ୍ଚୟ ଆମେ ହରାଇ ପାରିବା ଏଥିରେ ସନ୍ଦେହ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଜରାୟୁ ଓ ଗ୍ରୀବା କର୍କଟ ରୋଗ ପାଇଁ ଜନସଚେତନତା, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଦୀପ୍ତିରାଣୀ ସାମନ୍ତ, ଆକାଶବାଣୀ କଟକ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଜାତିସଂଘ ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କଲା ଭାରତ। ବଙ୍ଗୋପସାଗରରେ ପଶ୍ଚିମବଙ୍ଗର ମାଛଧରା ଟ୍ରଲର ବୁଡ଼ି ଘଟଣାରେ 9 ଜଣଙ୍କର ମୃତ୍ୟୁ, 6 ଜଣ ନିଖୋଜ। ଭାରତକୁ ପ୍ରତ୍ୟାବର୍ତ୍ତନ କଲା ଭିଏତନାମ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର। ହର୍ମୁଜ ପ୍ରଣାଳୀରେ ଇରାନ ଏବଂ ସେହି ଦେଶ ସହ ବାଣିଜ୍ୟିକ କାରବାର କରୁଥିବା ଜାହାଜଗୁଡ଼ିକ ଉପରେ ପୁନଃ ଅବରୋଧ ଲାଗୁ କରିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା। ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହେଉଛି 3ଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ଜାତିସଂଘ ପରିଷଦ ୟୁଏନ୍ଏସ୍ସିର 2028-29 କାର୍ଯ୍ୟକାଳ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚନ ଲଢ଼ିବ। ଆନୁଷ୍ଠାନିକ ଭାବେ ଏଥିପାଇଁ ଭାରତ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଗତ ରାତିରେ ଭାରତର ପ୍ରାର୍ଥୀତ୍ୱକୁ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱ ଶାନ୍ତି, ସୁରକ୍ଷା ଏବଂ ସମନ୍ୱିତ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଭାରତର ଶାନ୍ତି, ଆଦର୍ଶ, ବିଶ୍ୱାସ ଏବଂ ଅଖଣ୍ଡତା ଆଧାରିତ ଦୃଷ୍ଟିକୋଣ ସହାୟକ ହୋଇପାରିବ। ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ସଂଘର୍ଷ ଏବଂ ଅସ୍ଥିରତାର ପରିସ୍ଥିତିରେ ଜାତିସଂଘର ଭୂମିକା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ବହନ କରୁଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଅସ୍ଥାୟୀ ସଦସ୍ୟ ପାଇଁ ଭାରତର ଯୋଗ୍ୟତା ଉପରେ ଆଲୋକପାତ କରି ଡକ୍ଟର ଜୟଶଙ୍କର ଜାତିସଂଘ ଶାନ୍ତି ମିଶନରେ ଭାରତର ଅବଦାନ ଉପରେ ମତ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ଏହି ମିଶନ କାର୍ଯ୍ୟକାରୀ ହେବା ପରଠାରୁ ଭାରତର ପ୍ରାୟ 3 ଲକ୍ଷ କର୍ମଚାରୀ 50 ମିଶନରେ ଅଂଶଗ୍ରହଣ କରିଛନ୍ତି। ଏବେ ମଧ୍ୟ 10 ଜାତିସଂଘ ମିଶନରେ ଭାରତର 4,300 ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ସମସ୍ୟାର ସମାଧାନ ପାଇଁ ଭାରତ ସର୍ବଦା ନିରନ୍ତର ଆଲୋଚନା ଏବଂ କୂଟନୈତିକ ପ୍ରୟାସକୁ ସମର୍ଥନ କରିଆସିଛି। ଦକ୍ଷିଣ ବିଶ୍ୱର ସ୍ଥିତିକୁ ସାମ୍ନାକୁ ଆଣିବା ପାଇଁ ଭାରତ ନିଜର ପ୍ରୟାସ ଜାରି ରଖିଛି। ଡକ୍ଟର ଜୟଶଙ୍କର କହିଛନ୍ତି,

ସୁରକ୍ଷା ପରିଷଦରେ ଭାରତର ଉପସ୍ଥିତି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ। ଭାରତ ଯଦି ନିର୍ବାଚିତ ହୁଏ 2028ରୁ ଦୁଇ ବର୍ଷ ପାଇଁ କାର୍ଯ୍ୟ କରିବ। ପୂର୍ବରୁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଭାରତ 8 ଥର କାର୍ଯ୍ୟ କରିସାରିଛି। ପଶ୍ଚିମବଙ୍ଗ ଉପକୂଳରୁ ବଙ୍ଗୋପସାଗରରେ ବୁଡ଼ିଯାଇଥିବା ଏକ ମାଛଧରା ଟ୍ରଲର୍କୁ ଉଦ୍ଧାର କରାଯାଇଛି। ଚଳିତ ମାସ ଆରମ୍ଭରୁ ଏହି ଟ୍ରଲର୍ଟି ନିଖୋଜ ଥିବା ଜଣାପଡ଼ିଥିଲା। ଏଥିରେ 9 ଜଣ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହେବା ସହ 6 ଜଣ ଏବେ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ଗତ 2 ତାରିଖରୁ 15 ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଏହି ଟ୍ରଲର୍ଟି ଶଙ୍କରପୁର ସମୁଦ୍ର ବନ୍ଦରରୁ ମାଛ ଧରିବାକୁ ସମୁଦ୍ରକୁ ବାହାରିଥିଲା। 5 ତାରିଖ ପରଠାରୁ ଟ୍ରଲର୍ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ତଟରକ୍ଷୀ ବାହିନୀ, ଭାରତୀୟ ନୌସେନା ଏବଂ ରାଜ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକ ମିଳିତ ସହଯୋଗରେ ରବିବାର ଦିନ ବଙ୍ଗୋପସାଗରରେ ବୁଡ଼ିଯାଇଥିବା ଏହି ଟ୍ରଲର୍ଟିକୁ ଠାବ କରାଯାଇଛି। ଜାହାଜର କ୍ୟାବିନ୍ରୁ 9 ନଷ୍ଟ ହୋଇଯାଇଥିବା ମୃତଦେହ ଉଦ୍ଧାର କରାଯାଇଛି। ସେଗୁଡ଼ିକୁ ଦକ୍ଷିଣ 24 ପରଗଣା ଜିଲ୍ଲାର ସୀତାରାମପୁରକୁ ଅଣାଯାଇଛି। ଚିହ୍ନଟ ପାଇଁ କଟାପୁକୁରୁ ମୋର୍ଗରେ ରଖାଯାଇଛି। ଡିଏନ୍ଏ ପରୀକ୍ଷଣ ମାଧ୍ୟମରେ ମୃତଦେହ ଚିହ୍ନଟ ପାଇଁ ପରିବାର ସଦସ୍ୟଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି। ପଶ୍ଚିମବଙ୍ଗ ରାଜ୍ୟ ମତ୍ସ୍ୟ ବିଭାଗ ମନ୍ତ୍ରୀ ରାଜେଶ ମହତୋ କହିଛନ୍ତି, ଡିଏନ୍ଏ ଚିହ୍ନଟ ଏବଂ ଆଇନଗତ ଔପଚାରିକତା ସମାପ୍ତ ହେବା ପରେ ମୃତ ଶରୀରଗୁଡ଼ିକୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସେମାନେ ସମବେଦନା ଜଣାଇବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ଓଏମ୍ଆର୍ ସିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଏନ୍ଟିଏର ସରକାରୀ ୱେବ୍ସାଇଟ୍ nit.nta.nic.in ଉପଲବ୍ଧ ରହିଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଛାତ୍ରଛାତ୍ରୀମାନେ ସେମାନଙ୍କର ଆବେଦନ ନମ୍ବର ବ୍ୟବହାର କରି ଏହାର ଲଗ୍ଇନ୍ କରିପାରିବେ। ସ୍କାନର ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ଉତ୍ତର ସହିତ ସେମାନଙ୍କର ଉତ୍ତରଗୁଡ଼ିକୁ ତୁଳନା କରିବାକୁ ଏନ୍ଟିଏ ପରାମର୍ଶ ଦେଇଛି। ଅସମାନତା କ୍ଷେତ୍ରରେ ଛାତ୍ରଛାତ୍ରୀ ସେଠାରେ ଦର୍ଶାଯାଇଥିବା ବିକଳ୍ପକୁ ଚିହ୍ନଟ କରି ନିଜର ଦାବି ଉପସ୍ଥାପନ କରିପାରିବେ। ଏଥିପାଇଁ 200 ଟଙ୍କାର ଅଣଫେରସ୍ତ ଯୋଗ୍ୟ ପ୍ରକ୍ରିୟାକରଣ ଫି ଦାଖଲ କରିବାକୁ ପଡ଼ିବ। ଦାବି ଯଦି ଗ୍ରହଣୀୟ ହୁଏ ତେବେ ଫି ଫେରସ୍ତ କରାଯିବାର ବ୍ୟବସ୍ଥା ରହିଛି ବୋଲି ଏନ୍ଟିଏ କହିଛି। ଆସନ୍ତାକାଲି ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ରହିଛି। ଛାତ୍ରଛାତ୍ରୀମାନେ ସୁବିଧା ପାଇଁ ଏନ୍ଟିଏ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭିଏତନାମର ଫୁକ୍ କ୍ୱିକ୍ ଦ୍ୱୀପ ନିକଟରେ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି। ଭାରତୀୟ କୂଟନୈତିକ ମିଶନଗୁଡ଼ିକ ଭିଏତନାମ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ଏହି ପାର୍ଥିବ ଶରୀରଗୁଡ଼ିକୁ ହୋ ଚି ମିନ୍ ସିଟିରୁ ବିମାନ ଯୋଗେ ମୁମ୍ବାଇକୁ ଅଣାଯାଇଛି। ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମଭୂମିକୁ ପରିବହନ ଏବଂ ପରିବାରବର୍ଗଙ୍କୁ ହସ୍ତାନ୍ତର ନେଇ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଏବଂ କେରଳ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରାଯାଉଛି। ଦୁର୍ଘଟଣା ପରେ ଉଦ୍ଧାର, ଚିହ୍ନଟ ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ସହଯୋଗ ପ୍ରଦାନ କରିଥିବାରୁ ଭିଏତନାମ କର୍ତ୍ତୃପକ୍ଷଙ୍କୁ ସେଠାରେ ଥିବା ଭାରତୀୟ ଦୂତାବାସ କୃତଜ୍ଞତା ଜଣାଇଛି। ଗତ ଶୁକ୍ରବାର ଘଟିଥିବା ଏହି ବୋଟ୍ ବୁଡ଼ି ଘଟଣାରେ 15 ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହେବା ସହ 17 ଜଣଙ୍କୁ ଉଦ୍ଧାର କରାଯାଇଥିଲା। ବୋଟ୍ଟିରେ 32 ଜଣ ଭାରତୀୟ ପର୍ଯ୍ୟଟକ ଏବଂ 4 ଜଣ କ୍ରୁ ସଦସ୍ୟ ରହିଥିଲେ। ଉଦ୍ଧାର ପାଇଥିବା ପର୍ଯ୍ୟଟକଙ୍କ ମଧ୍ୟରୁ 16 ଜଣ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଜଣେ ପର୍ଯ୍ୟଟକ ଭିଏତନାମ ଡାକ୍ତରଖାନାରେ ଏବେ ଚିକିତ୍ସାଧୀନ ଅଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଇରାନ୍ ଜାହାଜଗୁଡ଼ିକ ଉପରେ ଆମେରିକା ପୁନଃ ଅବରୋଧ ବ୍ୟବସ୍ଥା ଲାଗୁ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ସାମୁଦ୍ରିକ ସୁରକ୍ଷା ଖର୍ଚ୍ଚ ଭରଣ କରାଇବା ପାଇଁ ଏହି ଜଳପଥରେ ମାଲ ପରିବହନ କରୁଥିବା ଜାହାଜଗୁଡ଼ିକ ଉପରେ 20% ଶୁଳ୍କ ଲାଗୁ କରିବା ନେଇ ସେ ଘୋଷଣା କରିଛନ୍ତି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଏହି ଅବରୋଧ କେବଳ ଇରାନ୍ ଏବଂ ସେହି ଦେଶ ସହିତ ବାଣିଜ୍ୟ କାରବାର କରୁଥିବା ଜାହାଜଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ। ଶ୍ରୀ ଟ୍ରମ୍ପ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଏବେ ମଧ୍ୟ ଉନ୍ମୁକ୍ତ ରହିଛି ଏବଂ ଅନ୍ୟ ଦେଶର ବାଣିଜ୍ୟିକ କାରବାର ପାଇଁ ପଥ ଉନ୍ମୁକ୍ତ ରହିବ। ଆମେରିକୀୟ ସେନା କହିଛି, ଆଜି ରାତିରୁ ଇରାନ୍ ବନ୍ଦରଗୁଡ଼ିକରେ ଅବରୋଧ ପୁନଃ ଆରମ୍ଭ କରାଯିବ। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ଉପରେ ଇରାନ୍ର ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଇରାନ୍ର ଅନେକ ଲକ୍ଷ୍ୟସ୍ଥଳୀ ଉପରେ ଆମେରିକା ଆକ୍ରମଣ କରିଛି। ଏହାର ଜବାବରେ ବାହାରିନ୍, ଓମାନ୍ ଏବଂ କୁଏତ୍ ସମେତ ମଧ୍ୟପ୍ରାଚ୍ୟର ବିଭିନ୍ନ ରାଷ୍ଟ୍ରରେ ଥିବା ଆମେରିକୀୟ ସେନାଘାଟିଗୁଡ଼ିକ ଉପରେ ତେହେରାନ୍ ପକ୍ଷରୁ ପ୍ରତିଶୋଧମୂଳକ ଆକ୍ରମଣ କରାଯାଇଛି। ହର୍ମୁଜ୍ ପ୍ରଣାଳୀ ଉପରେ ଇରାନ୍ ନିଜର କର୍ତ୍ତୃତ୍ୱକୁ ଦାବି କରିବା ସହିତ ଆମେରିକାର ପଦକ୍ଷେପକୁ ପ୍ରତ୍ୟାଖ୍ୟାନ କରିଛି। ଇରାନ୍ର ସରକାର

0: ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେଠାକାର କେନ୍ଦ୍ରୀୟ ମୁଖ୍ୟାଳୟର ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଇବ୍ରାହିମ୍ ଜୋଲପାଘାରୀ କହିଛନ୍ତି, କୌଣସି ପରିସ୍ଥିତିରେ ଇରାନ ହର୍ମୁଜ୍ ପ୍ରଣାଳୀର ପରିଚାଳନାରେ ଆମେରିକାର ହସ୍ତକ୍ଷେପକୁ ଗ୍ରହଣ କରିବ ନାହିଁ। ଆମେରିକୀୟ ସେନାକୁ ପରିଚାଳନାଗତ ସମର୍ଥନ ପ୍ରଦାନ କରୁଥିବା ଦେଶଗୁଡ଼ିକୁ ଇରାନ ବିରୁଦ୍ଧରେ ଯୁଦ୍ଧ କାର୍ଯ୍ୟରେ ସାମିଲ ଥିବା ନେଇ ବିବେଚନା କରାଯିବ ବୋଲି ମୁଖପାତ୍ର ଜୋଲପାଘାରୀ ଚେତାବନୀ ଦେଇଛନ୍ତି। ଆନ୍ତର୍ଜାତିକ ଜାହାଜ ଚଳାଚଳ ତଦାରଖ କରୁଥିବା ଜାତିସଂଘର ସଂସ୍ଥା ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ କହିଛି, ଟ୍ରମ୍ପଙ୍କ ଏହି ପ୍ରସ୍ତାବ ବିଷୟରେ ଅଧିକ ସୂଚନା ଜାଣିବାକୁ ଚେଷ୍ଟା ଜାରି ରହିଛି। ତେବେ ଆନ୍ତର୍ଜାତିକ ଜଳପଥ ଦେଇ ଟୋଲ୍ ଆଦାୟକୁ ସେମାନେ ବିରୋଧ କରିଛନ୍ତି। ବିଶ୍ୱ ଦୃଶ୍ୟଶ୍ରାବ୍ୟ ଏବଂ ମନୋରଞ୍ଜନ ସମ୍ମିଳନୀ ୱେବ୍ସ 2027 ପାଇଁ ଭାରତର ପ୍ରସ୍ତୁତ ଶୀର୍ଷକ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଆମନ୍ତ୍ରଣ କରାଯାଇଛି। ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ସୃଜନଶୀଳତାକୁ ଚିହ୍ନଟ କରିବା, ସେମାନଙ୍କୁ ପ୍ରୋତ୍ସାହିତ ତଥା ଦକ୍ଷତା ବୃଦ୍ଧି ଓ ପ୍ରସ୍ତୁତ ପ୍ରସଙ୍ଗକୁ ପ୍ରଦର୍ଶନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। କୃତ୍ରିମ ବୁଦ୍ଧିମତା, ଡିଜିଟାଲ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା ଆଧାରିତ ସୃଜନ କ୍ଷେତ୍ର ସହିତ ଗଣମାଧ୍ୟମ ଏବଂ ମନୋରଞ୍ଜନ ଆଦିରେ ସହଯୋଗ ପାଇଁ ଏହି ପଦକ୍ଷେପ ସୁଯୋଗ ସୃଷ୍ଟି କରିବ ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ତିନିଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେଉଛି। ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3:30 ଆରମ୍ଭ ହେବ। ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମ୍ରା ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। 21 ବର୍ଷରୁ କମ୍ ଭାରତୀୟ ମହିଳା ହକି ଦଳ ଆଜି ବେଲଜିୟମ୍ ବିପକ୍ଷରେ ଖେଳିବ। ବ୍ରିଟେନ୍ ଗସ୍ତରେ ଥିବା ଏହି ଦଳ ଇଂଲଣ୍ଡର ଲିସେଲାଲ ନ୍ୟାସନାଲ୍ ସ୍ପୋର୍ଟସ୍ ସେଣ୍ଟର୍ଠାରେ ଏହି ଅନ୍ତିମ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଜାତିସଂଘ ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କଲା ଭାରତ। ବଙ୍ଗୋପସାଗରରେ ପଶ୍ଚିମବଙ୍ଗର ମାଛ ଧରା ଟ୍ରଲର ବୁଡ଼ି ଘଟଣାରେ 9 ଜଣଙ୍କର ମୃତ୍ୟୁ, 6 ଜଣ ନିଖୋଜ। ଭାରତକୁ ପ୍ରତ୍ୟାବର୍ତ୍ତନ କଲା ଭିଏତନାମ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର। ହର୍ମୁଜ୍ ପ୍ରଣାଳୀରେ ଇରାନ ଏବଂ ସେହି ଦେଶ ସହ ବାଣିଜ୍ୟିକ କାରବାର କରୁଥିବା ଜାହାଜଗୁଡ଼ିକ ଉପରେ ପୁନଃ ଅବରୋଧ ଲାଗୁ କରିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହେଉଛି ତିନିଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଶ୍ରୋତାବନ୍ଧୁମାନେ ଶୁଣୁଥିଲେ ଓଡ଼ିଆରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପ୍ରସାରଣ ହେଉଛି 103.4 FM ମାଧ୍ୟମରେ।
2: ଏକ ପ୍ରକାର ସେ PM ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ପୁରୀ ପରିକ୍ରମା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି କେଦାର ସାହୁ। କାର୍ଯ୍ୟକ୍ରମଟିର ପ୍ରଯୋଜନାରେ ରହିଛନ୍ତି ଦିଲୀପ କୁମାର ନାୟକ।
2: ନମସ୍କାର ଶ୍ରୋତାବନ୍ଧୁ, ନବଯୌବନ ପବିତ୍ର ତିଥି ଅବସରରେ ଆମ କାର୍ଯ୍ୟକ୍ରମ ପୁରୀ ପରିକ୍ରମା ମାଧ୍ୟମରେ ଶୁଭ ସକାଳର ଶୁଭକାମନା ଜଣାଇ ସ୍ୱାଗତ କରୁଛୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମରେ ଏକ ନୂତନ ଅଧ୍ୟାୟକୁ।

କାରଣ ଲୀଳାମୟ ମଣିମା କଳା ଠାକୁର ମାନବୀୟ ଲୀଳା ସମ୍ପାଦନର ଆଉ ଏକ ସୋପାନରେ ଜ୍ୱରରୁ ଆଶ୍ୱସ୍ତି ଲାଭ କରି କୋଟି ଓଡ଼ିଆଙ୍କର ହୃଦତାପକୁ ବିନାଶ କରି ନୂତନ ଯୌବନର ଅପୂର୍ବ ବେଶରେ ବିରହରେ ଜର୍ଜରିତ ଭକ୍ତଗଣଙ୍କୁ ଦର୍ଶନ ଦେବେ। ମହାପ୍ରଭୁ ଆଜି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଦାରୁବ୍ରହ୍ମ ସ୍ୱରୂପରେ ଦର୍ଶନ ଦେଉଛନ୍ତି। ଆଜିର ସକାଳର ସୁନେଲି କିରଣ ଭକ୍ତଗଣଙ୍କୁ କଷ୍ଟ ଦେଉନି। ମନ୍ଦ ମନ୍ଦ ପବନରେ ଶ୍ରୀଜଗନ୍ନାଥ ନାମ ସଂକୀର୍ତ୍ତନ ବେତାର ତରଙ୍ଗ ପରି କାନରେ ଶୁଭୁଛି। ଯେଉଁ ମହାପ୍ରଭୁଙ୍କର ନାମ ଶ୍ରବଣ ମାତ୍ରକେ ଜୀବର ସବୁଠାରୁ ବଡ଼ ରୋଗ ଭବବ୍ୟାଧି ଦୂରୀଭୂତ ହୋଇଥାଏ, ସେ ପୁଣି ଜ୍ୱର ବ୍ୟାଧିରେ ଉପଚାର ଗ୍ରହଣ କରିଛନ୍ତି। ଲୀଳାମୟ ଠାକୁର ସାରା ସଂସାରକୁ ମାନବୀୟ ଲୀଳା ସମ୍ପାଦନର ବାର୍ତ୍ତା ଦେଉଛନ୍ତି। ଓଡ଼ିଆ ଜାତି ଯାହାଙ୍କୁ ଜୀବନର ସର୍ବଶ୍ରେଷ୍ଠ ଧନ ଭାବରେ ବର୍ଣ୍ଣନା କରେ, ସେହି କାଳିଆ ଧନ ଆମର 15 ଦିନ ଦର୍ଶନ ଦେବେ ନାହିଁ ଏହା ଶୁଣିବା ପରଠାରୁ ଭକ୍ତ ପ୍ରାଣ ବ୍ୟାକୁଳିତ ହୋଇ ଉଠିଥିଲା।

0: ସରସ୍ୱତୀ ଭୋଗ ଲାଗେ, କିନ୍ତୁ ଏଇ ତାଠି ଖୋଲିଯିବା ପରେ ମହାପ୍ରଭୁଙ୍କର କାର୍ଯ୍ୟ ଲାଗି ମହାପ୍ରଭୁ ରଥକୁ ଯାଆନ୍ତି ଆଉ। ଯେତେବେଳେ ମହାପ୍ରଭୁ ରତ୍ନ ସିଂହାସନ ଛାଡ଼ିଦେଲେ, ସାନ ବେଦି ଉପରକୁ ଗଲେ ସେ ରତ୍ନ ସିଂହାସନ ଛାଡ଼ିଦେଲେ, ମହାପ୍ରଭୁ ଅଲଗା ହେଇଗଲେ। ସେ ଅଲଗା ସମୟ ତକ ଆମର ଆମ ପାଖରେ ରହି ବର୍ତ୍ତମାନ ଆମେ ତାଙ୍କର ଯେତେ ଯାତ୍ରା ସବୁ ନୀଳାଦ୍ରି ବିଜୟକୁ ପୁଣି ପୁନରାୟ ଫେରିଲା ପର୍ଯ୍ୟନ୍ତ ତାଙ୍କ ଶରୀରର ଶ୍ରୀରଙ୍ଗର ଯାହା ରକ୍ଷକ ଯାହା ଯାହା ହବ ସେ ଦାୟିତ୍ୱ ସବୁ ଆମର ଅଟେ। ଏହି ସମୟରେ ବର୍ତ୍ତମାନ ଆଉ ତ ସବୁବେଳ ପାଇଁ ଠାକୁର ନୀଳାଦ୍ରି ବିଜୟକୁ ଫେରିଲା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ଦୈତାପତିମାନେ ନିଅନ୍ତି ନେଇଥାନ୍ତି ଏବଂ ନେଇକିରି ଗୁଣ୍ଡିଚା ଘର ପର୍ଯ୍ୟନ୍ତ ଯାଇକିରି ଆମର ଗୁଣ୍ଡିଚା ରାଣୀଙ୍କର କୀର୍ତ୍ତି ରକ୍ଷା କରିବାକୁ ନେଇ ନବଦିନ ଯାତ୍ରାରେ ସେଠୁ ନବଦିନ ଯାତ୍ରା ସରି ବାହୁଡ଼ା ଦିନ ଫେରିଲା ପରେ ସୁନାବେଶ ଏବଂ ଅଧରପଣାର କାର୍ଯ୍ୟକ୍ରମ ସବୁ ସାରି ସମସ୍ତ ଦାୟିତ୍ୱ ନିଜ ଦାୟିତ୍ୱରେ ନେଇ ନୀଳାଦ୍ରି ଯେ ପ୍ରଥମ ତା ପରଦିନ କରନ୍ତି। ସେବା ମନକୁ ଧନ୍ୟ କରିବୁ କାହିଁକି ନା ଆମେ ତ ଆମକୁ ତ ଭଗବାନ ଜଗନ୍ନାଥ ସେବା ଦେଇଛନ୍ତି, ଏ ସେବା ତ ଆମକୁ କେହି ଦେଇନାହାନ୍ତି କିଛି ନାହିଁ। ଆମେ ତାଙ୍କ ତରଫରୁ ତାଙ୍କ ଷ୍ଟେଟରୁ ତାଙ୍କର ବର୍ତ୍ତମାନ ସିଏ ନିଜେ ସେବାକୁ ଖଞ୍ଜିଛନ୍ତି, ଆମକୁ ଯାହା ସେ କହିଛନ୍ତି ଯାହା ଯାହା କରିବାକୁ ଆମେ ସେହି ଅନୁସାରେ ପୃଥିବୀ ମୁତାବକ ତାଙ୍କ ସେବା କରିବାରେ ବ୍ୟସ୍ତ ଅଛୁ।
1: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ତେବେ ଶ୍ରୋତାବନ୍ଧୁ, ମଣିମା ଆମର ଏମିତି ଠାକୁର ଯାହାଙ୍କୁ ଦେଖିଲେ ଅଧରେ ହସ ଭରେ ଆଉ ଆଖିରୁ ଲୁହ ଝରେ, ଆଉ ସେତେବେଳେ ଲାଗେ ମହାପ୍ରଭୁ ଆମକୁ ଯେମିତି କୋଳେଇ ଧରିଛନ୍ତି। ତାଙ୍କୁ ଅନୁଭବରେ ଦର୍ଶନ କରୁଥିବା ଭକ୍ତଙ୍କୁ ଲାଗେ ସତେ ଯେମିତି ମହାପ୍ରଭୁ ଦୁଇ ଭୁଜ ପ୍ରସାରିତ କରି ଆଲିଙ୍ଗନ କରି ରଖିଛନ୍ତି। ସେ ଭକ୍ତ ପାଇଁ ଭାଇ, ବନ୍ଧୁ ଓ ସଖା। ଭକ୍ତଟିଏ ପ୍ରାଣକୁ ପୂର୍ଣ୍ଣତା ଦେବା ପାଇଁ କାହିଁ କେତେ ଦୂରରୁ ଆସିଥାଏ ଶ୍ରୀମନ୍ଦିରକୁ ଦର୍ଶନ କରିବା ପାଇଁ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ପରବର୍ତ୍ତୀ ସ୍ୱପ୍ନରେ ଭେଟିବା ଜଣେ ଭକ୍ତଙ୍କୁ ଏବଂ ତାଙ୍କଠାରୁ ପଚାରି ବୁଝିବା କଣ ରହିଛି ତାଙ୍କର ଅନୁଭୂତି।
2: ଜୟ ଜଗନ୍ନାଥ। ଇନ୍ଦ୍ରାଣୀ ମିଶ୍ର, ପୁରୀର ମଣିମହାସର ବଗିଚାରେ ରହୁଛୁ ଆମେ। ଆମେ ତ ସବୁଦିନ ଦର୍ଶନ କରୁଛୁ, ଆଜି ଆସିଛୁ ଦର୍ଶନ କରିବାକୁ, ଯେହେତୁ ଯେତେବେଳେ ପ୍ରଭୁଙ୍କର ଡୋରି ଲାଗିବ ସେତେବେଳେ ଦର୍ଶନ ହବ। ଆମେ ଡେଲି ପଟିଦିଅ ପତିତ ପାବନଙ୍କୁ ଦର୍ଶନ କରୁଛୁ, ଯାଇଥିଲୁ ଭିତରେ ଗୋଟେ ଦିନ ଦର୍ଶନ କରିଛୁ, ଠାକୁରଙ୍କୁ ଡାକୁଛୁ କେମିତି ଜ୍ୱରରୁ ଠାକୁର ଶୀଘ୍ର ଉଠିଲେ ଆମେ ଟିକେ ଚକାଆଖିଙ୍କୁ ଦେଖିବୁ। ସମସ୍ତଙ୍କର ଯେହେତୁ ସିଏ ମହୁଡ଼ମଣି, ତାଙ୍କୁ ଟିକେ ଦେଖିବା ପାଇଁକା ଆମ ମନ ବି ବ୍ୟାକୁଳ ହେଉଛି ସବୁବେଳେ। ଆମେ ତ ଦେଖୁଛୁ ଜ୍ୱରରେ ଠାକୁରଙ୍କୁ ଡାକୁଥିଲୁ କେମିତି ପ୍ରଭୁ ଭଲ ହେଇକିରି ଶୀଘ୍ର ଉଠନ୍ତୁ। କିଏ ତ ଜଗତର ନାଥ ଜଗନ୍ନାଥ, ତାଙ୍କର ମାନବ ନୀଳା କିଏ କହିପାରିବ, ସିଏ ତ ସବୁ ଲୀଳା ଲଗେଇଛନ୍ତି, ସମସ୍ତେ ଦେଖୁଛନ୍ତି, ଆଉ ତାରି ଭିତରେ ଆମେ ତାଙ୍କ ଲୀଳା ଦେଖୁଛୁ। ଯାହା ପ୍ରଭୁଙ୍କର ଇଏ, ଆମେ ଆସୁଛୁ ତ ଡେଲି ଦର୍ଶନ କରୁଛୁ, ପ୍ରଭୁ ତ ଘରେ ଡୋରି ଲଗେଇଛନ୍ତି ଦର୍ଶନ କରିକିରି ବାହାରୁ। ଯେହେତୁ ଦିନ ଯାକ ଆମର ଆଳତୀ ଟିକେ ନ ଦେଖିଲେ ଭଲ ଲାଗେନି, ଆମେ ତ ଗୃହିଣୀ ଲୋକ ସବୁବେଳେ ସକାଳୁ ଠାକୁରଙ୍କ ପାଖକୁ ଯାଇପାରୁନୁ, ଆମେ ଟିକେ ଟିଭିରେ ଯେହେତୁ ଦେଖିକି ମନ ତୃପ୍ତି କରୁଛୁ ଆଳତୀ ଟିକେ ଦେଖିକିରି। ଆଉ କଣ କହିବି, ସନ୍ଧ୍ୟାବେଳେ ଯେଉଁଦିନ ପ୍ରଭୁଙ୍କର ଡୋରି ଲାଗେ ଯାଉ ଦର୍ଶନ କରିକିରି ଆସୁଛୁ, ପ୍ରଭୁଙ୍କର ପାଦେ ପାଦେ ଅନୁଭୂତି। କଣ ଅନୁଭୂତି କହିବୁ, ସବୁ ତ ସ୍ମରଣ ରହେନି, ଯେହେତୁ ଦୁଶ୍ଚିନ୍ତା ଭିତରେ ମଣିଷ ଗତି କରେ ଘର ସଂସାର ଭିତରେ, ସବୁ କଣ ମନେ ରଖିପାରେ। ଗୋଟେ ଛୋଟ କଥା ହେଲା, ମୁଁ ଯେତେବେଳେ ଗାଁରେ ରହୁଥିଲି ଠାକୁରଙ୍କୁ ଗରୁଡ଼ ପଛରେ ସବୁଦିନ ଆସେ ମୁଣ୍ଡିଆ ମାରେ, ଯେତେବେଳେ ବହୁତ ବର୍ଷ 15 ବର୍ଷ ତଳେ ଡେଲି ମଙ୍ଗଳ ଆଳତୀ ଦେଖିବାକୁ ଯାଏ, ଠାକୁରଙ୍କୁ ମୁଣ୍ଡିଆ ମାରେ ଗରୁଡ଼ଙ୍କ ପାଖରେ ଠିଆ ହେଇକି, ପ୍ରଭୁ କୋଉଦିନ ତମେ ଡୋରି ଲଗେଇବ ପୁରୀ ଆଣିବ ମୋତେ, ମୁଁ ଡେଲି ମଙ୍ଗଳ ଆଳତୀ ଦେଖିବି। କିନ୍ତୁ ପ୍ରଭୁ ଆଣିକିରି ପୁରୀରେ ବଡ଼ଦାଣ୍ଡରେ ରଖିଦେଲେ, କିନ୍ତୁ ମୁଁ ଆଉ ମଙ୍ଗଳ ଆଳତୀ ଦେଖିପାରିଲିନି। ଦେଖୁଛି ସନ୍ଧ୍ୟା ଆଳତୀ ଦେଖୁଛି, ଦ୍ୱିପହର ଆଳତୀ ଦେଖୁଛି, କିନ୍ତୁ ଆଉ ମଙ୍ଗଳ ଆଳତୀ ଗୋଟେ ଦିନ ଦେଖିପାରୁନି। କିନ୍ତୁ ପିଲାଦିନେ ସବୁଦିନ ଯାଉଥିଲି ମଙ୍ଗଳ ଆଳତୀ ଦେଖୁଥିଲି, ସେ ସମୟ ଆଉ ଏଇନେ ପାଇଲିନି, ସେଇଥିକୁ ବହୁତ ଦୁଃଖ ବି ଲାଗେ। କିନ୍ତୁ ଠାକୁରଙ୍କୁ ଯେତେବେଳେ ଯାହା ଡାକିଛୁ ମନ ଭିତରେ ପାଇଛୁ, ଏମିତିକି ଗୋଟେ ଦିନ ଏଇଠି ଠାକୁରଙ୍କୁ ଡାକିକିରି ସାଙ୍ଗେ ସାଙ୍ଗେ ଯାଇକି ଟିକେ ଆଖି ଲାଗିଛି ପୁଅର ଚାକିରି ବିଷୟରେ, ଠାକୁର ସାଙ୍ଗେ ସାଙ୍ଗେ ପୁଅ 10 ମିନିଟରେ ଆସିକିରି କହିଲା, ବୋଉ ଏଇଠି ଏମିତି ଚାକିରି ଆସିଛି ଜଏନ୍ କରିବି। ହଁ ହଉ ଛୋଟ କାଟିଆ, ହଉ ପଛକେ ଜଏନ୍ କର। ସେତିକି ବି ଠାକୁରଙ୍କ ପ୍ରତି ମନରେ ଗୋଟେ ବିଶ୍ୱାସ ହେଇଥିଲା, ନାହାନ୍ତି କ'ଣ ପ୍ରଭୁ ଅଛନ୍ତି ଆମ

ଭାଗ୍ୟ ନେଇକରି ଆମେ ଚଳୁଛୁ। ସବୁ ସମୟରେ ଠାକୁର ସାହାଯ୍ୟ କରୁଛନ୍ତି କିନ୍ତୁ ଆମେ ବୁଝିପାରୁନୁ। ପ୍ରଭୁଙ୍କର ଆଖିକି ଅନେଇ ଦେଲେ ଠାକୁର କେମିତି ଆମେ ତମ ଚକା ଆଖି ଟିକେ ଦେଖିକିରି ଯାଉ। ସିଏ ତ ସେପଟ ଆଢୁଆଳରେ ରହନ୍ତି ଯେ ତାଙ୍କ ଚକା ଆଖିକି ଦେଖିବାଟା ହିଁ ବହୁତ କଷ୍ଟ ହୁଏ। ଟାଣ ମେଲାରେ ଯେତିକି ନ ଦେଖିବ ଏପଟରେ ଦେଖିଲେ ବାରିକେଟରେ ବହୁତ କଷ୍ଟ ହୁଏ। ସେତିକି ଯେଉଁଦିନ ମନରେ ଠିଆ ହେଇକି ଠାକୁରଙ୍କୁ ସ୍ମରଣ କରୁ ସାଙ୍ଗେ ସାଙ୍ଗେ ପ୍ରଭୁ ଯେତେ ଭିଡ଼ ହେଇଥାଉ ଦେଖା ଦେଇଦିଅନ୍ତି। ସେଇ ଗୋଟାକ ହିଁ ବହୁତ ମାନେ ତୃପ୍ତି ଲାଗେ। ଆଉ କ'ଣ ମାଗିବୁ ସେଇଠି ଆଖିକି ଦେଖିଲେ ବହୁତ ଲୋକଙ୍କୁ ଦେଖିଲେ ଆଉ କିଛି ମାଗି ହୁଏନି। ଯେତିକି ମନ ଭିତରେ ଥାଏ ଏୟା କହିବୁ ସେୟା କହିବୁ ସବୁ ଭୁଲିଯାଉ ଆମେ ସେଇଠି ଠାକୁରଙ୍କୁ ଦେଖିଲେ। ସେତିକି ଖାଲି ଚକା ଆଖିକି ଟିକେ ଦର୍ଶନ କରିଦେଇକିରି ଫେରୁ। ରଥରେ ସବୁଦିନ ମୁଁ ଆଳତୀ ଦେଖିବାକୁ ଯାଏ ସେତିକି ପ୍ରଭୁ ଡୋରି ଲଗାନ୍ତି। ତେଣୁ କେଇ ବର୍ଷ କ'ଣ ହେଉଛି କହିହଉନି। ପ୍ରଭୁଙ୍କର ଯାହା ବରାଦ ଥିବ ଆମେ ଯିବୁ ଦର୍ଶନ କରିବୁ। ସିଏ ତ କାଳିଆ ଠାକୁର ସିଏ ତ ସଂସାର ଦେଇଛନ୍ତି ତେଣିକି ଯେମିତି ହବ ସେମିତି ଆମେ ଯିବୁ ଦର୍ଶନ କରିବାକୁ। ଯଦି ଡୋରି ଲାଗିବ ନିଶ୍ଚୟ ଦର୍ଶନ କରିବୁ। ଆଜି କଥା ତ କାଲିକି କହିହବନି ନା ପ୍ରଭୁଙ୍କର ଇଚ୍ଛା। ଜୟ ଜଗନ୍ନାଥ।

0: ସବୁଦିନ ମୁଁ ଆଳତୀ ଦେଖିବାକୁ ଯାଏ, ସେତିକି ପ୍ରଭୁ ଡୋରି ଲଗାନ୍ତି। ତେଣୁ କେଇ ବର୍ଷ କ'ଣ ହେଉଛି କହି ହେଉନି, ପ୍ରଭୁଙ୍କର ଯାହା ବରାଦ ଥିବ ଆମେ ଯିବୁ ଦର୍ଶନ କରିବୁ। ସିଏ ତ କାଳିଆ ଠାକୁର, ସିଏ ତ ସଂସାର ଦେଇଛନ୍ତି, ତେଣିକି ଯେମିତି ହବ ସେମିତି ଆମେ ଯିବୁ ଦର୍ଶନ କରିବାକୁ। ଯଦି ଡୋରି ଲାଗିବ ନିଶ୍ଚୟ ଦର୍ଶନ କରିବୁ, ଆଜି କଥା ତ କାଲିକି କହିହବନି ନା, ପ୍ରଭୁଙ୍କର ଇଚ୍ଛା। ଜୟ ଜଗନ୍ନାଥ।
1: ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପୁରୀ ପରିକ୍ରମା କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣିବା ପୁରୀ ସହରର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର ସମ୍ପର୍କରେ। ଗତ ରବିବାର 12 ତାରିଖ ପୁରୀ ଟାଉନ୍ ହଲ୍ଠାରେ ରଥଯାତ୍ରା 2026କୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ 12 ତାରିଖ ସନ୍ଧ୍ୟାରେ ପୁରୀ ପୁଲିସ ପ୍ରଶାସନ ମାର୍କଣ୍ଡେଶ୍ୱର ସାହି ବାସିନ୍ଦାଙ୍କ ସହିତ ଶୃଙ୍ଖଳିତ ରଥଯାତ୍ରା ସମ୍ପର୍କିତ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। 11 ଜୁଲାଇ ଶନିବାର ଦିନ ପୁରୀ ଟାଉନ୍ ଥାନା ସମ୍ମୁଖରେ ସାଇବର ସାଥୀ ଅଭିଯାନ କ୍ରାଇମବ୍ରାଞ୍ଚ IG ସାର୍ଥକ ଷଡ଼ଙ୍ଗୀ ଓ ପୁରୀ SP ପ୍ରତୀକ ସିଂ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କୌଣସି ସାଇବର ଠକାମିର ଶିକାର ହେଲେ ତୁରନ୍ତ 1930 କିମ୍ବା 8180491300 ନମ୍ବରକୁ ଫୋନ୍ କରିବା ପାଇଁ କ୍ରାଇମବ୍ରାଞ୍ଚ IG ସାର୍ଥକ ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି। ତେବେ ଶ୍ରୋତାବନ୍ଧୁ, ସମୟ ସହିତ ଆମେ ଆସି ପହଞ୍ଚି ଯାଇଛୁ କାର୍ଯ୍ୟକ୍ରମର ଶେଷରେ। ତେବେ ସମୟ ହୋଇଛି ଆଜିର କାର୍ଯ୍ୟକ୍ରମକୁ ଆମେ ଏଇଠି ସମାପ୍ତ କରିବା। ତେବେ ଆମେ ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ନିଶ୍ଚୟ ଆପଣଙ୍କ ମନକୁ ଛୁଇଁଥିବ। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାଇବେ। ଆମକୁ ଚିଠି ଦେବା ପାଇଁ ଆମର ଠିକଣାଟି ହେଉଛି ଆକାଶବାଣୀ ପୁରୀ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ 752001। ତେବେ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ଆମକୁ ଆପଣଙ୍କର ମତାମତ ଦେବା ପାଇଁ ଆମର ଫୋନ୍ ନମ୍ବରଟି ହେଉଛି 9437037892। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଛି, ଆଜିର କାର୍ଯ୍ୟକ୍ରମକୁ ଆମେ ଏଇଠି ସମାପ୍ତ କରୁଛୁ। ଆଜିର ଉପସ୍ଥାପନାରେ ମୁଁ ଥିଲି କେଦାର ସାହୁ।
2: ଶ୍ରୋତାବନ୍ଧୁମାନେ ଶୁଣୁଥିଲେ କେଦାର ସାହୁଙ୍କ ଉପସ୍ଥାପନାରେ କାର୍ଯ୍ୟକ୍ରମ ପୁରୀ ପରିକ୍ରମା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ମଧୁମାଳତୀ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଏଇ କିଛି କ୍ଷଣ ମଧ୍ୟରେ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
2: ଆରମ୍ଭ କରୁଛୁ ପଲ୍ଲୀ ସଂଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ଶିଳ୍ପୀ ବାଦଲ କୁମାର ଆଚାର୍ଯ୍ୟ, ଗୀତ ରଚନା ଗୁରୁକୃଷ୍ଣ ଗୋସ୍ୱାମୀ, ସ୍ୱର ସଂଯୋଜନା ଓ ସଙ୍ଗୀତ ପରିଚାଳନା ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ପ୍ରଯୋଜନା ଅଭୟ କୁମାର ଦାସ। ପ୍ରଥମେ ଶିଳ୍ପୀ ଗାଇଛନ୍ତି, ଖଇଫୁଟା ଖରା ହେଲା, ବସୁଧା ମା ତା ସିରି ଦେଇଛି ଦେଲା, ମୋ ଲବଙ୍ଗ ଲତାଲୋ।

ମେଘ ପରଶିଲେ ଟୋପରୁ ଟୋପରୁ କେଶୁର ମାଇଲା ଗଜା, ଚମ୍ପେଇ ନାନୀ ମୋ ବାହା ହୁଏ ବାଜେ ତେଲିଙ୍ଗେ ବାଇ ତ ବାଜା।

ଶ୍ରୋତାବନ୍ଧୁମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ମଧୁମାଳତୀ, ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ପୁରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ପ୍ରସାରଣ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ସ୍ୱାଗତ କରୁଛୁ ଆପଣଙ୍କୁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ।

ସମୟ ବର୍ତ୍ତମାନ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀରେ ଆମ ପାଞ୍ଜିକା ଅନୁଯାୟୀ ଜାଣି ରଖିବା ଆଜିର ଦିନ, ତିଥି ଓ ବାର ସମ୍ପର୍କରେ। ଆଜି ମିଥୁନ ଦିନ 30 ଇଂରାଜୀ 2026 ମସିହା ଜୁଲାଇ ମାସ 14 ତାରିଖ, ଆଷାଢ଼ ମାସ 23 ଦିନ ମଙ୍ଗଳବାର।

ଭାରତୀୟ ସାଧାରଣ ସମୟ ଅନୁସାରେ ଆଜିର ଦିନରେ ସୂର୍ଯ୍ୟ ଉଦୟର ସମୟ ରହିଥିଲା ପ୍ରାତଃ 5:19:10 ଏବଂ ସୂର୍ଯ୍ୟାସ୍ତର ସମୟ ରହିଛି 6:25:20 ସମୟରେ। ଶ୍ରୋତାବନ୍ଧୁ, ଆଜି ହେଉଛି ପବିତ୍ର ନେତ୍ର ଉତ୍ସବ ଓ ନବଯୌବନ ଦର୍ଶନ। ଦୀର୍ଘ 15 ଦିନର ବିରହ ପରେ ଆଜି ଭକ୍ତମାନଙ୍କୁ ମହାପ୍ରଭୁ ଦେବେ ଦିବ୍ୟ ଦର୍ଶନ। ତେବେ ନବଯୌବନ ଦର୍ଶନ କେବଳ ମହାପ୍ରଭୁଙ୍କର ଦିବ୍ୟ ରୂପର ନବୀନୀକରଣ ନୁହେଁ, ବରଂ ଆମ ମନର ଭକ୍ତି, ବିଶ୍ୱାସ ଓ ଆତ୍ମିକ ଶକ୍ତିର ମଧ୍ୟ ନବଜାଗରଣ।

1928 ମସିହା ଜୁଲାଇ ମାସ 14 ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ପରଲୋକ ଘଟିଥିଲା। ପ୍ରତିବର୍ଷ ଆଜିର ଦିନରେ ତାଙ୍କର ଶ୍ରାଦ୍ଧ ଦିବସ ରୂପେ ପାଳନ କରାଯାଇଥାଏ। ସେ ଏକାଧାରରେ ଥିଲେ।

ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ସାହିତ୍ୟିକ, ସାମ୍ବାଦିକ ଏବଂ ସତ୍ୟବାଦୀ ବିଦ୍ୟାଳୟର ପ୍ରତିଷ୍ଠାତା। 1799 ଫ୍ରାନ୍ସ ବାସ୍ତିଲ କାରାଗାର ଉପରେ ଜନସାଧାରଣଙ୍କର ଆକ୍ରମଣ ସହିତ ଫ୍ରେଞ୍ଚ ବିପ୍ଳବର ଆରମ୍ଭ ହୋଇଥିଲା। ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱର ଆଦର୍ଶକୁ ବିଶ୍ୱରେ ପ୍ରସାର କରିଥିବା ଏହି ଘଟଣାକୁ ଆଜି ବାସ୍ତିଲ ଦିବସ ରୂପେ ପାଳନ କରାଯାଇଥାଏ। 1942 ଜୁଲାଇ ମାସ 14 ଭାରତୀୟ ଜାତୀୟ କଂଗ୍ରେସ ବାର୍ତ୍ତା ବୈଠକରେ ଭାରତ ଛାଡ଼ ପ୍ରସ୍ତାବ ରଖିଥିଲେ, ଯାହା ପରବର୍ତ୍ତୀ ସମୟରେ ଅଗଷ୍ଟ ମାସରେ ଆନ୍ଦୋଳନର ଭିତ୍ତି ସୃଷ୍ଟି କରିପାରିଥିଲା। 1960 ଜୁଲାଇ ମାସ 14 ଦିନ ପ୍ରସିଦ୍ଧ ପ୍ରାଣୀବିଜ୍ଞାନୀ ଜେନ୍ ଗୁଡଲ ତାଞ୍ଜାନିଆରେ ସିମ୍ପାଞ୍ଜିଙ୍କ ଉପରେ ତାଙ୍କର ଐତିହାସିକ ଗବେଷଣା ଆରମ୍ଭ କରିଥିଲେ। 2020 ଆଜିର ଦିନରେ COVID-19 ଟିକାର ପ୍ରାରମ୍ଭିକ ସକାରାତ୍ମକ ଫଳାଫଳ ସର୍ବଜନୀନ କରାଯାଇଥିଲା। ଶ୍ରୋତାବନ୍ଧୁ, ଇଏ ଥିଲା ଆଜିର ଦିନର ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଯାଇଥିବା କିଛିଟା ପ୍ରମୁଖ ଘଟଣାବଳୀ। ଏଥିସହିତ ଏଠାରେ ସମାପ୍ତ କରୁଛୁ ଆମର ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏହି କିଛି କ୍ଷଣ ମଧ୍ୟରେ।

ପତିତ ପାବନ ଶ୍ରୀଜଗନ୍ନାଥ ହେଉଛନ୍ତି ଭକ୍ତର ଭଗବାନ। ଭକ୍ତ ପ୍ରତି ତାଙ୍କର ସ୍ନେହ ଅମାପ ଅସରନ୍ତି। ବ୍ୟାପ୍ତି ଓ ଦ୍ୟୁତିର ସେ ସାମଗ୍ରିକ ପରିପ୍ରକାଶ। ସାଧାରଣ ମଣିଷ ପ୍ରତି ତାଙ୍କର ଶ୍ରଦ୍ଧା, ତାଙ୍କ ଶ୍ରୀମନ୍ଦିର, ରତ୍ନ ସିଂହାସନ, ଭ୍ରାତୃତ୍ୱ, ଭଗିନୀ ପ୍ରତି ସ୍ନେହ, ସବୁକିଛି ଅପୂର୍ବ। ତାଙ୍କୁ ଦେଖି ଭକ୍ତ ଆତ୍ମବିଭୋର ହୁଏ। ଅନେଇ ରହେ ସେଇ ଚକାଟୁଳାକୁ, ଆହ କି କମନୀୟ ଏ କାନ୍ତି। ପ୍ରତି ମୁହୂର୍ତ୍ତରେ ଜଗତବାସୀଙ୍କୁ ଅପଲକ ନୟନରେ ଅନେଇ ରହି ସେ ଆଶୀର୍ବାଦ ଧାରା ବର୍ଷଣ କରି ଚାଲିଛନ୍ତି।

କୋଟି ଦେବତାର ସେ ମୌଢ଼ମଣି, ସେ ଜଗତର ନାଥ ଜଗନ୍ନାଥ। ତାଙ୍କରି ପାଇଁ ବର୍ଷ ସାରା ଅନେକ ଯାନିଯାତ୍ରା, ଅନେକ ପର୍ବପର୍ବାଣୀର ଆୟୋଜନ। ପରମ କାରୁଣିକ ପରମ ବ୍ରହ୍ମ ଶ୍ରୀ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ତଥା ଅନ୍ୟାନ୍ୟ ଦେବଦେବୀଙ୍କର ବହୁବିଧ ଯାତ୍ରା ମଧ୍ୟରୁ ନେତ୍ରୋତ୍ସବ ମଧ୍ୟ ଏକ ନୀତି। ଅନବସର କାଳ ଶେଷରେ ଆଷାଢ଼ ମାସ ଅମାବାସ୍ୟା ତିଥିରେ ଅସୁସ୍ଥ ଥିବା ଶ୍ରୀଜୀଉମାନେ ସୁସ୍ଥ ହୋଇ ନବଯୌବନ ଲାଭ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି।

0: ସାଧାରଣତଃ ନବଯୌବନ ଦର୍ଶନ ଓ ନେତୃତ୍ସବ ପରିକଳ୍ପନା ମୂଳରେ ଅନେକ ତାତ୍ପର୍ଯ୍ୟ ନିହିତ ଅଛି। ତେଣୁ ଆଜିର ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଠାକୁରଙ୍କ ନେତୃତ୍ସବ। ସେ ସମ୍ପର୍କରେ ଆଲୋକପାତ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ।
1: ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ଦର୍ଶନ ଦେଇ ତୃପ୍ତ କରିଥାନ୍ତି। ଶ୍ରୀ ଜଗନ୍ନାଥ ମହାପ୍ରଭୁ ଯଦି ସମସ୍ତଙ୍କୁ ଆକର୍ଷଣ କରନ୍ତି, ସେ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛି ତାଙ୍କର ଦୁଇଟି ଆଖି। ଏବଂ ଭଗବାନ ଯେତେବେଳେ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ସ୍ନାନ ବେଦୀରେ ସ୍ନାନ କରନ୍ତି, 108 ଗରା ଜଳରେ ସ୍ନାନ କରିଥାନ୍ତି, ସେତେବେଳେ ତାଙ୍କର ସେ ନେତ୍ର ଦୁଇଟି ଟିକେ ଲିଭି ଯାଇଥାଏ। ତେଣୁ ଏଇ ଯେଉଁ 15 ଦିନ କାଳ ଶରୀରର ସଂସ୍କାର ସବୁ କରାଯାଏ, କେଉଁ ଦିନ କେଉଁ କେଉଁ ନୀତି ସବୁ ରହିଛି ସେସବୁ ନୀତି ପାଳିତ ହୁଏ, ଏବଂ ଆଷାଢ଼ ମାସ ଅମାବାସ୍ୟା ତିଥିରେ ମହାପ୍ରଭୁମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହୁଏ, ଏବଂ ନବଯୌବନ ଦର୍ଶନ ପରେ ମହାପ୍ରଭୁମାନଙ୍କର ନେତୃତ୍ସବ ନୀତି ଅନୁଷ୍ଠିତ ହୁଏ। ଏହି ଦିନ ନବଯୌବନ ଦର୍ଶନ ସରିଲେ ପାଣି ପଡ଼ି ଭିତର ଶୋଧ ହୋଇ ଚୂନ ପାଣି ଛିଞ୍ଚାଯାଏ। ଏଥିରେ ଭଗବାନଙ୍କର ଯେଉଁ ଚକ୍ଷୁ, ଯାହାକି ସ୍ନାନ କରିସାରିବା ପରେ ଟିକେ ଖରାପ ହୋଇଯାଇଥାଏ, ଅର୍ଥାତ୍ ଟିକେ ଅଦୃଶ୍ୟ ହୋଇଯାଇଥାଏ, ସେତେବେଳେ ଦତ୍ତ ମହାପାତ୍ରମାନେ ସେମାନେ କ'ଣ କରନ୍ତି, ଯେଉଁ କଳା ଧଳା ଇତ୍ୟାଦି ଯେଉଁ ରଙ୍ଗ ଆଣି ମହାପ୍ରଭୁଙ୍କ ଚକ୍ଷୁକୁ ସେଦିନ ସୁନ୍ଦର ଭାବରେ ପ୍ରସ୍ତୁତ କରିଥାନ୍ତି।

0: ଚନ୍ଦନ ଲାଗି ଓ ମୈଲମ ପରେ ତିନି ଠାକୁରଙ୍କ ନିମିତ୍ତ ନଅ ଖଣ୍ଡ ଓ ସୁଦର୍ଶନଙ୍କ ପାଇଁ ଖଣ୍ଡେ, ଏପରି ସର୍ବମୋଟ ଦଶ ଖଣ୍ଡ ବୈରାଣୀ ବସ୍ତ୍ର ଶ୍ରୀଜୀଉଙ୍କୁ ଲାଗି ହୁଏ। ଠାକୁରଙ୍କ ବସ୍ତ୍ର ଲାଗି ପରେ ପତି ମହାପାତ୍ର ଅକ୍ଷତ, ଶ୍ରୀକର୍ପୂର ଆଳତି, ସାତବତୀ ଓ ସଞ୍ଜ କାହାଳୀ ମାଧ୍ୟମରେ ଶ୍ରୀଜୀଉଙ୍କର ବନ୍ଦାପନା କରିଥାନ୍ତି। ସମସ୍ତ ବିଧିବିଧାନ ପରେ ତିନିଜଣ ଦତ୍ତ ମହାପାତ୍ର ତିନି ଗୋଟି ରୂପା ବଟାରେ କଳା ପ୍ରସ୍ତୁତ କରିଥାନ୍ତି ଏବଂ ମନ୍ତ୍ର ଉଚ୍ଚାରଣ ପୂର୍ବକ ଶ୍ରୀଜୀଉଙ୍କର ଶ୍ରୀନେତ୍ର ଲାଗି କରାନ୍ତି।
1: ଏଇ ଦିନ ଯେଉଁ ନୀତି ଆଷାଢ଼ ମାସ ଅମାବାସ୍ୟା ତିଥିରେ ଯେତେବେଳେ ମହାପ୍ରଭୁଙ୍କର ନେତ୍ରୋତ୍ସବ ଅନୁଷ୍ଠିତ ହୁଏ, ତତ୍ପୂର୍ବରୁ ଭଗବାନଙ୍କର ନବଯୌବନ ଦର୍ଶନ ବିଧି ପରିପାଳିତ ହୋଇଥାଏ। ନବଯୌବନ ଦର୍ଶନ ସରିଲେ ଭକ୍ତମାନେ ନିଜ ନିଜ ଘରକୁ ଚାଲିଯାଆନ୍ତି, ସେବକମାନେ ମଧ୍ୟ ଦର୍ଶନ କରନ୍ତି। ଏସବୁ ନୀତି ସରିଗଲା ପରେ ସେହି ଭଗବାନଙ୍କ ସାମ୍ନାରେ ପାଣି ପଡ଼ି ଭିତର ଶୋଧ ହୋଇ ଚୂନ ପାଣି ଛିଞ୍ଚାଯାଏ। ତିନୋଟି ରୂପା ପିଙ୍ଗଣରେ ଚନ୍ଦନ ବିଜୁ ହୋଇ ଆସେ। ପତି ମହାପାତ୍ରେ ତାହାକୁ ସଂସ୍କାର କରିବା ପରେ ଦୈତାପତି ଚନ୍ଦନ ଲାଗି କରନ୍ତି। ଏହାପରେ ମୈଲମ ନୀତି ଅନୁଷ୍ଠିତ ହୁଏ। ତତ୍ପରେ ତିନି ଠାକୁର ନଅ ଖଣ୍ଡ ଓ ଶ୍ରୀ ସୁଦର୍ଶନ ଏକ ଖଣ୍ଡ, ଏହିପରି ଦଶ ଖଣ୍ଡ ବୈରାଣୀ ଲୁଗା ସେଦିନ ମହାପ୍ରଭୁମାନେ ଲାଗି ହୁଅନ୍ତି। ଏହାପରେ ପତି ମହାପାତ୍ରେ ଅକ୍ଷତ, କର୍ପୂର ଆଳତି, ସାତବତୀ, ସଞ୍ଜ କାହାଳୀ ବନ୍ଦାପନା କରିବା ପରେ ଦତ୍ତ ମହାପାତ୍ରମାନଙ୍କ ଦ୍ୱାରା ରୂପା ବଟାରେ କିଛି କଳା ପ୍ରସ୍ତୁତ କରିକିରି ଆଣିଥାନ୍ତି। ସେହି କଳାକୁ ତିନିଜଣ ପୂଜକ ତିନୋଟି କାଠିରେ ମହାପ୍ରଭୁମାନଙ୍କର ଶ୍ରୀନେତ୍ରରେ ଲାଗି କରାନ୍ତି। ଏଇ ଯେଉଁ ନୀତି, ଏହା ଏକ ଗୁପ୍ତ ନୀତି, ଏହାକୁ ନେତ୍ରୋତ୍ସବ ବୋଲି କୁହାଯାଏ। ଆମର ନୀଳାଦ୍ରି ମହୋଦୟରେ କୁହାଯାଇଛି, ତତ୍ଚକ୍ଷୁ ରୀତି ମନ୍ତ୍ରେଣ ଦଦ୍ୟା ନେତ୍ର ଦ୍ୱୟଂ ତଦା ଦିବ୍ୟେ ନେତ୍ର ଦ୍ୱୟେ ଜାତେ ବିଷ୍ଣୋର ନେତ୍ରାମ୍ବୁଜିଏ ନଘା। ଅର୍ଥାତ୍ ଯେତେବେଳେ ପୂଜକମାନେ ମହା ସେଇ ଯେଉଁ କଳାକୁ ଶ୍ରୀମୁଖର ସେଇ ଯେଉଁ ସୁନ୍ଦର ଚକାଚକା ଆଖିରେ ମାରିଦିଅନ୍ତି, ସେତେବେଳେ ତତ୍ଚକ୍ଷୁ ଗୋଟିଏ ମନ୍ତ୍ର ଅଛି, ସେହି ମନ୍ତ୍ର ଗାନ କରି ସେମାନେ ସେଇ କଳାକୁ

0: ମହାପ୍ରଭୁ ମାନେ ଏହି କ୍ଷେତ୍ରରେ ନିଖୁଣ ମାନବୀୟ ଲୀଳା ପ୍ରଦର୍ଶନ କରନ୍ତି। ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସେହି ଚକାଚକା ଆଖି ଦୁଇଟା ସମ୍ପୂର୍ଣ୍ଣତା ଲାଭ କରେ, ସେତେବେଳେ ତାଙ୍କର ଚକ୍ଷୁ ଏତେ ଆକର୍ଷଣୀୟ ହୋଇପଡ଼େ ଯାହାଫଳରେ ଲୋକମାନେ ଆନନ୍ଦରେ ଗଦଗଦିତ ହୋଇଯାଆନ୍ତି। ଏହି ଦିନକୁ ମଧ୍ୟ ଗୋଟିଏ ପକ୍ଷରେ ଶ୍ରୀଜୀଉମାନେ ପ୍ରଥମେ ସେଦିନ ଉଭା ହେଉଥିବା ହେତୁରୁ ଏହି ଦିନକୁ ଉଭା ଅମାବାସ୍ୟା ମଧ୍ୟ କୁହାଯାଏ। ନବଯୌବନ ଦର୍ଶନ ଦିନ ଅନ୍ୟାନ୍ୟ ନୀତି ମଧ୍ୟ ପାଳିତ ହୋଇଥାଏ। ସ୍ନାନ ପୂର୍ଣ୍ଣିମା ରାତ୍ରିରେ ସ୍ନାନ ବେଦୀରୁ ପହଣ୍ଡି ହୋଇକରି ଶ୍ରୀଜଗନ୍ନାଥ ମହାପ୍ରଭୁ ବଡ଼ ଠାକୁର ଶ୍ରୀବଳଭଦ୍ର ଦେବୀ ସୁଭଦ୍ରା ଶ୍ରୀ ସୁଦର୍ଶନଙ୍କ ସହିତ ଶ୍ରୀମନ୍ଦିର ଭିତର କାଠ ନିକଟସ୍ଥ ଅଣସର ପିଣ୍ଡିରେ ବିରାଜମାନ କରିଥାନ୍ତି। ଅଣସର ସମୟରେ ଅଣସର ତାଟି ସମ୍ମୁଖରେ ତିନୋଟି ପଟ୍ଟିଚିତ୍ର ପ୍ରତିମା ରହିଥାନ୍ତି। ଏହି ପଟ୍ଟି ଠାକୁରମାନଙ୍କ ମଧ୍ୟରେ ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ଦେବୀ ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ୱରୀ, ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ନାରାୟଣ ଅବସ୍ଥାନ କରନ୍ତି ଏବଂ ସେହି ଯେଉଁ ବାସୁଦେବଙ୍କ ପ୍ରତିମା ସମ୍ମୁଖରେ ଦୋଳଗୋବିନ୍ଦ ରହନ୍ତି, ରାମ ରୁହନ୍ତି ଏବଂ ନୃସିଂହ ମଧ୍ୟ ଗୋଟିଏ ଖଟ ଉପରେ ବିରାଜମାନ କରନ୍ତି। ଭୁବନେଶ୍ୱରୀଙ୍କ ପାର୍ଶ୍ୱରେ ଶ୍ରୀଦେବୀ ରୁହନ୍ତି, ଭୂଦେବୀ ମଧ୍ୟ ରୁହନ୍ତି। ନାରାୟଣଙ୍କ ଚିତ୍ର ପ୍ରତିମା ସମ୍ମୁଖରେ ମଦନମୋହନ ଏବଂ କୃଷ୍ଣ ଏହିପରି ବିଗ୍ରହମାନେ ଖଟ ଉପରେ ଅଧିଷ୍ଠିତ ହୋଇଥାନ୍ତି। ଚତୁର୍ଦ୍ଦଶୀ ଦିନ ଚକାପସର ଲାଗି ପରେ ନବଯୌବନ ଦର୍ଶନ ଦିନ ପ୍ରଭାତରେ ମଙ୍ଗଳ ଆଳତୀ, ଅବକାଶ ଓ ବେଶ ଇତ୍ୟାଦି ନୀତି ବଢ଼ିବା ପରେ ଦଶାବତାର ପଟିଦିଅମାନଙ୍କର ବାହୁଡ଼ା ବିଜେ ହୋଇଥାଏ। ଖଟ ଉପରେ ବିଜେ କରିଥିବା ସାତ ମୂର୍ତ୍ତିଙ୍କ ମଧ୍ୟରୁ ପାଞ୍ଚ ମୂର୍ତ୍ତିଙ୍କୁ ଦକ୍ଷିଣ ଘରକୁ ଏବଂ ଶ୍ରୀଦେବୀ ଭୂଦେବୀ ଉଭୟଙ୍କୁ ଖଟ ସେଜ ଘରକୁ ନିଆଯାଏ।
1: ଶ୍ରୀଜୀଉମାନଙ୍କର ନେତ୍ରୋତ୍ସବ ବାସ୍ତବିକ ଭକ୍ତଜନଙ୍କର ନେତ୍ର ପବିତ୍ର ଉତ୍ସବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନବସରର ପଞ୍ଚଦଶ ଦିବସ କାଳ ପ୍ରଭୁ ଦର୍ଶନରୁ ବଞ୍ଚିତ ହୋଇ ଭକ୍ତ ବ୍ୟଥିତ ହୋଇ ପଡ଼ିଥାଏ। ଏହାପରେ ନେତ୍ରୋତ୍ସବ ଅବସରରେ ଯେତେବେଳେ ପ୍ରଭୁ ଚକାଟୋଳାଙ୍କ ଦର୍ଶନ ଲାଭ କରେ ସେ ଅମୀୟ ତଥା ଭଗବତ ଆନନ୍ଦ ପ୍ରାପ୍ତ ହୁଏ।
2: ଶ୍ରୀଜୀଉମାନଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଉତ୍ତରାୟଣ ପୂଜା ଅନ୍ୟତମ। ମକର ସଂକ୍ରାନ୍ତିର ଯାତ୍ରାକୁ ଉତ୍ତରାୟଣ ଯାତ୍ରା କୁହାଯାଏ। ଦ୍ୱିପହର ଧୂପ ସରି ଆଳତୀ ବଢ଼ିବା ପରେ ମକର ଚଉରାଅଶୀ ଭୋଗ ପଟୁଆରରେ ଆସେ। ସେହିଭଳି ଦୋଳଯାତ୍ରା ଅନ୍ୟ ଏକ ଯାତ୍ରା ଅଟେ। ଫାଲ୍ଗୁନ ଶୁକ୍ଳ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଦୋଳଯାତ୍ରା ହୁଏ। ଦୋଳ ଦଶମୀ ଦିନ ମଧ୍ୟାହ୍ନ ଧୂପ ସରିବା ପରେ ତିନି ବାଡ଼ ମୈଲମ ହୋଇ ନାଲି ଲୁଗା ଲାଗି ହୁଅନ୍ତି। ଚାଚେରୀ ବେଶ ନିମନ୍ତେ ଲକ୍ଷ୍ମୀ ସରସ୍ୱତୀ ଦକ୍ଷିଣ ଘରକୁ ବିଜେ କରନ୍ତି। ଦୋଳଗୋବିନ୍ଦଙ୍କ ଏକାଦଶୀ ଭୋଗ ବନ୍ଦାବନା ଜୟ ବିଜୟ ଦ୍ୱାରଠାରେ ସରିବା ପରେ ଜଗନ୍ନାଥ ବଲ୍ଲଭକୁ ବିଜେ ହୁଅନ୍ତି। ଏକାଦଶୀ ନୀତି ପରି ଦ୍ୱାଦଶୀ ଓ ତ୍ରୟୋଦଶୀରେ ମଧ୍ୟ ନୀତି ହୁଏ। ଫାଲ୍ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଅଗ୍ନି ଉତ୍ସବ ପାଳିତ ହୁଏ। ଏହା ହିରଣ୍ୟକଶିପୁର ଭଗ୍ନୀ ହୋଲିକାର ଭସ୍ମ ହେବା ଓ ପ୍ରହ୍ଲାଦ ରକ୍ଷା ପାଇବାର ସ୍ମୃତିରେ ହୋଲିକା ଦହନ ବା ହୋଲି ଉତ୍ସବ ଭାରତର ବିଭିନ୍ନ ପ୍ରାନ୍ତରରେ ପାଳିତ ହେଉଥିବାର ସ୍ମୃତିକୁ ଉଜ୍ଜୀବିତ କରେ। ଜଗନ୍ନାଥଙ୍କର ପୂର୍ବ ରୂପ ନୃସିଂହ ହୋଇଥିବାରୁ ତାହାଙ୍କର ଭକ୍ତ ପ୍ରହ୍ଲାଦର ଉଦ୍ଧାର ସ୍ମୃତି ଏଥିରେ ପ୍ରତିଫଳିତ। ଫାଲ୍ଗୁନ ପୂର୍ଣ୍ଣିମା ଦିନ ଜଗନ୍ନାଥଙ୍କର ରାଜବେଶ ହୁଏ। ପୁଣି ଚୈତ୍ର କୃଷ୍ଣ ପ୍ରତିପଦା ତିଥିରେ ହୋଲି ଉତ୍ସବ ଅନୁଷ୍ଠିତ ହୋଇଥାଏ। ଜଗନ୍ନାଥ ଓ ଲକ୍ଷ୍ମୀଙ୍କ ଭିତରେ ଶ୍ରୀମନ୍ଦିରରେ ହୋରି ଖେଳ ହୋଇଥାଏ। ଫଗୁ ଦଶମୀ ଠାରୁ ପୂର୍ଣ୍ଣମୀ ଭିତରେ ଶ୍ରୀଜଗନ୍ନାଥଙ୍କୁ ବୋଇରାଣୀ, ଗଦି ଫେଟା, ବାରଲାଗି, ନେତ ଫିଟା ଓ ନିଉଛାଳି ପ୍ରଭୃତି ଶାଢ଼ୀ ଲାଗି କରାଯାଏ। ଅନ୍ୟ ଏକ ଯାତ୍ରାର ନାମ ହେଉଛି ଦମନକ ଚତୁର୍ଦ୍ଦଶୀ। ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀକୁ ଦମନକ ଚତୁର୍ଦ୍ଦଶୀ କହନ୍ତି। ଚତୁର୍ଦ୍ଦଶୀ ପୂର୍ବ ଦିନ ଦମନକ ଚୋରି ଯୋଗୁଁ ରାମଲୀଳା ଯାତ୍ରା ବନ୍ଦ ହୁଏ। ତେଣୁ ଚୈତ୍ର ଶୁକ୍ଳ ତ୍ରୟୋଦଶୀରେ ହେଉଥିବା ଦଣା ଚୋରି ବିଧି ଶ୍ରୀମନ୍ଦିରରେ ପାଳିତ ହୁଏ। ଜଗନ୍ନାଥ ବଲ୍ଲଭ ମଠରେ ଥିବା

ଗଛକୁ ରାମକୃଷ୍ଣଙ୍କ ସ୍ତ୍ରୀ ହସ୍ତରେ ଲାଗି କରନ୍ତି। ତ୍ରୟୋଦଶୀ ଦିନ ରାମକୃଷ୍ଣଙ୍କର ଦ୍ୱାରା ଚୋରି ହୋଇ ଅଣାଯାଇଥିବା ଦମନକ ବୃକ୍ଷ ଚତୁର୍ଦ୍ଦଶୀ ଦିନ ଠାକୁରଙ୍କ ପାଖରେ ଲାଗି ହୋଇ ଦମନକ ଯାତ୍ରା ଶେଷ ହୁଏ। ମହାଜନମାନେ ଲକ୍ଷ୍ମୀ, ସରସ୍ୱତୀ ଓ ମଦନ ମୋହନଙ୍କୁ ବିଜେ କରାଇ ବଡ଼ ଦେଉଳକୁ ତିନି ଘେରା ବୁଲି ଭିତର ସିଂହାସନରେ ବିଜେ କରାନ୍ତି। ଚାଙ୍ଗୁଡ଼ିରେ ଥିବା ଦଅଣା ଗଛମାନ ଓ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଦଅଣା ଗଛମାନ ମୈଲମ କରାଯାଇ ଶ୍ରୀଜଗନ୍ନାଥ, ବଡ଼ ଠାକୁର ଓ ସୁଭଦ୍ରାଙ୍କୁ ଏହି ଛଅ ଗଛ ଲାଗି କରାନ୍ତି।

0: ଶୁଣୁଥିଲି ଶ୍ରୀକ୍ଷେତ୍ର ମାଥୁରୀ। ଆଜି ତ୍ରିବିଜୟ ଥିଲା, ନେତ୍ରୋତ୍ସବ। ଆଲୋଚନା କରିଥିଲେ ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ପ୍ରଯୋଜନାରେ ସହାୟତା କରିଥିଲେ ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଶ୍ରୋତାବନ୍ଧୁମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ, ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ପୁରୀ। କାର୍ଯ୍ୟକ୍ରମ ପ୍ରସାରଣ ହେଉଛି 103.4 FM ମାଧ୍ୟମରେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆରମ୍ଭ କରିବା ଆମର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ହେଲେ ତା ପୂର୍ବରୁ ରହିଛି ଏକ ଛୋଟ ବିଜ୍ଞାପନ।
2: ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ, ନହେଲେ ଘରକୁ ଆସିଯିବୁ। ହଁ,
3: କାହିଁକି? କିନ୍ତୁ
2: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି, ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି।
3: ଡିଜିଟାଲ ଆରେଷ୍ଟ?
2: 1,00,000 ଦିଅନ୍ତୁ, ବଞ୍ଚିଯିବେ।
3: ଏତେ ଟଙ୍କା?
2: ଆଚ୍ଛା ଠିକ ଅଛି, ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 30,000 ଦିଅ, ନହେଲେ ପୁଅ ଜେଲ ଯିବ।
3: ଜେଲ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସାରିଛି।
2: ଆରେ,
3: ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍। ସେଥିପାଇଁ ପ୍ୟାନିକ୍ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ।
4: ହ୍ୟାଲୋ ମମ୍ମା,
3: ହାଇ।
5: RBI କହେ
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଶ୍ରୋତାବନ୍ଧୁ, ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମର ପ୍ରଥମ ଗୀତଟି ରହିଛି ଗର୍ଭ ହିନ୍ଦୀ କଥାଚିତ୍ରରୁ ଉଦିତ ନାରାୟଣ ଏବଂ ଶ୍ରେୟା ଘୋଷଲଙ୍କ ଦ୍ୱୈତ କଣ୍ଠରେ। ଗୀତ ରଚନା ସବିର ଅହମ୍ମଦ, ସଙ୍ଗୀତ ସଂଯୋଜନାରେ ସାଜିଦ ୱାଜିଦ୍।

ଶ୍ରୋତାବନ୍ଧୁ ନମସ୍କାର। ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ସାହିତ୍ୟ ସୁଦ୍ଧା ପରିସରକୁ ସ୍ୱାଗତ ଜଣାଉଛି। ଉପସ୍ଥାପନାରେ ମୁଁ ସଂଘମିତ୍ର ପଟ୍ଟନାୟକ। ଆଜିର କାର୍ଯ୍ୟକ୍ରମରେ ଶୁଣିବେ କବୟତ୍ରୀ ଚିନ୍ମୟୀ ଗଜେନ୍ଦ୍ର ମ୍ୟାଡ଼ାମଙ୍କ ସହ ସାକ୍ଷାତକାର ତଥା ତାଙ୍କର କିଛି କବିତା। ବର୍ତ୍ତମାନ ସମ୍ପାଦକୀୟ ନିଦାଘର ଉଷ୍ମ ସ୍ପର୍ଶ ପରେ ସାତରଙ୍ଗର ଓଢ଼ଣୀ ଟାଣି ଧରଣୀ ପୃଷ୍ଠକୁ ଆସେ ବର୍ଷାରାଣୀ। ଆଦ୍ୟ ଆଷାଢ଼ର ପହିଲେ ଛିଟାରେ ଭିଜେ ଧରଣୀ, ଭିଜେ ମନ, ପୁଣି ଭିଜେ କବି ପ୍ରାଣ। କବି ମନରେ ସାଇତା ଅନେକ ଭାବନା ସବୁ ତା ଲେଖନୀ ଦ୍ୱାରା ଝରିଯାଏ ଆଉ ରୂପ ନିଏ କବିତାର। ଓଡ଼ିଆ ସାହିତ୍ୟରେ ଆଷାଢ଼ ମାସର ଏକ ସ୍ୱତନ୍ତ୍ର ଓ ଗଭୀର ସ୍ଥାନ ରହିଛି। ଏହି ମାସଟି କବି ଓ ଲେଖକମାନଙ୍କୁ ପ୍ରେମ, ବିରହ, ଆଧ୍ୟାତ୍ମିକତା ଏବଂ ପ୍ରକୃତିର ସୌନ୍ଦର୍ଯ୍ୟକୁ ନେଇ କାବ୍ୟ କବିତା ରଚନା କରିବା ପାଇଁ ସବୁବେଳେ ପ୍ରେରିତ କରିଆସିଛି। ତେବେ ଆଷାଢ଼ ମାସ ଯେ କେବଳ ଗୋଟିଏ ମାସ ତା ନୁହେଁ, ଏହା ଅନେକ ପର୍ବପର୍ବାଣୀର ଆରମ୍ଭର ମାସ ମଧ୍ୟ। ତା ଭିତରୁ ଆମ ଆରାଧ୍ୟ ଦେବତା ଜଗନ୍ନାଥଙ୍କର ଗୁଣ୍ଡିଚା ଜାତ। ଓଡ଼ିଆ ସାହିତ୍ୟର ଆରମ୍ଭ ହିଁ ଶ୍ରୀଜଗନ୍ନାଥଙ୍କୁ ନେଇ। ଆଦିକବି ସାରଳା ଦାସଙ୍କ ମହାଭାରତ ହେଉ କିମ୍ବା ପଞ୍ଚସଖା ସାହିତ୍ୟ, ସବୁଠି ଜଗନ୍ନାଥ ହିଁ ସର୍ବେସର୍ବା। ରଥଯାତ୍ରା ସମୟରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଯେଉଁ ଅପୂର୍ବ ମିଳନ ହୁଏ ତାହା କବିମାନଙ୍କୁ ସବୁଠାରୁ ଅଧିକ ପ୍ରେରଣା ଦିଏ। ଭକ୍ତ ସାଲବେକ ଜଣେ ଯବନ କବି ହୋଇ ମଧ୍ୟ ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ଭକ୍ତି ସାହିତ୍ୟକୁ ସମୃଦ୍ଧ କରିଛି। ଖାଲି ସାଲବେକ ନୁହନ୍ତି, କବି ସୂର୍ଯ୍ୟ ବଳଦେବ ରଥ, ଦୀନକୃଷ୍ଣ ଦାସ ଏବଂ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଭଳି ପ୍ରାଚୀନ କବିମାନେ ଶ୍ରୀଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରାକୁ ନେଇ ଅନେକ ଜଣାଣ ଓ ଭଜନ ରଚନା କରିଛନ୍ତି। ରଥଯାତ୍ରା ହେଉଛି ସମାନତାର ପ୍ରତୀକ, ଯେଉଁଠି ଜାତି ଅଜାତି ଧନୀ ଦରିଦ୍ରର କୌଣସି ଭେଦଭାବ ନଥାଏ। ଏହି ଭାବନା ଓଡ଼ିଆ ସାହିତ୍ୟକୁ ଏକ ବିଶ୍ୱଜନନୀ ରୂପ ଦେଇଛି। ଆଧୁନିକ ସାହିତ୍ୟରେ ମଧ୍ୟ କବିବର ରାଧାନାଥ ରାୟ, ଗଙ୍ଗାଧର ମେହେର ଏବଂ ପରବର୍ତ୍ତୀ ସମୟରେ ମାୟାଧର

0: ମାନସିଙ୍କ ଲେଖନୀରେ ବଡ଼ଦାଣ୍ଡ ଓ ରଥଯାତ୍ରାର ବର୍ଣ୍ଣନା ଅତି ଜୀବନ୍ତ ହୋଇଉଠିଛି। ରଥଯାତ୍ରା କେବଳ ଏକ ଯାତ୍ରା ନୁହେଁ, ଏହା ହେଉଛି ଓଡ଼ିଆ ସ୍ୱାଭିମାନ ଓ ସଂସ୍କୃତିର ମହାମିଳନ। ପ୍ରତିଥର ଆମେ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣମାନଙ୍କ ସହ ପରିଚିତ କରାଇଥାଉ ସାହିତ୍ୟକୁ ଭଲ ପାଉଥିବା ସାହିତ୍ୟକାରମାନଙ୍କ ସହିତ, ଶୁଣାଇଥାଉ ସେମାନଙ୍କ ସାହିତ୍ୟ ସାଧନାର ଯାତ୍ରା ସମ୍ପର୍କରେ ତଥା ତାଙ୍କ ଲିଖିତ କିଛି ଗଳ୍ପ ଓ କବିତା। ସେହି ପରିପ୍ରେକ୍ଷୀରେ ଆଜି ଆମ ସହ ମଧ୍ୟ ଯୋଡ଼ି ହୋଇଛନ୍ତି ସେହିଭଳି ଜଣେ କବୟତ୍ରୀ। ପେଶାରେ ଜଣେ ସରକାରୀ ଶିକ୍ଷୟତ୍ରୀ, କିନ୍ତୁ ନିଶା ତାଙ୍କର ସାହିତ୍ୟ। ପିଲାମାନଙ୍କୁ ପୁସ୍ତକରେ ଥିବା ପାଠ ପଢ଼ାଇବା ସହିତ ନିଜ ଲିଖିତ କବିତାଗୁଡ଼ିକୁ ମଧ୍ୟ ଗୀତି କବିତା ହିସାବରେ ଆବୃତ୍ତି କରି ଶୁଣାଇବା ପାଇଁ ବେଶ୍ ପସନ୍ଦ କରନ୍ତି। ଏଥିପାଇଁ ପାଠକ ମହଲରେ ସେ ଖୁବ୍ ଆଦୃତ। ତେବେ ସେ ହେଉଛନ୍ତି ପୁରୀର ଶ୍ରୀମତୀ ଚିନ୍ମୟୀ ଗଜେନ୍ଦ୍ର ମ୍ୟାଡ଼ାମ। ତେବେ ଚାଲନ୍ତୁ ମ୍ୟାଡ଼ାମଙ୍କୁ କାର୍ଯ୍ୟକ୍ରମ ପରିସରକୁ ସ୍ୱାଗତ ଜଣାଇବା ଏବଂ ମ୍ୟାଡ଼ାମଙ୍କ ଠାରୁ ଜାଣିବା ତାଙ୍କ ସାହିତ୍ୟ ସାଧନାର ଯାତ୍ରା ସମ୍ପର୍କରେ ତଥା ଶୁଣିବା ତାଙ୍କ ଲିଖିତ କିଛି କବିତା। ନମସ୍କାର ମ୍ୟାଡ଼ାମ, ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
1: ଆପଣଙ୍କୁ ନମସ୍କାର।
0: ମ୍ୟାଡ଼ାମ କେମିତି ଅଛନ୍ତି?
1: ଭଲ ଅଛି।
0: ତ ମ୍ୟାଡ଼ାମ, ସାହିତ୍ୟ ପ୍ରତି ଭଲ ପାଇବାଟା କେବେଠୁ ମାନେ ଆପଣଙ୍କ ଭିତରେ?
1: ମୋର ପ୍ଲସ୍ ଟୁରୁ ମୁଁ ଲେଖାଲେଖି ଆରମ୍ଭ କରିଛି। ଆଗରୁ ତ ଲେଖୁଥିଲି, ଗୁରୁତ୍ୱ ଦେଉନଥିଲି, କିନ୍ତୁ ପ୍ଲସ୍ ଟୁରୁ ଆରମ୍ଭ କରିଛି ଲେଖାଲେଖି। ଏବେ ମୁଁ 2018 ଆଧ୍ୟାତ୍ମିକ କବିତା ବି ଲେଖୁଛି। ମୋର ଜଣେ ସାଙ୍ଗ ମୋତେ କହିଥିଲା, ସବୁ ଲେଖୁଛୁ ଗୋଟେ ଆଧ୍ୟାତ୍ମିକ କବିତା ଲେଖୁନୁ କାହିଁକି? ତାପରେ ମୁଁ ଆଧ୍ୟାତ୍ମିକ କବିତା ଆରମ୍ଭ କଲି।
0: ତେବେ ଆପଣ ଯେମିତି କହିଲେ କି ପ୍ଲସ୍ ଟୁ ସମୟରୁ ଆପଣ ବିଧିବଦ୍ଧ ଭାବେ ଲେଖିବା ଆରମ୍ଭ କଲେ, ତେବେ ପ୍ରଥମ ଲେଖା ଆପଣ ଯେତେବେଳେ ଲେଖିଲେ କାହାକୁ ପଢ଼ିକି ଶୁଣେଇଛନ୍ତି କେବେ?
1: ଶୁଣେଇ ସାରିଲା ପରେ କିଏ କ'ଣ ଯଦି ଦେବେ ରିମାର୍କ, ତାକୁ ମୁଁ ଚେଞ୍ଜ କରେ, ଆଉ କେଉଁଠୁ କ'ଣ ନୂଆ ୱାର୍ଡ଼ ପାଏ। ମୋର କବିତା ମାନେ ଲେଖା ଥରକେ ସରିଯାଏନି, ବାରମ୍ବାର ବାରମ୍ବାର। ଏବେ ବି ନୂଆ କବିତା ଆସିଲେ ମୁଁ ତାକୁ, ନୂଆ ଶବ୍ଦ ଆସିଲେ ମୁଁ ତାକୁ ଯୋଡ଼ୁଥାଏ। ତେଣୁ ମୋର କବିତା ଖାତା ପୁରା ରଫ୍ ଖାତା।
0: ଆଚ୍ଛା, ମାନେ ଗୋଟେ କବିତା ଲେଖିକି ଆମେ ଯେଉଁ ଥୋଇଦେବା ସେମିତି ନାହିଁ, ଆପଣ ବାରମ୍ବାର ନିଜ ଲେଖା କବିତାଟାକୁ ପଢ଼ୁଥାନ୍ତି ଏବଂ ଭାବୁଥାନ୍ତି ଯେ ଆଉ କ'ଣ ନୂଆ ଶବ୍ଦ ଏଥିରେ ମୁଁ ଯୋଡ଼ିପାରିବି। ବହୁତ ବଢ଼ିଆ କଥା। ତେବେ ଆପଣ ଯେହେତୁ କବିତା ଲେଖନ୍ତି ଏବଂ ଆମର ଆଉ ଗୋଟିଏ ଦିନ ପରେ ଭକ୍ତ ଆଉ ଭଗବାନଙ୍କର ଗୋଟେ ମହାମିଳନ ଘଟିବାକୁ ଯାଉଛି ରଥଯାତ୍ରା, ତେବେ ସେଇ ପରିପ୍ରେକ୍ଷୀରେ ଆଜି ପ୍ରଥମ କବିତା ଆମ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପଢ଼ନ୍ତୁ।
1: ମୋ କବିତାର ଶୀର୍ଷକ ତୋ କଳା ମୁହଁକୁ ଦେଖିଦେଲେ।

0: ତେବେ କାର୍ଯ୍ୟକ୍ରମ ଆରମ୍ଭରୁ ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସୁନ୍ଦର ଗୀତ କବିତାଟି ମୋତେ ତ ବହୁତ ଭଲ ଲାଗିଲା। ଆଶା କରୁଛି ଆମକୁ ଶୁଣୁଥିବା ଆମ ଶ୍ରୋତାବନ୍ଧୁମାନଙ୍କୁ ମଧ୍ୟ ବେଶ ପସନ୍ଦ ଆସିଥିବ।
1: ତେବେ ଆପଣଙ୍କର ବେଶୀ ରୁଚି କୋଉଥିରେ, ମାନେ କବିତା ନା ଗଳ୍ପ?
2: କବିତା ବି ଲେଖେ, ଗଳ୍ପ ବି ଲେଖେ, ଆଉ ଅନୁଭବ ବି।

0: ତେବେ କାର୍ଯ୍ୟକ୍ରମ ଆରମ୍ଭରୁ ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସୁନ୍ଦର ଗୀତ କବିତାଟି ମୋତେ ତ ବହୁତ ଭଲ ଲାଗିଲା। ଆଶା କରୁଛି ଆମକୁ ଶୁଣୁଥିବା ଆମ ଶ୍ରୋତାବନ୍ଧୁମାନଙ୍କୁ ମଧ୍ୟ ବେଶ ପସନ୍ଦ ଆସିଥିବ।
1: ତେବେ ଆପଣଙ୍କର ବେଶୀ ରୁଚି କୋଉଥିରେ, ମାନେ କବିତା ନା ଗଳ୍ପ?
2: କବିତା ବି ଲେଖେ, ଗଳ୍ପ ବି ଲେଖେ, ଆଉ ଅନୁଭବ ବି ଅନୁଭୂତି ବି ଲେଖେ।
0: ଆଚ୍ଛା, ମାନେ ସତ୍ୟ ଘଟଣା ଗୁଡ଼ିକ
2: ଆଜ୍ଞା
0: ସଜାନ୍ତି ଆପଣଙ୍କର ସାହିରେ?
2: ଆଜ୍ଞା।
0: ମ୍ୟାଡ଼ାମ୍, ଆପଣ ଯେମିତି କହୁଥିଲେ କି ପ୍ଲସ୍ ଟୁ ସମୟରୁ ଆପଣ ଲେଖାଲେଖି ଆରମ୍ଭ କଲେ ଏବଂ ଆପଣଙ୍କର ଗୋଟେ ସାଙ୍ଗର ପରାମର୍ଶ କ୍ରମେ ଆପଣ ଆଧ୍ୟାତ୍ମିକ କବିତା ଲେଖିବା ଆରମ୍ଭ କଲେ, ତା ପରେ ପରେ ଆପଣଙ୍କର ମନେ ଅଛି କି ପ୍ରଥମ କବିତା ଆପଣ କ'ଣ ଲେଖିଥିଲେ, କିଛି ମନେ ଅଛି ଆପଣଙ୍କର କେଉଁ ଉପରେ ଲେଖିଥିଲେ?
2: ରେ ମାନବ କାହିଁ ତୁମେ ବୁଝିବ, ସେଇ କବିତାଟି ମୋର ଗୋଟେ ଭଉଣୀ ପଢ଼ୁଥିଲା ଆମର ସାଂସ୍କୃତିକ କଲେଜରେ, ସିଏ ମୋତେ କହିଥିଲା ମୋତେ କବିତା ଦେ, ମୁଁ ଦେଇଥିଲି ତାକୁ। କାହିଁକି ନା ମୁଁ ଯେଉଁ ଲେଖିଛି ପ୍ରକୃତରେ ସେଇଟା ପ୍ରକାଶ ପାଇବ କି ନ ପାଇବା, ପାଇବା ପାଇଁ ଯୋଗ୍ୟ ନା ନାହିଁ ଜାଣିବା ପାଇଁ ମୋ କବିତାଟା ମୁଁ ତାକୁ ଦେଇଦେଇଥିଲି, ତାର କିନ୍ତୁ ମାଗାଜିନ୍ରେ ବାହାରିଥିଲା।
0: ଆଚ୍ଛା, ମାନେ ପ୍ରଥମ ଲେଖା ଆପଣଙ୍କର ବାହାରିଥିଲା କିନ୍ତୁ ଆପଣଙ୍କ ନାଁରେ ବାହାରି ନଥିଲା, ଭଉଣୀଙ୍କ ନାଁରେ ବାହାରିଥିଲା, ଆଉ ତାପରେ ଧୀରେ ଧୀରେ ଆପଣଙ୍କ ଭିତରେ କନଫିଡେନ୍ସ ଆସିଲା ଯେ ନାଇଁ ମୁଁ ବି ଭଲ ଲେଖିପାରେ।
2: ଆଜ୍ଞା।
0: ଆଚ୍ଛା, ତେବେ ଆପଣଙ୍କର ଲେଖାଲେଖି ପାଇଁ ପ୍ରେରଣାର ଉତ୍ସ କିଏ?
2: ଲେଖାଲେଖି ପାଇଁ ମୁଁ ତ ନିଜେ ଆଗ ଲେଖା ପାଇଁ ଏସବୁ ବହି ସବୁ ପଢ଼ିଲା ପରେ ମୋତେ ନିଜେ ଲେଖିବାକୁ ତ ଇଚ୍ଛା ହୁଏ, ଶବ୍ଦ ସବୁ ଆସିଯାଏ, ତାପରେ ପ୍ରେରଣାର ଉତ୍ସ ହେଲେ ମୋର ବାପା।
0: ଆଚ୍ଛା, ମାନେ ବାପା ଆପଣଙ୍କର ଲେଖାଲେଖି କରନ୍ତି?
2: ସବୁ ଲେଖାଲେଖି ନୁହେଁ, ଗୀତ ଗାଆନ୍ତି, ବାଜା ବି ବଜାଇ ପାରନ୍ତି, ସବୁଥିରେ ବାପାଙ୍କର ଆଗ୍ରହ ଥିଲା ସବୁ କାମରେ। ଆଉ ସବୁ ଏ ଫୁଲ କାଟିବାଠୁ ଆରମ୍ଭ କରି ଯେତେ ସେ ଡାକନ୍ତି ସବୁବେଳେ, ଏ ଝିଅ ଆସେ ଏଇଟା ଦେଖେ ଏମିତି କଟା ହେବ ଫୁଲଟା, ଏମିତି ମାନେ ଗୀତ ବୋଲିଲା ବେଳେ ବି ଡାକନ୍ତି। ଆମର ଗୋଟେ ଥିଲା ହାରମୋନିୟମ ଥିଲା ଘରେ, ତାପରେ ଏ ଯେଉଁ ବାଜା ବି ଡୁବିତା ପିଲା ବି ଥିଲା।
0: ଆଚ୍ଛା, ତେବେ ବାପା ଆପଣଙ୍କର ପ୍ରେରଣାର ଉତ୍ସ ଏବଂ ବାପାଙ୍କ ଠାରୁ ପ୍ରେରଣା ପାଇକି ଆପଣ ମଧ୍ୟ ଲେଖାଲେଖି କ୍ଷେତ୍ରରେ ଆଗକୁ ବଢ଼ିଲେ, ତାହେଲେ ଆପଣ ପିଲାମାନଙ୍କୁ ଯେଉଁ ପଢ଼ଉଛନ୍ତି ସେତେବେଳେ ମଧ୍ୟ ଆପଣ କିଛି କିଛି କବିତା ମାନେ ଗୀତ ଆକାରରେ ଗାଇକି ବୋଧେ ପଢ଼ିକି ଶୁଣଉଛନ୍ତି?
2: ନିଶ୍ଚିତ, ଇଂଲିଶ ଆଉ ଓଡ଼ିଆ ଏଇ ଦୁଇଟା ସବଜେକ୍ଟ ମୋର ପ୍ରିୟ, ତେଣୁ ମୁଁ ପ୍ରତି କ୍ଲାସ୍ରେ ଯେଉଁ ସମୟରେ ଯେଉଁ ଜିନିଷଟା ଆସିଲା ଫିଟ୍ ହେବ ମୋ କବିତାଟା ସେଠି ଫିଟ୍ ହେବ, ମୁଁ ସେଇଟା ପିଲାଙ୍କୁ ସେଇ ସ୍ୱର ତାଳ ଲୟରେ ଗାଏ, ଆଉ ପିଲାମାନେ ଭାରି ମାନେ ଖୁସି ହୁଅନ୍ତୁ।
0: ତେବେ ବର୍ତ୍ତମାନ ସମୟ ଆଉ ଏକ କବିତା ଶୁଣିବା, କେଉଁ କବିତାଟି ଶୁଣାଇବେ?
2: ରଥ ସମୟ ତେଣୁ ରଥ ବିଷୟରେ କବିତା। ହେ ଜଗନ୍ନାଥ ଧନ୍ୟ ତୁମ୍ଭ ରଥ ଜାତ ପୃଥିବୀ ପ୍ରସିଦ୍ଧ।

ସର୍ପ ଦଳ ପଛେ ଚଳେ ନନ୍ଦୀ ଘୋଷ ହେ ଜଗନ୍ନାଥ ଧନ୍ୟ ତୁମ୍ଭ ରଥ ଜାତ ବଳଭଦ୍ର ବିଜେ ଜେତାଳ ଧ୍ୱଜ ଦର୍ପ ଦଳ ନରେ ସୁଭଦ୍ରା ମାତ ନନ୍ଦୀ ଘୋଷେ ଚଳ କାଳିଆ ଶାନ୍ତ ଫର ଫର ଉଡ଼େ ନେତ ହେ ଜଗନ୍ନାଥ ଧନ୍ୟ ତୁମ୍ଭ ରଥ ଜାତ ବରଷକେ ଥରେ ପଦାକୁ ଆସ ସଭିଙ୍କର ଦୁଃଖ କାଳୀ ମାନସ ଭାବର ଠାକୁର ଭାବଗ୍ରାହୀ ତୁମ୍ଭେ ଭକ୍ତକୁ ଭାବରେ ବାନ୍ଧ ହେ ଜଗନ୍ନାଥ ଧନ୍ୟ ତୁମ୍ଭ ରଥ ଜାତ ତୁମ୍ଭକୁ

0: रथ धन्य तुम्भ जात पदे सत सत प्रणिपात हे जगन्नाथ धन्य तुम्भ रथ जात।
1: ବହୁତ ବଢ଼ିଆ ଲାଗିଲା କବିତାଟି। ଆଶା କରୁଛି ଆମକୁ ଶୁଣୁଥିବା ଆମ ଶ୍ରୋତାବନ୍ଧୁମାନଙ୍କୁ ମଧ୍ୟ ବେଶ୍ ପସନ୍ଦ ଆସିଥିବ। ଆଗକୁ ଆସୁଥିବା ଏଇ ରଥଯାତ୍ରାକୁ ନେଇ ଆପଣଙ୍କ କବିତାଟି ଭାରି ଭଲ ଲାଗିଲା। ତେଣୁ ମ୍ୟାଡ଼ାମ୍, ଏମିତି କେବେ ହେଇଛି ଆପଣଙ୍କ ଜୀବନରେ ଯେ ମନକୁ ଗୋଟେ ଶବ୍ଦ ଆସୁଥିବ କିନ୍ତୁ କିଛି ସମୟ ପରେ ତାହା ଉଭେଇ ଯାଇଥିବ ଆଉ ପରେ ମନେ ପଡ଼ିନଥିବ?
0: ହଁ ନିଶ୍ଚିତ, ମୁଣ୍ଡକୁ ଆସିଗଲାନି, ମୁଣ୍ଡ ପୁରା ବିନ୍ଧା ହେବ, ସେତେବେଳେ ନ ଉତାରିଲା ପର୍ଯ୍ୟନ୍ତ କାଗଜରେ ପୁରା ମୁଣ୍ଡ ଭାରି ହେଇଯିବ। ସେ ରାତି ହଉ କି ଯାହା ହଉ, ଶୋଇଥିବି ଉଠିକି ଯାଇକି ପେନ୍ ପେପର ଆଣିକି ସେ ଧାଡ଼ିଟା ଲେଖିଦେଲେ ତାପରେ ସବୁ ଆସିଯିବ ନା, ସେ ଧାଡ଼ିଟା ଭୁଲିଗଲେ, ସେ ୱାର୍ଡ଼ଟା ଭୁଲିଗଲେ ଆଉ ସେଇଟା ପୁରା ଭୁଲି ହେଇଯାଏ।
1: ତେବେ ମ୍ୟାଡ଼ାମ୍, ଆପଣ ପିଲାମାନଙ୍କୁ ପଢ଼ାନ୍ତି, ଘରେ ମଧ୍ୟ କାମ କରନ୍ତି, ତେବେ ସାହିତ୍ୟକୁ କେତେବେଳେ ସମୟ ଦିଅନ୍ତି?
0: ସାହିତ୍ୟକୁ ବିଭିନ୍ନ ସମୟରେ ଆମ ପୁରୀରେ ବହୁତ ଅନୁଷ୍ଠାନ ଅଛି, ସାହିତ୍ୟ ଅନୁଷ୍ଠାନ, ସେମାନେ ଫୋନ୍ କରନ୍ତି ବା ହ୍ୱାଟ୍ସଆପ୍ରେ ପଠାନ୍ତି, ମୁଁ ଯାଏ, ଯେତେ କାମ ଥାଉ ଯାଏ ଯାଏ, କାରଣ ବହୁତ କଥା ଶୁଣିବାର ଅଛି ଆମକୁ। ବହୁତ ଆମର ସାହିତ୍ୟିକ ମାନେ ବହୁତ ସୁନ୍ଦର ସୁନ୍ଦର ଭାବରେ, ସେମିତି ସବୁ ସାହିତ୍ୟ ଆସରୁ ଗଲେ ଆମର ସେଇଟା ଲାଭ, ଆଉ ମୁଁ ଯେତେ କାମ ଥାଉ ମୁଁ ଯାଏ।
1: ବାସ୍ତବରେ ବହୁତ କିଛି ଆମେ ଶୁଣିଲେ ବା ପଢ଼ିଲେ ଆମେ ଅଳ୍ପ କିଛି ଲେଖିପାରିବା। ବହୁତ ବଢ଼ିଆ ଲାଗିଲା। ତେବେ ବର୍ତ୍ତମାନ ସମୟ ଆଉ ଏକ କବିତା ଶୁଣିବା। କେଉଁ କବିତାଟି ଶୁଣାଇବେ?
0: ବର୍ତ୍ତମାନ ଆଷାଢ଼ ମାସ, ତେଣୁ ମୋର କବିତା ବରଷା ରାଣୀ। ଋତୁ ବଦଳଇ ମାସ ବଦଳଇ ବଦଳି ଯାଏ ବରଷ, ବରଷ କେ ଥରେ ବରଷା ରାଣୀଟି ଦିଅଇ ଧରାରେ ସ୍ପର୍ଶ। ଗ୍ରୀଷ୍ମର ପ୍ରକୋପେ ଅସହ୍ୟ ଉତ୍ତାପେ ହନ୍ତ ସନ୍ତ ଜୀବ କୂଳ, ଶୀତଳତା ଭରେ କୋଟି କୋଟି ପ୍ରାଣେ ବରଷି ବରଷା ଜଳ। ସ୍ୱାଗତ ଜଣାଇ ବରଷା ରାଣୀକୁ ଭେକ ଗାଏ ଗୀତ କେଙ୍କଟର, ଆନନ୍ଦେ ମୟୂର ହୋଇ ଅଧୀର ଆକାଶରେ ଦେଖି ମେଘ ମହ୍ଲାର। ବିଜୁଳି ଚମକ ଘଡ଼ଘଡ଼ି ଡାକ ଆକାଶରେ ଶୋଭେ ଇନ୍ଦ୍ର ଧନୁ, ସୂରୁଜ ମେଘଙ୍କ ଲୁଚକାଳି ଖେଳ ଅଭୁଲା ଭାବ ସେ ଲିଭିନି ମନୁ। ଆଦ୍ୟ ଆଷାଢ଼ର ବରଷାରେ ଭିଜି ଉଲ୍ଲସିତ ହୁଏ ଧରଣୀ ରାଣୀ, ବୃକ୍ଷରାଜି ସୋହେ ନବପଲ୍ଲବରେ ଜଳେ ଭରେ ନଦୀ ପୁଷ୍କରିଣୀ। ନାଲି ଟୁକୁ ଟୁକୁ ସାଧବ ବୋହୁଏ ଘାସ ଗାଲିଚାରେ ବସାନ୍ତି ହାଟ, ଗାଢ଼ ସବୁଜ ଗାଲିଚା ଉପରେ ସତେକି ପଡ଼ିଛି ନାଲିଆ ଛିଟ। କାଗଜ ଡଙ୍ଗା ଭସାଇ ପାଣିରେ ପିଲାଏ ଖୁସିରେ ମାରନ୍ତି ଡିଆଁ, ଚଷା ଭାଇ ଖୁସି କହିଲେ ନ ସରେ ନୂଆ ନୂଆ ଲାଗେ ତାକୁ ଦୁନିଆ। ନାନା ରଙ୍ଗ ଫୁଲ ପନିପରିବାରେ କ୍ଷେତବାଡ଼ି ସବୁ ଉଠୋଇ ହସି, ଫସଲ ସମ୍ଭାର ଦେଖି ଆନନ୍ଦରେ ସଭିଙ୍କର ମନ ଉଠୋଇ ନାଚି। ବରଷା ରାଣୀ ତା ସାଥେ ଆଣିଥାଏ ନାନା ଉଷା ବ୍ରତ ପୁଣ୍ୟ ପର୍ବ, ପିଠାପଣା ନୃତ୍ୟ ଗୀତ ତାଳେ ତାଳେ ଅବସାଦ ମେଣ୍ଟେ ମନରୁ ସର୍ବ, ଅବସାଦ ମେଣ୍ଟେ ମନରୁ ସର୍ବ।
1: ବହୁତ ବଢ଼ିଆ ଲାଗିଲା କବିତାଟି। ଆଶା କରୁଛି ଆମକୁ ଶୁଣୁଥିବା ଆମ ଶ୍ରୋତାବନ୍ଧୁମାନଙ୍କୁ ମଧ୍ୟ ବେଶ୍ ପସନ୍ଦ ଆସିଥିବ। ତେବେ ଆପଣଙ୍କ ଘରେ କେହି ଲେଖାଲେଖି କରନ୍ତି ବା ଲେଖାଲେଖି ସହିତ କେହି ଜଡ଼ିତ ଅଛନ୍ତି?
0: ମୋର ବାପା ଗାଉଥିଲେ ଗୀତ ସବୁବେଳେ, ସେ ଡାକନ୍ତି ପାଖକୁ। ମୋ ହଜବ୍ୟାଣ୍ଡ ବି ସିଏ ଲିଟରେଚର୍ ବାଲା, ତେଣୁ ସବୁ କବିତା ଲେଖି ସାରିଲା ପରେ ସିଏ ମୋର କରେକ୍ସନ୍ କରନ୍ତି, ତେଣୁ ଘରୁ ମୁଁ ସୁଯୋଗ ପାଇଲି କରେକ୍ସନ୍ ପାଇଁ, ଆଉ ମୋତେ କାହାକୁ କହିବାକୁ ପଡ଼େନି। ଆଗରୁ ମୋର ସନ୍ଦେହ ଥିଲା ମୋ କବିତାଟା ଯୋଗ୍ୟ ହେବ କି ନ ହେବ, ବର୍ତ୍ତମାନ ସେଇଟା ଆଉ ଭାବିବାକୁ ମୋତେ ପଡ଼ୁନି, ସେ ଘରେ ସେଇଟା ମୋର ସଂଶୋଧନ ହେଇଯାଉଛି। ଆଉ ସିଏ ବି ଆଗ୍ରହରେ ଦେଖନ୍ତି, ଯାହା ମୁଁ ଲେଖିକି ଦିଏ ସେ ଦେଖି ତାକୁ କରେକ୍ସନ୍ କରନ୍ତି।
1: ତେବେ ମ୍ୟାଡ଼ାମ୍, ବର୍ତ୍ତମାନ ସମୟ ଆଉ ଏକ କବିତା ଶୁଣିବା।
0: ଏଇଟା ମୋର ବି ସେ ରଥ ସମ୍ପର୍କିତ କବିତା, ଆସ ଆସ ସଙ୍ଗାତଲ ଆସ ଲମ୍ବିତ।

ଯାତ୍ରା ଠାରୁ ସେ ଯେ ଥିଲେ ଅସୁସ୍ଥ, ମହୋଷଧି ଖାଇ ପ୍ରଭୁ ହୋଇଲେ ସୁସ୍ଥ। ନବଯୌବନ ବେଶେ ଦେବେ ଦର୍ଶନ, ସେ ରୂପ ଦର୍ଶନ।

0: ତେବେ ଆପଣଙ୍କର ଏମିତି ଗୋଟେ ବହି ଯୋଉଟାକି ଆପଣଙ୍କୁ ଭାରି ଭଲ ଲାଗେ ପଢ଼ିବା ପାଇଁ?
1: ମୋର ପଞ୍ଚକଲମ ଯେଉଁ ଗୋଟେ ଅଛି ଆମର ବିପିନ ବିହାରୀ ଦଳେଇଙ୍କର, ସେ ଭାଇନାଙ୍କର ସେଇଥିରେ ମୋର 3 ଥର ବାହାରିଛି କବିତା, 5ଟି ଲେଖେ ପଞ୍ଚକଲମ ମାନେ 5ଟା ଲେଖେ କବିତା ବାହାରିଛି। ଆଉ ସେଇଗୁଡ଼ାକ ମୁଁ ବାରମ୍ବାର ପଢ଼େ, ପଢ଼ି ସାରିଲା ପରେ ମୋତେ ଇଚ୍ଛା ହୁଏ ପୁଣି ଆଉ ଟିକେ ଭଲ ହେଇପାରିଥାନ୍ତା ମୁଁ ଏଇ ୱାର୍ଡ଼ ଗୁଡ଼ା ଦେଇଥିଲେ। ତେଣୁ ସବୁବେଳେ ମୋ ଖାତା ତ ଯେଉଁ କବିତା ତ ରଫ୍ ଖାତା, ମୁଁ ସନ୍ତୁଷ୍ଟ ନୁହେଁ କେତେବେଳେ। ତେଣୁ ଯେଉଁ ଆସରକୁ ଗଲି କବିତା ଆସର, କି ଯେଉଁଠି ପେପରଟେ ପଢ଼ିଲି କି ଗୋଟେ ବହିଟେ ପଢ଼ିଲି ପାଇଲି, ତା ଦେହରୁ ଯେଉଁ ସବୁ ନୂଆ ୱାର୍ଡ଼ ସବୁ ବା ଫିଲିଙ୍ଗସ୍ ଆସିଲା, ମୁଁ ତାକୁ କେମିତି ତା ଭିତରେ ପୁଣି ଫିଟ୍ କରିବି ସେଇଥିରେ ମୁଁ ଲାଗିଥାଏ। ତେଣୁ ମୋର ଖାତା ହେଲା ଏବେ ବି ଆପଣଙ୍କ ପାଖକୁ ଟିକେ ଆସିଛି, କେତେ ୱାର୍ଡ଼ ବି ଆହୁରି ତା ଭିତରେ କାଟିକି ନୂଆ ନୂଆ ୱାର୍ଡ଼ ପଶେଇଛି।
0: ବହୁତ ବଢ଼ିଆ କଥା। ଗୋଟେ କବିର ଲକ୍ଷଣ ମଧ୍ୟ ଏହା କି ସେ ନିଜେ ଲେଖାରେ କେବେ ସନ୍ତୁଷ୍ଟ ହୋଇପାରେନି, ସେ ସବୁବେଳେ ଚାହୁଁଥାଏ ଯେ ମୋ ଲେଖା ଆହୁରି ଭଲ ହଉ, ଆହୁରି କେଉଁ କେଉଁ ଶବ୍ଦ ମୁଁ ନେଇକି ମୋ ନିଜ ଶବ୍ଦକୋଷରେ ଯୋଡ଼ିବି, ସେ ସବୁବେଳେ ଏଥିପାଇଁ ମଧ୍ୟ ଚେଷ୍ଟାରତ ଥାଏ। ବହୁତ ବଢ଼ିଆ କଥା। ତେବେ ଆଜି ତ ପ୍ରାୟ ସମୟ ହେଲାଣି କାର୍ଯ୍ୟକ୍ରମ ଶେଷ କରିବା, କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମେ ଚାହିଁବୁ ଆପଣଙ୍କ ଠାରୁ ଏକ ସୁନ୍ଦର କବିତାଟିଏ ଶୁଣିବା ପାଇଁ।
1: ସବୁ ତ ଦେଇଛ ପ୍ରଭୁ କିବା ମାଗିବି ଆଉ, ସବୁ ତ ଦେଇଛ କିବା ମାଗିବି ଆଉ ଠାକୁରେ, ସବୁ ତ ଦେଇଛ କିବା ମାଗିବି ଆଉ, ତୁମ ନାମ ଜପି ଜପି, ତୁମ ନାମ ଜପି ଜପି ଦିନ ମୋର ଯାଉ, ତୁମ ନାମ ଜପି ଜପି ଦିନ ମୋର ଯାଉ। ଆହା କି ସୁନ୍ଦର ତୁମର ଏ ସୃଷ୍ଟି, ଦେଖିବାକୁ ଦେଲ ପ୍ରଭୁ ମୋତେ ଦିବ୍ୟ ଦୃଷ୍ଟି, ସତେ କି ମଧୁର ତୁମ ନାମ ରସ, ପାନ କରିବାକୁ ମୋତେ କର୍ଣ୍ଣ ଦେଇଅଛ, ଶୟନେ ସପନେ ଜାଗରଣେ ଅବା ମୋନୟନେ ତୁମ ଛବି ସଦା ନାଚୁ ଥାଉ, ସବୁ ତ ଦେଇଛ କିବା ମାଗିବି ଆଉ। ଭାବ ଦେଇଅଛ ଦେଇଛ ଭକତି, ଲେଖନୀ ମୁନରେ ମୋର ଭରିଅଛ ଶକ୍ତି, କଣ୍ଠେ ଦେଇଅଛ ସୁର ତାଳ ଲୟ, ଚିନ୍ତା ଚେତନାରେ ମୋର ଅଛ ଦୟାମୟ, ଦିନ ମୋ ଆରମ୍ଭ ତୁମ ନାମେ ପ୍ରଭୁ, ଦିନ ମୋ ଆରମ୍ଭ ତୁମ ନାମେ ପ୍ରଭୁ, ଶେଷ ହେଉ ଦିନ ତୁମ ନାମେ ମହାବାଉ, ସବୁ ତ ଦେଇଛ କିବା ମାଗିବି ଆଉ। ଦେଇଅଛ ନାଶା ଦେଇଅଛ ଗୁଣା, କେଉଁ ଭାବେ ପ୍ରଭୁ ମୋତେ କରିନାହ ଉଣା, ମନୋହରି ବିଷ ଉଠେଦେଲ ହସ, ନୟନରେ ଲୁହ ଆଉ ହୃଦୟ ପିଉଷ, ହେଚକା ନୟନ ହେଚକା ନୟନ ଆହେ ତାରୁ ବ୍ରହ୍ମ, ତବ ଶ୍ରୀଚରଣେ ମୋର ଦିନ ବିତି ଯାଉ, ତବ ଶ୍ରୀଚରଣେ ମୋର ଦିନ ବିତି ଯାଉ, ସବୁ ତ ଦେଇଛ କିବା ମାଗିବି ଆଉ।
0: ଅତି ସୁନ୍ଦର କବିତା। ବାସ୍ତବରେ ଭଗବାନଙ୍କୁ ଆମେ ଆଉ କ'ଣ ବା ମାଗିପାରିବା, ଆମ ପାଖରେ ଯାହା ବି ଅଛି ସେ ସବୁ ହିଁ ଭଗବାନଙ୍କର ହିଁ ଦାନ, ଯାହା ଆମ ସହିତ ଘଟୁଛି ଆଉ ଯାହା ଘଟିବ ସେ ସବୁ ମଧ୍ୟ ତାଙ୍କ ଦ୍ୱାରା ହିଁ ପରିକଳ୍ପନା। ବହୁତ ବଢ଼ିଆ କବିତାଟି। ଏବଂ କାର୍ଯ୍ୟକ୍ରମ ସାରିବା ପୂର୍ବରୁ ଆମେ ଆପଣଙ୍କ ଠାରୁ ଆମ ଶ୍ରୋତାବନ୍ଧୁଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଶୁଣିବା ପାଇଁ ଚାହିଁବୁ।
1: ଜୟ ଜଗନ୍ନାଥ। ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ମୋର ଅନ୍ତରରୁ ପ୍ରଣାମ। ଜୀବନ ତାଙ୍କରି ଦାନ, ତେଣୁ ଆମେ ସବୁବେଳେ ସେଇ ଭଗବାନଙ୍କର ଜୀବନରେ ତ ବହୁତ ମନ୍ଧୁର ପଥ, ଗଡ଼ାଣି ଉଠାଣି, ଭଲ ମନ୍ଦ, ସୁଖ ଦୁଃଖ ସବୁ ରହିଛି। ତା ଭିତରେ ଆମେ ତାଙ୍କରି ଆଶ୍ରିତ ହୋଇ ଯଦି ଆଶ୍ରିତ ହେବା, ତାହେଲେ ଆମ ଦିନଟି ଭଲରେ କଟିବ, ଜୀବନ ବି ସରସ ସୁନ୍ଦର ମଧୁମୟ ହେବ।
0: ଆପଣ ମାନେ କଥାଟା କହୁଥିଲେ ଏବଂ ଆପଣଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥିଲା, ବୋଧହୁଏ ଠାକୁରଙ୍କର ବହୁତ ମହିମା ଆପଣଙ୍କ ଉପରେ ବା ଆପଣଙ୍କ ଜୀବନରେ ସେମିତି କିଛି ଝଡ଼ ଆସିଛି ଯାହାକୁ ମହାପ୍ରଭୁ ଦୂରେଇ ଦେଇଛନ୍ତି ବୋଲି କହିପାରିବେ?

0: ହଁ ଗୁଡ଼େ ଆକ୍ସିଡେଣ୍ଟ ରୁ ବଞ୍ଚିଛି।
1: ନିହାତି ରୂପେ ସବୁ ସେହି ପ୍ରଭୁଙ୍କ ଇଚ୍ଛା ଏବଂ ତାଙ୍କରି ଉପରେ ଛାଡ଼ିଦେଲେ ହିଁ ଆମ ଜୀବନ ବାସ୍ତବରେ ସୁରୁଖୁରୁରେ ଭଲରେ ଚାଲିବ, ଆମେ କର୍ମ କରି ଚାଲିବା ଏବଂ ଭଗବାନଙ୍କ ଉପରେ ସବୁକିଛି ଛାଡ଼ିଦେବା।
2: ତେବେ ଆଜି ଆପଣ ଆସିଲେ ଆମ ସହିତ ଯୋଗ ଦେଲେ ଏବଂ ଆପଣଙ୍କର ସାହିତ୍ୟ ସାଧନର ଯାତ୍ରା ସମ୍ପର୍କରେ ବାଣ୍ଟିଲେ, ତା ସହିତ ସୁନ୍ଦର କବିତା ଗୁଡ଼ିଏ ଆମ ସହିତ ବାଣ୍ଟିଲେ, ସେଥିପାଇଁ ଆକାଶବାଣୀ ପୁରୀ ତରଫରୁ ଆପଣଙ୍କୁ ଅନେକ ଧନ୍ୟବାଦ।
0: ଆପଣଙ୍କୁ ମଧ୍ୟ ଧନ୍ୟବାଦ।
2: ଆଷାଢ଼ ମାସ କେବଳ ଏକ ଋତୁ ପରିବର୍ତ୍ତନର ସମୟ ନୁହେଁ, ବରଂ ଏହା ଓଡ଼ିଆ ସଂସ୍କୃତି, କୃଷି ଏବଂ ଆଧ୍ୟାତ୍ମିକତାର ଏକ ମହାମିଳନ। ଗ୍ରୀଷ୍ମର ଦାହରୁ ମୁକ୍ତି ଦେଇ ଏହି ମାସ ଧରିତ୍ରୀ ମାତାକୁ ଶ୍ୟାମଳ ରୂପରେ ସଜେଇ ଦେଇଥାଏ ଏବଂ କୃଷକ ମନରେ ନୂତନ ଆଶା ଯୋଗାଇଥାଏ। ସେହିପରି ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏହି ମାସକୁ ଅଧିକ ପବିତ୍ର ଓ ଗୌରବମୟ କରିଥାଏ। ପ୍ରକୃତିର ସୌନ୍ଦର୍ଯ୍ୟ ଓ ମାନବ ଜୀବନର ସ୍ପନ୍ଦନକୁ ଏକ ସୂତ୍ରରେ ବାନ୍ଧୁଥିବା ଆଷାଢ଼ ମାସ ପ୍ରତିଟି ଓଡ଼ିଆ ପ୍ରାଣରେ ସଦା ସ୍ମରଣୀୟ। ତେବେ ଶ୍ରୋତାବନ୍ଧୁ, ଆଜି ତ ପ୍ରାୟ ସମୟ ହେଲାଣି କାର୍ଯ୍ୟକ୍ରମଟିକୁ ଏଇଠି ସମାପ୍ତ କରିବା ପାଇଁ। ଆଜିର କାର୍ଯ୍ୟକ୍ରମରେ ଚିନ୍ମୟୀ ମ୍ୟାଡ଼ାମଙ୍କର ସାହିତ୍ୟ ସାଧନାର ଯାତ୍ରା ଓ ତା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଥିବା କବିତାଗୁଡ଼ିକ ଆପଣମାନଙ୍କୁ ନିଶ୍ଚୟ ଭାବବିହ୍ୱଳ କରିଥିବ। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ମତାମତ ଜଣାଇବା ପାଇଁ ଭୁଲିବେ ନାହିଁ। ଆପଣ ନିଜର ମତାମତ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ପାରିବେ। ଆମ ଫୋନ୍ ନମ୍ବର 9437037892। ଆପଣ ଚାହିଁଲେ ନିଜର ମତାମତ ଆମକୁ ଚିଠି ମାଧ୍ୟମରେ ମଧ୍ୟ ପଠାଇ ପାରିବେ। ଆମ ଠିକଣା ସାହିତ୍ୟ ସୁଧା କାର୍ଯ୍ୟକ୍ରମ ମାର୍ଫତ ସହକାରୀ ନିର୍ଦ୍ଦେଶକ ଆକାଶବାଣୀ ପୁରୀ ପିନ୍ 752001। ରହୁଛି, ନମସ୍କାର।

0: ଶ୍ରୋତାମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ସାହିତ୍ୟ ସୁଧା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ସଂଘମିତ୍ରା ପଟ୍ଟନାୟକ। କାର୍ଯ୍ୟକ୍ରମଟିର ପ୍ରଯୋଜନାରେ ରହିଥିଲେ ଦିଲୀପ କୁମାର ନାୟକ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି 103.4 FM ମାଧ୍ୟମରେ।
1: ମିସ୍ ସୀମା,
2: ଆଜ୍ଞା,
1: ଏବେ ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ, ନହେଲେ ଘରକୁ ଆସିଯିବୁ। ହଁ,
2: କାହିଁକି? କିନ୍ତୁ
1: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି, ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି।
2: ଡିଜିଟାଲ ଆରେଷ୍ଟ?
1: 1,00,000 ଦିଅନ୍ତୁ, ବଞ୍ଚିଯିବେ।
2: ଏତେ ଟଙ୍କା?
1: ଆଚ୍ଛା ଠିକ ଅଛି, ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 30,000 ଦିଅ, ନହେଲେ ପୁଅ ଜେଲ ଯିବ।
2: ଜେଲ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସରିଛି।
1: ଆରେ,
2: ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍। ସେଥିପାଇଁ ପ୍ୟାନିକ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ।
3: ହେଲୋ ମମ୍ମା,
2: ହାଇ।
4: RBI କହେ,
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଏକ ପ୍ରକାର ସେ PM ଜୟ ଅବ ଗରିବୋ କି ଜୟ ବନ ଗଈ ହୈ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଶ୍ରୋତାବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM। ପ୍ରସାରଣ

ଶ୍ରୋତାବନ୍ଧୁ, ମହାପ୍ରଭୁଙ୍କର ଲୀଳା ଅନନ୍ତ। ତାଙ୍କର ପ୍ରତ୍ୟେକଟି ନୀତିରେ ଭରି ରହିଛି ଭକ୍ତି, ପ୍ରେମ ଓ ମାନବିକତାର ଏକ ଅଦ୍ଭୁତ ସନ୍ଦେଶ। ସ୍ନାନ ପୂର୍ଣ୍ଣିମାରେ 108 କଳସର ପବିତ୍ର ଜଳରେ ମହାସ୍ନାନ ପରି ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଅସୁସ୍ଥ ହୋଇପଡ଼ିଥିଲେ। ମହାପ୍ରଭୁଙ୍କର ଏହି ଜ୍ୱର ପୀଡ଼ାକୁ ଲାଘବ କରିବା ପାଇଁ ଦୀର୍ଘ 15 ଦିନ ଧରି ଅଣସର ଘରେ ଦଇତାପତି ସେବାୟତମାନେ ପଥି ଔଷଧ ଓ ବିଶେଷ ନୀତି ମାଧ୍ୟମରେ ମହାପ୍ରଭୁଙ୍କର ସେବା ଶୁଶ୍ରୂଷା କରୁଥିଲେ। ତେବେ 15 ଦିନର ବିରହ ପରେ ଆଜି ଆସିଛି ସେହି ପବିତ୍ର ତିଥି, ନେତ୍ର ଉତ୍ସବ ତଥା ନବଯୌବନ ଦର୍ଶନର ଦିନ। ତେବେ ଏହା କ'ଣ ଆଗକୁ ଜାଣିବା, ହେଲେ ଏବେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭିରେ ଶୁଣିନେବା ଆମର ପରବର୍ତ୍ତୀ ଗୀତଟିକୁ। ଗୀତଟି ରହିଛି ମନ୍ମଥ ମିଶ୍ରଙ୍କ ଗୀତ ରଚନା, ତାଙ୍କ ନିଜସ୍ୱ ସଙ୍ଗୀତ ସଂଯୋଜନାରୁ ବିଭୂକିଶଙ୍କ କଣ୍ଠରେ, କଥାଚିତ୍ର ତୋ ପାଇଁ।

ମଧ୍ୟରେ ସମାପନ ହୋଇ ମହାପ୍ରଭୁଙ୍କ ଦିବ୍ୟ ଅପରୂପର ସର୍ବସାଧାରଣ ଭିତରକାଠ ଦର୍ଶନ 3:30 ଅପରାହ୍ନ 4:30 ମଧ୍ୟରେ ସମ୍ପନ୍ନ ହେବ। ଆଜି ସନ୍ଧ୍ୟା 6:30 ଶ୍ରୀବିଗ୍ରହଙ୍କର ନେତ୍ରୋତ୍ସବ ବନ୍ଦାପନା ଅନୁଷ୍ଠିତ ହେବାକୁ ଯାଉଛି। ସୂର୍ଯ୍ୟପୂଜା ସନ୍ଧ୍ୟା 8:15 ସମାପନ ହେବା ସହିତ ପରେ ପରେ ଦ୍ୱାରପାଳ ପୂଜା ସନ୍ଧ୍ୟା 8:30 ଅନୁଷ୍ଠିତ ହେବାର ନୀତି ନିର୍ଘଣ୍ଟ ରହିଛି। ରାତ୍ର 9:00-10:00 ମଧ୍ୟରେ ମହାପ୍ରଭୁଙ୍କର ଗୋପାଳବଲ୍ଲଭ ଓ ସକାଳ ଧୂପ ଅନୁଷ୍ଠିତ ହେବା ପରେ କ୍ରମାନୁସାରେ ଭୋଗମଣ୍ଡପ, ମୈଲମ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତୀ, ସନ୍ଧ୍ୟା ଧୂପ ସମ୍ପନ୍ନ ହେବ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜିର ଦିନରେ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ସମ୍ପର୍କିତ ସମ୍ୟକ ସୂଚନା। ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM କାର୍ଯ୍ୟକ୍ରମ ପ୍ରସାରଣ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ଶୁଣୁଛନ୍ତି ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣିନେବା ଗୀତଟିକୁ ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଅନ୍ୟତମ ଗୀତ ରଚନାରୁ ସୋନୁ ନିଗମଙ୍କ କଣ୍ଠରେ ହିନ୍ଦୀ କଥାଚିତ୍ର ଅଗ୍ନିପଥରୁ।

ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। ଶ୍ରୋତାବନ୍ଧୁ, ଏହି ମହାନ ଆଦର୍ଶ ଥିଲା ଓଡ଼ିଶାର ବୀରପୁତ୍ର ଉତ୍କଳମଣି ଗୋପବନ୍ଧୁ ଦାସଙ୍କର। ପ୍ରତିବର୍ଷ ଜୁଲାଇ ମାସ 14 ତାରିଖରେ, ମାନେ ଆଜିର ଦିନରେ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଶ୍ରାଦ୍ଧ ଦିବସ ପାଳନ କରାଯାଇଥାଏ। 1928 ମସିହା ଜୁଲାଇ ମାସ 14 ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ଏକାଧାରରେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ସାହିତ୍ୟିକ, ସାମ୍ବାଦିକ ଏବଂ ସତ୍ୟବାଦୀ ବନବିଦ୍ୟାଳୟର ପ୍ରତିଷ୍ଠାତା। ଆଜିର ଦିନଟି ସ୍ମରଣ କରାଏ ଓଡ଼ିଶାର ସେହି ବୀରପୁତ୍ରଙ୍କୁ। ତାଙ୍କ ତ୍ୟାଗ, ସେବା ଓ ମାନବ ପ୍ରେମର ଅନେକ ଅନନ୍ୟ ପ୍ରତୀକ ଗୋପବନ୍ଧୁ ଦାସ ନିଜର ସମଗ୍ର ଜୀବନକୁ ଦେଶ ଓ ସମାଜର କଲ୍ୟାଣ ପାଇଁ ଉତ୍ସର୍ଗ କରିଦେଇଥିଲେ। ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ମଧ୍ୟ ପ୍ରତ୍ୟେକଟି ଓଡ଼ିଆ ସେବା, ସମର୍ପଣ ଓ ମାନବିକତାର ପଥରେ ଆଗେଇ ଆସିଥାନ୍ତି। ଆପଣମାନେ ଶୁଣୁଛନ୍ତି ସୂଚନା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ପ୍ରସାରଣ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣିନେବା ଗୀତଟିକୁ ହିନ୍ଦୀ କଥାଚିତ୍ର ବାଘିରୁ କୁମାରଙ୍କ ଗୀତ ରଚନା ଏବଂ ମିଟ୍ ପ୍ରୋସ୍ଙ୍କ ସଙ୍ଗୀତ ସଂଯୋଜନା ଓ ତାଙ୍କ ନିଜସ୍ୱ କଣ୍ଠରେ।

ఆకాశవాణి ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ଭାରତ ଯୁକ୍ତରାଷ୍ଟ୍ର ଗଣରାଜ୍ୟ ୟୁକେ ମଧ୍ୟରେ ଆସନ୍ତାକାଲିଠାରୁ ଲାଗୁ ହେବ ଐତିହାସିକ ବ୍ୟାପକ ଆର୍ଥିକ ଓ ବାଣିଜ୍ୟ ଚୁକ୍ତି। ଭାରତର ଇଞ୍ଜିନିୟରିଂ ଓ ଔଷଧୀୟ ସମେତ ବିଭିନ୍ନ କ୍ଷେତ୍ରରେ ହ୍ରାସ ପାଇବ ରପ୍ତାନୀ ଶୁଳ୍କ। ନୂଆଦିଲ୍ଲୀର ଭାରତ ମଣ୍ଡପରେ ଆରମ୍ଭ ହେଲା ଦେଶର ସର୍ବବୃହତ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ସମର୍ଥିତ ଲସ୍କରେ ତୋଇବା ମୁଖ୍ୟ ହାଫିଜ୍ ସୟିଦ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ଏବଂ ଫିଫା ବିଶ୍ୱକପ୍ର ପ୍ରଥମ ସେମିଫାଇନାଲରେ ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ମ୍ୟାଚ୍। ଭାରତ ଓ ଯୁକ୍ତରାଷ୍ଟ୍ର ଗଣରାଜ୍ୟ ୟୁକେ ମଧ୍ୟରେ ଆସନ୍ତାକାଲିଠାରୁ ବ୍ୟାପକ ଆର୍ଥିକ ଓ ବାଣିଜ୍ୟିକ ଚୁକ୍ତି ଲାଗୁ ହେବ। ଏହି ଚୁକ୍ତି ଫଳରେ ଭାରତରୁ ରପ୍ତାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ 99% ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ହ୍ରାସ ପାଇବ। ବିଶେଷ ଭାବେ ବୟନଶିଳ୍ପ, ଚମଡ଼ାଜାତ ଦ୍ରବ୍ୟ, ଜୋତା, ଔଷଧୀୟ ଉତ୍ପାଦନ ଏବଂ ଇଞ୍ଜିନିୟରିଂ କ୍ଷେତ୍ରକୁ ଅତ୍ୟଧିକ ଲାଭ ମିଳିପାରିବ। ଉଭୟ ଦେଶ ଲୋକମାନଙ୍କୁ ବିକାଶ କାର୍ଯ୍ୟରେ ସାମିଲ କରିବା ଏବଂ ରଣନୈତିକ ଭାଗିଦାରିତା ଦୃଢ଼ କରିବା ପାଇଁ ପ୍ରତିବଦ୍ଧ। 2021 ମେ ମାସରୁ ଏହି ଐତିହାସିକ ବୁଝାମଣା ଲାଗି ମଞ୍ଚ ପ୍ରସ୍ତୁତ ହୋଇଥିଲା। 2030 ମସିହା ପର୍ଯ୍ୟନ୍ତ ଏହି ବୁଝାମଣା ଅଧୀନରେ ଭାରତ ୟୁକେ ବାଣିଜ୍ୟ କାରବାରକୁ 100 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ବିଶ୍ୱସ୍ତରରେ ଭାରତର ବିକାଶ ଯାତ୍ରାକୁ ସମନ୍ୱିତ, ସହନଶୀଳ ଏବଂ ପ୍ରତିଯୋଗିତା ସମ୍ପନ୍ନ କରିବା ଲାଗି ଏହି ବୁଝାମଣା ଗୁରୁତ୍ୱ।

0: ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଛି। ଉଭୟ ଦେଶ ମଧ୍ୟରେ ଏହି ବୁଝାମଣାର ରୂପରେଖ ଜନକୈନ୍ଦ୍ରିକ ହୋଇପାରିଛି। ସୂଚନା ଅନୁଯାୟୀ ଭାରତରୁ ରପ୍ତାନୀ ହେବାକୁ ଥିବା ଖାଦ୍ୟ ସାମଗ୍ରୀ ଉତ୍ପାଦ ଉପରେ 70% ପର୍ଯ୍ୟନ୍ତ ଶୁଳ୍କ ହ୍ରାସ ହେବାକୁ ଥିବାବେଳେ ସାମୁଦ୍ରିକ ଉତ୍ପାଦ ଉପରେ 21% ଅଧିକ, ଇଞ୍ଜିନିୟରିଂ ଏବଂ ଅଟୋ ଯନ୍ତ୍ରାଂଶ ଉପରେ 18%, ଚମଡ଼ା ଏବଂ ଜୋତା ଉତ୍ପାଦ ଉପରେ 16% ପର୍ଯ୍ୟନ୍ତ ଓ ବୟନ ଉତ୍ପାଦ ଉପରେ 12% ଶୁଳ୍କ ହ୍ରାସ ପାଇ ଶୂନ ହେବ। ଏହି ବୁଝାମଣା ଦେଶର କୃଷକ, ମତ୍ସ୍ୟଜୀବୀ, ଏମ୍ଏସ୍ଏମ୍ଇ, ନିର୍ମାତାଙ୍କ ବ୍ୟବସାୟକୁ ସହଜ ଓ ସୁଦୃଢ଼ କରିବା ସହ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ସମନ୍ୱୟକୁ ସୁଦୃଢ଼ କରିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସିପ୍ରିୟା ରଙ୍ଗନାଥନ ଭାରତ ଓ ପାଲେଷ୍ଟାଇନ୍ ମଧ୍ୟରେ ଥିବା ଦୀର୍ଘକାଳୀନ ସହଯୋଗପୂର୍ଣ୍ଣ ସମ୍ପର୍କକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଗତକାଲି ବ୍ରସେଲ୍ସରେ ପାଲେଷ୍ଟାଇନ୍ ଡୋନର ଗ୍ରୁପ୍ର ଦ୍ୱିତୀୟ ମନ୍ତ୍ରୀସ୍ତରୀୟ ବୈଠକରେ ଭାରତର ଯୋଗଦାନ ପରେ ସେ କହିଛନ୍ତି, ପାଲେଷ୍ଟାଇନ୍ ଅଧିବାସୀମାନଙ୍କର ସାମଗ୍ରିକ ବିକାଶ, କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ ଏବଂ ମାନବିକ ସହାୟତା କ୍ଷେତ୍ରରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି, ପାଲେଷ୍ଟାଇନ୍ରେ ଚାଲିଥିବା ଭାରତ ସମର୍ଥିତ ଓ ଅନୁଦାନପ୍ରାପ୍ତ ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ସ୍ୱାସ୍ଥ୍ୟସେବା, ଶିକ୍ଷା, ସାମର୍ଥ୍ୟ ନିର୍ମାଣ ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ଉପରେ ପର୍ଯ୍ୟବେସିତ। ଏହି ଅବସରରେ ଶ୍ରୀମତୀ ରଙ୍ଗନାଥନ ପୁନର୍ବାସ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ସମ୍ପର୍କିତ କେତେକ ନୂତନ ପ୍ରକଳ୍ପର ଘୋଷଣା କରିଛନ୍ତି। ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ଥଇଥାନ ନିମନ୍ତେ ଭାରତ ଜାତିସଂଘ ରିଲିଫ୍ ଏବଂ କାର୍ଯ୍ୟ ପ୍ରତିଷ୍ଠାନକୁ ନିରନ୍ତର ସହାୟତା ଯୋଗାଇ ଦେଉଥିବା ସେ କହିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆଜି ଦେଶର ସର୍ବବୃହତ ବିଶ୍ୱସ୍ତରୀୟ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026କୁ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ପରିକଳ୍ପନାରେ ଆୟୋଜିତ ଏହି ପ୍ରଦର୍ଶନୀ ଆନ୍ତର୍ଜାତିକ ମଞ୍ଚରେ ପରିଣତ ହୋଇଛି। ଚଳିତ ବର୍ଷ 130 ଦେଶରୁ 60,000 ଅଧିକ କ୍ରେତା ଓ ପ୍ରଦର୍ଶନକାରୀଙ୍କ ସହ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ଏବଂ ଉଦ୍ୟୋଗୀମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି। ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ମୁକ୍ତ ବାଣିଜ୍ୟ ଚୁକ୍ତି ଦେଶର ବୟନଶିଳ୍ପ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିଥିବା ସେ କହିଛନ୍ତି।
1: दुनिया के 130 देशों से ऊपर बायर आए। अभी मोदी जी ने 56 देशों से FTA हो रहा, कुछ से हो गया है, कुछ से बाकी। ये बताता है कि आज 60,000 से ऊपर एग्जीबिटर आए। और सबसे बड़ी खासियत है, इस एक्सपो में 90% MSME आए हैं। मैं उम्मीद कर रहा हूं कि इस बार जो बायर आ रहे हैं ये सारे दुनिया के रिकॉर्ड को तोड़ेंगे।
0: କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଏବଂ ବିଭିନ୍ନ ରାଜ୍ୟର ବୟନଶିଳ୍ପ ମନ୍ତ୍ରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରାୟ 14 ଦେଶର ପ୍ରଦର୍ଶନ ଏବଂ 20 ଅଧିକ ଦେଶର 350 ବିଶେଷଜ୍ଞ ଓ ବକ୍ତା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଭାରତ ଟେକ୍ସ 2026ରେ 20,000 ଅଧିକ ବୟନଜାତ ଉତ୍ପାଦ ପ୍ରଦର୍ଶିତ ହୋଇଛି। ଜମ୍ମୁର ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟ ପାକିସ୍ତାନ ସମର୍ଥିତ ଆତଙ୍କୀ ଗୋଷ୍ଠୀ ଲସ୍କର ଏ ତୋୟବାର ମୁଖ୍ୟ ହାଫିଜ୍ ସଇଦ୍ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ଚାଲିଥିବା ତଦନ୍ତ ପ୍ରକ୍ରିୟାର ଅଂଶସ୍ୱରୂପ ଏହି ୱାରେଣ୍ଟ ଜାରି କରାଯାଇଥିବା ଆମ ଜମ୍ମୁ ସମ୍ବାଦଦାତା ଜଣାଇଛନ୍ତି। ଗତ 8 ଏନ୍ଆଇଏ କୋର୍ଟର ସ୍ୱତନ୍ତ୍ର ବିଚାରପତି ଏହି ୱାରେଣ୍ଟ ଜାରି କରିଛନ୍ତି। ଆଜି ନେତ୍ରୋତ୍ସବରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ପରମ୍ପରା ଅନୁସାରେ ଶ୍ରୀ ସୁଦର୍ଶନ ଦେବଙ୍କ ବୁଣାଟ ନୀତି ଶେଷ ହେବା ପରେ ଚକ ଅପସର କରାଯିବ। ଏହାପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ମୈଲମ, ଅବକାଶ ନୀତି ଶେଷ କରାଯାଇ ଦଶ ଅବତାର ଠାକୁର ବାହୁଡ଼ା ବିଜେ କରିବେ। ପରେ ତାଟି ଫିଟିବା ସହ ଶ୍ରୀବିଗ୍ରହମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ନୀତି ନିର୍ଘଣ୍ଟ ଅନୁସାରେ ଆଜି ଅପରାହ୍ନ ପ୍ରାୟ 2 ପରଠାରୁ ପ୍ରଥମ ଭିତରକାଠ ନିକଟରୁ ପରମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଆସନ୍ତା 16 ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଜାତିସଂଘ ପରିଷଦ ୟୁଏନ୍ଏସ୍ସିର 2028-29 କାର୍ଯ୍ୟକାଳ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚନ ଲଢ଼ିବ। ଆନୁଷ୍ଠାନିକ ଭାବେ ଏଥିପାଇଁ ଭାରତ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ସଦସ୍ୟତା ପାଇଁ ଭାରତର ଅଭିଯାନକୁ ନେତୃତ୍ୱ ନେବା ଲାଗି ନ୍ୟୁୟର୍କରେ ଅଛନ୍ତି। ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଗତରାତିରେ ଭାରତର ପ୍ରାର୍ଥୀତ୍ୱ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱଶାନ୍ତି, ସୁରକ୍ଷା ଏବଂ ସମନ୍ୱିତ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଭାରତର ଶାନ୍ତି, ଆଦର୍ଶ, ବିଶ୍ୱାସ ଏବଂ ଅଖଣ୍ଡତା ଆଧାରିତ ଦୃଷ୍ଟିକୋଣ ସହାୟକ ହୋଇପାରିବ। ଅସ୍ଥାୟୀ ସଦସ୍ୟ ପାଇଁ ଭାରତ

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପୁରୀ ଶ୍ରୀମନ୍ଦିରରେ ଆଜି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଅପରାହ୍ନରେ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥା ଉପରେ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ସମ୍ଭାବନା। ରାଜ୍ୟରେ ଲାଗି ରହିଛି ବର୍ଷା। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉମାନଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପୂର୍ବରୁ ଅଣସର ତାଟିରେ ପୂଜା ପାଉଥିବା ପଟ୍ଟିଦିଅମାନଙ୍କୁ ବିସର୍ଜନ କରାଯାଇଛି। ଶ୍ରଦ୍ଧାଳୁମାନେ ସେହି ବିଗ୍ରହଙ୍କୁ ଦାରୁବ୍ରହ୍ମ ରୂପରେ ଦର୍ଶନ କରିଛନ୍ତି। ଏହାକୁ ନବଯୌବନ ଦର୍ଶନ କୁହାଯାଏ। ଶୁଣନ୍ତୁ ଏ ସମ୍ପର୍କିତ ଏକ ରିପୋର୍ଟ।
1: ପୁରୀ ଶ୍ରୀମନ୍ଦିରରେ ଆଜି ଦତ୍ତ ମହାପାତ୍ର ସେବକମାନଙ୍କ ଦ୍ୱାରା ବନକ ଲାଗି ନୀତି ଶେଷ ହେବା ପରେ ଦୈତାପତିମାନେ ଭିତରକୁ ଯାଇ ଚକା ଅପସାର କରିଛନ୍ତି। ଏହାପରେ 10 ଅବତାର ଠାକୁରମାନଙ୍କ ନିକଟରେ ମଙ୍ଗଳ ଆଳତି, ମୈଲମ ଓ ଅବକାଶ ନୀତି କରାଯାଇଛି। ପରେ ମହାଜନ ସେବକମାନେ 5 ମୂର୍ତ୍ତି ବିଜେ ପ୍ରତିମାଙ୍କୁ, ଦକ୍ଷିଣୀ ଘର ଓ ଭୂଦେବୀ ଶ୍ରୀଦେବୀଙ୍କୁ ଖଟ ସେଜ ଘରକୁ ବିଜେ କରାଇଥିଲେ। 3 ପଟିଦିଅଙ୍କୁ ବିମଳା ମନ୍ଦିର ପାର୍ଶ୍ୱରେ ଥିବା ମଣ୍ଡଣୀ ଘରକୁ ବିଜେ କରାଯିବା ସହ କୋଠୋ ସୁଆଁସିଆ ଅଣସର ତାଟିଗୁଡ଼ିକୁ ଖୋଲିଥିଲେ। ଭିତର କାଠ ନିକଟରୁ ପ୍ରଥମେ ପରିମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଉ ମାତ୍ର ଦିନକ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଶ୍ରୀବିଗ୍ରହମାନଙ୍କୁ ସ୍ୱାଗତ କରିବା ପାଇଁ ରଥ ଓ ପଥ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ରତାରୂଢ଼ ଶ୍ରୀବିଗ୍ରହଙ୍କ ଦିବ୍ୟ ଦର୍ଶନର ମହାର୍ଘ୍ୟ ମୁହୂର୍ତ୍ତକୁ ଭକ୍ତ ଚାହିଁ ରହିଛି। ଶ୍ରୀକ୍ଷେତ୍ର ପୁରୀରେ ଏହି ଶୁଭ ଅବସର ପାଇଁ ଭକ୍ତି ଓ ଭାବମୟ ପରିବେଶ ସୃଷ୍ଟି ହୋଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀଆ।
0: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ଦିର ପରିସରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଏଥିରେ 12 ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ସହ ବିଭାଗୀୟ ମୁଖ୍ୟ ଉପସ୍ଥିତ ରହିବ ବୋଲି ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। କେଜିରୁ ପିଜି ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥାର ମାର୍ଗଦର୍ଶିକା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, କୌଣସି ଶିକ୍ଷାନୁଷ୍ଠାନ ସ୍ୱଇଚ୍ଛାରେ ଦେୟ ବୃଦ୍ଧି କରିପାରିବେ ନାହିଁ। ଆର୍ଥିକ ସ୍ୱଚ୍ଛଳ ନଥିବା ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ନ ହେବା ପାଇଁ ଏଥିରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ବୃତ୍ତିଗତ ଶିକ୍ଷାକୁ କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି। ଚଳିତ ବର୍ଷ ରି ଆଡମିଶନ ମଧ୍ୟ ସାମ୍ସ ପୋର୍ଟାଲ ଜରିଆରେ କରିହେବ। ନାମ ଲେଖାଇବା ସମୟରେ ଅର୍ଥ ପ୍ରଦାନ କରିଥିବା ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ COVID-19 ଦୃଷ୍ଟିରେ ରଖି ଆଜି ଭୁବନେଶ୍ୱର ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରହିବା ସହ କରୋନା ଟେଷ୍ଟିଂ କିଟ୍ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୋଗାଯୋଗରେ ଅଛନ୍ତି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। କୋଭିଡ୍ର କୌଣସି ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ପରୀକ୍ଷା କରାଇନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ ପୁନଃ ନିର୍ଦ୍ଧାରଣ କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ NPPA ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ଏହି କ୍ରମରେ ରାଜ୍ୟର ସମସ୍ତ ଔଷଧ ଦୋକାନ ସମ୍ମୁଖରେ ପୁନଃ ନିର୍ଦ୍ଧାରିତ ଦର ଲଗାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଏହି ତାଲିକାରେ ବିଶେଷ କରି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ, କର୍କଟ ସଂକ୍ରମଣ, ଶ୍ୱାସରୋଗ, ଆଖିରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧର ମୂଲ୍ୟ ସ୍ଥିର ରଖାଯାଇଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 98ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ସେବା, ସଂଗ୍ରାମ, ସଂସ୍କାର ଓ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 ଅକ୍ଟୋବର ମାସ 9 ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାନବ ସେବାକୁ

0: ସେବା ଭାବେ ନୀତି କରିଥିବା ଗୋପବନ୍ଧୁ କର୍ମକୁ ଜୀବନର ମାନଦଣ୍ଡ ଭାବେ ବାଛିଥିଲେ। ଗୋପବନ୍ଧୁ 1970 ମସିହାରୁ 1921 ମସିହା ପର୍ଯ୍ୟନ୍ତ ବିହାର ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ 1921 ମସିହାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ପୂର୍ବରୁ 1903 ମସିହାରେ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ 1909 ମସିହାରେ ପୁରୀର ସତ୍ୟବାଦୀଠାରେ ବକୁଳ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ମଧ୍ୟ ଅଗ୍ରଣୀ ଦୈନିକ ଖବରକାଗଜ ସମାଜର ପ୍ରତିଷ୍ଠାତା ଥିଲେ। ଏହି ଅବସରରେ ବିଧାନସଭା ପରିସରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଓଡ଼ିଶାର ସ୍ୱାଭିମାନ, ସେବା, ତ୍ୟାଗ ଓ ମାନବିକତାର ପ୍ରତୀକ ଉତ୍କଳମଣିଙ୍କ ଆଦର୍ଶ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଲୋକ କଲ୍ୟାଣ ଓ ସମାଜସେବା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ଆଗାମୀ ପିଢ଼ିକୁ ସଦାସର୍ବଦା ପଥ ପ୍ରଦର୍ଶକ କରିବ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଆଜି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର 98ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ଆଜି ତାଙ୍କର ଓଡ଼ିଶା ପାଇଁ ଏବଂ ଓଡ଼ିଶାର ଲୋକଙ୍କର ପାଇଁ, ଓଡ଼ିଆଙ୍କର ଅସ୍ମିତା ପାଇଁ ଯେଭଳି ଭାବରେ ସେ ଆମକୁ ଆହ୍ୱାନ ଦେଇକି ଯାଇଛନ୍ତି, ନୂଆ ଓଡ଼ିଶା ଗଠନ କରିବା ସହିତ ସମୃଦ୍ଧ ଓଡ଼ିଶା ପରିକଳ୍ପନାର ଏ ରୂପରେଖ ହେଉଛି ତାଙ୍କର ଲକ୍ଷ୍ୟ। ଆଜି ଆମ ସରକାର ତାକୁ ସେଇ ଲକ୍ଷ୍ୟ ପଥରେ ଯାଉଛନ୍ତି ଏବଂ ନୂଆ ଓଡ଼ିଶା ଗଠନ ହେବା ସହିତ ସମୃଦ୍ଧ ଓଡ଼ିଶା ଆଜି ତା ଲକ୍ଷ୍ୟ ପଥରେ ନିଶ୍ଚିତ ଭାବରେ ହାସଲ କରିବ।
0: ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ମନ୍ତ୍ରିମଣ୍ଡଳ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳନ କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝୀ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନାଦର୍ଶ, କର୍ତ୍ତବ୍ୟପରାୟଣତା ଓ ତ୍ୟାଗ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାର 2026-27 ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆବେଦନ ତାରିଖ ଘୋଷଣା କରିଛନ୍ତି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଆସନ୍ତା ମାସ 14 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏନେଇ ଭୁବନେଶ୍ୱର ପର୍ଯ୍ୟଟନ ଭବନ ପରିସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତୀ ପରିଡ଼ା କହିଛନ୍ତି, ପର୍ଯ୍ୟଟନ ବିଭାଗ ଏବଂ ପରିବହନ ବିଭାଗର ସହଯୋଗରେ ଚଳିତ ବର୍ଷ ବରିଷ୍ଠ ନାଗରିକମାନଙ୍କୁ ବାରଣାସୀ, ଅଯୋଧ୍ୟା, ରାମେଶ୍ୱରମ୍ ମଦୁରାଇ ଏବଂ ହରିଦ୍ୱାର ଋଷିକେଶ ଭଳି ପବିତ୍ର ତୀର୍ଥସ୍ଥଳୀ ଭ୍ରମଣର ସୁଯୋଗ ପ୍ରଦାନ କରାଯିବ। ଯାତ୍ରା ସମୟରେ ପରିବହନ, ରହଣି, ଖାଦ୍ୟପେୟ, ଯାତ୍ରୀ ବୀମା ଓ ଚିକିତ୍ସା ଆଦି ବ୍ୟବସ୍ଥା କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବରିଷ୍ଠ ନାଗରିକଙ୍କ ଆଧ୍ୟାତ୍ମିକ ଆକାଂକ୍ଷା ଓ ତୀର୍ଥଯାତ୍ରାର ଅଭିଳାଷକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନାର ଆରମ୍ଭ କରାଯାଇଛି। ସଫେଇ କର୍ମଚାରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯାଉଛି। ଏହି ଅବସରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣ ଯୋଜନାରେ ସଂଯୋଗ ଶିବିର, ଆୟୁଷ୍ମାନ ଭାରତ କାର୍ଡ ଓ ନମସ୍ତେ ପରିଚୟପତ୍ର ବଣ୍ଟନ, ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ ବିତରଣ ଏବଂ ଆଧୁନିକ ଯାନ୍ତ୍ରିକ ସ୍ୱଚ୍ଛତା ଉପକରଣର ପ୍ରଦର୍ଶନୀ ଆୟୋଜନ କରାଯିବ। ଉଲ୍ଲେଖନୀୟ ସେବା ପାଇଁ ସଫେଇ କର୍ମଚାରୀଙ୍କୁ ସମ୍ମାନିତ ମଧ୍ୟ କରାଯିବ। ପାଣିପାଗ। ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଉତ୍ତର ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 13ଟି ଜିଲ୍ଲା ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ସର୍ବାଧିକ 155 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ମଧ୍ୟାହ୍ନ 12ଟା ସୁଦ୍ଧା 610.21 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 14,624 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 38,699 ଘନଫୁଟ ଜଳ ନିଷ୍କାସିତ ହେଉଛି। ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଆଜି ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀ ଶ୍ରୀମନ୍ଦିରରେ ଆଜି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଅପରାହ୍ନରେ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥା ଉପରେ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ସମ୍ଭାବନା। ରାଜ୍ୟରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତା ବନ୍ଧୁ ଏତେ ସମୟ ଧରି ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ପ୍ରସାରଣ କରିଲୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ। ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1327 ଅଧ୍ୟାୟ।

0: ନମସ୍କାର ଲକ୍ଷ୍ମୀ ପ୍ରିୟା, ବହୁତ ବହୁତ ସ୍ୱାଗତ ଆପଣଙ୍କ ଆକାଶବାଣୀ ପୁରୀ ପରିସରକୁ।
1: ନମସ୍କାର, ଜୟ ଜଗନ୍ନାଥ, ମୁଁ ଲକ୍ଷ୍ମୀ ପ୍ରିୟା।
0: ଆଚ୍ଛା, କେମିତି ଅଛ?
1: ମହାପ୍ରଭୁଙ୍କ କୃପାରୁ ବହୁତ ଭଲ ଅଛି।
0: ଆଚ୍ଛା ଲକ୍ଷ୍ମୀ ପ୍ରିୟା, ଆପଣ ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ।
1: ଆଜ୍ଞା।
0: ଖାଲି ନୃତ୍ୟ ଶିଳ୍ପୀ ନୁହନ୍ତି ତ, ତା ସହିତ ଆପଣ ପିଲାମାନଙ୍କୁ ନୃତ୍ୟ ଶିକ୍ଷା ମଧ୍ୟ ଦଉଛନ୍ତି। ତେବେ ଓଡ଼ିଶୀର ଜର୍ନି କେମିତି ଷ୍ଟାର୍ଟ ହେଲା, କେବେଠାରୁ ଆରମ୍ଭ ହୋଇଛି ଏ ଯାତ୍ରା?
1: ଆଜିକୁ ପ୍ରାୟ 20 ବର୍ଷ ହେଇଯିବ ମୋର ନୃତ୍ୟ ଶିଖିବାରେ, ଏବଂ ଏବେ ଏବେ ମୁଁ ନୃତ୍ୟ ଶିକ୍ଷା ଦେଉଛି ମଧ୍ୟ। 4 ବର୍ଷ ଯେତେବେଳେ ହେଇଥିଲା, ମୁଁ ସେତେବେଳେ ମୋ ଜେଜେମା ବାବାଙ୍କ ସହିତ ମନ୍ଦିର ଯାଏ, ଜଗନ୍ନାଥ ମନ୍ଦିର, ଯେହେତୁ ଆମ ଘର ପାଖ ସେଇଠୁ ଯାଏ। ଯେତେବେଳେ ନାଟ ମଣ୍ଡପରେ କୀର୍ତ୍ତନ ହୁଏ, ସେତେବେଳେ ମୋ ପାଦ ଆପେ ଆପେ ମହାପ୍ରଭୁଙ୍କ ପାଇଁ ନାଚି ଉଠିଥାଏ। ତ ସେଇଠୁ ସବୁବେଳେ ମୋ ବାବା ମାଆ ସମସ୍ତେ ମୋତେ ଦେଖିଲେ, କହିଲେ ଏହାର ନୃତ୍ୟ ଶିକ୍ଷା ପ୍ରତି ଆଗ୍ରହ ଅଛି। ମାନେ ଯେତେବେଳେ ବି ଘରେ ବି ମଧ୍ୟ ଥାଏ, କିଛି ଗୀତ ବାଜିଯାଏ, ଦିଅଙ୍କର ଭଜନ ହେଉ ଜଣାଣ ହେଉ, ମୋର ପାଦ ଆପେ ଆପେ ଉଠିଯାଏ, ଏବଂ ମାନେ କିଛି ନ ଜାଣିକି ମଧ୍ୟ ମୋର ସେଇ ଏକ୍ସପ୍ରେସନ୍ ଆପେ ଆପେ ବାହାରିଯାଏ। ତ ସେଇଠୁ ବାବାଙ୍କର ବହୁତ ଇଚ୍ଛା ହେଲା ଯେ ନାଇଁ, ମୋ ଝିଅକୁ ମୁଁ ଡ୍ୟାନ୍ସ ଶିଖେଇବି, ନୃତ୍ୟ ଓଡ଼ିଶୀ ଶିଖେଇବି। ତାପରେ ବି ମାନେ ଓଡ଼ିଶୀ ମାନେ ଏଇଟା ଭଗବାନଙ୍କ ପାଇଁ ଗୋଟେ ସମର୍ପଣ, ମାନେ ଡ୍ୟାନ୍ସଟା ହେଉଛି ଟ୍ରେଡିସନାଲ ଡ୍ୟାନ୍ସ, ଓଡ଼ିଶୀ ହେଉ କି ମାହାରି ହେଉ, ଏଇଟା ହେଉଛି ଭଗବାନଙ୍କ ଦ୍ୱାରା ମାନେ ଆମ ନୃତ୍ୟ ମାଧ୍ୟମରେ ଆମେ ଭଗବାନଙ୍କ ନିକଟକୁ ପହଞ୍ଚି ପାରିବା। ତ ସେଇଠୁ 4 ବର୍ଷରୁ ଆସ୍ତେ ଆସ୍ତେ ନୃତ୍ୟ ଶିକ୍ଷା ଷ୍ଟାର୍ଟ କଲି ମୋ ଗୁରୁ କୃଷ୍ଣ କୁମାର ଦାସଙ୍କ ପାଖରେ। ସେତେବେଳକୁ ଫାର୍ଷ୍ଟ ସାର୍ ଆମର କ୍ଲାସ୍ କରୁଥିଲେ ପଥୁରିଆ ସାହିରେ।
0: ଆଜ୍ଞା।
1: 2005 କଥା କହୁଛି ମୁଁ। ତ ସେଇଠୁ ଶିଖିଲି, ବାବା ସବୁବେଳେ ନେଇକି ଛାଡ଼ନ୍ତି ଛୋଟବେଳେ 4 ବର୍ଷରୁ। ତାପରେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଶିଖିବା ଷ୍ଟାର୍ଟ କଲି।
0: ଠିକ୍ ଅଛି, ତାହେଲେ କେତେ ବର୍ଷ ନୃତ୍ୟ ଶିକ୍ଷା କରିଛନ୍ତି?
1: 20 ବର୍ଷ, 18 ହାରାହାରି 18 ବର୍ଷ ପାଖାପାଖି ହେବ। ଏବେ 2 ବର୍ଷ ହେବ ଶିକ୍ଷା, ମାନେ ମାନେ ସାର୍ଙ୍କ ପାଖକୁ ଯାଉଛି ବେଳେବେଳେ ଅଭ୍ୟାସ ପାଇଁକା ଯାଏ ଆଉ।
0: ତାହେଲେ ଆପଣ ଯେମିତି କହିଲେ, ଘରେ ଲୋକଙ୍କର ଏ ବିଷୟରେ କେମିତି କ'ଣ ସପୋର୍ଟ ରହିଥିଲା?
1: ଘରେ ଦେଖନ୍ତୁ, ଲୋକମାନେ ତ କିଛି ବି କହିବେ, ଆପଣ ଆଗକୁ ଉଠିବେ ତ ଲୋକମାନେ କହିବେ, ଆପଣ ନ ଉଠିବେ ତ ଲୋକମାନେ କହିବେ। ସୋ ସେମିତି ଯେତେବେଳେ ମୋ ବାବା ମାଆ ମୋତେ ନୃତ୍ୟ ଶିଖିବା ପାଇଁ ପ୍ରୋତ୍ସାହିତ କରୁଥିଲେ, ସେତେବେଳେ ଅନ୍ୟମାନେ କେହି ବି ପ୍ରୋତ୍ସାହିତ କରୁନଥିଲେ। ଯେହେତୁ ଆମେ ସେବାୟତ ସମାଜରେ ରହୁଛୁ ମନ୍ଦିର ପାଖରେ, ତ ସେପଟେ ତାଙ୍କର ସବୁ ଥାଏ ଯେ ହଁ, 15-18 ବର୍ଷ ହେଇଗଲା, ଝିଅକୁ ବାହା କରାଇ ଦିଅ, ଝିଅ ଘରୁ ବାହାରିବନି, ପାଠ ପଢ଼ିବନି, ତାଙ୍କର ମାନେ ଏଇଟା ପୁରୁଣା ଚିନ୍ତାଧାରା ଚାଲି ଆସିଛି। ତ ତାକୁ ବହୁ ପ୍ରତିବନ୍ଧକ ଏଡ଼େଇକି ମୋ ବାବା ମୋତେ ବହୁତ ସବୁ ଟାଇମ୍ରେ ସବୁ ସିଚୁଏସନ୍ରେ ମୋ ବାବା ମୋ ସାଥ ଦେଇଛନ୍ତି, ନା ନା ତୋର ଯେଉଁଟା ଇଚ୍ଛା ତୁ ସେଇଟା କର। ଆଜି ପର୍ଯ୍ୟନ୍ତ ମୁଁ ଯାହା ବି ସକ୍ସେସ୍ ପାଇଛି, ମୋ ବାବା, ଇଭେନ୍ କି ମାନେ ଆପଣ ବିଶ୍ୱାସ କରିବେନି, ମୋର ଯେତେକ ଡ୍ୟାନ୍ସ ପ୍ରୋଗ୍ରାମ୍ ହେଇଛି ସବୁଥିରେ ମୋ ବାବା ଯାଆନ୍ତି, ମୋ ମାମା ଯାଏନି। ମୋ ମାମା ଏହା ନୁହେଁ ଯେ ମୋ ମାମା ମୋତେ ସପୋର୍ଟ କରନ୍ତିନି, ମାମା ସପୋର୍ଟ କରନ୍ତି, କିନ୍ତୁ ସବୁବେଳେ ବାବା ଯାଆନ୍ତି। ସମସ୍ତେ କହିବେ, ମାନେ ସମସ୍ତଙ୍କର ମାମାମାନେ ଯାଇଥିବେ, ସମସ୍ତେ କାହାକୁ ମେକଅପ୍ କରିଦେଉଥିବେ, କାହାକୁ କ'ଣ କିଛି ବି ହେଲ୍ପ କରୁଥିବେ, କିନ୍ତୁ ମୋ ବାବା ଆଜି ପର୍ଯ୍ୟନ୍ତ ମୋ କଷ୍ଟ୍ୟୁମ୍ ପିନ୍ଧିବାରେ ହେଉ, ମୋର ଡ୍ୟାନ୍ସ ଭିଡ଼ିଓ ରେକର୍ଡିଂ କରିବାରେ ହେଉ, ସବୁଥିରେ ମୋତେ ବାବା ସପୋର୍ଟ କରିଛନ୍ତି ଆଉ ମୋ ସହିତ ସବୁବେଳେ ଛିଡ଼ାଇଛନ୍ତି। ତ ମୁଁ ସକ୍ସେସ୍ ମାନେ ମୋ ରିଜିନ୍ଟା ଦେବି, ମୋ ସକ୍ସେସ୍ ପଛେ ହେଉଛନ୍ତି ମୋ ବାବା, ବାବାଙ୍କ ହାତ ହିଁ ଅଛି।
0: ବହୁତ ବଢ଼ିଆ କଥା କହିଲେ, ସତରେ ବହୁତ ଖୁସି ଲାଗିଲା ଦେଖିକି ଯେ ମୋ ସାଙ୍ଗର ଏତେ ପ୍ରୟାସ ରହିଛି, ମୋ ସାଙ୍ଗର ଆପଣଙ୍କ ପ୍ରତି ଭଲ ପାଇବା ରହିଛି, ଯେ ଆଜି ପର୍ଯ୍ୟନ୍ତ ପିଲାଟି ଦିନରୁ ଆଜି ପର୍ଯ୍ୟନ୍ତ ଆପଣଙ୍କୁ ଏନକରେଜ୍ କରାଉଛନ୍ତି। ବହୁତ
1: ସବୁ କିଛି, ମାନେ ଯେତେ ବି କାମ ଥିବ ବାବାଙ୍କର, ଯେତେ ଇମ୍ପୋର୍ଟାଣ୍ଟ କାମ ଥିବ, ମୋର ଯେତେବେଳେ ବି ଡ୍ୟାନ୍ସ ଉପରକୁ କଥା ପଳେଇ ଆସିବ, ବାବା ସବୁ କାମ ଛାଡ଼ିକି ଆଗ ମୋ ଡ୍ୟାନ୍ସକୁ ସପୋର୍ଟ କରିବେ ସବୁ।
0: ମୋ ଝିଅର ଆଗ୍ରହ
1: ଅଛି, ତ ତୁ ସେ କଳାଟା ଆଗକୁ ବଢା, ସେଇଟା ସେ କେବେ ବି ପ୍ରତିବନ୍ଧକ କରିନାହାନ୍ତି ଯେ ନାଇଁ ତୁ ଏଇଟା, ସମସ୍ତେ ମନା କରୁଛନ୍ତି ତୁ ଏଇଟା କରନି, ନା ତୋର ଯୋଉଥିରେ ଖୁସି ତୁ ସେଇଟା କର।
0: ଆଚ୍ଛା ଲକ୍ଷ୍ମୀ ପ୍ରିୟା, ଆପଣଙ୍କ ମତରେ ଓଡ଼ିଶୀ ନୃତ୍ୟର କ'ଣ ବିଶେଷତା ରହିଛି?
1: ଓଡ଼ିଶୀ ନୃତ୍ୟର ବିଶେଷତା ହେଉଛି ଠାଣି, ଚାହାଣି ଆଉ ଭାବ ପ୍ରବଣତା। ମାନେ ଯେହେତୁ ଗୋଟେ ଓଡ଼ିଶୀ ନୃତ୍ୟରେ ଗୋଟେ ନବରସ ରହିଛି, ଆମକୁ ସବୁ ସିଚୁଏସନ୍ରେ କେଉଁଠି ଦୁଃଖ ହେବାକୁ ପଡ଼ିବ, କେଉଁଠି ଖୁସି ହେବାକୁ ପଡ଼ିବ, କେଉଁଠି ଉତ୍ସାହିତ ହେବାକୁ ପଡ଼ିବ, କେଉଁଠି ନିରୁତ୍ସାହିତ ହେବାକୁ ପଡ଼ିବ, କେଉଁଠି କ୍ରୋଧ ହେବାକୁ ପଡ଼ିବ, ଯେଉଁ ନବରସ ଆମର ରହିଛି, ତ ତାକୁ ହିଁ ବେସ୍ କରିକି ଆମକୁ ସବୁ ସିଚୁଏସନ୍କୁ ସାମ୍ନା କରିବାର ଅଛି। ତ ତାକୁ ହିଁ, ସେଇଟା ହେଉଛି ମେନ୍ ବିଶେଷତା।
0: ତାହେଲେ ଆପଣ ନିୟମିତ ଅଭ୍ୟାସ କରନ୍ତି?
1: ହଁ, ନିୟମିତ ଅଭ୍ୟାସ କରେ ଦିନକୁ, ମାନେ ଆକ୍ଚୁଆଲିରେ ଅଭ୍ୟାସ କରିବା କଥା 4-5 ଘଣ୍ଟା, ଯେହେତୁ ବ୍ୟସ୍ତବହୁଳ ଜୀବନରେ ରହୁଛି, ଦିନକୁ 2 ଘଣ୍ଟା ମଧ୍ୟ ଅଭ୍ୟାସ କରୁଛି। ଯେତେ ଯାହା ହେଲେ ବି ମେନ୍ ହେଲା ଓଡ଼ିଶୀର ଏକ୍ସରସାଇଜ୍, ଷ୍ଟେପିଂ ଆଉ ତ୍ରିଭଙ୍ଗ, ଏଇ 3ଟା ବେସ୍କୁ ଆପଣ ଯଦି ଠିକ୍ କରିଦେବେ, ତାହେଲେ ଆପଣ ସବୁ ଭାବ, ସବୁ ଭଙ୍ଗୀ ଆପଣ ପ୍ରଦର୍ଶନ କରିପାରିବେ।
0: ତାହେଲେ ଯେତେବେଳେ ନୃତ୍ୟ କରନ୍ତି, ନୃତ୍ୟ ଅଭ୍ୟାସ କରନ୍ତି କି ମଞ୍ଚରେ ନୃତ୍ୟ କରନ୍ତି, ସେ ସମୟରେ କେଉଁ ଭାବନାଟା ଆପଣଙ୍କୁ ଅଧିକ ସ୍ପର୍ଶ କରେ, କାହାକୁ ସମର୍ପଣ କରନ୍ତି ସେ ନୃତ୍ୟକୁ?
1: ନୃତ୍ୟ ତ ପ୍ରଥମେ ସବୁ ଦେବାଦେବୀଙ୍କ ପାଖରେ ସମର୍ପଣ କରାଯାଏ।

0: କିନ୍ତୁ ପ୍ରଥମେ ଆମେ ନୃତ୍ୟ ସମର୍ପଣ କରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ। କିନ୍ତୁ ନୃତ୍ୟର ଆରାଧ୍ୟ ଦେବତା ହେଉଛନ୍ତି ଭଗବାନ ଶିବ, କିନ୍ତୁ ଆମେ ମହାପ୍ରଭୁଙ୍କ ପାଖରେ ପ୍ରଥମେ ନୃତ୍ୟ ସମର୍ପଣ କରିଥାଉ।
1: ଯେହେତୁ କଳାପ୍ରିୟ ଆମ
0: ଯେହେତୁ
1: ଜଗନ୍ନାଥ,
0: ଆଜ୍ଞା ଆଜ୍ଞା, ସିଏ ରସିକ ନାଗର, ଦେବଦାସୀଙ୍କ ନୃତ୍ୟରେ ସିଏ ବିଭୋର, ସେଥିପାଇଁ ତାଙ୍କୁ ଆମେ ଫାର୍ଷ୍ଟ ନୃତ୍ୟ ପ୍ରଦର୍ଶନ କରିଥାଉ। ଆଉ ଏଇଟା ହେଉଛି ମେନ୍ କଥା ହେଲା, ଓଡ଼ିଶୀ ନୃତ୍ୟ ଶ୍ରୀ ଜଗନ୍ନାଥ ମନ୍ଦିରରୁ ମାହାରୀ ନୃତ୍ୟରୁ, ପାରମ୍ପରିକ ଗୋଟିପୁଅ ମାହାରୀ ନୃତ୍ୟରୁ ଓଡ଼ିଶୀ ନୃତ୍ୟଟା ସୃଷ୍ଟି ହେଇଛି। ଯେହେତୁ ଜଗନ୍ନାଥ ମନ୍ଦିରରୁ ସୃଷ୍ଟି ହେଇଛି, ତ ତାଙ୍କୁ ହିଁ ଆମେ ପ୍ରଥମେ ଆମର ନୃତ୍ୟ ପ୍ରଦର୍ଶନ ଆଉ ନୃତ୍ୟ ସମର୍ପଣ କରିବା।
1: ଆଚ୍ଛା ଲକ୍ଷ୍ମୀପ୍ରିୟା, ଏହା ସହିତ ଆପଣ ନୃତ୍ୟ ଭୂଷଣ, ନୃତ୍ୟ ରାଗିଣୀ, ନୃତ୍ୟାଞ୍ଜଳି, ଯୁବ ପ୍ରତିଭା ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଦୀକ୍ଷାଶାଳ ଆଉ ବିଜୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏ
0: ଆଜ୍ଞା,
1: ସମ୍ପର୍କରେ କ'ଣ କହିବେ?
0: ଏ ସମ୍ପର୍କରେ କ'ଣ କହିବି, ଯାହା ବି ମାନେ ଯେଉଁଠି ବି ପ୍ରୋଗ୍ରାମ୍ ପଡ଼େ ମୋତେ ଡାକନ୍ତି, ତ ନୃତ୍ୟ ଦେଖନ୍ତି, ଯେଉଁଟା ଭଲ ଲାଗେ ତ ମୋତେ ସମ୍ମାନିତ କରନ୍ତି ଆଉ।
1: ଆପଣ ଷ୍ଟୁଡେଣ୍ଟ ଥିଲେ, ଏବେ ବି ମନେ ପଡ଼ୁଛି ପିଲାଟେ ଥିଲେ, ନୃତ୍ୟ ଶିଖିବା ଆରମ୍ଭ କରିଥିଲେ, ଧୀରେ ଧୀରେ ବଡ଼ ହେଲେ, ନୃତ୍ୟର ଏତେ ବର୍ଷର ଜର୍ଣ୍ଣି, ତାପରେ ଏବେ ଆପଣ ଛୋଟ ଛୋଟ ପିଲାମାନଙ୍କୁ ନୃତ୍ୟ ଶିକ୍ଷା ଦେଉଛନ୍ତି, ତାର ଅନୁଭବ କ'ଣ ରହିଛି? ପିଲାମାନଙ୍କ ରେସ୍ପନ୍ସ କେମିତି କ'ଣ ରହିଛି?
0: ତାର ଅନୁଭବ ତ କ'ଣ କହିବି, ଯେତେବେଳେ ଛୋଟ ଥାଏ ସେତେବେଳେ ଟିକେ ଡର ଲାଗେ ସାର୍ଙ୍କ ପାଖକୁ ଯିବାକୁ, ଯେ କେମିତି ଡ୍ୟାନ୍ସ କରିବି, କେମିତି ଶିଖିବି। ଘରେ ତ ଆପେ ଆପେ ପାଦ ଉଠିଯାଏ, ନାଚିଦିଏ, ଘରେ ନାଚିଦିଏ, କିନ୍ତୁ ସାର୍ଙ୍କୁ ଏତେ ଭୟ ଲାଗୁଥାଏ ସେଇ ଟାଇମ୍ରେ, ମାନେ ଯେହେତୁ ଯେହେତୁ ସାର୍ ଯେହେତୁ ଗୁରୁ ଯେହେତୁ ହେବେ, ତ ଡର ଲାଗେ। ତ ସାର୍ ସାର୍ଙ୍କ ପାଖକୁ ବି ଘରକୁ, ମାନେ ସାର୍ଙ୍କ ସ୍କୁଲକୁ ବି ଯାଏ ଶିଖିବାକୁ, ପ୍ଲସ୍ ସାର୍ ବି ଆମ ଘରକୁ ବି ଆସନ୍ତି ଶିଖେଇବାକୁ। ଦୁଇ ଟାଇମ୍ ମୁଁ ଶିଖେ। ତ ଯେତେବେଳେ ସାର୍ଙ୍କ ସ୍କୁଲକୁ ଯାଏ, ତ ସେତେବେଳେ କ'ଣ ସାଙ୍ଗସାଥି ସମସ୍ତେ ଥାଆନ୍ତି, ତ ତାଙ୍କ ଇଏରେ ମୋତେ ଭୟ ଲାଗେନି, ମୁଁ କହି ମାନେ ଆରାମସେ ନାଚିଦିଏ। ଯେତେବେଳେ ସାର୍ ଘରକୁ ଆସନ୍ତି ଶିଖେଇବାକୁ, ଯେହେତୁ ମୁଁ ଏକୁଟିଆ ଶିଖେ ସାର୍ଙ୍କ ପାଖରେ, ମୋତେ ଡର ଲାଗେ ସାର୍ ଯେତେବେଳେ ଘରକୁ ଏଣ୍ଟ୍ରି କରିବି, ମୁଁ ଯେଉଁଠି ଥିବି ଦୌଡ଼ିକି ଯାଇକି ମାମା କାନି ପଛ ପଟେ ଲୁଚିଯିବି, ମୁଁ ନାଚିବିନି, ମୁଁ ନାଚିବିନି, ଡର ଲାଗେ। ତ ଏମିତି ଆସ୍ତେ ଆସ୍ତେ, କିନ୍ତୁ ବାଡ଼େଇ ବାଡ଼େଇ ମୋ ମାମା ମୋ ବାବା ନେଇକି ଶିଖିବେ, ଚାଲ ନାଚିବୁ ଚାଲ ନାଚିବୁ, ଘରେ ନାଚୁଛୁ ସାର୍ଙ୍କ ପାଖରେ କମେ ନାଚିବୁନି, ଏମିତି ସବୁ ଛୋଟବେଳ କଥା ମନେ ପଡ଼େ, ହସ ଲାଗେ। ସାର୍ ବି କୁହନ୍ତି ଯେ ନାଇଁ ତୁ ଏମିତି କରୁଥିଲୁ ସେମିତି କରୁଥିଲୁ। ତାପରେ ଆସ୍ତେ ଆସ୍ତେ ଶିଖିଲି, ଶିଖିଲା ପରେ ବଡ଼ ହେଲି, ତାପରେ ସେ ନାଚ ପ୍ରତି ମାନେ ମୋର ସେଇଟା କହିବାକୁ ଗଲେ ମୋର ଆଗ୍ରହ ପୁରା ବଢ଼ିଗଲା। ଏଇଟା ମାନେ ପୁରା ମୋର ମାନେ ପେସା ନୁହଁ ତ, ଏଇଟା ପୁରା ନିଶା ହେଇଗଲା ମୋର। ତ ତାପରେ ଆସ୍ତେ ଆସ୍ତେ ମୁଁ ପିଲାମାନଙ୍କୁ ଶିଖେଇଲି, ଆଉ ପିଲାମାନଙ୍କ ସହିତ ଛୋଟ ପିଲାଙ୍କୁ ଯେହେତୁ ଶିଖଉଛି, ତ ପିଲାମାନଙ୍କ ସହିତ ପିଲା ହିଁ ହେବାକୁ ପଡ଼ିବ ଆମକୁ ପ୍ରଥମରୁ। ପିଲାମାନେ ବହୁତ ମାନେ ମିଶି ଯାଆନ୍ତି ମୋ ସହିତ, ମିସ୍ ମିସ୍ କହିକି ମିଶି ଯାଆନ୍ତି, ଆଉ ବହୁତ ଭଲସେ ଶିଖନ୍ତି, କିଛି ବି ମାନେ ପ୍ରୋବ୍ଲେମ୍ ନଥାଏ, ବହୁତ ଭଲ ଲାଗେ। ପିଲାମାନଙ୍କୁ ଯେଉଁ ଜିନିଷଟା ନିଜେ ଜାଣିଥିବ ସେଇଟା ଅନ୍ୟମାନଙ୍କୁ ବାଣ୍ଟିବାରେ ବହୁତ ଖୁସି ଲାଗେ। ତ
1: ବାଡ଼ାନ୍ତି
0: ଶିଖାଏ,
1: ପିଲାମାନଙ୍କୁ?
0: ନା ନା ଆଜି ଯାଏ କେବେ ବାଡ଼େଇନି କି ରାଗିନି।
1: ଆଚ୍ଛା, ଯଦି କିଏ ଭୁଲ କରେ ତାକୁ କେମିତି ଶାସନ କରନ୍ତି?
0: ଶାସନ କରେ, ବୁଝେଇ ଦିଏ, ଦେଖ ଏଇଟା ଏମିତି ହବ, ଏଇ ଭଙ୍ଗୀଟା ଏମିତି କରିବ, ସେ ଠାଣିଟା ଏମିତି କରିବ।
1: ବହୁତ ବଢ଼ିଆ କଥା କହିଲେ। ଆଚ୍ଛା ତାହେଲେ ଲକ୍ଷ୍ମୀପ୍ରିୟା, ଆଜି ପର୍ଯ୍ୟନ୍ତ କେତୋଟି ମଞ୍ଚରେ ନୃତ୍ୟ ସମ୍ପାଦନ କରିଛନ୍ତି?
0: ମଞ୍ଚ କହିବାକୁ ଗଲେ ସବୁଠୁ ବଡ଼ ମଞ୍ଚ ମୁଁ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ସାମ୍ନାରେ ନୃତ୍ୟ ପ୍ରଦର୍ଶନ କରିଛି, ତାଙ୍କ ରଥଯାତ୍ରାରେ। ମୁଁ ବିଶେଷ କରି ମହାପ୍ରଭୁଙ୍କର ସବୁ ପର୍ବପର୍ବାଣି ଯାନିଯାତ୍ରାରେ ନୃତ୍ୟ ପ୍ରଦର୍ଶନ କରେ, ଯଥା ରଥଯାତ୍ରା ହେଉ, ଦିଅଙ୍କର ହୋଲି ଦୋଳ ପୂର୍ଣ୍ଣିମା ହେଉ, ଚନ୍ଦନଜାତ ହେଉ, ଗୁଆଲି ହେଉ, ଆଉ ବିଭିନ୍ନ ମାନେ ବାହୁଡ଼ା ଯାତ୍ରା, ନୀଳାଦ୍ରି ବିଜେ, ଯେତକ ସବୁ ଦିଅଙ୍କ ନୀତିକାନ୍ତି ଅଛି, ତ ଆମେ ସେତେବେଳକୁ ନୃତ୍ୟ ପ୍ରଦର୍ଶନ ନୃତ୍ୟ ସେବା କରିଥାଉ। ଦ୍ୱିତୀୟତଃ ପୁରୀ ବାହାରେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରିଥିଲି, ଯେହେତୁ କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ପାଖରେ ତାଙ୍କ ରଥଯାତ୍ରାରେ ନାଚିଛି, ଆଉ ଯାଜପୁର ବିରଜା କ୍ଷେତ୍ର ମାଆଙ୍କ ପାଖରେ ବି ମାଆଙ୍କ ରଥଯାତ୍ରା ହୁଏ, ମାଆଙ୍କ ରଥଯାତ୍ରାରେ ବି ନୃତ୍ୟ ପ୍ରଦର୍ଶନ କରିଛି। ତା ଛଡ଼ା ସାହିଯାତରେ ମେଢ଼ ନୃତ୍ୟ ବି ପ୍ରଦର୍ଶନ କରିଛି, ମାହାରୀ ନୃତ୍ୟ ବି ପ୍ରଦର୍ଶନ କରିଛି, ଆଉ ରହିଲା ଲିଙ୍ଗରାଜଙ୍କ ରଥଯାତ୍ରା, ରୁକୁଣା ରଥଯାତ୍ରାରେ ମଧ୍ୟ ସବୁ ବର୍ଷ ନୃତ୍ୟ ଯାଇକି ରଥଯାତ୍ରାରେ ନୃତ୍ୟ ସେବା କରେ। ତା ଛଡ଼ା ଫୁଟବଲ ୱାର୍ଲ୍ଡ କପ୍, ହକି ୱାର୍ଲ୍ଡ କପ୍, ଆଉ ବିଭିନ୍ନ ୱାର୍ଲ୍ଡ କପ୍ରେ ଯାଇଛି, ଆଉ ଯାଇଥିଲି ଆମର ଢେଙ୍କାନାଳରେ ମଧ୍ୟ ଯାଇଥିଲି, ଏମିତି ବିଭିନ୍ନ ଦୂର ଦୂରାନ୍ତର ବି ଯେହେତୁ ପ୍ରୋଗ୍ରାମ୍ ଆସେ। କାଲକାଟା ବି ଯାଇଥିଲି, ଦିଲ୍ଲୀ, ଆଣ୍ଡାମାନ ନିକୋବର ବି ଯାଇଥିଲି, ବାହାର ଭାରତ ସରକାରଙ୍କ ତରଫରୁ ପ୍ରୋଗ୍ରାମ୍ ହୁଏ। ଆଣ୍ଡାମାନରେ ବି ଆମର ଗୋଟେ ରଥଯାତ୍ରା ହୁଏ, ଯେହେତୁ ଆମର ପୁରୀ ଓଡ଼ିଶାରେ ବି ରଥଯାତ୍ରା ହେଉଛି, ଆଣ୍ଡାମାନରେ ବି ମଧ୍ୟ ସେଇ ଟାଇପ୍ର ଗୋଟେ ରଥଯାତ୍ରା ହୁଏ ଦିଅଙ୍କର, ଯେ ଆଣ୍ଡାମାନରେ ଗୋଟେ ଦିନ ହୁଏ, ସିଏ ମାନେ ବହୁତ ଛୋଟ ଏରିଆ, କିନ୍ତୁ ସେଇଠୁ ବି ମାନେ ମାନେ ଆମ ଭଗବାନଙ୍କର ମାନେ ଭାବର ଏତେ ପ୍ରସାର ପ୍ରଚାର ଭକ୍ତିର ହେଇଯାଇଛି ଯେ ଆଣ୍ଡାମାନରେ ମଧ୍ୟ ଲୋକମାନେ କ'ଣ ବୁଝୁଛନ୍ତି, ବାହାର ଲୋକମାନେ ବି ସେମାନେ ଏତେ ବି ତ ଜଗନ୍ନାଥଙ୍କ ବିଷୟରେ ଜାଣିନାହାନ୍ତି, କିନ୍ତୁ ଏତେ ଭକ୍ତ ସେମାନେ ବି ସେଠି ରଥଯାତ୍ରା କରନ୍ତି, ଆଉ ଆମକୁ ବି ଡାକନ୍ତି। ଆମେ ଆଉ ସାର୍ ଆମ ଗ୍ରୁପ୍ ଆମେ ସବୁ ମିଶିକି ଯାଉ ଆଣ୍ଡାମାନରେ ରଥଯାତ୍ରାରେ, ତାଙ୍କୁ ସେଠାରେ ବି ମଧ୍ୟ ଭଗବାନଙ୍କ ପାଖରେ ଆମେ ନୃତ୍ୟ ପ୍ରଦର୍ଶନ କରିଛୁ, ବାହାର ମାନେ ଜାତୀୟ ଆନ୍ତର୍ଜାତୀୟ ପାଖକୁ ବି ଆମେ ଯାଇଛୁ ନୃତ୍ୟ ପ୍ରଦର୍ଶନ କରିବାକୁ।

0: ଏସବୁ ଭିତରେ ସବୁଠାରୁ ସ୍ମରଣୀୟ ମଞ୍ଚ ଅନୁଭୂତି କ'ଣ ରହିଛି ଯୋଉଟା ଆପଣଙ୍କର ସାରା ଜୀବନ ମନେ ରହିବ?
1: ସ୍ମରଣୀୟ ମୋର ହେଉଛି ପ୍ରଥମେ ଯେତେବେଳେ ମୁଁ ନୃତ୍ୟ ପ୍ରଦର୍ଶନ କରିଥିଲି, ସେଠି ଆମର ପୁରୀ ବୁକ୍ ଫେୟାର୍ରେ କରିଥିଲି, ଛୋଟଟେ ହେଇଥିଲି ମୋର, ସେଇଟା ଫାର୍ଷ୍ଟ ଥିଲା। ସେଠିକି ଯାଇଥିଲି, ନାଚୁଥିଲି, ତ ସଡନ୍ ମୋ କାନରଟା ଖସିଗଲା ତଳକୁ। ମାନେ ଯେହେତୁ ଛୋଟ ଥିଲି, ମୋତେ ଏତେ ଇଏ ନଥିଲା, ମାନେ ଜ୍ଞାନ ନଥିଲା ଯେ ମୁଁ କ'ଣ କରିବି କ'ଣ ନାହିଁ। ମୁଁ ନାଚୁଥାଏ, ନାଚ କାଳେ ଏପଟେ ଡର ଲାଗୁଥାଏ, କାଳେ ନ ନାଚିଲେ ସାର୍ ସେତେବେଳକୁ ତଳକୁ ଓହ୍ଲେଇଲା ପରେ ଗାଳି କରିବେ, କ'ଣ କରିବି। ମୁଁ ଏପଟେ କାନରକୁ ବି ଲକ୍ଷ୍ୟ କରୁଥାଏ ତଳକୁ, ଉପରକୁ ଏପଟେ ଅଡିଏନ୍ସମାନଙ୍କ ପାଖରେ ବି ଅଧା ଏକ୍ସପ୍ରେସନ୍ ବାହାରୁନଥାଏ କାନର। ସେଇଟା ମୋର ଫାର୍ଷ୍ଟ ଏକ୍ସପିରିଏନ୍ସ ଥିଲା, ଆଉ ମାନେ ସେଇଟା ବି ମୋର ଭିଡ଼ିଓ ରେକର୍ଡ଼ରେ ବି ରହିଯାଇଛି ଯେ ମୁଁ କାନରକୁ ଅନେଇ ଅନେଇକି ଡ୍ୟାନ୍ସ କରୁଥିଲି।
0: ତାହେଲେ ସେଇଟା ଯେହେତୁ ମାନେ ଦେଖିବାକୁ ଗଲେ ଫାର୍ଷ୍ଟ ଆଣ୍ଡ ଲାଷ୍ଟ ଏକ୍ସପିରିଏନ୍ସ ଗୋଟେ ଆପଣ ରହିଯିବ ସାରା ଜୀବନ ପାଇଁ ମନେ ରହିବ।
1: ଆଜ୍ଞା ଆଜ୍ଞା।
0: ତାହେଲେ ଆପଣ ଯେମିତି ଏବେ କହିଲେ ଆପଣ ସାହିଯାତ୍ରାରେ ମେଢ଼ ନୃତ୍ୟ ବି ପ୍ରଦର୍ଶନ କରିଛନ୍ତି।
1: ଆଜ୍ଞା।
0: କେଉଁ ମେଢ଼ ବନାନ୍ତି?
1: ଦୁର୍ଗା ମେଢ଼।
0: ତ ତାର ଏକ୍ସପିରିଏନ୍ସ କ'ଣ ରହିଛି? ଦେଖିବାକୁ ଗଲେ ଏତେ ବଡ଼ ସାଜ ଥାଏ, ତାକୁ ଧରିକି ଖରାଦିନେ ନାଚିବା, ରାତି ଯାକ
1: ଖରା ବି ରାତି ଯାକ ବି ମାନେ

0: ଯେହେତୁ ମାନେ ଦେଖିବାକୁ ଗଲେ ଫାର୍ଷ୍ଟ ଆଣ୍ଡ ଲାଷ୍ଟ ଏକ୍ସପିରିଏନ୍ସ ଗୋଟେ ଆପଣ ରହିଯିବ ସାରା
1: ହଁ
0: ଜୀବନ
1: ହଁ
0: ପାଇଁ ମନେ ରହିବ।
1: ଆଜ୍ଞା ଆଜ୍ଞା।
0: ତାହେଲେ ଆପଣ ଯେମିତି ଏବେ କହିଲେ ଆପଣ ସାହିଯାତ୍ରାରେ ମେଢ଼ ନୃତ୍ୟ ବି ପ୍ରଦର୍ଶନ କରିଛନ୍ତି,
1: ଆଜ୍ଞା,
0: କେଉଁ ମେଢ଼ ବନାନ୍ତି,
1: ଦୁର୍ଗା ମେଢ଼।
0: ତ ତାର ଏକ୍ସପିରିଏନ୍ସ କ'ଣ ରହିଛି? ଦେଖିବାକୁ ଗଲେ ଏତେ ବଡ଼ ସାଜ ଥାଏ, ତାକୁ ଧରିକି ଖରାଦିନେ ନାଚିବା ରାତି ଯାକ,
1: ଖରା ବି ରାତି ଯାକ ବି, ମାନେ ବିଶ୍ୱାସ କରିବେନି, ମାନେ ଯେତେବେଳେ ଦୁର୍ଗାଙ୍କ ମାନେ ଗେଟଅପ୍କୁ ମୁଁ ପଳେଇ ଆସେ, ମାନେ ମୁଁ ତ ମୋ ପର୍ସନାଲ୍ ଏକ୍ସପିରିଏନ୍ସରୁ କହୁଛି ଆପଣଙ୍କୁ, ମୁଁ 5-6 ବର୍ଷ ହେଲା ସାହିଯାତ୍ରାରେ ମେଢ଼ ବନ୍ଧେଇଛି। ଏବେ ବେଶୀ ବନ୍ଧୁ ହେଉନି ମେଢ଼, ଯେହେତୁ ଏବେ ସମସ୍ତେ ବାହାରିଲେଣି, ସବୁ କଳାକାରମାନଙ୍କୁ ବି ଚାନ୍ସ ଦେବା ଦରକାର। ତ ମୁଁ ଯେତେବେଳେ ସାହିଯାତ୍ରାରେ ମେଢ଼ ବନ୍ଧେଇଥିଲି, ତ ଯେତେବେଳେ ଦୁର୍ଗାଙ୍କ ପାଖକୁ ମାନେ ଲୁକ୍ ନେଇଗଲି, ତ କିଛି ଜଣାପଡ଼ିଲାନି। ଯେତେବେଳେ ମୋ ଦେହରେ ତାଟି ବନ୍ଧା ହେଲା, ଫାର୍ଷ୍ଟ ଆମ ଦେହରେ ଗୋଟେ ଗଦି ପଡ଼େ, ଗଦିଟାର ଓଜନ ମିନିମମ୍ 10-15 କେଜି ପାଖାପାଖି ହେବ। ଗଦି ଉପରେ ତାଟ ବନ୍ଧା ହୁଏ, ସିଏ ସ୍ୱତନ୍ତ୍ର ତାଟ ଯିଏ ତିଆରି କରନ୍ତି ସିଏ ହିଁ ଆସିକି ବାନ୍ଧନ୍ତି। ତା ଓଜନ 60-70 କିଲୋ, କହିବାକୁ ଗଲେ 80-90 କିଲୋ ପାଖାପାଖି ଆମେ ଆମ କାନ୍ଧରେ ବୁହାଇକି ଆମେ ନୃତ୍ୟ ପ୍ରଦର୍ଶନ କରୁ। ତ ସେଇଟା ବାନ୍ଧି ସାରିଲା ପରେ, ଆଉ ଘୁଙ୍ଗୁର ବାନ୍ଧି ସାରିଲା ପରେ, ମୁଁ ନିଜେ ବି ଜାଣିପାରେନି କେମିତି ଗୋଟେ ମାଆଙ୍କ ଶକ୍ତି ମୋ ଭିତରକୁ ପଳେଇ ଆସେ। ଏଇଟା ମାନେ ଏବେ କହିଲେ ବି ମୋର ଗୁଜ୍ ବମ୍ପସ୍ ବାହାରି ଯାଉଛି, ଲୋମ ଟାଙ୍କୁରି ଉଠୁଛି, କିନ୍ତୁ ମାନେ ସେତିକି ମାଆଙ୍କର ଏକ୍ସପିରିଏନ୍ସ ମାନେ ମୋର ଥାଏ ଆଶୀର୍ବାଦ ମୋ ଉପରେ। ହଁ, ତା ପୂର୍ବରୁ ବି ଯେତେବେଳେ ନୃତ୍ୟ କରେ, ତା ପୂର୍ବରୁ ମାଆଙ୍କର ଲାଗି ମାଳ ଆଣିକି ମୋର ମେଢ଼ରେ ବନ୍ଧାଯାଏ। ମାଆ ଦକ୍ଷିଣକାଳୀଙ୍କର, ମାଆ ବିମଳାଙ୍କର, ମାଆଙ୍କର ମାଳ ଆଣିକି ମୋ ମେଢ଼ରେ ବନ୍ଧାଯାଏ। ତାପରେ ମାଆଙ୍କୁ ଆଗ ନୃତ୍ୟ ସମର୍ପଣ କରେ, ମାଆଙ୍କୁ ମନେ ମନେ ସ୍ମରଣ କରିକି ନୃତ୍ୟ ଷ୍ଟାର୍ଟ କରେ। ତ ସେତେବେଳେ ମୁଁ ନିଜେ ଜାଣିପାରେନି ଯେ ମୁଁ ଏତେ ବଡ଼ ଭାରି ଜିନିଷ କେମିତି କାନ୍ଧରେ ବୁହାଇକି ନାଚୁଛି। ସେ ପୁଣି ନାଚିବାଟା ଦୂରର କଥା ନୁହେଁ, ବହୁତ ବାଟ ଚାଲି ଚାଲି ନାଚିବାକୁ ପଡ଼ିବ, ଆଉ ବହୁତ ସମୟ, ମାନେ ଆମ ସାହିଯାତ୍ରା ରାତିରୁ ଷ୍ଟାର୍ଟ ହୁଏ, ରାତି 9:30-9:30 ଷ୍ଟାର୍ଟ ହୁଏ, 6:30-7 ଯାଏଁ ରୁହେ। ତ ସେଠୁ ମାନେ ବହୁତ ମାନେ କିଛି ଜଣାପଡ଼େନି, ସମସ୍ତେ କୁହନ୍ତି ଏଇଟା ପିଇବୁ, ପାଣି ପିଇବୁ, ଇଏ ପିଇବୁ, ସିଏ ପିଇବୁ, କିନ୍ତୁ କିଛି ପିଏନି, ଓନ୍ଲି କେବଳ ମୁଁ ସେମିତି ନାଚି ହିଁ ଚାଲେ, ନାଚି ହିଁ ଚାଲେ। କିନ୍ତୁ ଏଇଟା ଗୋଟେ ଚମତ୍କାର କଥା, ଯେତେବେଳେ ମୁଁ ନାଚରୁ ମାନେ ମେଢ଼ରୁ ମୋ କାନ୍ଧରୁ ମେଢ଼ଟା କାଢ଼ିଦିଏ, ତାଟି ଯେତେବେଳେ ଖୋଲା ହୁଏ, ସେତେବେଳେ ଏତେ କଷ୍ଟ ହୁଏ, କିନ୍ତୁ ସମସ୍ତେ କୁହନ୍ତି ତୁ ଏତେ କଷ୍ଟ କେମିତି ସମ୍ଭାଳିକି ଥିଲୁ, କିନ୍ତୁ ମୁଁ ସେତେବେଳେ ଭାବିଥିଲି ମୋତେ ନା, ମୋତେ ମା ମୋ ପାଖରେ ସାହା ହେଇକି ଥିଲେ, ସେଇଥିପାଇଁ ମୁଁ ଏତେ ଜିନିଷ ସବୁ କରିପାରିଲି। 6-7 ଘଣ୍ଟା 8 ଘଣ୍ଟା ଗୋଟେ ଜିନିଷକୁ କ୍ୟାରି କରିବାଟା ସହଜ ନୁହଁ।
0: ସତରେ ମାଆଙ୍କ ପ୍ରତି ଭକ୍ତି ରହିଛି, ତାହେଲେ ମାନେ ଯେତେ କଷ୍ଟ ହେଲେ ବି ଜଣାପଡ଼େନି।
1: ଆଜ୍ଞା ଆଜ୍ଞା, ନିଶ୍ଚୟ।
0: ତାହେଲେ ସାହିଯାତ୍ରା ପ୍ରତି ଆଗ୍ରହ କେମିତି ଆସିଥିଲା, ଘରେ କହିଲେ ନା ନିଜସ୍ୱ ଆଗ୍ରହ?
1: ସାହିଯାତ୍ରା ପ୍ରତି ଆଗ୍ରହ, ଯେହେତୁ ସାହିଯାତ୍ରା ପୁରୀର ଏକ ଅଙ୍ଗ କହିଲେ ଅତ୍ୟୁକ୍ତି ହେବନି। ଆମର ସାହିଯାତ୍ରା ହେବ ମାନେ ସମସ୍ତେ ପୁରୀର ଯେତେ ଛୋଟ ଗଳିକନ୍ଦି, ସାତ ସାହି, ଆଠ ଆଖେଡ଼ା ଯାହା ବି ସବୁ ଅଛି, ଆମର ସବୁ ଚଳଚଞ୍ଚଳ ହୋଇଉଠେ। ଛୋଟବେଳୁ ଆମ ସାହିପଟେ ସାହିଯାତ୍ରା ଯାଏ, ଆମେ ଦେଖୁ, ମୋତେ ଇଚ୍ଛା ହୁଏ ଯେ ହଁ ଏମିତିକି ଆମେ ବି କରିପାରିବୁ। ଆଗୁଆ ପୁଅମାନେ ସାହିଯାତ୍ରାରେ ବାହାରୁଥିଲେ, ସାହିଯାତ୍ରାରେ ଯେହେତୁ ରାମନବମୀଠୁ ଷ୍ଟାର୍ଟ ହୁଏ, ତ ଆମର ରାମଙ୍କ ରାମାୟଣର ଯେତେକ ଚରିତ୍ର ଅଛି ତା ଉପରେ ସାହିଯାତ୍ରାରେ ବର୍ଣ୍ଣନା କରାଯାଏ। ତ ଯେତେବେଳେ ସମସ୍ତେ ବାହାରନ୍ତି, ଆଗୁଆ ପୁଅ ପିଲାମାନେ ବାହାରନ୍ତି, ତ ଆମର ଏପଟେ ଝିଅ ପିଲାମାନଙ୍କର ବେଶୀ ବାହାରୁନଥିଲେ। ତାପରେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଝିଅ ପିଲାମାନେ ବାହାରିଲେ, ଆଗ୍ରହ ସୃଷ୍ଟି ହେଲା, ସମସ୍ତେ ପ୍ରୋତ୍ସାହିତ କଲେ ଯେ ନାଇଁ ସମସ୍ତେ ବାହାର, ପୁରୀରେ ବି ସମସ୍ତେ କଳାକୁ ସମସ୍ତେ ବହୁତ ସମ୍ମାନ ଦିଅନ୍ତି, ପ୍ରୋତ୍ସାହିତ କରନ୍ତି, ଆଗକୁ ବଢ଼ାନ୍ତି, ତ ସମସ୍ତେ କହିଲେ, ତ ସେଇଠୁ ଟିକେ ନାକୁ ସାହସ ବଢ଼ିଲା, ଭଲ ଲାଗିଲା, ସମସ୍ତେ ମାନେ ପ୍ରୋତ୍ସାହିତ କଲେ ଯେ ନାଇଁ ତୁ ବି ବାହାରେ, ତୁ ତ ଭଲ ଡ୍ୟାନ୍ସ କରୁଛୁ, ତୁ ବି ତ ବାହାରେ। ତ ମୁଁ ବାହାରିଥିଲି, ବାଲିସାହି ଯାତ୍ରାରେ ବାହାରିଥିଲି, ଷୋଳମଣ୍ଡପ ସାହି ଯାତ୍ରାରେ ବାହାରିଥିଲି, ବାହାରିଥିଲି 4-5 ବର୍ଷ ବାହାରିଛି।
0: ବହୁତ ବଢ଼ିଆ ଲାଗିଲା ସତରେ, ଆଜିକାର ପିଲା ହେଇକି ବି ଆପଣ ଆମ ସଂସ୍କୃତିକୁ ଜୀବନ୍ତ ରଖିବା ପାଇଁ ପ୍ରୟାସ କରୁଛନ୍ତି, ସେଥିପ୍ରତି ଅଧିକ ଆଗ୍ରହୀ ଅଛନ୍ତି, ଜାଣିକି ସତରେ ବହୁତ ଖୁସି ଲାଗିଲା।
1: ଆଜ୍ଞା, କାହିଁକି ନା ଆମେ ଯେତେ ଆମ ସଂସ୍କୃତି, ଯେତେ ବି ଆମ ଦୁନିଆ, ଆମ ଦେଶ ଯେତେ ବି ଆଗକୁ ବଢ଼ିଲେ ବି ଆମେ ଆମ ସଂସ୍କୃତିରୁ ହିଁ ଜନ୍ମ ନେଇଛେ, ଆମେ ଯାହା ବି କିଛି ଶିଖିଛେ ଆମ ସଂସ୍କୃତିରୁ ହିଁ ଶିଖିଛେ, ତ ଆମେ ତାକୁ କେମିତି ଭୁଲିଯିବା।
0: ଯେମିତି କହିବାକୁ ଗଲେ ଆମ ସଂସ୍କୃତି ହେଉଛି ମୂଳ, ଆଉ
1: ମୂଳ କାରଣ
0: କେବେ ବି
1: ଭୁଲିପାରିବା ନାହିଁ।
0: ଆଚ୍ଛା ଲକ୍ଷ୍ମୀପ୍ରିୟା, ଯଦି ଆମେ କହିବୁ, ସମସ୍ତେ ଜାଣିଛନ୍ତି ଜଣେ କଳାକାର ପାଇଁ ସବୁଠାରୁ ବଡ଼ ଉପହାର ହେଉଛି ଦର୍ଶକଙ୍କର କରତାଳି। ଯେତେବେଳେ ଆପଣ ମଞ୍ଚରେ ନୃତ୍ୟ ପରିବେଷଣ କରନ୍ତି ଆଉ ସେତେବେଳେ ଦର୍ଶକମାନେ ଖୁସି ହେଇକି କରତାଳି ଦିଅନ୍ତି, ପ୍ରଶଂସା କରନ୍ତି, ଘର ଲୋକ ପ୍ରଶଂସା କରନ୍ତି, ସେତେବେଳେ ଆପଣଙ୍କୁ କେମିତି ଲାଗେ?
1: ସେତେବେଳେ ବହୁତ ଖୁସି ଲାଗେ, କାରଣ ନା ଗୋଟେ ନୃତ୍ୟଶିଳ୍ପୀ ପାଇଁ ଦର୍ଶକଙ୍କ ପ୍ରଶଂସା ହିଁ ସବୁକିଛି, ତ ସେଇଟା ହିଁ ତାଙ୍କୁ ଆଗକୁ ବଢ଼େଇବାରେ ସାହାଯ୍ୟ କରେ। ତ ଯେତେବେଳେ ସମସ୍ତେ ଚିୟର ଅପ୍ କରନ୍ତି, ତାଳି ମାରନ୍ତି, ପ୍ରଶଂସା କରନ୍ତି, ଘର ଲୋକ ହୁଅନ୍ତୁ, ଦର୍ଶକ ହୁଅନ୍ତୁ, ଯିଏ ବି ହୁଅନ୍ତୁ, ମାନେ ନାଚ ପ୍ରତି ଆହୁରି ବେଶୀ ବେଶୀ ଆଗ୍ରହ ବଢ଼ିଯାଏ ଯେ ନାଇଁ ମୁଁ ଆଉ ଟିକେ ବି ଭଲ କରିବି, ଆଉ ଟିକେ ବି ଭଲ କରିବି, ବହୁତ ଖୁସି ଲାଗେ।
0: ପ୍ରଶଂସା ଅଛି ମାନେ ତ ନିନ୍ଦା ବି ଥିବ, ପଜିଟିଭ କମେଣ୍ଟସ ଅଛି ମାନେ ତ ନେଗେଟିଭ ଲୋକମାନେ କହୁଥିବେ। ଯେତେବେଳେ ଲୋକମାନେ କହନ୍ତି ନେଗେଟିଭ, ଆରେ ଏମିତି କଣ କରୁଛୁ, ଏଇଟା ହେଲାନି, ଏଇଟା ଭଲ ହେଲାନି, ଝିଅ ପିଲାଟି କଣ ନାଚ କରିବ, ଏଇଟାକୁ

0: ଆକ୍ସେପ୍ଟ କରନ୍ତି?
1: ଦେଖନ୍ତୁ, ଯେହେତୁ ଦୁଇଟା କମେଣ୍ଟସ୍ ନିଶ୍ଚୟ ରହିବ ଜୀବନରେ, ତ ଲୋକଙ୍କ କାମ ହେଉଛି କହିବା। ଆପଣ ଭଲ କଲେ କହିବେ, ନିନ୍ଦା କଲେ ବି କହିବେ, ଖରାପ କଲେ ବି କହିବେ। ତ କିଛି ଲୋକ ଅଛନ୍ତି ତମକୁ ଆଗକୁ ବଢ଼େଇବାରେ ସାହାଯ୍ୟ କରିବେ, ଆଉ କିଛି ଲୋକ ଅଛନ୍ତି ତମକୁ ଗୋଡ଼ ଭିଡ଼ିବାରେ ବି ସାହାଯ୍ୟ କରିବେ। ମୋ ଜୀବନରେ ମୁଁ ଯେତିକି ଏକ୍ସପିରିଏନ୍ସ କରିଛି, ମୋ ଲାଇଫ୍ରେ ଆଗକୁ ବଢ଼େଇବା ଲୋକ ବହୁତ କମ୍ ଅଛନ୍ତି, ଆଉ ଗୋଡ଼ ଭିଡ଼ିବା ଲୋକ ବହୁତ ଅଧିକ ଅଛନ୍ତି। ମୁଁ ପ୍ରଥମେ ପ୍ରଥମେ ଏସବୁ ଯେତେବେଳେ ଏକ୍ସପିରିଏନ୍ସ କରେ ବହୁତ ଭାଙ୍ଗି ପଡ଼େ, କିନ୍ତୁ ମୋ ବାବା ସବୁବେଳେ ମୋତେ ବୁଝାନ୍ତି ଯେ ନାଇଁ ଦେଖେ, ଭଲ ଅଛି ମାନେ ମନ୍ଦ ଅଛି। ଆମେ ଯଦି ସବୁଥିରେ କାନ୍ଦିବା, ହାରିଯିବା, ସେସବୁ ଜିନିଷକୁ ଶୁଣିବା, ତ ଆମକୁ କେବେ ବଢ଼ିବାକୁ ଏସବୁରେ ସାହାଯ୍ୟ କରିବନି ଜିନିଷଟା। ତ ସବୁ ଜିନିଷକୁ ଆମେ ପଜିଟିଭ ୱେରେ ନେଲେ ଆମେ ଆଗକୁ ବଢ଼ିପାରିବୁ। ଯେମିତି କିଛି କହୁଛନ୍ତି, ହଁ ହଉ ଠିକ୍ ଅଛି କୁହନ୍ତୁ ନା, ତ କ'ଣ ଅଛି କହିବେ, ତ କହିଲେ ତ ଆଉ ଆମକୁ ତ ପଛକୁ ଫେରିଯିବାକୁ ପଡ଼ିବନି, ତ ଆମ କାମ ହେଉଛି ଆମେ ଆଗକୁ ବଢ଼ିବା। ତ ମୁଁ ଶୁଣେ, ମୋତେ ଖରାପ ଲାଗେ, କିନ୍ତୁ ମୁଁ କିଛି କୁହେନି, କାହିଁକି ନା କ'ଣ କହିବି ଲୋକମାନଙ୍କୁ? ଆଜି କହିଲେ କ'ଣ କାଲି ଚୁପ୍ କରିପାରିବି? ଲୋକମାନଙ୍କ ପାଟି କେବେ ବି ହେଲେ ଚୁପ୍ ହେଇପାରିବନି। ବହୁତ ଲୋକ ଅଛନ୍ତି ମୋତେ କହୁଛନ୍ତି, ନାଇଁ ଝିଅ ପିଲାଟା ବାହା ହବ, ତାକୁ ବାହା କରଉନୁ, ଡ୍ୟାନ୍ସ କମେ ଶିଖଉଛୁ, ଇଏ କରୁଛୁ ଶିଖଉଛୁ। ମୁଁ ସେଇଠୁ ଦେଖୁଛି ମୋ ବାବା ତ ମୋତେ ସପୋର୍ଟ କରୁଛନ୍ତି, ତ ମୋତେ ଲୋକଙ୍କ କଥାରୁ କ'ଣ ମିଳିବ? ଯଦି ନିଜ ଲୋକଙ୍କ ସପୋର୍ଟ ନ ମିଳିଥାନ୍ତା, ତ ମୁଁ ଏତେ ବାଟ ଆଗକୁ ଆସିପାରିନଥାନ୍ତି। ତ ମୋତେ ବି ଯାହା ବି ଚାଲିବାର ଅଛି, ମୋ ନିଜ ଲୋକମାନଙ୍କୁ ନେଇକି ଚାଲିବାର ଅଛି ନା, ତ ମୁଁ ବାହାର ଲୋକଙ୍କୁ ନେଇକି ଚାଲିବି? ତ ମୁଁ ସବୁବେଳେ କାହା କଥାକୁ ବି ମାନେ ଶୁଣେନି। ମୁଁ ଖରାପ ତ ଲାଗିବ ଯେମିତି ହେଲେ ବି, ଯେଉଁମାନେ ବି ଖରାପ କହିବେ, କାରଣ ନା ଆମେ ଏଇଟା ଖରାପ କାମ କରୁନେ ନା। ନୃତ୍ୟ ଶିକ୍ଷା କରିବା, ନୃତ୍ୟ ଶିଖେଇବା, ନୃତ୍ୟ ନିଜେ ନାଚିବା, ତ ଏଇଟା କିଛି ଖରାପ କଥା ନୁହଁ। ଆମେ ତ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଜକୁ ସମର୍ପଣ କରୁଛୁ ସାରା ଜୀବନ ପାଇଁକା, ତ ଆମକୁ ଏଥିରେ ଲୋକଙ୍କ କଥାରେ କିଛି ବି ଫରକ ପଡ଼ିବନି। ଆମେ ପୁରା ପଜିଟିଭ ମାଇଣ୍ଡଲି ଆଗକୁ ବଢ଼ିବା ଆଉ ନୃତ୍ୟ ଶିକ୍ଷା କରିବା।
0: ବହୁତ ବଢ଼ିଆ କଥା କହିଲେ। ନିଶ୍ଚିନ୍ତ ରୂପେ ଆମ ଯୁବ ଭାଇ ଭଉଣୀଙ୍କ ପାଇଁ ଏ କଥାଟି ପ୍ରେରଣାଦାୟୀ ହେବ ଯେ ଲୋକ ଯାହା କହୁଛନ୍ତି କୁହନ୍ତୁ ପଛେ, ଯଦି ଆମେ ଆମ କାର୍ଯ୍ୟ ପଥରେ, ଆମେ ଆମ କର୍ତ୍ତବ୍ୟ ପଥରେ ଠିକ୍ ଅଛୁ, ତାହେଲେ ଲୋକଙ୍କ କଥା ଆମକୁ ଜମାରୁ ବି ଫରକ ପଡ଼ିବା କଥା ନୁହେଁ।
1: ଆଜ୍ଞା,
0: ନା କାହିଁକି ନା ଏମିତି ବି ସିଚୁଏସନ୍ ଆମେ ଦେଖୁଛୁ
1: ଯେଉଁଠି ଲୋକମାନେ ସାଥ୍ ଦେବେନି, କିନ୍ତୁ ନିଜ ଲୋକମାନେ ହିଁ ସାଥ୍ ଦେବେ, ବାହାର ଲୋକମାନେ ସାଥ୍ ଦେବେନି। ବାହାର ଲୋକମାନେ ତ କହିଦେଇକି ପଳେଇବେ, ତାପରେ ତମକୁ ନିଜେ ନିଜକୁ ସେଇଟା ହ୍ୟାଣ୍ଡେଲ୍ କରିବାର ଅଛି, ନିଜକୁ ଆଗକୁ ବଢ଼ିବାର ଅଛି। ତ ନିଜ ଲାଇଫ୍ରେ ଲୋକମାନଙ୍କୁ କ'ଣ ପାଇଁ କଥା ଶୁଣିବ, କ'ଣ ପାଇଁ ଲୋକମାନଙ୍କ କଥାରେ ପଶିବ?
0: ବହୁତ ବଢ଼ିଆ କଥା କହିଲି ଲକ୍ଷ୍ମୀପ୍ରିୟା। ତାହେଲେ ଆମେ ଜାଣିବାକୁ ଚାହିଁବୁ ଯେ ଆଗକୁ ଯଦି କିଏ ଓଡ଼ିଶା ଶିଖିବାକୁ ଚାହୁଁଛି ଆଉ ଏ ଓଡ଼ିଶା କ୍ଷେତ୍ରରେ ନିଜର କ୍ୟାରିୟର୍ କରିବାକୁ ଚାହୁଁଛି, ତାହେଲେ ଓଡ଼ିଶା କ୍ଷେତ୍ରରେ କ'ଣ ସବୁ କ୍ୟାରିୟର୍ ଅପରଚ୍ୟୁନିଟି ଅଛି?
1: ଓଡ଼ିଶାରେ ଆମର ପରୀକ୍ଷା ହୁଏ, ଫାଷ୍ଟ ଇୟର୍ ପ୍ରାରମ୍ଭିକ, ଫାଷ୍ଟ ଇୟର୍, ସେକେଣ୍ଡ ଇୟର୍, ଥାର୍ଡ଼ ଇୟର୍, ଫୋର୍ଥ ଇୟର୍, ବିଶାରଦ ସଙ୍ଗୀତ ଏକାଡେମୀ ତରଫରୁ ହୁଏ, ଗାନ୍ଧର୍ବ ଚଣ୍ଡିଗଡ଼ ତରଫରୁ ମଧ୍ୟ ହୁଏ। ଏସବୁ ନୃତ୍ୟ ଶିକ୍ଷା କରିପାରିବ, ଆଉ ନୃତ୍ୟ ଶିକ୍ଷା କରିକି ମଧ୍ୟ ପରୀକ୍ଷା ଦେଇକି ସଫଳତା ହାସଲ କଲେ ମଧ୍ୟ ନିଜେ ବି ଗୋଟେ ସ୍କୁଲ ବିଦ୍ୟାଳୟ ଖୋଲିପାରିବ, ଆଉ ନିଜେ ନୃତ୍ୟ ଶିକ୍ଷା ମଧ୍ୟ ଦେଇପାରିବ ଅନ୍ୟମାନଙ୍କୁ, ଆଉ ଏଥିରେ ଚାକିରିର ବି ମଧ୍ୟ ସୁଯୋଗ ରହିଛି ଯେ ନିଜ ଏଥିରେ କ୍ୟାରିୟର୍ ବି ବନେଇ ପାରିବ ଡ୍ୟାନ୍ସରେ।
0: ଆଚ୍ଛା, ବହୁତ ବଢ଼ିଆ।
1: ଆଜିକାଲି ତ ବିଦ୍ୟାଳୟରେ ମଧ୍ୟ ମାନେ ଓଡ଼ିଶୀ ନୃତ୍ୟକୁ ନେଇକି ମଧ୍ୟ ଗୋଟେ ଗୋଟେ ସବଜେକ୍ଟ ହେଇଗଲାଣି ଓଡ଼ିଶୀ ନୃତ୍ୟ, ଯେ ମାନେ ଲୋକମାନେ ଭାବୁଥିବେ ଯେ ନାଇଁ ଓଡ଼ିଶୀରେ କେବଳ ଶିକ୍ଷା ଜିନିଷ ଯାଏ, ମାନେ କିଛି ଡ୍ୟାନ୍ସର ଶିକ୍ଷା ଦିଆଯାଏ, କିନ୍ତୁ ଡ୍ୟାନ୍ସ ସହିତ ତାର ଥିଓରି ମଧ୍ୟ ଅଛି। ଓଡ଼ିଶୀର ଯେମିତି ଅଙ୍ଗ ଭଙ୍ଗୀ, ତାପରେ ଗ୍ରୀବା, ଭେଦ, ଶିର, ହସ୍ତମୁଦ୍ରା, ଏସବୁ ଜିନିଷକୁ ଜାଣିଲେ ହିଁ ତ ଆମେ ଓଡ଼ିଶୀ ନୃତ୍ୟର ସେଇଟା ପ୍ରୟୋଗ କରିପାରିବା। ଯେମିତିକି ଥିଓରି ପ୍ରାକ୍ଟିକାଲ ଅଛି, ତ ଆମେ ଥିଓରିକୁ ଫାର୍ଷ୍ଟ ବେସ୍ କରିକି ପ୍ରାକ୍ଟିକାଲ କରିବା, ଷ୍ଟାର୍ଟ କରିବା। ତ ଏସବୁ ଜିନିଷକୁ ଯଦି ଆମେ ଏକ୍ଜାମ୍ ଦ୍ୱାର ରହୁଛି, ଏକ୍ଜାମ୍ ଦେବା, ଏକ୍ଜାମ୍ର ପ୍ରୋସେସ୍ରେ ପାସ୍ କରିବା, ପାସ୍ କଲା ପରେ ଆମେ ମାନେ ସ୍କୁଲ ହେଉ କି କେଉଁଥିରେ ବି ହେଉ, ଆମେ ଫର୍ମ ଆପ୍ଲାଏ କରିକି ନୃତ୍ୟ ଶିକ୍ଷା ମଧ୍ୟ ଦେଇପାରିବା, ନିଜ କ୍ୟାରିୟର୍ ବି କରିପାରିବା।
0: ବହୁତ ବଢ଼ିଆ କଥା। ତାହେଲେ ଆଗକୁ କ'ଣ ଲକ୍ଷ୍ୟ ରହିଛି?
1: ଆଗକୁ ଲକ୍ଷ୍ୟ ରହିଛି ଗୋଟେ, ଯେହେତୁ ଗୋଟେ ନୃତ୍ୟଶିଳ୍ପୀ, ମୁଁ ନୃତ୍ୟରେ ଆଗକୁ କ୍ୟାରିୟର୍ କରିବାକୁ, ମାନେ କ୍ୟାରିୟର୍ ତ ଷ୍ଟାର୍ଟ ହେଇଯାଇଛି ଅଲରେଡ଼ି, ଆଉ ଗୋଟେ ନୃତ୍ୟ ଶିକ୍ଷୟିତ୍ରୀ ଭାବରେ, ଭଲ ନୃତ୍ୟ ଶିକ୍ଷୟିତ୍ରୀ ଭାବରେ ନିଜକୁ ଯୋଗ ଦେବି, ଏବଂ ଭଲ ଗଭର୍ଣ୍ଣମେଣ୍ଟ ଟିଚର୍ ପାଇଁ ପ୍ରିପାରେସନ୍ କରୁଛି। ପାର୍ଟ ୱାନ୍ ମୋର କ୍ଲିୟର୍ ହେଇଗଲାଣି, ପାର୍ଟ ଟୁଟା କ୍ଲିୟର୍ ହବ, ପ୍ରିପାରେସନ୍ ଚାଲିଛି ଆଉ।
0: ସେଥିପାଇଁ ଅନେକ ଅନେକ ଶୁଭେଚ୍ଛା ମଧ୍ୟ ଆପଣଙ୍କୁ। ସତରେ ଲକ୍ଷ୍ମୀପ୍ରିୟା, ଆଜି ଆମ କାର୍ଯ୍ୟକ୍ରମକୁ ଆସିଲେ, ଆମକୁ ଏତେ ସମୟ ଦେଲେ, ଆମ ଶ୍ରୋତାମାନଙ୍କ ସହିତ କଥା ହେଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆଶା କରୁଛୁ କି ଆପଣ ଭବିଷ୍ୟତରେ ଆହୁରି ଆଗକୁ ଯାଆନ୍ତୁ, ଆପଣଙ୍କର ଭବିଷ୍ୟତ ଆହୁରି ଉଜ୍ଜଳମୟ ହେଉ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଆପଣଙ୍କ ଉପରେ ସବୁବେଳେ ଥାଉ।
1: ଜୟ ଜଗନ୍ନାଥ। ଧନ୍ୟବାଦ।
0: ଜୟ ଜଗନ୍ନାଥ। ଶ୍ରୋତା ବନ୍ଧୁ, କଳା କେବଳ ବ୍ୟକ୍ତିଗତ ସଫଳତାର ମାଧ୍ୟମ ନୁହେଁ, ଏହା ସମାଜକୁ ଏକାଠି କରିବାର ବି ଶକ୍ତି। ଗୋଟେ ସୁନ୍ଦର ଗୀତ ମଣିଷର ମନକୁ ଛୁଇଁପାରେ, ଗୋଟେ ଚିତ୍ର ସମାଜକୁ ଚିନ୍ତା କରିବାକୁ ବାଧ୍ୟ କରେ, ଗୋଟିଏ ନାଟକ ସମାଜର ଅନେକ ସମସ୍ୟାକୁ ଲୋକଙ୍କ ସମ୍ମୁଖରେ ଆଣିପାରେ।
2: ଶ୍ରୋତା ବନ୍ଧୁ, ସେଥିପାଇଁ କଳାର ଶକ୍ତି କୌଣସି ଅସ୍ତ୍ରଠାରୁ କମ୍ ନୁହେଁ, ଏହା ମଣିଷର ହୃଦୟକୁ ପରିବର୍ତ୍ତନ

0: କରିପାରେ।
1: ଆଉ ଏହି ବାର୍ତ୍ତା ସହିତ ଆଜିର କାର୍ଯ୍ୟକ୍ରମକୁ ଶେଷ କରିବାର ବି ସମୟ ହୋଇଗଲାଣି, ବିଦାୟ ନେବାକୁ ହେବ।
0: ଯଦି ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଆପଣଙ୍କର ବହୁମୂଲ୍ୟ ମତାମତ ଦେବା ପାଇଁ ଜମାରୁ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣା ଯୁବବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ ପିନ୍ ନମ୍ବର 752001।
1: ଆଉ ତା ସହିତ ଆପଣ ଆପଣଙ୍କର ମୂଲ୍ୟବାନ ମତାମତ ଆମକୁ SMS ବା ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଜଣାଇ ପାରିବେ। ସେଥିପାଇଁ ଆମ ଫୋନ୍ ନମ୍ବରଟି ହେଉଛି 9437037892।
0: ଏବଂ ଆକାଶବାଣୀ ଓ ଯୁବବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଆପଣ ନିଜ ଫୋନ୍ ମାଧ୍ୟମରେ ଲାଇଭ୍ ଶୁଣିବା ପାଇଁ ଏବେ ହିଁ ଡାଉନଲୋଡ୍ କରନ୍ତୁ ନ୍ୟୁଜ୍ ଅନ୍ AIR ଆପ୍।
1: ତେବେ ଏଥିସହିତ କାର୍ଯ୍ୟକ୍ରମର ବିଦାୟ ନେଉଛୁ। ଆମେ ଆପଣଙ୍କର ଯୁବ ସାଥୀ, ମୁଁ ଶୁଭଦର୍ଶିନୀ
0: ଆଉ ମୁଁ ଆଶିଷ
1: ରହୁଛୁ।
0: ନମସ୍କାର,
1: ଜୟ ଭାରତ।

ଶୁଣୁଥିଲେ ଯୁବବାଣୀର ପ୍ରାରମ୍ଭ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଥିଲେ ଆଶିଷ ଜେନା ଏବଂ ଶୁଭଦର୍ଶିନୀ ସାହୁ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

0: ପୁଲିସ
1: ମିସ୍ ସୀମା
0: ଆଜ୍ଞା
1: ଏବେ ପୋଲିସ ଷ୍ଟେସନ ଆସନ୍ତୁ ରୁହନ୍ତୁ ନହେଲେ ଘରକୁ ଆସିଯିବୁ ହଁ
0: କାହିଁକି କିନ୍ତୁ
1: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି
0: ଡିଜିଟାଲ ଆରେଷ୍ଟ
1: 1,00,000 ଦିଅନ୍ତୁ ବଞ୍ଚିଯିବେ
0: ଏତେ ଟଙ୍କା
1: ଆଚ୍ଛା ଠିକ୍ ଅଛି ଗୋଟେ ଲିଙ୍କ ପଠେଇଛି ଏବେ ପ୍ରୋସେସିଂ ପାଇଁ 30,000 ଦିଅ ନହେଲେ ପୁଅ ଜେଲ ଯିବ
0: ଜେଲ ତ ତୁମେ ଯିବ ତୁମର ଚେହେରା ରେକର୍ଡ ହେଇ ସାରିଛି
1: ଆରେ
0: ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ ଏସବୁ ଫ୍ରଡ୍ ସେଥିପାଇଁ ପ୍ୟାନିକ୍ ହୁଅନ୍ତୁ ନାହିଁ ପୁଲିସ ବ୍ୟାଙ୍କ ଆର୍ବିଆଇ ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ
2: ହେଲୋ ମମ୍ମା
0: ହାଇ
3: ଆର୍ବିଆଇ କହେ
4: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
5: ଶୁଣୁଥିଲେ ବିଜ୍ଞାପନ ବିରତି ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ପ୍ରସାରଣ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ମଧ୍ୟରେ

ଶୁଣୁଥିଲେ ହିନ୍ଦୀରେ ସମ୍ବାଦ ପ୍ରସାରଣ କରିଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ। ବର୍ତ୍ତମାନ ଶୁଣନ୍ତୁ ଆଜିର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସୂଚନା।

ଆଜି ସନ୍ଧ୍ୟା 6:10ରେ ଶୁଣିବେ ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। 6:15ରେ ରହିଛି ଦେଶାତ୍ମବୋଧକ ଗୀତର କାର୍ଯ୍ୟକ୍ରମ। ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଶୁଣିବେ 6:20ରେ। 6:30ରେ ଶୁଣିବେ ଉଦୟ ଭାରତ ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରହିଛି ଆଜି ସନ୍ଧ୍ୟା 7:00 7:30 ଶୁଣିବେ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କୃଷିଭିତ୍ତିକ କାର୍ଯ୍ୟକ୍ରମ କିଷାନ ବାଣୀ। ଆଜିର ବିଷୟବସ୍ତୁ ରହିଛି ବୈଜ୍ଞାନିକ ପଦ୍ଧତିରେ ଛତୁ ଚାଷ ଓ ମୂଲ୍ୟଯୁକ୍ତ ଖାଦ୍ୟ ପ୍ରସ୍ତୁତି ମାଧ୍ୟମରେ ମହିଳା ସଶକ୍ତିକରଣ। ଆଠ ବଜେ 15 ମିନିଟ୍ରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

8:15 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ସାହିତ୍ୟ ସୁଧା କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ଶୁଣିବେ 9:30। ରାତି 10:30 ଶୁଣିବେ ଶ୍ରୀ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ।

ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲିର କେତୋଟି କାର୍ଯ୍ୟକ୍ରମ ସୂଚନା। ଆସନ୍ତାକାଲି ସକାଳ 6:05 ଶୁଣିବେ ବନ୍ଦନା, ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଅନୁଚିନ୍ତା ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ 6:35। 6:40 ଶୁଣିବେ ଶ୍ରୀ ରାମଚରିତ ମାନସର 136ତମ ଅଧ୍ୟାୟ।

7:10 ଶୁଣିବେ ଆମର ସ୍ୱାସ୍ଥ୍ୟ ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ଶୁଣିବେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆଗାମୀ ରଥଯାତ୍ରା ସମ୍ପର୍କରେ ଆଲୋଚନା ପଲ୍ଲୀଗୀତର କାର୍ଯ୍ୟକ୍ରମ ରହିଛି 7:45।

ଶ୍ରୀକ୍ଷେତ୍ର ମାଧୁରୀ ଶୁଣିବେ 8:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରହିଛି 8:45। ହ୍ୟାଲୋ ଆକାଶବାଣୀ ପୁରୀ ଶୁଣିବେ 9:30। ସକାଳ 10:00 ଶୁଣିବେ ଶ୍ରୀକ୍ଷେତ୍ର ସୁରଭି। ଏଇଠି ଶେଷ କଲୁ କାର୍ଯ୍ୟକ୍ରମ ସୂଚନା।

ବର୍ତ୍ତମାନ ଶୁଣନ୍ତୁ ପାଣିପାଗ ସୂଚନା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱରରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାର ଦକ୍ଷିଣ ଉପକୂଳ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ପାରଳା ଖେମୁଣ୍ଡିଠାରେ ସର୍ବାଧିକ ତାପମାତ୍ରା 36.8 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ମତ୍ସ୍ୟଜୀବୀମାନଙ୍କ ପାଇଁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶା ଉପକୂଳରେ 14 ଜୁଲାଇରୁ 18 ଜୁଲାଇ ମଧ୍ୟରେ

ଘଣ୍ଟା ପ୍ରତି 40-50 କିଲୋମିଟର ବେଗରେ ପବନ ବହିପାରେ। ସମୁଦ୍ର ମଧ୍ୟ ଅଶାନ୍ତ ରହିପାରେ, ସେଥିପାଇଁ ଏହି ଦିନମାନଙ୍କରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ସୂଚନା ଅନୁଯାୟୀ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବର୍ଷା ସହିତ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି, ସେଥିପାଇଁ ଏହାକୁ କମଳା ଚେତାବନୀ ଅନ୍ତର୍ଗତ କରାଯାଇଛି। ଶୁଣୁଥିଲେ ପାଣିପାଗ ସୂଚନା, ଏଇଠି ଶେଷ କଲୁ। ଆରମ୍ଭ କରୁଛି ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ। କଣ୍ଠଦାନ କରିଛନ୍ତି ଦୁଃଖୀଶ୍ୟାମ ତ୍ରିପାଠୀ ଏବଂ ସ୍ୱର ସଂଯୋଜନା କରିଛନ୍ତି ପ୍ରଫୁଲ୍ଲ କର।

ଶୁଣିଥିଲେ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ କଣ୍ଠଦାନ କରିଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ ଏବଂ ସ୍ୱର ସଂଯୋଜନା ଥିଲା ପ୍ରଫୁଲ୍ଲକରଙ୍କର। ଏଇଠି ରଖୁଛୁ, ବର୍ତ୍ତମାନ ଶୁଣନ୍ତୁ ଦେଶାତ୍ମବୋଧକ ଗୀତର କାର୍ଯ୍ୟକ୍ରମ କଣ୍ଠଦାନ କରିଛନ୍ତି ମହମ୍ମଦ ଆବିଦ, ମମତା ସାହୁ ଏବଂ ସାଥୀ କଳାକାର। ଗୀତ ରଚନା କରିଛନ୍ତି ଲକ୍ଷ୍ମୀକାନ୍ତ ମହାପାତ୍ର।

ଶୁଣିଥିଲି ଦେଶାତ୍ମବୋଧକ ଗୀତର କାର୍ଯ୍ୟକ୍ରମ ଏଠି ରଖିଲୁ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଆଲବମ୍ର କେତୋଟି ଗୀତ। ପ୍ରଥମେ କଣ୍ଠଦାନ କରିଛନ୍ତି ସୁଭାଷ ଦାସ, ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ।

ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ ଏଇଠି ରଖୁଛୁ। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ଉଦୟ ଭାରତ। ପରେ ପରେ ଆଞ୍ଚଳିକ ସମ୍ବାଦ ପ୍ରସାରଣ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

0: ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ଆମ କେନ୍ଦ୍ର ସରକାର, ଯାହାଦ୍ୱାରା ନିୟମିତ ଚଳାଚଳ ସୁବିଧା ହେବା ସହ ବାଣିଜ୍ୟ କାରବାର ମଧ୍ୟ ସହଜ ହୋଇପାରୁଛି। ତେବେ କେତେକ ଚାରିଚକିଆ ଗାଡ଼ି ଉଭୟ ଡିଜେଲ ଓ ପେଟ୍ରୋଲ ଇନ୍ଧନ ଉପରେ ନିର୍ଭର କରନ୍ତି, ପୁଣି ଭାରିଯାନ ଗୁଡ଼ିକ ଡିଜେଲ ଇନ୍ଧନ ଉପରେ ନିର୍ଭର କରିଥାନ୍ତି, ଯାହାକି ଅଧିକ ବାୟୁ ପ୍ରଦୂଷଣ ହେବାର ଦେଖିବାକୁ ମିଳୁଛି। ଲୋକମାନଙ୍କର ସ୍ୱାସ୍ଥ୍ୟ ହାନି ହେଉଛି ଏବଂ ପରିବେଶ ଉପରେ ଏହାର କୁପ୍ରଭାବ ପଡ଼ୁଛି। ଏପରି ଅସୁବିଧା ଏବଂ ପ୍ରଦୂଷିତ ବାତାବରଣକୁ ଆଖି ଆଗରେ ରଖି ଇ ବସ୍ ବା ଇଲେକ୍ଟ୍ରିକ୍ ବସ୍ ସେବା ଆରମ୍ଭ କରିଛନ୍ତି ଆମ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଇ ବସ୍ ସେବା ଯୋଜନା ମାଧ୍ୟମରେ ଦେଶର ଅନେକ ରାଜ୍ୟରେ ଇ ବସ୍ ଚଳାଚଳ କରୁଛି। କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ଆର୍ଥିକ ସହଭାଗିତାରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ସବସିଡି ଦେବାର ବ୍ୟବସ୍ଥା କରିଛନ୍ତି ସରକାର। କହିବାକୁ ଗଲେ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ସରଳୀକରଣ କରିବାରେ ଇ ବସ୍ ସେବା ଉତ୍ତମ ପଦକ୍ଷେପ। ପୁଣି ଇ ବସ୍ ଚଳାଚଳ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାରେ ବେଶ ସହାୟକ ହୋଇଥାଏ। ଏହି ଅବସରରେ ଆଜି ରହିଛି ବିଷୟ ପ୍ରଧାନମନ୍ତ୍ରୀ ଇ ବସ୍ ସେବା। ଏ ସମ୍ପର୍କରେ କହିଛନ୍ତି ଲେଖକ ତଥା ସ୍ତମ୍ଭକାର ବିଦ୍ୟାଧର ମହାରଣା।
1: ବର୍ତ୍ତମାନ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ସବୁଠୁ ସାଂଘାତିକ ସମସ୍ୟା ସୃଷ୍ଟି କରିଛି। ଏହା ଯୋଗୁଁ ପ୍ରତିବର୍ଷ ବାୟୁମଣ୍ଡଳର ଉତ୍ତାପ ବଢ଼ି ଯାଉଛି, ଯାହାଫଳରେ କି କୃଷି ବ୍ୟାହତ ହେଉଛି, ସମୁଦ୍ର ଜୁଆର ବାଢି ଆସୁଛି, ବର୍ଷାର ଅନିୟମିତତା ଦେଖାଯାଉଛି ଏବଂ ମଣିଷଙ୍କର ସ୍ୱାସ୍ଥ୍ୟ ହାନି ମଧ୍ୟ ଘଟୁଛି। ତେଣୁ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହାର ମୁକାବିଲା କରିବା ପାଇଁ ବିଶ୍ୱର ସବୁ ଦେଶ ବର୍ତ୍ତମାନ ଚିନ୍ତା ବ୍ୟକ୍ତ କରୁଛନ୍ତି। ପ୍ୟାରିସ ଚୁକ୍ତି 2016 ମସିହାରେ ହୋଇଥିଲା, ଏଥିରେ ସବୁ ଦେଶ ସ୍ଥିର କଲେ ଯେ ଅନ୍ତତଃ 2050 ମସିହା ଭିତରେ ବାୟୁମଣ୍ଡଳକୁ ଯେଉଁ ଅଙ୍ଗାରକାମ୍ଳର ବାଷ୍ପ ନିର୍ଗମନ ହେଉଛି, ସବୁ ଯେଉଁ ଗୃହ ବାଷ୍ପ ନିର୍ଗମନ ହେଉଛି, ତାକୁ କେମିତି ଶୂନ୍ୟ ଲେବୁଲ୍ ଖସେଇବେ। ତାଦ୍ୱାରା କଣ ହବ ନା ବାୟୁମଣ୍ଡଳର ଉତ୍ତାପ ନିୟନ୍ତ୍ରିତ ଅବସ୍ଥା ରହିବ, ଆଉ ଲୋକମାନଙ୍କ ବିଶେଷ କ୍ଷତି ହବନି। ଭାରତ ମଧ୍ୟ ସେଥିରେ ସ୍ୱାକ୍ଷର କରିଛି। ସବୁଜ ଗୃହ ବାଷ୍ପ କହିଲେ ଆମେ 4-5 ଗ୍ୟାସକୁ ବୁଝୋଉ। ପ୍ରଥମ ହେଉଛି ଅଙ୍ଗାରକାମ୍ଳ ଗ୍ୟାସ, କାର୍ବନ ମନୋକ୍ସାଇଡ, ଓଜନ, ମିଥେନ, ନାଇଟ୍ରସ ଅକ୍ସାଇଡ। ଏଗୁଡାକ ବାୟୁମଣ୍ଡଳକୁ ଅଧିକ ମାତ୍ରାରେ ଗଲେ କଣ ହୁଏ ନା ବାୟୁମଣ୍ଡଳର ଉତ୍ତାପ ବଢ଼ିଯାଏ ଆଉ ଜଳବାୟୁର ପରିବର୍ତ୍ତନ ଘଟେ। ଏଗୁଡାକ ଦୁଇଟା କାରଣ ଅଛି ଜଳବାୟୁ ପରିବର୍ତ୍ତନ, ଗୋଟେ ହେଉଛି ପ୍ରାକୃତିକ କାରଣ ଆଉ ଗୋଟେ ହେଉଛି ମାନବକୃତ କାରଣ। ଆମର ରାସ୍ତାରେ ବହୁତ ଗାଡି ମୋଟର ଚାଲୁଛି, ଯାହାଫଳରେ କି ଯୋଉ ଅଙ୍ଗାରକାମ୍ଳ ଗ୍ୟାସ କାର୍ବନ ମନୋକ୍ସାଇଡ ବାୟୁମଣ୍ଡଳକୁ ପ୍ରଦୂଷଣ କରିଦେଉଛି। ତେଣୁ ସମସ୍ତେ ବର୍ତ୍ତମାନ ଚିନ୍ତା କରୁଛନ୍ତି ଆର ବିକଳ୍ପ କଣ। ପ୍ରଥମେ ଚିନ୍ତା କରାଗଲା ଯେ ଆମେ ଇଲେକ୍ଟ୍ରିକ୍ ଯଦି ଯାନ ବ୍ୟବହାର କରିବା ତାହେଲେ ହୁଏତ ଏଇ ବାୟୁମଣ୍ଡଳର ଅବସ୍ଥା ସୁଧୁରିଯିବ।

କୌଣସି ଅଙ୍ଗାରକାମ୍ଳ ଯିବନି। ତେଣୁ ଇଲେକ୍ଟ୍ରିକ ଗ୍ୟାସ ଯାନ ବ୍ୟବହାର କରିବା ପାଇଁ ପ୍ରଥମେ ଭାରତ ମଧ୍ୟ ତାର ନେଲା କେମିତି କଣ କରାଯିବ। ଜୁଲାଇ 2023 ମସିହାରେ ନୀତି ଆୟୋଗ ଗୋଟିଏ ଇଲେକ୍ଟ୍ରିକ ଗ୍ୟାସ ପାଇଁ ଗୋଟିଏ ରୋଡମ୍ୟାପ୍ କଲେ। ସେଥିରେ ସେମାନେ କହିଛନ୍ତି ଯେ ଭାରତରେ ଅନ୍ତତଃ ଦୁଇ ଚକିଆ ହଉ, ତିନି ଚକିଆ ହଉ, ଚାରି ଚକିଆ ହଉ, ସବୁ ଗାଡ଼ିଗୁଡ଼ିକ ଇଲେକ୍ଟ୍ରିକ ଯାନ ବ୍ୟବହାର ହବ। ତେଣୁ ଏଇଟା ପାଇଁ ସେ ଯୋଉ ସରକାର ସ୍ତରରେ ନିଆଯାଇଛି ତାର ପ୍ରଥମ ପଦକ୍ଷେପ ସ୍ୱରୂପ କେତେକେ ବ୍ୟବସ୍ଥା କରାହେଇଛି ଯେ ଏଥିରେ ସରକାର ରିହାତି ଦଉଛନ୍ତି। ଇଲେକ୍ଟ୍ରିକ ଯୋଉ ଦୁଇ ଚକିଆ ଯାନ ବା ଚାରି ଚକିଆ ଯାନ ବ୍ୟବହାର କଲେ ରୋଡ୍ ଟାକ୍ସ ଛାଡି ଦଉଛନ୍ତି, ତାକୁ କିଛି ଇନକମ୍ ଟାକ୍ସ ମଧ୍ୟ ଦେଉଛନ୍ତି। ସେ ପରିପ୍ରେକ୍ଷୀରେ ଗୋଟେ ବଡ ଯୋଜନା ବାହାରିଲା ପ୍ରଧାନମନ୍ତ୍ରୀ ଇ ବସ୍ ଯୋଜନା। ଇ ଯୋଜନାଟି 16 ଅଗଷ୍ଟ 2023 ମସିହାରେ ଆରମ୍ଭ ହେଲା। ତାକୁ ସେଥିରେ ପ୍ରଥମେ ସ୍ଥିର କରାଗଲା ଅନ୍ତତଃ ପକ୍ଷେ 10,000 ଇଲେକ୍ଟ୍ରିକ ବସ୍ ଆମର ଭାରତରେ ତାକୁ ଚଳେଇବେ। ସେ ବସ୍ ଗୁଡିକ କୋଉଠି ଚାଲିବ, କେତୋଟି ସହରରେ ଚାଲିବ, ସେଥିପାଇଁ ସ୍ଥିର ହେଲା ଭାରତର 169 ଗୋଟି ସହର ସ୍ଥିର କରାଗଲା। ସେଇ ସହର ଭିତରୁ ଓଡ଼ିଶାର ଗୋଟେ ହଉଛି ଭୁବନେଶ୍ୱର, ଆଉ ଗୋଟେ ହଉଛି କଟକ, ଆଉ ଗୋଟେ ରାଉରକେଲା। ତାର ଜନସଂଖ୍ୟା ଅନୁସାରେ ବସ୍ର ମଧ୍ୟ ସ୍ଥିର କରାଗଲା। ଯାହାର ଜନସଂଖ୍ୟା ଥିବ 20-40 ଲକ୍ଷ ତାକୁ ଦିଆଯିବ 150 ବସ୍, ଆଉ 5-10 ଲକ୍ଷ ଥିଲେ 100 ବସ୍ ଦିଆଯିବ, ଏବଂ 5 ଲକ୍ଷରୁ କମ୍ ଥିଲେ 50 ବସ୍ ଦିଆଯିବ। ଏଇ ଯେ ବସ୍ ଗୁଡିକ ଦିଆଯିବ ଏଗୁଡ଼ିକ ହଉଛି ସରକାରୀ ଆଉ ଘରୋଇ ସହଭାଗିତାରେ କରାଯିବ। ଘରୋଇ ମାନେ ଉତ୍ସାହିତ ହେଇକି ସେମାନେ ବସ୍ କିଣିବେ, ତାକୁ ସରକାର ରିହାତି ଦେବେ, ରାଜ୍ୟ ସରକାର କିଛି ପଇସା ଖର୍ଚ୍ଚ କରିବେ, କେନ୍ଦ୍ର ସରକାର କିଛି ପଇସା ଖର୍ଚ୍ଚ କରିବେ। ଏଇ ଯୋଜନାରେ 38,000 ବିଜୁ ଶକ୍ତି ସମ୍ପନ୍ନ ବସ୍ 2028-29 ମସିହାରେ ଚାଲିବ। ଏଥିପାଇଁ କେନ୍ଦ୍ର ସରକାରଙ୍କର ଯୋଉ ବଜେଟ୍ ଆରମ୍ଭ ହେଇଛି 3,435 କୋଟି ଟଙ୍କା ବ୍ୟୟ ମଞ୍ଜୁରୀ ଅଲରେଡି କରିସାରିଲେଣି। ଗୋଟେ ବ୍ୟବସ୍ଥା ହୋଇଛି ଯେ ବସ୍ ଚଳାଚଳ କରିବ, କିଲୋମିଟର ପ୍ରତି ଯାହା ଖର୍ଚ୍ଚ ହବ ତାକୁ କେନ୍ଦ୍ର ସରକାର ପ୍ରଥମେ ତାକୁ ବହନ କରିବେ। ସେ ବହନ କରିବା ପାଇଁ ତାଙ୍କର ସ୍ଥିର କରାହେଇଛି ଯେ ବଡ ବୟସରେ କିଲୋମିଟରକୁ 24 ଟଙ୍କା, ମଧ୍ୟମରେ 22 ଟଙ୍କା, ଆଉ ଛୋଟ ବୟସରେ 20 ଟଙ୍କା କେନ୍ଦ୍ର ସରକାର ଦେବେ। ଏଟାକୁ ସେ କ୍ୱାର୍ଟରଲି ବେସିସରେ ଦେବେ, ପ୍ରଥମ 3 କ୍ୱାର୍ଟରର ସେ ଆଗୁଆ ଦେଇଦେବେ, ତାପରେ ପରବର୍ତ୍ତୀ ସମୟରେ 3 ମାସ ପରେ ପରେ ସହାୟତା ଦେବେ। କିନ୍ତୁ ଗୋଟେ ସର୍ତ୍ତ ରହିଛି, ତାଙ୍କର ଯେତିକି ନିର୍ଦ୍ଧାରିତ କିଲୋମିଟର ଅଛି ସେତିକି ଯଦି ସେମାନେ ଚଳାଚଳ କରିବେ ତାହେଲେ କେନ୍ଦ୍ର ସରକାର ସେତିକି ଦେବେ, ତାଠୁ ଯଦି କମ୍ ଚଳାଚଳ କରିବେ ତା ଅନୁସାରେ ଅନୁପାତରେ ତା ପରିମାଣଟା କମିବ, ଆଉ ଯଦି ଅଧିକା ଖର୍ଚ୍ଚ କଲେ ତାହେଲେ ସେଟାକୁ ରାଜ୍ୟ ସରକାର ଭରଣା କରିବେ କିମ୍ବା ସହର ତାର ନିଜ ତରଫରୁ ତାକୁ ଭରଣା କରିବ। ଇଏ ହେଲା ଗୋଟିଏ କଥା। ଆଉ ଗୋଟେ ହେଲା ଯୋଉ ବସ୍ ଗୁଡିକ ରଖିବା ପାଇଁ ଯୋଉ ଡିପୋ କରାଯିବ ସେଥିରେ ପ୍ରାୟ 10 କୋଟି ଟଙ୍କାରେ ଖର୍ଚ୍ଚ ହୁଏ, ତାର କେନ୍ଦ୍ର ସରକାର 60% ତାର ସହାୟତା ଦେବେ। ଏଇ ଯୋଉ ବସ୍ ଗୁଡିକ ଚଳାଚଳ ତାର ଫାଇଦା କଣ, ତାର ପ୍ରଥମ ଫାଇଦା ସରକାରୀ ବସ୍ ସେବା ଲୋକମାନେ ପାଇବେ, ସେମାନେ ଉଚିତ ମୂଲ୍ୟରେ ସେମାନେ ଚଳାଚଳ କରିପାରିବେ, ତାର ପରିବେଶ ପରିବହନ ବ୍ୟବସ୍ଥାର ଉନ୍ନତିକରଣ କରାଯିବ, ଆଉ ବେଶୀ ହବ ସହର ପ୍ରଦୂଷଣ ମୁକ୍ତ ହବ। ଯୋଉ ବାୟୁମଣ୍ଡଳକୁ ଆମେ ଯୋଉ ଡିଜେଲ ବସ୍ ବା ସିଏନ୍ଜି ବସ୍ ଯୋଉ ଚଳାଚଳ କରୁଛି ସେଥିରେ ବାୟୁମଣ୍ଡଳକୁ ବହୁତ କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଯାଉଛି। ଇଏ ଅତିମାତ୍ରା କଲା ଫଳରେ ଯେ ଜଳବାୟୁରେ ପରିବର୍ତ୍ତନ ପାଇଁ ତା ଗୋଟେ ମୁଖ୍ୟ କାରଣ ହେଇଛି। ଯଦି ଆମେ ସେଇ ଜାଗାରେ ଇଲେକ୍ଟ୍ରିକ ବସ୍ ଚଳାଚଳ ତାହେଲେ ଆମର ବାୟୁମଣ୍ଡଳଟା ସୁରକ୍ଷିତ ହେବ, ଆଉ ବିଶେଷ କରି ଜଳବାୟୁ ନିୟନ୍ତ୍ରଣ ହେଇପାରିବ। ଯେ ଭାରତ ସରକାର ଆମର ଏବେ ବସିଥିବା ଯୋଉ ସମ୍ମିଳନୀରେ ସେଠି ବିକଶିତ ଦେଶମାନେ ଯୋଉ ବିକାଶ ଦେଶମାନଙ୍କୁ ସାହାଯ୍ୟ ଦେବା ପାଇଁ କଥା ଉଠିଲା, ସେଥିରେ ସେମାନେ ରାଜି ହେଲେ ଯେ ଆମେ $300 ବିଲିୟନ ସାହାଯ୍ୟ ଦବୁ। ଏମାନେ $500 ବିଲିୟନ ମାଗୁଥିଲେ, ସେମାନେ $300 ବିଲିୟନ। ସେଥିରେ କଣ ହବ ଯେ ବାୟୁମଣ୍ଡଳକୁ ଯୋଉ କାର୍ବନ ମୋନକ୍ସାଇଡ୍ ବା କାର୍ବନ ଡାଇଅକ୍ସାଇଡ୍ ଆଉ ଓଜନ ମିଥେନ ଗ୍ୟାସ ଯାଉଛି ସେଟା ଯିବନି, ଆଉ ବେଶୀ କିରି ଯୋଉ ଗାଡି ମୋଟର ଚଳାଚଳ ହଉଛି ପରିବହନରୁ ଏଥିରେ ବେଶୀ ଯାଏ। ତେଣୁ ସେଥିପାଇଁ ଗୋଟେ ବଡ ଉଚିତ ପଦକ୍ଷେପ ହବ।

ଶୁଣୁଥିଲେ ଆଲୋଚନା ପ୍ରଧାନମନ୍ତ୍ରୀ ଇ ବସ୍ ସେବା। ଏ ସମ୍ପର୍କରେ କହିଥିଲେ ଲେଖକ ତଥା ସ୍ତମ୍ଭକାର ବିଦ୍ୟାଧର ମହାରଣା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ବାଉରୀ ବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟ କ୍ୟାବିନେଟ୍ ବୈଠକରେ 7 ବିଭାଗର 13 ପ୍ରସ୍ତାବକୁ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ପାଇଁ ବୃଦ୍ଧି କଲେ ସରକାର। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ମାର୍ଗଦର୍ଶିକା ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀନଗରରେ ଖଡ଼ିପ୍ରସାଦ ବିଜେନୀତି ସମ୍ପନ୍ନ, ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା, ଆସନ୍ତା 24 ମଧ୍ୟରେ ଲଘୁଚାପରେ ପରିଣତ ହେବା ସମ୍ଭାବନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ 7 ବିଭାଗର 13 ପ୍ରସ୍ତାବକୁ ଅନୁମୋଦନ ମିଳିଛି।

0: ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବା ସମ୍ଭାବନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ 7 ବିଭାଗର 13 ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁଗର କହିଛନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ପାଇଁ ବୃଦ୍ଧି କରାଯାଇଛି। ଏଥିରେ 4,600 କିଲୋମିଟର ନୂଆ ସଡ଼କ ନିର୍ମାଣ ପାଇଁ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ରାସ୍ତା ସଂଯୋଗ ହୋଇନଥିବା ସମସ୍ତ ଗ୍ରାମ ଓ ଦୁର୍ଗମ ଅଞ୍ଚଳକୁ ଯୋଜନା ଅଧୀନରେ ସଡ଼କ ନିର୍ମାଣ କରାଯିବ। ସେହିଭଳି ସେତୁବନ୍ଧ ଯୋଜନାର ଅବଧିକୁ 5 ପାଇଁ ବୃଦ୍ଧି କରାଯାଇଛି, ଯେଉଁଥିରେ 3,167 ପୁରୁଣା ସେତୁକୁ ମରାମତି କରାଯିବ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।
1: ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ଯେଉଁଥିରେ ଯୋଉ ଅନ୍କନେକ୍ଟେଡ୍ ଗାଁ ଗୁଡ଼ିକ ଅଛି, ସେହି ସବୁ ଗାଁ ଗୁଡ଼ିକରେ କେମିତି ଆମେ ରୋଡ୍ ପ୍ରୋଭାଇଡ୍ କରିବା, ତା ପାଇଁ ଏ ସ୍କିମ୍ ଅଛି। ଏଇଥିରେ ଯୋଉ ମିଶନ୍ ପାୱାର ଯୋଉ ନୂଆ ଗଭର୍ଣ୍ଣମେଣ୍ଟର ଅଛି, ସେଇଟା ପାୱାର ୱାଟର ଆଉ ରୋଡ ସମସ୍ତଙ୍କୁ ପହଞ୍ଚାଇବା ପାଇଁ, ଛୋଟ ଛୋଟ ହେମଲେଟକୁ ବି ପହଞ୍ଚାଇବା ପାଇଁ, ସେଇଟା ସବୁ ଏହି ଯୋଜନା ଅନ୍ତର୍ଗତ ହେବ। ଏଇଥିରେ 4,000 କୋଟି ପ୍ରୋଭିଜନ କରାଯାଇଛି।
0: ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା 2026-27 ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ ସମ୍ମାନ, ସୁରକ୍ଷା ଏବଂ ସରକାରୀ ସହାୟତା ସହିତ ଦେଶର ବିଭିନ୍ନ ପବିତ୍ର ଧାର୍ମିକ ସ୍ଥଳୀ ଭ୍ରମଣ କରାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।
2: 775 ତୀର୍ଥଯାତ୍ରୀ, 25 ଏକ୍ସକର୍ଟ ଅଫିସର ଯିବେ ଏବଂ ଯେଉଁମାନଙ୍କୁ 70-75 ହେଇଥିବ ସେମାନଙ୍କ ସହିତ ଜଣେ ସହଯୋଗୀ ଯାହାଙ୍କୁ 18 ଉର୍ଦ୍ଧ୍ୱ ହେଇଥିବ। ଏଇ ଯେଉଁ ଆରମ୍ଭ ତାରିଖ ବୁକ୍ କରିବେ ବା ଅନଲାଇନ୍ର ଆବେଦନ ହେବ, ଏଠି ଆସନ୍ତାକାଲିଠୁ ଆରମ୍ଭ ହେବ 15/7/2026 ସରିବ 14/8/2026।
0: ସୂଚନାଯୋଗ୍ୟ, ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 45,000 ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଦେଶର ବିଭିନ୍ନ ପ୍ରସିଦ୍ଧ ତୀର୍ଥସ୍ଥଳୀ ଦର୍ଶନ କରିଛନ୍ତି। ଯୋଜନାରେ ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହୋଇ 14 ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ୱରସ୍ଥିତ ଲୋକଭବନ ଅଭିଷେକ ହଲ୍ଠାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି 2023 ବ୍ୟାଚ୍ର ଓଡ଼ିଶା ପ୍ରଶାସନିକ ସେବା ପ୍ରଶିକ୍ଷାର୍ଥୀଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ପ୍ରଶିକ୍ଷାର୍ଥୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଜ୍ଞାନ ଅର୍ଜନ କରି ସରକାର ଓ ନାଗରିକଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରି ଉନ୍ନତ ସେବା ପ୍ରଦାନ କରିବାକୁ ରାଜ୍ୟପାଳ କହିଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆୟୋଜନ ପାଇଁ ଟ୍ରାଫିକ୍ ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯିବା ସହ କଡ଼ା ବ୍ୟବସ୍ଥା କରାଯାଇଛି। 6 ନୂଆ ପାର୍କିଂ ସ୍ଥଳୀକୁ ମିଶାଇ ମୋଟ 30 ପାର୍କିଂ ସ୍ଥାନ କରାଯାଇଛି। ସେଥିମଧ୍ୟରୁ 3 ସ୍ଥାନରେ ଡ୍ରୋନ୍ ଦ୍ୱାରା ଟ୍ରାଫିକ୍ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବ। ପୁରୀ ଜିଲ୍ଲା ପ୍ରଶାସନ ଟ୍ରାଫିକ୍ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ଆପ୍, ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମ୍, CCTV କ୍ୟାମେରା, ଚାଟ୍ବୋର୍ଡର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ରଥଯାତ୍ରାରେ ପ୍ରଯୁକ୍ତି ଆଧାରିତ ଟ୍ରାଫିକ୍ ପରିଚାଳନାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ସେହିଭଳି ଭକ୍ତଙ୍କ ସହାୟତା ପାଇଁ 73 ଟ୍ରାଫିକ୍ ଏଡ୍ ପୋଷ୍ଟ ସ୍ଥାପନ କରାଯାଇଛି। ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ଜିଲ୍ଲାର ବିକାଶମୂଳକ ବିଭିନ୍ନ କାର୍ଯ୍ୟକ୍ରମ ଓ ରାଜସ୍ୱ ସେବାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ବସୁନ୍ଧରା ଯୋଜନାରେ ପଟ୍ଟା ଆବଣ୍ଟନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ବିଦ୍ୟାଳୟ ଓ କଲେଜଗୁଡ଼ିକୁ ପଟ୍ଟା ଦେବା କାର୍ଯ୍ୟ ତ୍ୱରିତ ଗତିରେ ଆଗେଇ ଚାଲିଛି। ଡିସେମ୍ବର ମାସ ଶେଷ ସୁଦ୍ଧା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ନିଜସ୍ୱ ଜମିପଟ୍ଟା ରହିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜି ନେତ୍ରୋତ୍ସବରେ ମହାପ୍ରଭୁ ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି। ଚଳିତ ବର୍ଷ ନୀତିବହୁଳ ରହିଥିବାରୁ ଦର୍ଶନ ସାମାନ୍ୟ ବିଳମ୍ବ ହୋଇଥିଲା। ପରମ୍ପରା ଅନୁସାରେ ପ୍ରଥମେ ଝୁଣ ବାହାରିବା ପରେ ଶ୍ରୀନଗରକୁ ଖଡ଼ିପ୍ରସାଦ ବିଜେନୀତି ଅନୁଷ୍ଠିତ ହୋଇଥିଲା। ଦୈତାପତି ସେବକମାନେ ଘଣ୍ଟ ଘଣ୍ଟା ଛତ୍ରୀ ସହ ବୈଜୟନ୍ତୀ ଓ ବିଜେ କାହାଳି ବଜାଇ ଶ୍ରୀମନ୍ଦିରରୁ ବାହାରିଥିଲେ। ସମସ୍ତ ସେବକମାନେ ରୂପାଥାଳିରେ ମହାପ୍ରଭୁଙ୍କ ଦିବ୍ୟ ଦ୍ରବ୍ୟ ସବୁକୁ ଧରି ବିଜେ କରିଥିଲେ। ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ଓ ରଥଯାତ୍ରା ପାଇଁ ବାହାରିବେ ବୋଲି ଗଜପତି ମହାରାଜଙ୍କୁ ଅବଗତ କରାଇଥିଲେ। ଗଜପତି ମହାରାଜ ସେବକମାନଙ୍କଠାରୁ ପ୍ରଭୁଙ୍କ ପ୍ରସାଦ ଗ୍ରହଣ କରିବା ପରେ ରଥଯାତ୍ରାର ଭବ୍ୟ ଆୟୋଜନ ନେଇ ଆଲୋଚନା କରିଥିଲେ। ଆସନ୍ତାକାଲି ପ୍ରତିପଦା ତିଥିରେ ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେବ।

0: ଗୁରୁବାର ଦିନ ଶ୍ରୀଗୁଣ୍ଡିଚାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲା ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା, ଭାପୁର, ଗଣିଆ, ରାଜସୁନାଖଳା, ଶରଣକୂଳ ଆଦି ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ନେତ୍ରୋତ୍ସବ ଅବସରରେ ନବଯୌବନ ବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ଜୟମଙ୍ଗଳ ଆଳତୀ ନୀତିସ୍ନାନ ନ୍ୟାସ ମଣୋହି କରାଯାଇଥିଲା। ବର୍ତ୍ତମାନ ସାହାଣ ମେଳାରେ ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରୁଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ସମେତ ସମସ୍ତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ବେଶ ଅନୁଷ୍ଠିତ ହୋଇଛି। ଆସନ୍ତା ଗୁରୁବାର ଦିନ ଜିଲ୍ଲାରେ ହେବାକୁ ଥିବା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବୌଦ୍ଧ ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର, ନାୟକପଡ଼ା ଗୁମ୍ଫା, ଠିଡ଼ିକାଜୋର, ନାରାୟଣ ନଗର, ମନମୁଣ୍ଡା, ପୁରୁଣା କଟକ, ବୁଟୁପାଲି, କଣ୍ଟାମାଳ, ଜଗତୀ ସମେତ ବିଭିନ୍ନ ଅଞ୍ଚଳରେ ଜଗନ୍ନାଥ ମନ୍ଦିରରେ ନୀତି ଠାକୁରଙ୍କ ନବଯୌବନ ବେଶ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କର ପବିତ୍ର ନେତ୍ରୋତ୍ସବ ଏବଂ ନବଯୌବନ ବେଶ ଦେବନୀତି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହୋଇଯାଇଛି। ରଥଯାତ୍ରା ପାଇଁ ମହାରଣା ସେବକଙ୍କ ଦ୍ୱାରା ବ୍ରହ୍ମତାଳ ଧ୍ୱଜ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟିର ପୂର୍ବତନ ନିର୍ଦ୍ଦେଶକଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଛି। ପୂର୍ବରୁ ଏହି ଘଟଣାରେ 3 ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ 6 ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ସମୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏବଂ ଉଚ୍ଚ ଅଧିକାରୀମାନେ ବିଭିନ୍ନ ବିଭାଗର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା କରିଥିଲେ। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଚିଠା ତାଲିକା ପରବର୍ତ୍ତୀ ପର୍ଯ୍ୟାୟକୁ ସଫଳ ଓ ତ୍ରୁଟିଶୂନ୍ୟ ଭାବେ ସମ୍ପାଦନ କରିବା ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଏଲ୍ଓ ଏବଂ ବିଏଲ୍ଓ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଅନିରୁଦ୍ଧ ପ୍ରଧାନଙ୍କ ତତ୍ତ୍ୱାବଧାନରେ ହୋଇଥିବା ପ୍ରଶିକ୍ଷଣରେ ଚିଠା ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲାରେ ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଜିଲ୍ଲା ପୁଲିସ୍ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସଚେତନତା ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ଶିଶୁ ଅଧିକାର ସୁନିଶ୍ଚିତ କରିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଆଇନର ଅନୁପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ସମ୍ମିଳନୀ କକ୍ଷରେ ବିଭିନ୍ନ ସରକାରୀ ଅଭିଯୋଗର ସ୍ଥିତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ଅଭିଯୋଗକୁ ଆସନ୍ତା ସପ୍ତାହକ ମଧ୍ୟରେ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବାକୁ ଥିବା ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ପାଳନ କରିବା ଲକ୍ଷ୍ୟରେ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦ ପକ୍ଷରୁ ନମସ୍ତେ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ସଫେଇ କର୍ମଚାରୀଙ୍କ ଗୁରୁତ୍ୱକୁ ସମ୍ମାନ ଜଣାଇ ଏହି ଦିବସ ରାଜ୍ୟବ୍ୟାପୀ ଆଜିଠାରୁ ପାଳନ କରାଯାଉଛି। ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 13 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟ କ୍ୟାବିନେଟ୍ ବୈଠକରେ 7 ବିଭାଗର 13 ପ୍ରସ୍ତାବକୁ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କଲେ ସରକାର। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ମାର୍ଗଦର୍ଶିକା ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀନଗରରେ ଖଡ଼ିପ୍ରସାଦ ବିଜେନୀତି ସମ୍ପନ୍ନ, ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବିଶ୍ୱର ସର୍ବବୃହତ ବୟନଶିଳ୍ପ ସମ୍ମିଳନୀ ଭାରତ ଟେକ୍ସ 2026। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତର ବୟନଶିଳ୍ପ କ୍ଷେତ୍ର

0: କୁ ଅଧିକ ବିସ୍ତାର କରିବା ଲକ୍ଷ୍ୟ ନେଇ ଆଜିଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ସର୍ବବୃହତ୍ ବିଶ୍ୱ ବୟନଶିଳ୍ପ ସମ୍ମିଳନୀ ଭାରତ ଟେକ୍ସ 2026 ଆରମ୍ଭ ହୋଇଛି। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। ଭାରତ ଟେକ୍ସ ବାଣିଜ୍ୟ ସଂଘ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବୟନଶିଳ୍ପ ରପ୍ତାନୀ ପ୍ରୋତ୍ସାହନ ପରିଷଦ, ଶିଳ୍ପ ଉଦ୍ୟୋଗୀ ସଂଘ ଏବଂ ବୟନଶିଳ୍ପ ମନ୍ତ୍ରଣାଳୟ ସହଯୋଗ ପ୍ରଦାନ କରୁଛି। ବୟନଶିଳ୍ପ, ଫ୍ୟାସନ, ସ୍ଥାୟିତ୍ୱ, ପ୍ରଯୁକ୍ତିବିଦ୍ୟା ଏବଂ ଆନ୍ତର୍ଜାତିକ ସ୍ତରରେ ବାଣିଜ୍ୟରେ ଭାରତର ବର୍ଦ୍ଧିତ ବିଶ୍ୱ ନେତୃତ୍ୱକୁ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 5F ଦୃଷ୍ଟିକୋଣ ଆଧାରରେ ଏହାର ଆୟୋଜନ କରାଯାଉଛି। ସେଗୁଡ଼ିକ ହେଉଛି ଫାର୍ମ, ଫାଇବର, ଫ୍ୟାକ୍ଟ୍ରି, ଫ୍ୟାସନ ଏବଂ ଫରେନ୍। ବୟନଶିଳ୍ପ କ୍ଷେତ୍ରରେ ବ୍ୟବସାୟ, ନିବେଶ, ନବସୃଜନ, ନୂତନ ମାର୍ଗଦର୍ଶନ ଏବଂ ମୂଲ୍ୟ ଶୃଙ୍ଖଳରେ ସହଭାଗିତା ପାଇଁ ଏହି କାର୍ଯ୍ୟକ୍ରମ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ବିକଶିତ ହେଉଛି। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ 130 ଦେଶର 60,000 ଅଧିକ କ୍ରେତା ଓ ପ୍ରଦର୍ଶକ ଅଂଶଗ୍ରହଣ କରୁଛନ୍ତି। ଏମ୍ଏସ୍ଏମ୍ଇ ଏବଂ ଏ କ୍ଷେତ୍ରରେ ଉଦ୍ୟୋଗୀ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଯୋଗ ଦେଉଛନ୍ତି। ବିଭିନ୍ନ ଦେଶ ସହିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବୟନଶିଳ୍ପ କ୍ଷେତ୍ରକୁ ସୁଫଳ ପ୍ରଦାନ କରୁଛି। ପ୍ରତିବର୍ଷ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶକ, କ୍ରେତା ବିକ୍ରେତା ଏବଂ ଏ କ୍ଷେତ୍ରରେ ବିଶେଷଜ୍ଞଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଏବଂ ବିଭିନ୍ନ ରାଜ୍ୟର ବୟନଶିଳ୍ପ ମନ୍ତ୍ରୀ ଯୋଗ ଦେଇଥିଲେ। ଚଳିତ ସଂସ୍କରଣରେ 8 ରାଜ୍ୟ ପ୍ରାୟୋଜକ ଭାବେ ଏବଂ ଅନ୍ୟ 9 ପ୍ରଦର୍ଶନୀ ରାଜ୍ୟ ଭାବେ ଅଂଶଗ୍ରହଣ କରୁଛନ୍ତି। ପ୍ରାୟୋଜକ ରାଜ୍ୟ ଭାବେ ମଧ୍ୟପ୍ରଦେଶ, ବିହାର, ଉତ୍ତରପ୍ରଦେଶ, ପଞ୍ଜାବ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ଏହି କାର୍ଯ୍ୟକ୍ରମର ଦାୟିତ୍ୱ ନେଉଛନ୍ତି। ସେମାନଙ୍କ ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ଼, ଝାଡ଼ଖଣ୍ଡ, ଜାମ୍ମୁ ଓ କାଶ୍ମୀର, ମଣିପୁର, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ସମେତ 9 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଦର୍ଶନୀ ରାଜ୍ୟ ଭାବେ ଯୋଗ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ଶିଳ୍ପ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଉଛି। ଏହାଦ୍ୱାରା ନିବେଶ ସୁଯୋଗ ସୃଷ୍ଟି ହେବା ସହ ଶିଳ୍ପ ଭିତ୍ତିଭୂମି, ପିଏମ୍ ମିତ୍ର ସଂଯୋଗ ଏବଂ ନୀତିଗତ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ। ବ୍ୟବସାୟିକ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ଏକ ବିରାଟ ପ୍ରଦର୍ଶନୀ କ୍ଷେତ୍ର ପ୍ରସ୍ତୁତ ହୋଇଛି। 1.6 ନିୟୁତ ବର୍ଗଫୁଟ ଅଞ୍ଚଳରେ ପ୍ରସ୍ତୁତ ଏହି ପ୍ରଦର୍ଶନୀରେ 7,000 ଅଧିକ କ୍ରେତା, 11,30,000 ଅଧିକ ବାଣିଜ୍ୟ ପରିଦର୍ଶକ ଏବଂ 20,000 ଅଧିକ ବୟନଶିଳ୍ପ ଉତ୍ପାଦ ସାମିଲ ହେବାର ଆକଳନ କରାଯାଉଛି। ଏଭଳି ବ୍ୟବସ୍ଥା ଅର୍ଥପୂର୍ଣ୍ଣ ବାଣିଜ୍ୟିକ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ଆମେରିକା, ବ୍ରିଟେନ, ଜାପାନ, ପର୍ତ୍ତୁଗାଲ, ସ୍ପେନ୍, ନ୍ୟୁଜିଲାଣ୍ଡ, ଦକ୍ଷିଣ କୋରିଆ, ଦକ୍ଷିଣ ଆଫ୍ରିକା ଏବଂ ନେପାଳ ସମେତ 14 ଦେଶର ଆନ୍ତର୍ଜାତିକ ପ୍ରଦର୍ଶକ ଏବଂ ମିଳିତ ଜାତିସଂଘ ଓ ୟୁରୋପୀୟ ସଂଘର ସଂସ୍ଥାଗତ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ଏହି ସମ୍ମିଳନୀ ଅବସରରେ 4,000 ଅଧିକ B2B ବୈଠକ ଏବଂ 30 ଅଧିକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଜୋର୍ଡାନ, କମ୍ବୋଡ଼ିଆ ଏବଂ ବ୍ରୁନେଇର ମନ୍ତ୍ରୀସ୍ତରୀୟ ପ୍ରତିନିଧିମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଆନ୍ତର୍ଜାତୀୟ ନୀତି ଆଲୋଚନା ଏବଂ ଦ୍ୱିପାକ୍ଷିକ ସଂଯୋଗ କ୍ଷେତ୍ରରେ ଏହି ସମ୍ମିଳନୀର ବର୍ଦ୍ଧିତ ଭୂମିକା ପ୍ରତିପାଦିତ ହେଉଛି। ବିଭିନ୍ନ ସ୍ୱତନ୍ତ୍ର ଦ୍ୱିପାକ୍ଷିକ ଅଧିବେଶନରେ ଭାରତ ଆମେରିକା କପା ସହଭାଗିତା, ଭାରତ ନ୍ୟୁଜିଲାଣ୍ଡ ପଶମ ଇକୋସିଷ୍ଟମ, ଭାରତ ବ୍ରିଟେନ ମୁକ୍ତ ବାଣିଜ୍ୟ ଚୁକ୍ତି ନାମରେ କାର୍ଯ୍ୟାନ୍ୱୟନ ସହିତ ଜାପାନ ପ୍ରତିନିଧିମଣ୍ଡଳୀ ଏବଂ ରୁଷ କେନ୍ଦ୍ରିକ ବୟନଶିଳ୍ପ ଆଲୋଚନା ବୈଠକମାନ ଅନୁଷ୍ଠିତ ହେବ। ଏହି ସଂସ୍କରଣରେ 100 ଅଧିକ ବୟନଶିଳ୍ପ ଜ୍ଞାନ ଆଧାରିତ ଅଧିବେଶନ, 39 ପ୍ୟାନେଲ ଓ 16 ଗୋଲ୍ ଟେବୁଲ ବୈଠକ ତଥା 8 ରାଜ୍ୟଭିତ୍ତିକ ଅଧିବେଶନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଅବସରରେ ବୟନଶିଳ୍ପ ନିରନ୍ତରତା ପୁରସ୍କାର 2026 ପ୍ରଦାନ କରାଯିବ। ଦକ୍ଷ ମାନବ ସମ୍ବଳ, ଶକ୍ତି ଏବଂ ନିର୍ଗମନ, ବୃତ୍ତାକାର ଅର୍ଥନୀତି, ନିରନ୍ତର ଉତ୍ପାଦ, ସାମାଜିକ ଦାୟିତ୍ୱ, ଦାୟିତ୍ୱପୂର୍ଣ୍ଣ ବ୍ୟବସାୟ ଏବଂ ଶିଳ୍ପ ସହଯୋଗ ଆଦି କ୍ଷେତ୍ରଗୁଡ଼ିକ ଉପରେ ପୁରସ୍କାର ପର୍ଯ୍ୟବେସିତ ହେବ। ଭାରତ ଟେକ୍ସ 2026 ସମ୍ମିଳନୀ ବିଶ୍ୱ ବୟନ ସମ୍ପ୍ରଦାୟ ପାଇଁ ଏହାର ଦ୍ୱାର ଉନ୍ମୁକ୍ତ କରିଛି। ସରକାରୀ କ୍ଷେତ୍ରଠାରୁ ଆରମ୍ଭ କରି ଉଦ୍ୟୋଗୀ, ରପ୍ତାନୀକାରୀ, ନୀତି ନିର୍ଦ୍ଧାରକ, ନିବେଶକ ଏବଂ ନିର୍ମାତାଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକତ୍ରିତ କରି ଏହି କାର୍ଯ୍ୟକ୍ରମ ଆନ୍ତର୍ଜାତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ନେଇ ଆଶା କରାଯାଉଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱର ସର୍ବବୃହତ ବୟନଶିଳ୍ପ ସମ୍ମିଳନୀ ଭାରତ ଟେକ୍ସ 2026। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।
2: ଶୁଣିଥିଲେ କାର୍ଯ୍ୟକ୍ରମ ପ୍ରସାରଣ କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ

ପହଞ୍ଚନ୍ତି ଶହେ 3.4 FM ମାଧ୍ୟମରେ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ କଥାଚିତ୍ରର କେତୋଟି ଗୀତ। ପ୍ରଥମେ ଦେଦକଣ୍ଠରେ କଣ୍ଠଦାନ କରିଛନ୍ତି ସଳଭମ ମହାପାତ୍ର ଏବଂ ସୌରଭ ନାୟକ। କଥାଚିତ୍ର ରହିଛି ଧର୍ମର ହେବ ଜୟ।

0: ਆਕਾਸ਼ਵਾਣੀ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଫ୍ଲାଇଆସ୍ର ସୁରକ୍ଷିତ ତଥା ପ୍ରଦୂଷଣ ହ୍ରାସଜନିତ ରେଳ ପରିବହନ ନେଇ ସ୍ୱତନ୍ତ୍ର କଣ୍ଟେନର ପ୍ରସ୍ତୁତ ହୋଇଛି କହିଲେ ରେଳମନ୍ତ୍ରୀ। ହର୍ମୁଜ୍ ପ୍ରଣାଳୀରେ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ ଘଟଣାରେ ଇରାନ୍ର ଡେପୁଟି ଚିଫ୍ ଅଫ୍ ମିଶନ୍କୁ ସମନ ଜାରି କଲେ ସରକାର। ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଗତବର୍ଷ ତୁଳନାରେ 16.11% ବୃଦ୍ଧି। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ସଫଳତାର ସହ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଆଲୋଚନା। ଏବଂ ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ ଏଜବାଷ୍ଟନ୍ଠାରେ ଜାରି। ବିସ୍ତୃତ ସମ୍ବାଦ, ରେଳବାଇ କ୍ଷେତ୍ରରେ ଏକ ପ୍ରମୁଖ ନୀତିଗତ ସଂସ୍କାର ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଉନ୍ମୁକ୍ତ ରେଳ ୱାଗନ ପରିବର୍ତ୍ତେ ଏଣିକି କଣ୍ଟେନର ମାଧ୍ୟମରେ ଫ୍ଲାଇଆସ୍ ପରିବହନ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଏହି କଣ୍ଟେନରଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ସେ କହିଛନ୍ତି, ଦେଶରେ ବାର୍ଷିକ ପ୍ରାୟ 340 ନିୟୁତ ଟନ୍ ଫ୍ଲାଇଆସ୍ ଉତ୍ପାଦିତ ହୋଇଥାଏ। ସିମେଣ୍ଟ ଉତ୍ପାଦନ ଏବଂ ରାସ୍ତା ନିର୍ମାଣରେ ଏହା ଅତ୍ୟନ୍ତ ଉପଯୋଗୀ। ନୂତନ କଣ୍ଟେନର ଆଧାରିତ ବ୍ୟବସ୍ଥା ଲୋଡିଂ ପରିବହନ ଏବଂ ସଂରକ୍ଷଣ ସମୟରେ ଧୂଳି ପ୍ରଦୂଷଣକୁ ହ୍ରାସ କରିପାରିବ। କଣ୍ଟେନର ନୀତି ଅନୁଯାୟୀ ଏଥିପାଇଁ ଏକ ଏକୀକୃତ ଲାଇସେନ୍ସ ବ୍ୟବସ୍ଥା ସମ୍ପର୍କରେ ଶ୍ରୀ ବୈଷ୍ଣବ ସୂଚନା ପ୍ରଦାନ କରିଛନ୍ତି।
1: ଅଗର ହମ୍ ଫ୍ଲାଇଆଶ କା ଏକ ଅଚ୍ଛା ଟ୍ରାନ୍ସପୋର୍ଟେସନ ମେକାନିଜମ ବନା ସକତେ ହୈ ତୋ ଦେନ ୱି କ୍ୟାନ ୟୁଜ ଫ୍ଲାଇଆଶ ଇନ ଇକୋନୋମିକ ୱେ ସିମେଣ୍ଟ ମେ ପ୍ରଡକ୍ସନ ମେ ୟୁଜ କର ସକତେ ହୈ ୟା ଫିର ରୋଡ କନଷ୍ଟ୍ରକ୍ସନ ୟା କିସି ଦୂସରେ କନଷ୍ଟ୍ରକ୍ସନ ମେ ହମ୍ କାମ ମେ ଲେ ସକତେ ହୈ। ଅଭି ତକ କ୍ୟା ଚ୍ୟାଲେଞ୍ଜ ଆତା ଥା, ରେଲ ଟ୍ରାନ୍ସପୋର୍ଟେସନ ମେ ଜବ ଉସକୋ ୱାଗନ ମେ ଭରତେ ହୈ ତୋ ଫ୍ଲାଇଆଶ ବହୁତ ଫାଇନ ହୋନେ ସେ ଉସକୋ ଲୋଡ କରନେ କେ ଟାଇମ ମେ ବଡା ପଲ୍ୟୁସନ ହୋତା। ସୋ ଦାଟ୍ସ ୱାଇ ୱି ବ୍ରଟ ଦିସ ରିଫର୍ମ, ଫ୍ଲାଇଆଶ କେ ଲିଏ ସ୍ପେଶାଲ କଣ୍ଟେନର ଡିଜାଇନ କିଆ ହୈ।
0: ଶ୍ରୀ ବୈଷ୍ଣବ କହିଛନ୍ତି, କଣ୍ଟେନର ମାଧ୍ୟମରେ ଏଣିକି ସାର ପରିବହନକୁ ଅନୁମତି ପ୍ରଦାନ କରାଯିବ। ଦେଶବ୍ୟାପୀ ସାର ପରିବହନ କ୍ଷେତ୍ରରେ ରେଳବାଇର 85% ଅଂଶ ରହିଛି। କଣ୍ଟେନର ପରିଚାଳନା ସହଜ ଏବଂ ପ୍ରଦୂଷଣମୁକ୍ତ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିଥାଏ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ୱାଗନ ପ୍ରସ୍ତୁତି ନେଇ ଡିଜାଇନ୍ର କିମ୍ବା ଏ କ୍ଷେତ୍ରର ନିର୍ମାତା ସରକାରଙ୍କୁ ପ୍ରସ୍ତାବ ଦେଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଏବଂ ଅବାଧ ଜାହାଜ ଚଳାଚଳକୁ ଭାରତ ସମର୍ଥନ କରେ। ଶ୍ରୀ ଜୟସ୍ୱାଲ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଦେଇ ଯାତ୍ରା କରୁଥିବା ଦୁଇଟି ପଣ୍ୟବାହୀ ଜାହାଜ ଏମ୍ଟି ଅଲବହିଆ ଏବଂ ଏମ୍ଟି ମୋମ୍ବାସା ଉପରେ ହୋଇଥିବା ଆକ୍ରମଣ ନେଇ ଭାରତ ଚିନ୍ତା ପ୍ରକଟ କରିଛି। ଇରାନ୍ର ଡେପୁଟି ଚିଫ୍ ଅଫ୍ ମିଶନ୍କୁ ସମନ ଜାରି କରାଯିବା ସେ କହିଛନ୍ତି। ଏହି ଘଟଣାରେ ଜଣେ ଭାରତୀୟଙ୍କର ପ୍ରାଣହାନୀ ହେବା ସହ ଅନେକ ଭାରତୀୟ ନାଗରିକ ଆହତ ହୋଇଛନ୍ତି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କର ଅବସ୍ଥା ଗୁରୁତର ରହିଛି। ଏହି ପ୍ରସଙ୍ଗରେ ଭାରତ ଦୃଢ଼ ନିନ୍ଦା ପ୍ରକାଶ କରିବା ସହ ଯଥାଶୀଘ୍ର ଆକ୍ରମଣ ବନ୍ଦ କରିବା ଉଚିତ ବୋଲି ସେ କହିଛନ୍ତି। ଉତ୍ତେଜନା ହ୍ରାସ କରିବା ସହିତ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଉପରେ ଶ୍ରୀ ଜୟସ୍ୱାଲ ଗୁରୁତ୍ୱ ପ୍ରଦାନ କରିଛନ୍ତି।
2: पश्चिम एशिया में जो भी गतिविधियां चल रही हैं उस पर हम लगातार नजर रखे हुए हैं। हमारा मानना है कि स्ट्रेट ऑफ हॉर्मुज के रास्ते सुरक्षित और आजाद नौ परिवहन और व्यापार के पक्ष, जिसका हम हमेशा से बात करते रहे हैं, इससे यह सुनिश्चित किया जा सकता है कि लोगों का आर्थिक सुरक्षा, उनके ऊर्जा का सुरक्षा पूरे दुनिया में, सिर्फ भारत में नहीं पूरे दुनिया में उस पर आधारित है। और ये नौ परिवहन अगर आजाद तरीके से चलेगा तो उनकी आर्थिक और ऊर्जा सुरक्षा को सुनिश्चित किया जा सकता है।
0: ପାକିସ୍ତାନ ଅଧିକୃତ କାଶ୍ମୀର ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ସ୍ଥାନୀୟ ଅଧିବାସୀଙ୍କ ବୈଧ ଅଭିଯୋଗକୁ ସମାଧାନ କରିବା ପରିବର୍ତ୍ତେ ପାକିସ୍ତାନୀ ସୁରକ୍ଷା ବାହିନୀ ସେମାନଙ୍କ ଉପରେ ବଳ ପ୍ରୟୋଗ କରୁଛି। ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ଆନ୍ତର୍ଜାତିକ ସମ୍ପ୍ରଦାୟ ଏଭଳି ପଦକ୍ଷେପ ପାଇଁ ପାକିସ୍ତାନକୁ ସମ୍ପୂର୍ଣ୍ଣ ଦାୟୀ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ଶ୍ରୀ ଜୟସ୍ୱାଲ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ, ଦକ୍ଷିଣ ଚୀନ୍ ସାଗର ପ୍ରସଙ୍ଗ ଏବଂ କାନାଡ଼ା ନିଜର ପ୍ରସଙ୍ଗରେ କେତେକ ପ୍ରଶ୍ନ ଉପରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ 7,63,000 କୋଟି ଟଙ୍କାରୁ ଅଧିକ ପ୍ରତ୍ୟକ୍ଷ ଟିକସ ସଂଗ୍ରହ କରାଯାଇଛି। ଆୟକର ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଗତ ଆର୍ଥିକ ବର୍ଷ ତୁଳନାରେ ଏ କ୍ଷେତ୍ରରେ 16.11% ବୃଦ୍ଧି ପାଇଛି। ଚଳିତ ବର୍ଷର ସଂଗୃହୀତ ଟିକସ ମଧ୍ୟରେ 3,35,000 କୋଟିରୁ ଅଧିକ କର୍ପୋରେଟ୍ ଟିକସ ଏବଂ 4,11,000 କୋଟି ଟଙ୍କା ଅଣକର୍ପୋରେଟ୍ ଟିକସ ଅନ୍ତର୍ଭୁକ୍ତ। ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ 1,22,000 କୋଟି ଟଙ୍କାରୁ ଅଧିକ ରାଶି ଫେରସ୍ତ କରାଯାଇ ସାରିଛି। ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ 16%ରୁ ଅଧିକ ଅଭିବୃଦ୍ଧି ଘଟି 6,51,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ରାଶି ସଂଗ୍ରହ କରାଯାଇଛି। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ପ୍ରଥମ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି। ଗତ ସପ୍ତାହରେ ଏହି ଆଲୋଚନା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଉଭୟ ପକ୍ଷ ମଧ୍ୟରେ ଏହି ଆଲୋଚନା ସକାରାତ୍ମକ ରହିଛି। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ସେମାନଙ୍କର ସହମତି ପ୍ରକାଶ କରିଥିବା ମନ୍ତ୍ରଣାଳୟ କହିଛି। ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ସମ୍ପର୍କକୁ ଏହା ଅଧିକ ବ୍ୟାପକ କରିବ। ଭାରତ ମାଳଦ୍ୱୀପର ଦ୍ୱିତୀୟ ସର୍ବବୃହତ୍ ବାଣିଜ୍ୟିକ ଅଂଶୀଦାର। ଗତ ଆର୍ଥିକ ବର୍ଷରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର 771 ନିୟୁତ ଆମେରିକୀୟ ଡଲାରରୁ ଅଧିକ ରହିଥିଲା। 2024-25 ଆର୍ଥିକ ବର୍ଷ ତୁଳନାରେ ଏହା 13.54% ଅଧିକ। ପ୍ରସ୍ତାବିତ ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବଜାର ପ୍ରବେଶକୁ ଅଧିକ ବ୍ୟାପକ କରିବା ସହ ସହଜ ନିବେଶ ଏବଂ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରଣାଳୟ କହିଛି। ଚଳିତ ଆର୍ଥିକ ବର୍ଷର ଡାକ ବିଭାଗର ପ୍ରଥମ ତ୍ରୈମାସିକ ବ୍ୟବସାୟ ସମୀକ୍ଷା ବୈଠକ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିନ୍ଧିଆ କହିଛନ୍ତି, ଏହି 3 ମାସ ମଧ୍ୟରେ ଇଣ୍ଡିଆ ପୋଷ୍ଟ ବ୍ୟବସାୟରେ ବ୍ୟାପକ ବୃଦ୍ଧି ଘଟିଛି। ଗତ ବର୍ଷର ପ୍ରଥମ ତ୍ରୈମାସିକ ତୁଳନାରେ ମୋଟ କାରବାର 22%ରୁ ଅଧିକ ହୋଇଛି। ରାଜସ୍ୱ ଆଦାୟ 13,218 କୋଟି ଟଙ୍କାରୁ ବୃଦ୍ଧି ପାଇ 15,500 କୋଟି ଟଙ୍କା ହୋଇଛି। ବୈଠକରେ ମୁଖ୍ୟ ପାର୍ସଲ ସେବାର ଆଧୁନିକୀକରଣ ଏବଂ ଆର୍ଥିକ ସମାବେଶୀ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ ନେଇ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି। କୃତ୍ରିମ ବୁଦ୍ଧିମତା ଏବଂ ରୋବୋଟିକ୍ସ ପ୍ରଯୁକ୍ତିବିଦ୍ୟା ସମଗ୍ର ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି ବୋଲି ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ହାଇଦ୍ରାବାଦଠାରେ ଅନୁଷ୍ଠିତ ବ୍ରିକ୍ସ ଟ୍ରେଡ୍ ୟୁନିୟନ୍ ଫୋରମ୍ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ କୃତ୍ରିମ ବୁଦ୍ଧିମତା ଆଧାରିତ କାର୍ଯ୍ୟକ୍ଷେତ୍ର ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି କରିପାରିବ ବୋଲି କହିଛନ୍ତି। ଏହି ଅବସରରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ସାମାଜିକ ସୁରକ୍ଷା ଆଧାରିତ ପଦକ୍ଷେପ ଏବଂ ଦକ୍ଷତା ବିକାଶ ମିଶନ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ଆଲୋକପାତ କରିଛନ୍ତି। ଆଧୁନିକ ପ୍ରଯୁକ୍ତି ବିଦ୍ୟାକୁ ଦାୟିତ୍ୱପୂର୍ଣ୍ଣ ଭାବେ ବ୍ୟବହାର କରିବା ଉପରେ ସେ ପରାମର୍ଶ ମଧ୍ୟ ଦେଇଛନ୍ତି। ଚାକିରି ହରାଇବା ଭୟକୁ ଦୂର କରି ଦକ୍ଷତା ବୃଦ୍ଧି କରିବାକୁ ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ପଶ୍ଚିମବଙ୍ଗରେ ଅନ୍ୟାନ୍ୟ ପଛୁଆ ବର୍ଗ ତାଲିକାରେ 77ଟି ସମ୍ପ୍ରଦାୟର ଅନ୍ତର୍ଭୁକ୍ତିକୁ ରଦ୍ଦ କରିଥିବା କଲିକତା ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଆଗତ ମାମଲାକୁ ପ୍ରତ୍ୟାହାର କରାଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଓ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠରେ ଏହି ମାମଲା

0: ଏହାର ନେଇ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ଆବେଦନ କରିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ପଛୁଆବର୍ଗ କମିଶନଙ୍କ ପକ୍ଷରୁ ଆଗତ ଆବେଦନକୁ ପ୍ରତ୍ୟାହାର କରିବାକୁ ମଧ୍ୟ ଖଣ୍ଡପୀଠ ଅନୁମତି ପ୍ରଦାନ କରିଛନ୍ତି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ମିଂହାମ୍ର ଏଜବେଷ୍ଟନ୍ଠାରେ ଜାରି ରହିଛି। ଭାରତ ସମ୍ମୁଖରେ 269 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଇଂଲଣ୍ଡ। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। 47 ଓଭର 5 ବଲ୍ରେ ଇଂଲଣ୍ଡ ସମସ୍ତ ୱିକେଟ୍ ହରାଇ 258 ରନ୍ ସଂଗ୍ରହ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଫ୍ଲାଇ ଆଶ୍ର ସୁରକ୍ଷିତ ତଥା ପ୍ରଦୂଷଣ ହ୍ରାସ ଜନିତ ରେଳ ପରିବହନ ନେଇ ସ୍ୱତନ୍ତ୍ର କଣ୍ଟେନର ପ୍ରସ୍ତୁତ ହୋଇଛି କହିଲେ ରେଳମନ୍ତ୍ରୀ। ହର୍ମୁଜ୍ ପ୍ରଣାଳୀରେ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ ଘଟଣାରେ ଇରାନ୍ର ଡେପୁଟି ଚିଫ୍ ଅଫ୍ ମିଶନକୁ ସମନ ଜାରି କଲେ ସରକାର। ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଗତବର୍ଷ ତୁଳନାରେ 16.11% ବୃଦ୍ଧି। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ସଫଳତାର ସହ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଆଲୋଚନା ଏବଂ ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଏଜବେଷ୍ଟନ୍ଠାରେ ଜାରି। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଆଉ ଦିନକ ପରେ ମହାପ୍ରଭୁଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ବା ରଥଯାତ୍ରା। ଏହା ପୂର୍ବରୁ ସ୍ନାନଯାତ୍ରା ଶୃଙ୍ଖଳିତ ଭାବେ ସମାପିତ ହୋଇଥିବା ବେଳେ ଅନବସର ଘରେ ସମସ୍ତ ଗୁପ୍ତନୀତି ଅନୁଷ୍ଠିତ ହୋଇସାରିଛି। ଦୈତାପତି ଓ ପତି ମହାପାତ୍ର ସେବକମାନେ ସ୍ୱତନ୍ତ୍ର ଭାବେ ପ୍ରଭୁଙ୍କ ସେବା କରୁଥିବା ବେଳେ ଜ୍ୱରଜନିତ ପୀଡ଼ାରୁ ଲାଘବ ନେଇ ଫୁଲୁରୀ ତେଲ ଓଷୁଅ ଲାଗି ଦଶମୂଳ ଔଷଧ ଲାଗି ଖଳି ଲାଗି ଘୁଣା ଲାଗି ଭଳି ଗୁପ୍ତନୀତି ସମ୍ପାଦନ କରିଛନ୍ତି। ଅନ୍ୟପକ୍ଷରେ ଏହି ଅନବସର ସମୟରେ ବ୍ରହ୍ମଗିରିର ଅଲାରନାଥ ପୀଠରେ ଚଳିତ ଥର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ତେବେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି। ରଥଯାତ୍ରା ଶୃଙ୍ଖଳିତ କରିବା ନେଇ ମୁଖ୍ୟମନ୍ତ୍ରୀ ଶେଷ ସମୀକ୍ଷା ବୈଠକ ନେବା ସହ ରଥଯାତ୍ରା ପାଇଁ ସରକାର ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦେଇଥିବା କହିଛନ୍ତି।
3: ରଥଯାତ୍ରା ପାଇଁ ଆମର ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଯାଇଛି। ତାର କିଭଳି ଭାବରେ ଉପଯୁକ୍ତ ସୁରକ୍ଷା କରାଯାଇପାରିବ, ଭିଡ଼କୁ କେମିତି ଭାବରେ ପରିଚାଳନା କରାଯାଇପାରିବ ଏବଂ ସ୍ୱାସ୍ଥ୍ୟ ସହିତ ଏ ପରିମଳ ଯାନବାହନ ଏ ସବୁ ବିଷୟରେ ଆଲୋଚନା କରାଯାଇଛି। ସମସ୍ତଙ୍କୁ ଅନୁରୋଧ କରିବି ସମସ୍ତେ କେମିତି ସହଯୋଗ କରିବେ ଏବଂ ସମ୍ପୂର୍ଣ୍ଣ ଭାବରେ ଏହାକୁ ଭଲରେ ଭଲରେ ସମ୍ପନ୍ନ କରାଇବେ। ଆଉ ସେଥିପାଇଁ ମୁଁ ଗୋଟିଏ କଥା ହିଁ ଆଜି କହିଛି, ଆମେ ସମସ୍ତେ ପରସ୍ପରର ଯାହା ଦାୟିତ୍ୱ ଅଛି ଯାହାର, ଆମେ ସମସ୍ତେ ନିଜର ଦାୟିତ୍ୱ ଠିକ୍ ଭାବରେ ସମ୍ପନ୍ନ କରିବା ସହିତ ଗୋଟିଏ ବିଭାଗ ସହିତ ଆଉ ଗୋଟିଏ ବିଭାଗ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବା। ଯଦି ସମନ୍ୱୟ ପ୍ରତିଷ୍ଠା କରାଯାଇପାରିବ ତାହେଲେ ହେବାକୁ ଥିବା ଯେଉଁ ଘୋଷ ଯାତ୍ରା ତାହା ସୁଚାରୁ ରୂପେ ସୁରକ୍ଷାର ସହିତ ମଧ୍ୟ ସମ୍ପନ୍ନ କରାଯାଇପାରିବ।
2: ଗତ ଅକ୍ଷୟ ତୃତୀୟା ଠାରୁ ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ବନଜାଗ ପଦ୍ଧତିରେ ପୂଜାପାଠ ହୋମଯଜ୍ଞ ପରେ ତିନି ରଥର ନିର୍ମାଣ ନେଇ ବିଶ୍ୱକର୍ମା ମହାରଣା ଓ ଅନ୍ୟାନ୍ୟ ସେବକଙ୍କୁ ନିୟୋଜିତ କରାଯାଇଥିଲା। ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ, ବଡ଼ଭାଇ ବଳଭଦ୍ରଙ୍କର ତାଳଧ୍ୱଜ ଓ ମା ସୁଭଦ୍ରାଙ୍କର ଦର୍ପଦଳନ ରଥ ନିର୍ମାଣ ଏବେ ଶେଷ ହୋଇଛି। ରଥ ଖଳରେ ମହାରଣା, ଭୋଇ, କମାର, କରତି, ରୂପକାର, ଚିତ୍ରକାର ଓ ଦର୍ଜି ସେବକମାନଙ୍କ ଦ୍ୱାରା ନିର୍ମାଣ ହୋଇଅଛି ଭବ୍ୟ ଦିବ୍ୟ ରଥତ୍ରୟ। ଏ ସମ୍ପର୍କରେ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର କହିଛନ୍ତି,
4: ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଆମ ଯଥେଷ୍ଟ ଦିନ ପୂର୍ବରୁ ଚାରିନାକା ଚକ ଅକ ଦଣ୍ଡା ସବୁ ସେଟ୍ କରାଯାଇକିରି ଚାରିନାକା ଉଠିଗଲା। ବର୍ତ୍ତମାନ ଆମର ସମ୍ପୂର୍ଣ୍ଣ ରଥ ନିର୍ମାଣ ହେଇକିରି କଳସ ଲାଗିକିରି ଓଲ୍ଟଶୁଆ ଲାଗିଯାଇଛନ୍ତି। ଲାଗିଗଲା ପରେ ବର୍ତ୍ତମାନ ଆଉ ଯାହା କାମର କାମ ଅଛି, ବାଡ଼ ଗୁଡ଼ିକ କାମ ଅଛି, ବାଡ଼ ଗୁଡ଼ିକ ଲାଗିଯିବ। ତାପରେ ସମସ୍ତଙ୍କର ଆମର ପ୍ରଭୁଙ୍କର ଆଜ୍ଞାମାଳକୁ ଅପେକ୍ଷା ନେତ୍ରୋତ୍ସବ ଦିନ, ନେତ୍ରୋତ୍ସବ ଦିନ ଆଜ୍ଞାମାଳ ଆସିଲା ପରେ ପ୍ରଭୁଙ୍କର ତିନୋଟି ଯାକ ରଥ ଯାଇକିରି ସିଂହଦ୍ୱାରରେ ଲାଗିବେ। ତା ପରଦିନ ପ୍ରଭୁଙ୍କର ଯାତ୍ରା ଆରମ୍ଭ ହେବ। ଏଭଳି ଭାବରେ ପ୍ରତ୍ୟେକ ବର୍ଷ କାମ ଚାଲୁଛି।
2: ରଥଯାତ୍ରା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ ପ୍ରାୟ 13,000 ଅଧିକ ପୁଲିସ କର୍ମୀ ଡ୍ୟୁଟିରେ ନିୟୋଜିତ ହୋଇଅଛନ୍ତି। ମହାପ୍ରଭୁ

0: କାର୍ଯ୍ୟରେ ସେବା ମନୋବୃତ୍ତି ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କାମ କରିବାକୁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରାରେ ସିଏପିଏଫ୍, ଆର୍ପିଏଫ୍, ବିଏସ୍ଏଫ୍ଙ୍କୁ ମିଶାଇ 15 କେନ୍ଦ୍ରୀୟ ଫୋର୍ସ ଏଥର ନିୟୋଜିତ ରହିଛନ୍ତି। ସେହିପରି ଏନ୍ଏସ୍ଜି କମାଣ୍ଡର ଗୋଟିଏ ୱିଙ୍ଗ ମଧ୍ୟ କାର୍ଯ୍ୟ କରୁଛି। ଟ୍ରାଫିକ୍, ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଉପରେ ଫୋକସ୍ ରହିଥିବାବେଳେ ମେରାଇନ୍ ପୋଲିସ ସହ ମିଶି କୋଷ୍ଟଗାର୍ଡ ଓ ଇଣ୍ଡିଆନ୍ ନେଭି ତଟ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ରେଳବାଇର ଆର୍ପିଏଫ୍, ଜିଆର୍ପି ସହ ମଧ୍ୟ ସମନ୍ୱୟ ରଖି କାମ କରିବ ବୋଲି ପୋଲିସ ଡିଜି କହିଛନ୍ତି।
1: ରଥଯାତ୍ରା 2026 ପାଇଁ ଓଡ଼ିଶା ପୋଲିସର ସବୁ ତିଆରି ଶେଷ ପ୍ରୟାରେ ଅଛି। ଏଥର ପ୍ରାୟ 13,000 ପାଖାପାଖି ପୋଲିସ ଅଧିକାରୀ ଓ କର୍ମଚାରୀ ଏବଂ ହୋମଗାର୍ଡ ପୁରୀ ରଥଯାତ୍ରାର ବନ୍ଦୋବସ୍ତ ପାଇଁ ମୁତୟନ ହେଉଛନ୍ତି। ଏଥର ରଥଯାତ୍ରା ପାଇଁ ପ୍ରସ୍ତୁତି ଆମର ଜାନୁଆରୀ ମାସରେ ଆରମ୍ଭ ହୋଇଥିଲା ଓ ବହୁତ ବିସ୍ତୃତ ତିଆରି ସେଥିପାଇଁ କରାଯାଇଛି। ସିକ୍ୟୁରିଟି ଦୃଷ୍ଟିରୁ, ସୁରକ୍ଷା ଦୃଷ୍ଟିରୁ ସବୁ ପଦକ୍ଷେପ ନିଆଯାଇଛି। ରେଲୱେ ତରଫରୁ ଭାରି ସଂଖ୍ୟାରେ ସ୍ପେଶାଲ ଟ୍ରେନ୍ର ଆୟୋଜନ କରାଯାଇଛି। ସେଥିପାଇଁ ଗଭର୍ଣ୍ଣମେଣ୍ଟ ରେଲୱେ ପୋଲିସ, ଆର୍ପିଏଫ୍, ରେଲୱେ ବିଭାଗର ଅଧିକାରୀମାନଙ୍କ ସଙ୍ଗେ ବିସ୍ତୃତ ତିଆରି ଆମର ପ୍ରସ୍ତୁତ କରାଯାଇଛି। ଆମେ ଆଶା କରୁଛୁ ଜନସାଧାରଣର ସହଯୋଗରେ ଓ ମହାପ୍ରଭୁର ଆଶୀର୍ବାଦରେ ରଥଯାତ୍ରା 2026 ଭଲରେ ପାଳିତ ହେବ।
0: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।
2: କାର୍ଯ୍ୟକ୍ରମ ଶୁଣୁଥିଲେ ପ୍ରସାରଣ କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ। ଆରମ୍ଭ କରୁଛୁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କୃଷିଭିତ୍ତିକ କାର୍ଯ୍ୟକ୍ରମ କିଷାନବାଣୀ। ଉପସ୍ଥାପନାରେ ଅଛନ୍ତି ସୋନାଲି ପଡ଼ିଆରୀ ଏବଂ ପ୍ରକାଶ ରଥ, ଅନୁପ କୁମାର ସାହୁ ପ୍ରଯୋଜନା କରିଛନ୍ତି, ଦିଲୀପ କୁମାର ନାୟକ।
3: ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ବୁଝିଲ ଜଗା ନା?
1: ହଁ,
0: ଚଳିତ ବର୍ଷ ଯୋଉ ରକମର ବର୍ଷା ହଉଛି,
1: ହଁ,
0: ଇଏ ଫସଲକୁ ନେଇକି ଚିନ୍ତା ବଢିଗଲାଣି। ଇଆଡ଼େ ସରକାର କହୁଛନ୍ତି ଜଳକୁ ସଂରକ୍ଷଣ କରିକି ରଖ, ଭବିଷ୍ୟତରେ କାମରେ ଆସିବ, ଚାଷରେ କାମରେ ଆସିବ, ନିତିଦିନ ବ୍ୟବହାରରେ ମଧ୍ୟ କାମରେ ଆସିବ। ଇଏ ସଂରକ୍ଷଣ କଥା ସିନା କହିଦଉଛନ୍ତି, କିନ୍ତୁ ଏ ସଂରକ୍ଷଣ ବ୍ୟବସ୍ଥାଟି କେମିତି କରିବା ସେଇଟା ପା ମୁଣ୍ଡରେ ବସୁନି।
1: ସେଇ କଥାଟି ସୋନାଲି ମା ଆଇଲେ ବୁଝେଇ ଦବ।
2: ଇଏ ଜଗା ନା ଆଉ ଅନାମ ଭାଇ, ଏ ଯୋଉ ସଂରକ୍ଷଣ କଥା କହିଲନି କି, ଆମେ ଅଯଥାରେ ବର୍ଷା ଜଳକୁ ଅପଚୟ ନ କରିକି ଯଦି ଗ୍ରାମାଞ୍ଚଳ କଥା ଦେଖିବା, ଆମର ଚାଷୀ ଭାଇମାନଙ୍କ କଥା ଚିନ୍ତା କରିବା, ତାହେଲେ ଖଣ୍ଡେ ପୋଖରୀ ପ୍ରସ୍ତୁତ କରିକି ଇଏ ତାର ଭିତରେ ପୁରା ଜଳକୁ ସଞ୍ଚୟ କରିକି ରଖି ହବ।
1: ଇଏ ତ ଭଲ କଥା। ଆଗରୁ ଯାହା ମୁଁ ବିଭିନ୍ନ ଗଣମାଧ୍ୟମରେ ଦେଖିଥିଲି, ଏଇ ବର୍ଷା ଜଳ କଥାରେ ଅଛି ଜଳ ବହୁଳେ ସୃଷ୍ଟିନାଶ, ଜଳ ବିହୁନେ ସୃଷ୍ଟିନାଶ। ପାଣି ଯଦି କମିଗଲା ସେପଟେ କଣ ହବ ନା, ଫସଲ ପ୍ରଭାବିତ ହବ। ପାଣି ଅଧିକ ହେଲେ ବି ଫସଲ ପ୍ରଭାବିତ,
2: ଏଇ ମରୁଡି ହେଇଯିବ ନୁହେଁ କି ଜଗାନା?
1: ତେଣୁ ଆମେ କିନ୍ତୁ ଜଳର ଆବଶ୍ୟକତା ବହୁତ ରହିଛି ଫସଲ ପାଇଁ, ସେଥିପାଇଁ ଆମେ ବର୍ଷା ଜଳ ଯୋଉ ପ୍ରତି ବୁନ୍ଦା ସିଏ ହଉଛି ଆମର ଚାଷୀ ଭାଇମାନଙ୍କ ପାଇଁ
0: ଅମୃତ।
1: ହଁ, ଠିକ କଥା କହିଛ। ସେଥିପାଇଁ ଏ ବର୍ଷା ଜଳକୁ ଆମେ ଯଦି ସଞ୍ଚୟ କରି ତାକୁ କୃଷି କ୍ଷେତ୍ରରେ ବିନିଯୋଗ କରିପାରିବା, ତାଠୁ ଭଲ କଥା ଆଉ କିଛି ନାହିଁ।
2: ଠିକ କଥା କହିଲ ଜଗାନା। ଏଇଟା ଆମର ଗ୍ରାମାଞ୍ଚଳରେ ଆମର ପ୍ରତ୍ୟେକଟି ଭାଇମାନେ ଏହିଭଳି ଭାବରେ ଯଦି ବର୍ଷା ଜଳକୁ ସଞ୍ଚୟ କରିକି ରଖିବେ, ତାହେଲେ ଆଗାମୀ ଭବିଷ୍ୟତରେ ସେମାନେ ଅସୁବିଧାକୁ ସାମ୍ନା କରିବେ ନାହିଁ। ଆଉ ତା ସାଙ୍ଗରେ ଜଗାନା ଆଉ ଅନାମ ଭାଇ, ଆମେ ଯଦି ସହରାଞ୍ଚଳ କଥା ମଧ୍ୟ ଦେଖିବା, ଆଜିକାଲି ମଧ୍ୟ ଆମର ଯୋଉ ବୋରୱେଲରେ ଯୋଉ ଛାତ ପାଣି ଯୋଉ ରହୁଛି, ସେଇ ପାଣିକୁ ସଞ୍ଚୟ କରିକି ଆମେ ଯଦି ବୋରୱେଲରେ ରଖିପାରିବା, ତାହା ମଧ୍ୟ ଆମର ସହରାଞ୍ଚଳ ଲୋକଙ୍କ ପାଇଁ କାମରେ ଆସିବ। ଏଇଟା ପରା ଆମର ସରକାର କହିଛନ୍ତି କ୍ୟାଚ୍ ଦ ରେନ୍।
1: ଆଚ୍ଛା ଆଚ୍ଛା ବାପା ଅନାମ, ଆମେ ବି ବିଭିନ୍ନ ଆଗରୁ ଦେଖିଛେ ଦୃଶ୍ୟ ମାଧ୍ୟମରେ ସବୁ କେମିତି ଛାତ ପାଣିକୁ ସେମାନେ ବିଭିନ୍ନ ତାଧେରେ ଯୋଉ ସଂଯୁକ୍ତ କରି ଆମର ନଳା ସହିତ ତାକୁ ଆଣିକି ସେମାନେ ସଂଗ୍ରହ କରି ତାକୁ ବିନିଯୋଗ କରିପାରୁଛନ୍ତି ବିଭିନ୍ନ କାମ ପାଇଁ। ତେଣୁ ଏ ଯୋଉ ବର୍ଷା ଜଳକୁ ଧରି ରଖିବା ଯୋଉ କଥା କହିଲ, ଇଏ ଗୋଟାଏ ଭଲ ଉପାୟ। ଏହା ମାଧ୍ୟମରେ ଆମେ ଜଳ ଅପଚୟନ କରି ତାର ସୁବ୍ୟବହାର କରିପାରିବା।
2: ଠିକ କଥା କହିଲ ଜଗାନା। ଇଏ ଅନାମ ଭାଇ, ଆମର ଚାଷବାସ ତ ଆମେ ସଦାବେଳେ କରିଥାଏ, କିନ୍ତୁ ଆମର ଚାଷୀ ଭାଇଙ୍କ କାନ୍ଧରେ କାନ୍ଧ ମିଶେଇ ଆମର ମହିଳାମାନେ ମଧ୍ୟ ପ୍ରତ୍ୟେକ କାର୍ଯ୍ୟରେ ପୁରା ଆଗକୁ ଗଲେଣି। ଚାଷ କାର୍ଯ୍ୟରେ ତ ଖାସ କରିକି ମହିଳାମାନେ ନିଜେ ସଶକ୍ତ ହେଇପାରୁଛନ୍ତି। ଆଉ ସବୁଠାରୁ ବଡ ଜିନିଷ ହେଲା, ବର୍ତ୍ତମାନ ସମୟରେ ଆମର ମହିଳାମାନେ ଏ ଯୋଉ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ ପ୍ରକାର ଖାଦ୍ୟ ମଧ୍ୟ ପ୍ରସ୍ତୁତ କରିକି ବିକ୍ରି ବଟା କରିକି ଲାଭ ପାଉଛନ୍ତି। ପରା ଏ ଯୋଉ ମୂଲ୍ୟଯୁକ୍ତ ଖାଦ୍ୟ ପଦାର୍ଥ ବା ଯେମିତି ଛତୁରୁ ହେଲା ବଡି, ତାପରେ ଛତୁର ଯୋଉ ଆଚାର, ଯେମିତି ମାଣ୍ଡିଆରୁ ମଧ୍ୟ ବିସ୍କୁଟ କେକ୍, ଏମିତି ପରା ସବୁ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି ବଟା କରିକି ଭଲ ଦୁଇ ପଇସା ପରା ରୋଜଗାର କରୁଛନ୍ତି।
0: ଅସଲ କଥା କହିଲ ସୋନାଲି ମା, ମହିଳାମାନଙ୍କୁ କେବେ ବି ଛୋଟ କି ହୀନ ମନେ କରିବା କଥା ନୁହଁ। ସେଇ ମହିଳା ଭଉଣୀମାନେ ବର୍ତ୍ତମାନ ଚାଷ କାର୍ଯ୍ୟକୁ ସମ୍ପାଦନ କରି ତା ସହିତ ଏସ୍ଏଚ୍ଜି ଗ୍ରୁପ ମାଧ୍ୟମରେ ବିଭିନ୍ନ ପ୍ରକାର ଉପକରଣ ତିଆରି କରି ନିଜର ଆର୍ଥିକ ବ୍ୟବସ୍ଥାକୁ ସୁଧାରିବା ସହିତ ନିଜର ପରିବାରରେ ମଧ୍ୟ ସେମାନେ ଉନ୍ନତି ଆଣୁଛନ୍ତି।
2: ଠିକ କଥା କହିଲ। ତେବେ ଇଏ ଜଗାନା ଆଉ ଅନାମ ଭାଇ, ଏମିତି ଗପୁଥିଲେ ଗପୁଥିବା ନା, ସନ୍ଧ୍ୟା ସମୟ ଟିକେ ଭଜନ ଟିକେ ଶୁଣିବା ବା।
0: କି କଥା, ସନ୍ଧ୍ୟା ସମୟରେ ଭଜନ ନ ଶୁଣି ଆଉ ଚାରା ଅଛି?
2: ହଉ ହଉ, ଆଉ ଡେରି କରିବାନି, ଚାଲ ଧସି ଧସି ଭଜନ ଟିକେ ଶୁଣି ନବା।

0: ହେଇଟି ଜଗାନା, ଭଜନଟି କେମିତି ଲାଗିଲା?
1: ଭଜନଟି ପୁରା ମନକୁ ପାଇଲା। ଆଉ ଆଜି ହେଉଛି ପବିତ୍ର ଦିନ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନେତ୍ରୋତ୍ସବ, ତେଣୁ ଆଜିର ଦିନରେ ଭକ୍ତିଭାବ ମନରେ ଭରିଗଲେ ସବୁ କାମ ସୁନ୍ଦର ହବ। ଆମର କଣ୍ଠଶିଳ୍ପୀ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟକୁ,
2: ମାନେ ଆଲୋଚନାର ପର୍ଯ୍ୟାୟ।
0: ତେବେ ଆଜିର ଆଲୋଚନାରେ କଣ ଅଛି ସୋନାଲି ମା, ଆରମ୍ଭ କରିଦିଅ।
2: ହଉ, ଆଜିର ଆଲୋଚନାର ବିଷୟବସ୍ତୁଟି ରହିଛି ବୈଜ୍ଞାନିକ ପଦ୍ଧତିରେ ଛତୁ ଚାଷ ଓ ମୂଲ୍ୟଯୁକ୍ତ ଖାଦ୍ୟ ପ୍ରସ୍ତୁତି ମାଧ୍ୟମରେ ମହିଳା ସଶକ୍ତିକରଣ। ଏଇ ଯୋଉ କିଛି ସମୟ ପୂର୍ବରୁ ମୁଁ କହୁଥିଲି ଆମର ମହିଳାମାନେ କିଭଳି ଭାବରେ ସଶକ୍ତ ହେଇପାରିବେ ପ୍ରତ୍ୟେକଟି କାର୍ଯ୍ୟରେ, ଆଜି ସେଇ ଉପରେ ଆଲୋଚନାଟିଏ ରହିଛି। ମୁଁ ଆଜି ଏ ବିଷୟରେ ଆମର ବିଶେଷଜ୍ଞ ମହାଶୟଙ୍କ ସହିତ ଆଲୋଚନା କରୁଛି। ତେମେ ଦି ଜଣ ଶୁଣ, ଆଉ ଆମର ଅନ୍ୟ ଚାଷୀ ଭାଇ ଭଉଣୀ ମାନେ ଶୁଣନ୍ତୁ।
0: ତାହେଲେ ଡେରି କାହିଁକି, ଆଲୋଚନାଟି ଆରମ୍ଭ କରିଦିଅ।
2: ହଉ ଶ୍ରୋତା ବନ୍ଧୁ, ଆଜି ଆମର ଆଲୋଚନାର ବିଷୟବସ୍ତୁଟି ରହିଛି ବୈଜ୍ଞାନିକ ପଦ୍ଧତିରେ ଛତୁ ଚାଷ ଓ ମୂଲ୍ୟଯୁକ୍ତ ଖାଦ୍ୟ ପ୍ରସ୍ତୁତି ମାଧ୍ୟମରେ ମହିଳା ସଶକ୍ତିକରଣ। ଆମେ ଯେତିକି ଦେଖିଛେ ବର୍ତ୍ତମାନ ସମୟରେ ଆମର ପ୍ରତ୍ୟେକଟି ମହିଳା ପୁରୁଷମାନଙ୍କ ଠାରୁ ମଧ୍ୟ ଦୁଇଗୁଣ ଆଗରେ ରହୁଛନ୍ତି, ଆଉ ତା ପୁଣି ପ୍ରତ୍ୟେକଟି କ୍ଷେତ୍ରରେ, ସେ ଚାଷ କ୍ଷେତ୍ରରେ ଆମେ କହିପାରିବା, କିମ୍ବା ଆମର ଖେଳ କ୍ଷେତ୍ରରେ କହିପାରିବା, ଆମର ବୈଜ୍ଞାନିକ କ୍ଷେତ୍ରରେ ହଉ, କିମ୍ବା ଡାକ୍ତର ହଉ, ଇଞ୍ଜିନିୟର, ପ୍ରତ୍ୟେକଟି କ୍ଷେତ୍ରରେ ମଧ୍ୟ ଆମର ମହିଳାମାନେ କୌଣସି ଗୁଣରେ କମ୍ ନୁହନ୍ତି। ଠିକ୍ ସେଇଭଳି ଭାବରେ ଆମେ ଯଦି ଚାଷ କ୍ଷେତ୍ରରେ ଦେଖିବା, ଆମର ପ୍ରତ୍ୟେକଟି ମହିଳା ପୁରୁଷଙ୍କ କାନ୍ଧରେ କାନ୍ଧ ମିଶେଇକି ସେମାନେ ବେଶ ଆଗକୁ ଆସିପାରୁଛନ୍ତି, ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ଏବଂ ଅନ୍ୟମାନଙ୍କ ଉପରେ ମଧ୍ୟ ସେମାନେ ନିର୍ଭର ହେଉନାହାନ୍ତି। ତେବେ ଆଜି ଆମେ ଏ ସମ୍ପର୍କରେ ଅଧିକ ଆଲୋଚନା କରିବା, ଛତୁ ଚାଷ କିଭଳି ଭାବରେ କରାଯାଏ ଏବଂ ଏଥିରୁ ମୂଲ୍ୟଯୁକ୍ତ ଖାଦ୍ୟ ପ୍ରସ୍ତୁତି ମଧ୍ୟ କିଭଳି ଭାବରେ କରାଯାଏ। ତେବେ ଆଜି ଆମେ ଏ ସମ୍ପର୍କରେ ଅଧିକ ଆଲୋଚନା କରିବା, ଆଉ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ରହିଛନ୍ତି ଡକ୍ଟର ଅପର୍ଣ୍ଣା ପ୍ରିୟଦର୍ଶିନୀ ପାତ୍ର, ବ୍ଲକ କୃଷି ଅଧିକାରୀ ପୁରୀ। ତେବେ ଚାଲନ୍ତୁ ମ୍ୟାଡମ୍ଙ୍କୁ ସ୍ୱାଗତ କରିବା ଆମର ଏହି କାର୍ଯ୍ୟକ୍ରମକୁ। ମ୍ୟାଡମ୍ ନମସ୍କାର।
3: ନମସ୍କାର,
2: ଆପଣଙ୍କୁ ଆମର କିଷାନବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ଆଜି ଯାହା ଆମର ଆଲୋଚନାର ବିଷୟବସ୍ତୁଟି ରହିଛି ଯେ ବୈଜ୍ଞାନିକ ପଦ୍ଧତିରେ ଛତୁ ଚାଷ ଓ ମୂଲ୍ୟଯୁକ୍ତ ଖାଦ୍ୟ ପ୍ରସ୍ତୁତି ମାଧ୍ୟମରେ ମହିଳା ସଶକ୍ତିକରଣ, ତେବେ ଏଇଠି ମୋର ପ୍ରଶ୍ନ ରହିବ ଯେ ବୈଜ୍ଞାନିକ ପଦ୍ଧତିରେ ଛତୁ ଚାଷ କହିଲେ ଆମେ କଣ ବୁଝିବା? ଆମେ ଯେମିତି ଜାଣିଛେ ଯେ ଆଗକାଳରେ ପାରମ୍ପରିକ ଢଙ୍ଗରେ ଚାଷ ସବୁ କରୁଥିଲେ, କିନ୍ତୁ ବର୍ତ୍ତମାନ ସମୟରେ ଯେହେତୁ ଯୁଗ ପରିବର୍ତ୍ତନ ହେଉଛି, ଜନସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି, ତେବେ ପ୍ରତ୍ୟେକଟି ଚାଷ କାର୍ଯ୍ୟକୁ ଆମେ ଯଦି ଦେଖିବା, ତେବେ ବୈଜ୍ଞାନିକ ପଦ୍ଧତିରେ ମଧ୍ୟ ପ୍ରାୟତଃ ସବୁ ଚାଷ କରାଯାଉଛି, ତେବେ ଏହା ଭିତରେ ଛତୁ ଚାଷ ମଧ୍ୟ ଅନ୍ୟତମ। କଣ ରହିଛି ବୈଜ୍ଞାନିକ ପଦ୍ଧତିରେ କିଭଳି ଭାବରେ ଚାଷ କରାଯାଏ?
3: ଯେମିତି ଆମେ ସବୁ ପ୍ରକାର ଜିନିଷ ପାରମ୍ପରିକ ମାଧ୍ୟମରେ କରୁଥିଲେ, ବର୍ତ୍ତମାନ ତାହାକୁ ଆମେ ବୈଜ୍ଞାନିକ ପଦ୍ଧତିରେ କରିବା ଦ୍ୱାରା କମ୍ ସମୟରେ ଅଧିକ ଅମଳ, ଅଧିକ ରୋଜଗାର ଆଉ ଅତି ଉନ୍ନତ ମାନର ଆମେ ଖାଦ୍ୟ ପ୍ରସ୍ତୁତି କରିପାରୁଛେ। ତ ସେଥିମଧ୍ୟରୁ ଛତୁ ଚାଷ ମଧ୍ୟ ପାରମ୍ପରିକ ହିସାବରେ ଯେମିତି ଚାଲିଥିଲା, ବର୍ତ୍ତମାନ ତାକୁ ଆମେ ଆମ ବୈଜ୍ଞାନିକ ପଦ୍ଧତିରେ କରିବା ଦ୍ୱାରା ଅମଳ ଅଧିକ ଆସୁଛି, ଅଧିକ ଆୟ ହେଉଛି ଏବଂ ସମୟ ମଧ୍ୟ କମ୍ ଲାଗୁଛି, ଆଉ ସେଥିରେ ନଷ୍ଟ ହେବାର ଚାନ୍ସ ମଧ୍ୟ ବହୁତ କମିଯାଉଛି। ତ ସେଥିପାଇଁ ଆମେ ଯେଉଁ ଛତୁ ଚାଷ କରୁଛେ, କେତେ ଗୁଡାକ ବିଷୟରେ ଆମେ ଧ୍ୟାନ ଦେବାକୁ ପଡୁଛି। ଯେମିତି ଗୋଟେ ହେଲା ବିଶୋଧନ। ଆଗରୁ ଆମେ ଯେମିତି ସାଧାରଣ ନଡ଼ାରେ ଛତୁ ହଉଥିଲା, ପାଳ ଗଦା ଉପରେ ଛତୁ ହଉଥିଲା, ସେଗୁଡାକ ଲୋକ ନେଇକି ଖାଉଥିଲେ, କିନ୍ତୁ ବର୍ତ୍ତମାନ ଯେଉଁ ପାଳ ଛତୁ ପାରମ୍ପରିକ ହିସାବରେ ନ କରି ବ୍ୟବସାୟିକ ଭିତରେ ଯେଉଁମାନେ କରୁଛନ୍ତି, ସେମାନେ କିପରି ଛତୁ ନଷ୍ଟ ନ ହବ, କେମିତି ଫିମ୍ପି ଗୁଡାକ ନ ଲାଗିବ, ଜନ୍ଦା ପିମ୍ପୁଡି ନ ଲାଗିକି ନଷ୍ଟ ନ କରିବେ, ଅମଳ ଅଧିକ ଆସିବ, ସେଥିପାଇଁ ଆମେ କଣ କରୁଛେ ନା ଯେଉଁ ନଡ଼ା ନଉଛେ ତାକୁ ବିଶୋଧନ ଠିକ୍ ଭାବରେ କରୁଛେ, ଯେଉଁ ଘରେ ଆମେ କରୁଛେ ତାକୁ ମଧ୍ୟ ଠିକ୍ ଭାବରେ ବିଶୋଧନ କରୁଛେ, ଆଉ ପାରମ୍ପରିକ ମଧ୍ୟରେ ଯେମିତି ଆମେ ଆଗରୁ କରୁଥିଲେ ସେମିତି ନ କରି ଆମେ ଅଟୋକ୍ଲେଭ ବ୍ୟବହାର କରୁଛେ, ଆଉ ଆମେ କିଛି କେମିକାଲ ଚୂନ ଯେଉଁଗୁଡାକ ବ୍ୟବହାର କରୁଛେ ତାଦ୍ୱାରା ଅମଳ ଅଧିକ ବଢିବ, ଆଉ ଆମେ ଡାଲି ଯୁକ୍ତ ଖାଦ୍ୟ ଛତୁ ବଢିବା ପାଇଁ ଯେଉଁ ଦଉଛେ ସେଥିରେ ମଧ୍ୟ ପାରମ୍ପରିକ ହିସାବରେ ଯେତିକି ଅମଳ ଆସୁଥିଲା ତାର ଦୁଇ ଗୁଣାରୁ ଅଧିକ।

0: ଅମଳ ଆମେ ପାଇପାରୁଛେ ଏବଂ ଆମେ ଅଧିକ ଲାଭ ମଧ୍ୟ ପାଇପାରୁଛେ।
1: ତେବେ ମ୍ୟାଡାମ ଏବେ ଏଠି ମୋର ପ୍ରଶ୍ନ ରହିବ ଯେ ଛତୁ ଚାଷ କିପରି ଭାବରେ କରାଯାଏ?
0: ଆମେ ଜେନେରାଲି ଯୋଉ ଛତୁ ବ୍ୟବସାୟ ଭିତରେ କରୁଛେ ସେଇଟା ହଉଛି ଗୋଟେ ଆମର ପାଳ ଛତୁ, ଗୋଟେ ଧିଙ୍ଗରି ଛତୁ, ଗୋଟେ ବଟନ ଛତୁ, ଯାହାର ଲୋକପ୍ରିୟତା ବହୁତ ଅଧିକା ରହିଛି।
1: ଆଜ୍ଞା,
0: ପାଳ ଛତୁଟା ହଉଛି ଆପଣଙ୍କର ପାଳ ନଡାରୁ ତାକୁ କାଟିକି ଚାରିକୋଣିଆ ଭାବରେ ତାକୁ ବେଡ୍ ତିଆରି କରାଯାଏ। ବେଡ୍ ମାଧ୍ୟମରେ ପାଳ ଛତୁ କରାଯାଏ ଆଉ ଲେୟାର ବାଇ ଲେୟାର କରାଯାଏ, ଆଉ ଲେୟାର ମଧ୍ୟରେ ଆପଣଙ୍କର ଡାଲି ଗୁଣ୍ଡ, ବେସନ ଗୁଣ୍ଡ ଏଇ ସବୁ ଦିଆଯାଏ। ଲେୟାର ସାଇଡ୍ ସାଇଡ୍ରେ ଦିଆଯାଏ ଆଉ ଛତୁ ମଞ୍ଜି ପକାଯାଏ। ତାପରେ ପୁଣି ଆଉ ଗୋଟେ ଲେୟାର ଦିଆଯାଏ ଅପୋଜିଟ୍ ଡିରେକ୍ସନରେ, ସେଥିରେ ପୁଣି ଛତୁ ମଞ୍ଜି ଆଉ ଡାଲି ଗୁଣ୍ଡ ଦିଆଯାଏ ଆଉ ପାଣି ସିଞ୍ଚନ କରାଯାଏ, ଯାହାର ଆର୍ଦ୍ରତା ରହିବା �ରକାର। ପତୁରା ନଡାଟାର 80-85% ଓଦା ରହିଲେ ହିଁ ଛତୁ ମଞ୍ଜି ବାହାରିକି ଆସିବ। ତ ସେ ସାଇଡ୍ ସାଇଡ୍ରେ ଯେତେବେଳେ ଛତୁ ମଞ୍ଜି ଦିଆଯାଏ ଆପଣଙ୍କର ଦେଖିବେ ସେ ବେଡ୍ର 7 ଦିନ ପରେ ଆପଣଙ୍କର ଛତୁ ଫୁଟିବା ଆରମ୍ଭ ହେବ। 3-4 ଦିନ ପର୍ଯ୍ୟନ୍ତ ଲଗାତାର ଛତୁ ଫୁଟିବ ଆଉ ତାପରେ ଆପଣ କ'ଣ କରିବେ ନା ସେ ଛତୁ ତୋଳି ସାରିଲା ପରେ ପୁଣି ଆଉ ଥରେ ଆପଣ ପାଣି ସିଞ୍ଚନ କରିକି ତାକୁ ଛାଡ଼ିଦେଲା ପରେ ପୁଣି 7 ଦିନ ପର୍ଯ୍ୟନ୍ତ ଛତୁ ଫୁଟିବ ନାହିଁ। 7 ଦିନ ପରେ ପୁଣି ଆଉ ଥରେ ଛତୁ ଫୁଟିବା ଆରମ୍ଭ କରିବ, 3-4 ଦିନ ପର୍ଯ୍ୟନ୍ତ ଫୁଟିବ। ତେଣୁ ପାଳ ଛତୁରେ ଆପଣ 2 ଥର ହାରଭେଷ୍ଟ କରିପାରିବେ। ବେଡ୍ ଯୋଉଟା ନଡାରୁ ତିଆରି ହେଇଥିବ, ଯୋଉ ବେଡ୍ରୁ 1.5 କିଲୋରୁ 2 କିଲୋ ପର୍ଯ୍ୟନ୍ତ ଆପଣ ପାଳ ଛତୁ ପାଇପାରିବେ। ସେମିତି ଦେଖିବାକୁ ଗଲେ ଧିଙ୍ଗିରି ଛତୁ ହେଲା, ତା ପାଇଁ ମଧ୍ୟ ଆପଣଙ୍କୁ କଟା ନଡା ଦରକାର। ଛୋଟ ଛୋଟ ନଡାକୁ ନଡା କଟା ଯନ୍ତ୍ରରେ କାଟିକି ତାକୁ ବିଶୋଧନ କରିବେ, ତାକୁ ବତୁରେଇକି ରଖିବେ। ଚୂନ ମାଧ୍ୟମରେ ବିଶୋଧନ କଲେ ଆପଣଙ୍କର ଯେକୌଣସି ଜୀବାଣୁ ଅନ୍ୟାନ୍ୟ କବକ ଥିବ ସେଗୁଡ଼ା ସବୁ ନଷ୍ଟ ହେଇଯିବେ ଆଉ ତାକୁ ଆପଣ ବ୍ୟାଗିଙ୍ଗ ପଦ୍ଧତିରେ କରିବେ। ବ୍ୟାଗିଙ୍ଗ ମାନେ ଗୋଟେ ଜରିର ଖୋଲା ଜରି ଥିବ ଗୋଲ ଭାବରେ, ତାର 2 ମୁଣ୍ଡ ବାନ୍ଧି ଦିଆଯିବ। ଗୋଟେ ମୁଣ୍ଡ ବାନ୍ଧି ସାରିକି ତା ଦେହରେ ଆପଣ କଟା ନଡା ଯୋଉ ଥିବ ତାକୁ ପକେଇବେ, ତା ମଧ୍ୟରେ ଛତୁ ମଞ୍ଜି ପକେଇବେ ଆଉ ବେସନ ଗୁଣ୍ଡ ପକେଇବେ, ଯେମିତି ଆପଣ ପାଳ ଛତୁରେ ବେଡ୍ କରିଥିଲେ ସେଇଭଳିଆ ଏଇଟା ଜରି ଭିତରେ କରାଯିବ। ଆଉ ଜରିର ବାହାର ପଟେ ଆପଣ କଣା କଣା କରିବେ, ଯାହାଦ୍ୱାରା କି ଆପଣଙ୍କର ଆର୍ଦ୍ରତା ବଜାୟ ରହିବ। ଧିଙ୍ଗିରି ଛତୁର ଯେତେବେଳେ ପୁରା ବଢିଯିବ ସେ ଯୋଉ ଜରିଟାକୁ ଆପଣ ଖୋଲିଦେବେ, ତାକୁ ଗୋଟେ ଛାଇ ଜାଗାରେ ବେଶୀ ଆଲୁଅ ପଡୁନଥିବ, ଆର୍ଦ୍ରତା ଠିକ ଭାବରେ ଥିବ ଆଉ ଅନ୍ଧାର ଟିକେ ହେଇଥିବ, ସେଇଭଳିଆ ବାୟୁ ଚଳାଚଳ ଠିକ ଭାବରେ କରୁଥିବ, ସେଇ ଜାଗାରେ ହିଁ ଆପଣ ପାଳ ଛତୁ ହଉ, ଧିଙ୍ଗିରି ଛତୁ ହଉ, ବଟନ ଛତୁ ହଉ, ଏଇଗୁଡ଼ାକୁ ଆପଣ କରିପାରିବେ। ତା ପାଇଁ ଆମର ବେଶୀ ଖର୍ଚ୍ଚ କରିବା ଆବଶ୍ୟକ ହୋଇନାହାନ୍ତି, ଏଇଠି ଯେହେତୁ ଏଇଟା ମହିଳାମାନେ ବହୁତ ଆରାମରେ ବହୁତ ଅଳ୍ପ ଶ୍ରମ ସାପେକ୍ଷ ଏଇଟା ଆଉ ସମସ୍ତେ ବହୁତ ସହଜରେ ଏଇଟା କରିପାରନ୍ତି, ତେଣୁ ଏଇଟା ମହିଳାମାନଙ୍କ ପାଇଁ ବହୁତ ମାନେ ଗୋଟେ ସୁବିଧାଜନକ ବ୍ୟବସାୟ ହିସାବରେ ଆମେ ନେଇପାରିବା।
1: ଆଚ୍ଛା, ବ୍ୟବସାୟିକ ଭିତ୍ତିରେ କେତେ ପ୍ରକାରର ଛତୁ ଚାଷ କରାଯାଏ?
0: ବ୍ୟବସାୟିକ ଭିତ୍ତିରେ ମୁଁ ଯେମିତି କହିଲି ପାଳ ଛତୁର ଚାହିଦା ବହୁତ ବେଶୀ ଆମ ଓଡ଼ିଶାରେ। ଓଡ଼ିଶା ହଉଛି 1 ଆମ ଦେଶରେ ଛତୁ ଚାଷରେ, ଆଉ ପୁରୀ ଜିଲ୍ଲା ହଉଛି ଛତୁ ଚାଷରେ ଓଡ଼ିଶା ମଧ୍ୟରେ 1 ଜିଲ୍ଲା। ତେଣୁ ଆମେ ଲୋକଙ୍କର ଚାହିଦା ହିସାବରେ ଛତୁ ଚାଷ କରାଯାଏ, ତେଣୁ ସବୁଠୁ ସୁସ୍ୱାଦୁ ଯୁକ୍ତ ଛତୁ ହେଲା ଗୋଟେ ପାଳ ଛତୁ, ଯାହାର ଟିକେ କଷ୍ଟ ଅଧିକା ରହେ କାହିଁକି ନା ସେଟା କେବଳ ଗ୍ରୀଷ୍ମ ଋତୁର ସମୟରେ ହିଁ ପ୍ରଡକ୍ସନ ହୁଏ, ଗ୍ରୀଷ୍ମ ଓ ବର୍ଷା ଋତୁରେ ହୁଏ, ଶୀତ ଦିନକୁ ସେ ଛତୁଟା ହୁଏ ନାହିଁ। ତାପରେ ରହିଲା ତାର ଅମଳ ମଧ୍ୟ ଟିକେ ଅନ୍ୟ ଛତୁ ଅପେକ୍ଷା କମ୍ ହୁଏ, ତେଣୁ ତାର ଟିକେ ସ୍ୱାଦ ଅଧିକା ଆଉ ତାର ରେଟ୍ ଟିକେ ଅଧିକା ଥାଏ। ଆଉ ତାପରେ ଆମର ଆସିଲା ଧିଙ୍ଗିରି ଛତୁ, ଯୋଉଟା କି

0: ପାଳ ଛତୁ ଯାହାର ଟିକେ କଷ୍ଟ ଅଧିକା ରହେ, କାହିଁକି ନା ସେଟା କେବଳ ଗ୍ରୀଷ୍ମ ଋତୁର ସମୟରେ ହିଁ ପ୍ରଡକ୍ସନ ହୁଏ, ଗ୍ରୀଷ୍ମ ବର୍ଷା ଋତୁରେ ହୁଏ, ଶୀତ ଦିନକୁ ସେ ଛତୁଟା ହୁଏ ନାହିଁ। ତାପରେ ରହିଲା ତାର ଅମଳ ମଧ୍ୟ ଟିକେ ଅନ୍ୟ ଛତୁ ଅପେକ୍ଷା କମ୍ ହୁଏ, ତେଣୁ ତାର ଟିକେ ସ୍ୱାଦ ଅଧିକା ଆଉ ତାର ରେଟ୍ ଟିକେ ଅଧିକା ଥାଏ। ଆଉ ତାପରେ ଆମର ଆସିଲା ଧିଙ୍ଗିରି ଛତୁ, ଯୋଉଟାକି ବହୁତ ମାତ୍ରାରେ ହୁଏ, ଯେମିତି ତାର ପ୍ରଡକ୍ସନ କାପାସିଟି କହିବା, ଆମେ ଯଦି ମନେକର 2 କେଜି ନଡ଼ା ଆମେ ବ୍ୟବହାର କରିବା, ତେଣୁ ଆମେ 2 କେଜି ଛତୁ ମଧ୍ୟ ପାଇବା। କିନ୍ତୁ ପାଳ ଛତୁରେ ଆମେ 2 କେଜି ନଡ଼ା ଯଦି ବ୍ୟବହାର କରିବା ତାହେଲେ ଆମେ 1 କେଜି ଛତୁ ପାଇବା କି 1 କେଜିରୁ ଟିକେ କମ୍ ପାଇବା। ତେଣୁ ଧିଙ୍ଗିରି ଛତୁ ଟିକେ ଅଧିକା ପ୍ରଡକ୍ସନ ହୁଏ, ଯୋଉଟା କି ଶୀତ ଦିନରେ ହୁଏ। ବଟନ ଛତୁ ମଧ୍ୟ ସେହିପରି, ତାର ମଧ୍ୟ ସ୍ୱାଦ ବହୁତ ଭଲ ଆଉ ସେଇଟା ଶୀତ ଦିନରେ ପ୍ରଡକ୍ସନ ହୁଏ, ତାର ଏଫିକେସି ମଧ୍ୟ ଟିକେ 70% ପାଖାପାଖି ଆମେ ତାର ପାଇପାରିବା ଅମଳ।
1: ତେବେ ମ୍ୟାଡାମ ଛତୁର ଖାଦ୍ୟ ଗୁଣ ସବୁ କଣ ରହିଛି?
0: ଛତୁ ହଉଛି ଗୋଟେ ଉତ୍ତମ ଖାଦ୍ୟ, ଯୋଉଟା କି ଆମେ ସମସ୍ତେ ପିଲାଠୁ ବୁଢା ପର୍ଯ୍ୟନ୍ତ, ରୋଗୀଠୁ ଗର୍ଭବତୀ ମହିଳା ପର୍ଯ୍ୟନ୍ତ ସମସ୍ତେ ଖାଇପାରିବା। ତନ୍ତୁ ଜାତୀୟ ଖାଦ୍ୟ, ଏଇଟା ଆପଣଙ୍କର ଟୋଟାଲ ଖାଦ୍ୟ ନଳୀକୁ ପୁରା ଏକଦମ ପରିଷ୍କାର କରେ ଆଉ ଏଥିରେ ପ୍ରୋଟିନ ବହୁ ମାତ୍ରାରେ ଥାଏ। ମତେ ଆପଣ ଭାବିପାରିବେ ଏତେ ପ୍ରୋଟିନ ଥାଏ, ଡାଲିଠୁ ମଧ୍ୟ ଏଥିରେ ଅଧିକ ପ୍ରୋଟିନ ଥାଏ, 26% ଏଥିରେ ପ୍ରୋଟିନ ଥାଏ। ଏଥିରେ କାର୍ବୋହାଇଡ୍ରେଟ ବହୁତ କମ୍ ଥାଏ, ମାନେ ଯୋଉଟା ଶ୍ୱେତସାର ଜାତୀୟ ଖାଦ୍ୟ ଏଥିରେ ବହୁତ କମ୍ ଥାଏ, ଯୋଉଟାକି ମାତ୍ର 4%। ଲବଣଯୁକ୍ତ ଖାଦ୍ୟ ମଧ୍ୟ ବହୁତ କମ୍ ମାତ୍ରାରେ ଥାଏ, ତେଣୁ ଏଇଟା ହାଇ ବ୍ଲଡ୍ ପ୍ରେସର ଯାହାକୁ ଅଛି ସେମାନେ ମଧ୍ୟ ଖାଇପାରିବେ। ଆଉ ଏଇଟା ଗୋଟେ ଇଜିଲି ଡାଇଜେଷ୍ଟେବଲ, ଏଥିରେ ଫାଇବର ଅଂଶ ବହୁତ ଥାଏ, ଚର୍ବି ଅଂଶ ଆଦୌ ନଥାଏ, କୋଲେଷ୍ଟ୍ରୋଲ ଆଦୌ ନଥାଏ, ତେଣୁ ସେଥିପାଇଁ ସୁଷମ ଖାଦ୍ୟ ହିସାବରେ ଆପଣ ଗ୍ରହଣ କରିପାରିବେ ଏବଂ ରୋଗୀକୁ ମଧ୍ୟ ବିନା ଚିନ୍ତା କରିକି ଆପଣ ଆରାମସେ ଦେଇପାରିବେ ଆଉ ଏଇଟା ଇଜିଲି ଡାଇଜେଷ୍ଟ କରିପାରିବେ ଆଉ ଡାଇଜେଷ୍ଟିଭ ସିଷ୍ଟମରେ କୌଣସି ଇଫେକ୍ଟ ପକେଇବ ନାହିଁ।
1: ଆଜ୍ଞା, ତେବେ ମ୍ୟାଡାମ ଏଇଠି ମୋର ଗୋଟେ ମୁଖ୍ୟ ପ୍ରଶ୍ନ ରହିବ ଯେ ଛତୁର ପ୍ରକ୍ରିୟାକରଣ, ଯୋଉଟାକି ମୂଲ୍ୟଯୁକ୍ତ ଖାଦ୍ୟରେ ଆମେ ପ୍ରସ୍ତୁତ କରିବା, କଣ ସବୁ ରହିଛି?
0: ଯେମିତି ଆମେ କହିଲେ ପାଳ ଛତୁ ଗ୍ରୀଷ୍ମ ବର୍ଷା ଋତୁରେ ହିଁ ହୁଏ, ଧିଙ୍ଗିରି ଛତୁ ଯେମିତି ଶୀତ ଦିନରେ ହୁଏ, ବଟନ ଛତୁ ଯେମିତି ଶୀତ ଦିନରେ ହୁଏ, ତେଣୁ ଆମେ ଯଦି ସବୁ ସମୟରେ ସବୁ ଛତୁ ଖାଇବାକୁ ଇଚ୍ଛା କରିବା ସେଟା କରିପାରିବାନି। ସେଥିପାଇଁ ଯୋଉ ସମୟରେ ଅଧିକ ଅମଳ ହୁଏ ତାକୁ ଆମେ, ଧାନ ଅମଳ ହେଲେ ଆମେ ଧାନକୁ ସାଇତିକି ରଖୁ, ସେମିତି ଛତୁ ତ ଶୀଘ୍ର ନଷ୍ଟ ହେଇଯିବ, ତାକୁ ପ୍ରକ୍ରିୟାକରଣ ନ କଲେ ଆମେ ତାକୁ ସାଇତିକି ରଖିପାରିବା ନାହିଁ। ସେଥିପାଇଁ ଏବେ ମାନେ ଗୋଟେ ସୋଲାର ଡ୍ରାୟର ବୋଲି ଗୋଟେ ମେସିନ୍ ଅଛି, ଯୋଉଟାକି ସରକାରଙ୍କ ତରଫରୁ ଛତୁ ଚାଷୀମାନଙ୍କୁ ଦିଆଯାଉଛି, ସବସିଡିରେ ଦିଆଯାଉଛି ମହିଳାମାନଙ୍କୁ, ସେଥିପାଇଁ ଛତୁ ଚାଷ ପାଇଁ 50% ସବସିଡି ଦିଆଯାଉଛି। ସେଥିରେ ସେମାନେ ପ୍ରକ୍ରିୟାକରଣ କରିବେ, ମାନେ ସେ ତାକୁ ଡ୍ରାଇଂ କରିଦେବେ, ଡ୍ରାଇ କରିକି ଆପଣ ରଖିଲେ ବହୁତ ଦିନ ପର୍ଯ୍ୟନ୍ତ ପ୍ୟାକେଜ ହେଇକି ରହିବ ଆଉ ତାକୁ ଆପଣ ଯେତେବେଳେ ବ୍ୟବହାର କରିବେ ତାକୁ ଗରମ ପାଣିରେ ପକେଇଲେ ସେ ନର୍ମାଲ ଛତୁ ଭଳିଆ ହେଇଯିବ। ତା ସହିତ ଛତୁ ଆଚାର, ଛତୁ ପକୋଡ଼ା, ଛତୁ ଚପ୍, ତାପରେ ଆପଣଙ୍କର ଛତୁ ଗୁଣ୍ଡ, ଆଜିକାଲି ଛତୁ ଗୁଣ୍ଡ ବି ମିଳିଲାଣି, ଯୋଉଟା କି ଆପଣ ଫ୍ଲେଭର ହିସାବରେ ବ୍ୟବହାର କରିପାରିବେ। ଆଉ ଛତୁର ଆଚାର, ବଡ଼ି, ପାମ୍ପଡ଼, ସେଗୁଡ଼ା ମଧ୍ୟ ବହୁତ ମହିଳା ସ୍ୱେଚ୍ଛାସେବୀ ସଂଗଠନ ଏସବୁ ଜିନିଷ କରି ବଜାରରେ ବିକ୍ରି କରୁଛନ୍ତି, ତାର ମାନେ ଉଚିତ ମୂଲ୍ୟ ମଧ୍ୟ ପାଉଛନ୍ତି।
1: ତାକୁ ଛାଡିକି ମଧ୍ୟ ଆମେ କହିପାରିବା ଛତୁର କେକ୍ ରହୁଛି, ବିସ୍କୁଟ ରହୁଛି, ସେଗୁଡ଼ିକ
0: ମଧ୍ୟ ବେକେରୀରେ ମଧ୍ୟ ଛତୁର ବ୍ୟବହାର ବହୁତ ଅଧିକ ହେଲାଣି। ତା ସହିତ ଛତୁ ବର୍ତ୍ତମାନ ଗୋଟେ ମେନ୍ ଆଇଟମ୍ ହେଇଗଲାଣି, ସବୁ ପ୍ରକାର ଭୋଜି ଭାତଠୁ ନେଇକି ହୋଟେଲ ପର୍ଯ୍ୟନ୍ତ ସବୁ ଜାଗାରେ ଛତୁର ଆବଶ୍ୟକତା ବହୁତ ଅଧିକ ରହିଛି,
1: ଯେହେତୁ ତା କ୍ୱାଲିଟି ଭଲ ରହୁଛି ସେଥିପାଇଁ ସମସ୍ତଙ୍କର ପ୍ରିୟ ହେଇଛି। ଆଜ୍ଞା, ତେବେ ମ୍ୟାଡାମ ମୋର ଏଇଟା ଆଉ ଗୋଟେ ପ୍ରଶ୍ନ ରହିବ ଯେ ବର୍ତ୍ତମାନ ତ ବର୍ଷା ଦିନ ଆସିଲାଣି, ବର୍ଷା ଜଳକୁ ଆମେ କିଭଳି ଭାବରେ ସଞ୍ଚୟ କରି ରଖିପାରିବା ସେ ବିଷୟରେ ଟିକେ କହିଲେ ଆମର ଅନ୍ୟ ଚାଷୀ ଭାଇ ଭଉଣୀ ମାନେ ବୁଝିପାରିବେ ଜାଣିପାରିବେ।
0: ଗୋଟେ ବହୁତ ଭଲ କ୍ୱେଶ୍ଚିନ୍। ବର୍ତ୍ତମାନ ବର୍ଷା ଜଳ ଓଡ଼ିଶାରେ ଆମର ହାରାହାରି 1450 mm ବର୍ଷା ହୁଏ, କିନ୍ତୁ ଦେଖାଯାଏ ଯେ ଆମେ ମରୁଡ଼ିଗ୍ରସ୍ତ ରାଜ୍ୟ, ଆମର ବହୁତ ଅଞ୍ଚଳ ମରୁଡ଼ିଗ୍ରସ୍ତ, ପାଣି ନାହିଁ, କିନ୍ତୁ ଆମେ ଏତେ ବର୍ଷା ପାଇକି ମଧ୍ୟ ବର୍ଷା ଜଳକୁ ଆମେ ସଂରକ୍ଷଣ କରିପାରୁନି। ସେଥିପାଇଁ କ'ଣ କରାଯାଉଛି, ସହରାଞ୍ଚଳରେ ତ ଆମର କୌଣସି ସୁବିଧା ନାହିଁ, ଆମେ କୌଣସି ପୋଖରୀ ନାହିଁ କି କୂଅ ନାହିଁ କି କିଛି ନାହିଁ ଯୋଉଥିରେ କି ଆମେ ବର୍ଷା ଜଳ ସଂରକ୍ଷଣ କରି ରଖିପାରିବା। ତ ସେଥିପାଇଁ କ'ଣ କରାଯାଇଛି ନା, ଯେତେକ ବିଲ୍ଡିଂ ଅଛି, ବଡ଼ ବଡ଼ ବିଲ୍ଡିଂ ଅଛି, ତାର ଛାତ ଉପରେ ଯୋଉ ବର୍ଷା ଜଳ ନଷ୍ଟ ହେଇଯାଉଛି ତାକୁ, ଯେତେକ ଆଉଟଲେଟ୍ ଅଛି ଯୋଉଥିରେ ନଳା ଅଛି, ଯୋଉ ଛାତ ଉପରେ ଯୋଉ ନଳା ବହିଯାଉଛି ପାଣି, ସେଥିରେ ଆମେ ଫିଲ୍ଟର ଲଗେଇ ତାକୁ ପାଇପ୍ ଦ୍ୱାରା ଯେକୌଣସି ଆପଣଙ୍କର ବୋରୱେଲ୍ ଅଛି ବା ଡଗୱେଲ୍ ଅଛି କେଉଁ ଜାଗାରେ ସେଠି ଆପଣ ଛାଡ଼ିପାରିବେ। ତାଦ୍ୱାରା କ'ଣ ହବ ନା, ଆପଣଙ୍କର ବର୍ଷା ଜଳ ଏକ ବୁନ୍ଦା ମଧ୍ୟ ନଷ୍ଟ ହେବ ନାହିଁ, ଆଉ ସେ ବର୍ଷା ଜଳ ଆସିକି ଆପଣଙ୍କର ଗ୍ରାଉଣ୍ଡ ୱାଟର ଯୋଉଟା ଆମର ଭୂମି ତଳର ଜଳ ଯୋଉଟା ଧୀରେ ଧୀରେ ଖସି ଖସି
1: ପାଣିର ଅସୁବିଧାଟା ଯୋଉ ଦେଖାଯାଉଥିଲା,
0: ସଙ୍କଟ ଯୋଉ ଜଳ ସଙ୍କଟ ରହୁଛି ସେଇଟାକୁ ବହୁତ ମାତ୍ରାରେ ସମାଧାନ କରିପାରିବ।
1: ଆଜ୍ଞା, ତେବେ ମ୍ୟାଡାମ ଇଏ ତ ଆପଣ ସହରାଞ୍ଚଳ କଥା କହିଲେ, ଯଦି ଗ୍ରାମାଞ୍ଚଳରେ ଦେଖିବା ବା ଆମର ଚାଷ କ୍ଷେତ୍ରରେ ଦେଖିବା କ'ଣ ରହିଛି ଏହାର ବ୍ୟବସ୍ଥା?
0: ଚାଷ କ୍ଷେତ୍ରରେ ମେନ୍ ଦେଖାଯାଉଛି କ'ଣ, ଯୋଉ ଜାଗାରେ ବହୁତ ଜମି ଅଛି, ମୋ ପୋଖରୀ ଯୋଜନା ଗୋଟେ ସରକାରଙ୍କର ଚାଲିଥିଲା, ଯୋଉଥିରେ କି ଆମେ କ'ଣ କରୁଥିଲେ ନା, ନିଜ କ୍ଷେତ୍ରରେ ନିଜର ପୋଖରୀ ଥିଲା। ଆମେ ଆଗରୁ କୋଉଠି ଗୋଟେ କମ୍ୟୁନିଟି ପଣ୍ଡ ଥିଲା, ଗାଁରେ ଗୋଟେ ବଡ଼ ପୋଖରୀ ଥିଲା, ସେଇ ପୋଖରୀ ଆମେ ସମସ୍ତେ ବ୍ୟବହାର କରୁଥିଲେ। କିନ୍ତୁ ବର୍ତ୍ତମାନ କ'ଣ ହେଉଛି, ଆପଣ ଛୋଟ ଛୋଟ ପୋଖରୀ ଯଦି ଆପଣଙ୍କର ନିଜ କ୍ଷେତ୍ରରେ ଗୋଟେ ସାଇଡ୍ରେ କରିବେ, ଆଉ ଯଦି ଯୋଉ ଜାଗାରେ ବେଳେବେଳେ ଶୁଖିଲା ଜାଗା ଗୁଡ଼ାକରେ କ'ଣ ହୁଏ, ଉଚ୍ଚା ଜାଗାରେ ପାଣି ପୁରା ଚାଲିଯାଏ, ଜମା ପୋଖରୀରେ ପାଣି ରହେନି, ତାକୁ କୁହାଯାଏ ଲାଇନିଂ କରିଦିଆଯାଏ। ଲାଇନିଂ କରିଦେବା ଦ୍ୱାରା କ'ଣ ହବ ନା, ପଲିଥିନ ଲାଇନିଂ କରିଦେଲେ ପାଣି ଆଉ ତଳକୁ ଯିବନି, ଆଉ ସେଠି ଜଳ ସଂରକ୍ଷଣ ରହିପାରିବ ଆଉ ଆପଣ ତାକୁ ଚାଷ କାର୍ଯ୍ୟରେ ବ୍ୟବହାର କରିବେ। ଆଉ ଇଭିନ୍ ଆପଣ ସେହି ଜଳରେ ମଧ୍ୟ ମାଛ ଚାଷ କରିପାରିବେ, ଆପଣ ଫୁଲ ଚାଷ କରିପାରିବେ, ପଦ୍ମ ଫୁଲ ଚାଷ କରିପାରିବେ, ଆଉ ଆପଣଙ୍କର ଧୀରେ ଧୀରେ କ'ଣ

0: ବନା ଯେତେବେଳେ ରହିବ ପାଣି ସେ ଜାଗାରେ ପ୍ଲାଣ୍ଟନ ତିଆରି ହବ, ତେଣୁ ଆଉ ଆପଣଙ୍କର ଜଳସ୍ତର ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିବ।
1: ତେବେ ମ୍ୟାଡମ ଏଇଠି ଯୋଉ ରହିଛି ସରକାରଙ୍କର ଏଇ ବ୍ୟବସ୍ଥା କ୍ୟାଚ ଦ ରେନ୍, ତ ଆମର ଚାଷୀ ଭାଇ ଭଉଣୀ ମାନଙ୍କ ପ୍ରତି କିଛି ସେମିତି ବ୍ୟବସ୍ଥା ରହିଛି କି?
0: ହଁ, ଚାଷୀ ଭାଇ ଭଉଣୀ ମାନଙ୍କୁ ଆମେ ଏବେ ବର୍ତ୍ତମାନ ସବୁ ସମୟରେ କହୁଛେ ଯେ ନିଜର ଗୋଟିଏ ଜଳ ସଂରକ୍ଷଣ ବ୍ୟବସ୍ଥା କରନ୍ତୁ। ସେଟା ମାନେ ଆପଣଙ୍କର ସେଥିପାଇଁ ସବସିଡି ଦିଆଯାଉଛି ଡଗୱେଲ କରିବା ପାଇଁ। ଏବେ ଦେଖନ୍ତୁ କୂଅର ପରିମାଣ ବହୁତ କମ, ଲୋକ କୂଅର ପାଣି ବ୍ୟବହାର କରୁନାହାନ୍ତି। ଯଦି ଆପଣ ଗୋଟେ କୂଅ କରିଦେବେ ତା ଦ୍ଵାରା କଣ ହବ ନା, ଯେତେବେଳେ ପାଣି ସଂରକ୍ଷଣ ହେଇକି ରହିବ ସିଏ ଆପଣଙ୍କର ଆଖପାଖ ଅଞ୍ଚଳକୁ ଜଳ ସଂକଟରୁ ରକ୍ଷା କରିବ। ତେଣୁ ଆପଣ ଗୋଟେ ଛୋଟ ଜାଗାରେ ଯଦି ମନେକର କେତେଗୁଡ଼ା କ୍ଷେତରେ କୂଅ କରିକି ତାକୁ କଭର କରି ରଖିବେ ଠିକ ଭାବରେ, ଯୋଉଥିରେ କି ବର୍ଷା ଜଳ ଗଡି ଆସିକି ସେଇ ଜାଗାରେ ରହିବ, ମାନେ ଏମିତି ଜାଗାରେ କୂଅଟା ହେଇଥିବ, ବା ଆପଣଙ୍କର ଯୋଉଠି ଛୋଟ ଛୋଟ ଝରଣା ଅଛି ତାକୁ ଚେକ୍ଡ୍ୟାମ୍ ଭଳିଆ ଆପଣ କରିବେ, ଯୋଉ ପାଣି ନ ବୋହିକି ଚାଲି ଯାଉଛି ସମୁଦ୍ର ନଦୀରେ ମିଶି ଯାଉଛି, ତାକୁ ଆପଣ ଗୋଟେ ଗୋଟେ ଚେକ୍ଡ୍ୟାମ୍ କରିଦେବେ। ଚେକ୍ଡ୍ୟାମ୍ କଲେ ଛୋଟ ରବର ଚେକ୍ଡ୍ୟାମ୍ ଆଜିକାଲି ବହୁତ ଛୋଟିଆ ଛୋଟିଆ ହେଉଛି, ଯୋଉଥିରେ ଆପଣ ଜଳକୁ ମାନେ ଅଟକେଇକି ରଖିପାରିବେ ଆଉ ସେକୁ ବ୍ୟବହାର କରିପାରିବେ।
1: ଆଜ୍ଞା, ତେବେ ନିଶ୍ଚିତ ଭାବରେ ଏଇଟା ଗୋଟେ ଉପଯୋଗୀ କଥା ବା ବହୁତ ଭଲ କଥା, ଗୁରୁତ୍ୱପୂର୍ଣ୍ଣ କଥା। ତେବେ ଆମର ପ୍ରତ୍ୟେକଟି ଭାଇ ଭଉଣୀ ମାନେ ନିହାତି ଭାବରେ ଜଳ ସଂରକ୍ଷିତ କରିକି ରଖିବା ଆବଶ୍ୟକ, ଦରକାର ସମୟରେ ଏହା ମଧ୍ୟ କାମରେ ଆସିପାରିବ। ତେବେ ଆଲୋଚନାକୁ ଫେରିବା ମ୍ୟାଡମ, ଛତୁରୁ ବାହାରୁଥିବା ଆବର୍ଜନାର ପ୍ରକ୍ରିୟାକରଣ କଣ ସବୁ କରାଯାଏ?
0: ଛତୁରୁ ବହୁତ ପ୍ରକାର ଆବର୍ଜନା ବାହାରେ, ଗୋଟେ ହେଲା ଆପଣଙ୍କର ବ୍ୟବହୃତ ନଡା, ଯୋଉଟା କି ଗୋଟେ ମେଜର ଆବର୍ଜନା। ଆପଣ ଯଦି 300 ବେଡ୍ ତିଆରି କରିକି ଗୋଟେ ବ୍ୟବସାୟିକ ଭିତରେ ଛତୁ ଚାଷ କରିବେ, ତାହେଲେ ଆପଣଙ୍କର ଗୋଟେ ଘର ହିସାବରେ ଗୋଟେ ଛତୁର ନଡା ୱେଷ୍ଟ ବାହାରିବ। ତ ନଡା ୱେଷ୍ଟ କୁ କଣ କରାଯିବ, ତ ସେଇଟା ଗୋଟେ ଏତେ ଉତ୍ତମ ମାନେ ଆପଣଙ୍କର କମ୍ପୋଷ୍ଟ ହେଇପାରିବ, ସେଥିରେ ଜିଆ ଖତ ହେଇପାରିବ। ତାକୁ କଣ କରିବେ ନା, ଆପଣ ଗୋଟେ 3 ଫୁଟର ଗାତ କରିବେ, ଆଉ ଯେତିକି ଲମ୍ବ ଚଉଡ଼ା ଆପଣଙ୍କର ଜାଗା ଅଛି ସେଇ ହିସାବରେ ଗୋଟେ 3 ଫୁଟ ଗଭୀରର ଗୋଟେ ଗାତ କରି ତା ଦେହରେ ସେ ଯୋଉ ପଚା ନଡା ଯୋଉଟା ଥିବ ତାକୁ ପକେଇବେ, ଗୋବର ଆଉ ଗୋମୂତ୍ର ପକେଇକି ସେଥିରେ ଯଦି 1000 ଜିଆ ଛାଡ଼ିଦେବେ ଆପଣ, ଧୀରେ ଧୀରେ କଣ ହବ ନା, ସେ ଜିଆ ମାନେ ସେ ଯୋଉ କମ୍ପୋଷ୍ଟ ହୋଇଥିବା ସେ ଯୋଉ ଗୋବର ଗୋମୂତ୍ର ଆଉ ଆପଣଙ୍କର ଯାହା ବି ଚୁନା ଯାହା ଥିବ ଆଉ ଯୋଉ ପାଳ ଯୋଉ ପଚା ପାଳ ଥିବ ସେଇଗୁଡାକୁ ସେମାନେ ଖାଇକି ଆପଣଙ୍କର ଜିଆ ଖତ ପ୍ରସ୍ତୁତି କରିପାରିବେ। ତା ସହିତ ସେ ଜିଆ ଖତକୁ ଆପଣ ନେଇକି ଆପଣଙ୍କର ଜମିରେ ବ୍ୟବହାର କରିବେ, ଯାହାଦ୍ୱାରା କି ଆପଣଙ୍କର କମ୍ପୋଷ୍ଟର ଯୋଉ ଗୋବର ପକାଉଛନ୍ତି ତାର ପରିମାଣ କମିବ। ଆଉ ଜିଆ ଖତର ବହୁତ ଉନ୍ନତମାନର ନ୍ୟୁଟ୍ରିଏଣ୍ଟ ଅଛି, ଯେମିତିକି ଆପଣଙ୍କର ନାଇଟ୍ରୋଜେନ୍ ହେଲା, ଫସ୍ଫରସ୍ ହେଲା, କ୍ୟାଲସିୟମ୍ ହେଲା, ଏଗୁଡ଼ାକ ସବୁ ବହୁ ମାତ୍ରାରେ ରହିବା ଫଳରେ ଆପଣଙ୍କ ଗଛ ବଢିବାରେ ମଧ୍ୟ ବହୁତ ସାହାଯ୍ୟ କରେ, ଆଉ ଆପଣଙ୍କର ରାସାୟନିକ ସାର ବ୍ୟବହାର କରିବାର ପରିମାଣ କମିଯିବ।
1: ତେବେ ମ୍ୟାଡମ କେଉଁ ଋତୁରେ କି ଛତୁ ଚାଷ କରାଯାଏ ଓ ପାଣିପାଗ ଛତୁ ଚାଷରେ କି ପ୍ରକାର ପ୍ରଭାବ ପକାଇଥାଏ?
0: ଯେମିତି ମୁଁ କହିଲି କି ପାଳ ଛତୁ ଜେନେରାଲି ଆପଣଙ୍କର ଟିକେ ଅଧିକ ଆର୍ଦ୍ରତା ଥିବା ସମୟରେ ହିଁ ହୁଏ, ଗ୍ରୀଷ୍ମ ଆଉ ବର୍ଷା ଋତୁରେ ହିଁ ପାଳ ଛତୁ କରାଯାଏ। ଧିଙ୍ଗିରି ଆଉ ବଟାଣ ଛତୁ ଯୋଉଟା ଆପଣଙ୍କର ଶୀତ ଦିନେ କରାଯାଏ। ଯେହେତୁ ଛତୁ ଚାଷ ପାଇଁ ଆମେ ଗୋଟେ ସେଡ୍ ବ୍ୟବହାର କରୁ, ଛପର ତଳେ ଆମେ ଛତୁ ଚାଷ କରିବା ବା ଘର ଭିତରେ ଛତୁ ଚାଷ କରୁଛେ, ତେଣୁ ପାଣିପାଗର ଇଫେକ୍ଟ ତା ଉପରେ ବିଲକୁଲ ବି ନଥାଏ, ଯାହା କେବଳ ଆର୍ଦ୍ରତା ଉପରେ, ଆର୍ଦ୍ରତା ଓ ଶୁଷ୍କତା ଉପରେ ହିଁ ତାର ଅମଳ ନିର୍ଭର କରେ। ତେଣୁ ଛତୁ ଚାଷ ଯେମିତି ଆମର ବର୍ଷା ସମୟରେ ଧାନ ନଷ୍ଟ ହୋଇଯାଏ କି ଅଧିକ ବର୍ଷା ହେଲା କି ମରୁଡ଼ି ହେଲା, ସେଥିପାଇଁ ଛତୁ ଚାଷ ଗୋଟେ ଏମିତି ଚାଷ ଯାହା ପାଣିପାଗ ଉପରେ ନିର୍ଭରଶୀଳ ନୁହେଁ, ଆମେ ତାକୁ ନିଜ ହିସାବରେ କମ୍ ବେଶୀ କରିପାରିବା। ଯଦି ଆମେ ଛୋଟ ସ୍କେଲରେ ବି କରିବା, 50 ବେଡ୍ ପକେଇକି ଆମ ନିଜର ଜାଗା ଦେଖିକି କରିପାରିବା, ତା ପାଇଁ ଜମି ଦରକାର ନାହିଁ, ଆମ ବାରି ପଛପଟେ କରିବା, ଆମ ପିଣ୍ଡାରେ କରିପାରିବା, ଓଳି ତଳେ କରିପାରିବା, ଯୋଉଠି ବି ଚାହିଁବା ଆମେ ଛତୁ ଚାଷ କରିପାରିବା।
1: ଆଜ୍ଞା, ତେବେ ନିଶ୍ଚିତ ଭାବରେ ମ୍ୟାଡମ ଏଇଠି ଆମେ କହିପାରିବା ଯେ କମ୍ ସମୟରେ କମ୍ ପରିଶ୍ରମରେ ନିଶ୍ଚିତ ଭାବରେ ଛତୁ ଚାଷ ଭଲ ଅମଳ ହେଇପାରିବ ଏବଂ ଚାହିଁଲେ ମଧ୍ୟ ଆମର ଗୋଟେ ଚାଷୀ ଭାଇଟିଏ ଭଲ ଲାଭବାନ ହେଇପାରିବ। ତେବେ ଏଇଠି ଖାସ କରିକି ମ୍ୟାଡମ ଆମର ମହିଳାମାନଙ୍କୁ କଣ କହିବେ? ପୁରୁଷମାନେ ତ ନିଶ୍ଚିତ ଭାବରେ ଚାଷ କରୁଛନ୍ତି, କିନ୍ତୁ ଖାସ କରିକି ଆମର ମହିଳା ସଶକ୍ତିକରଣ ଯୋଉ ରହିଛି କିଭଳି ଭାବରେ ସେମାନେ ସଶକ୍ତ ହେଇପାରିବେ ଏହି ଛତୁ ଚାଷକୁ ନେଇକି?
0: ମୁଁ ଏଠି କହିବି କି ମହିଳାମାନଙ୍କ ପାଇଁ ଛତୁ ଚାଷ ହିଁ ଏକମାତ୍ର ବିକଳ୍ପ, ଯାହାଦ୍ୱାରା ସେମାନେ କମ୍ ପରିଶ୍ରମରେ ନିଜର ଘରର ସମସ୍ତ କାମ କରିସାରିଲା ପରେ ତା ପାଇଁ କୌଣସି ବହୁତ ସମୟ ବି ଦରକାର ନାହିଁ, ଆଉ ତାର ଆଦାୟ ଅମଳ ବହୁତ ଅଧିକା। ଆଉ ସେମାନେ ଯେମିତି ପ୍ରକ୍ରିୟାକରଣ ମାଧ୍ୟମରେ ନିଜେ ଘରେ ବସିକି ଆଚାର ପାମ୍ପଡ଼ କେକ୍ ବଡି ଯାହା ବି ଚାହିଁବେ ସେଟା କରିପାରିବେ, ବ୍ୟବସାୟୀମାନେ ଘରୁ ଆସିକି ମହିଳାମାନଙ୍କ ପାଖରୁ ମଧ୍ୟ ସେସବୁ ସଂଗ୍ରହ କରି ବଜାରରେ ବିକ୍ରି କରୁଛନ୍ତି। ତେଣୁ ମହିଳାମାନେ ଘରେ ବସି ଛତୁ ଚାଷ ଆରାମରେ କରିପାରିବେ, ତା ପାଇଁ ଅଧିକା ଖର୍ଚ୍ଚ ମଧ୍ୟ ସେମାନଙ୍କୁ ପ୍ରଥମେ ଯୋଉ ଇନ୍ଭେଷ୍ଟମେଣ୍ଟ କରିବା ଦରକାର ସେଟା ବି ବେଶୀ କରିବା ଦରକାର ନାହିଁ, 10,000 ଆରମ୍ଭରୁ ଲଗେଇଲେ ମଧ୍ୟ ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ।
1: ତେବେ ନିଶ୍ଚିତ ଭାବରେ ଏହା ପ୍ରତ୍ୟେକଟି ମହିଳାମାନଙ୍କ ପାଇଁ ଦରକାର ଜିନିଷ ଯେ ସେମାନେ ଘରେ ବସି ନ ରହିକି ଯଦି ଏହି ଛତୁ ଚାଷ କରୁଛନ୍ତି ନିଶ୍ଚିତ ଭାବରେ ସେମାନେ ଭଲ ଲାଭ ପାଇପାରିବେ ଏବଂ ଏଥିପାଇଁ ସରକାରଙ୍କର ପ୍ରୋତ୍ସାହନ ମଧ୍ୟ ନିଶ୍ଚିତ ଭାବରେ ରହିଛି। ଆମର ମହିଳାମାନେ ଯଦି ଆପଣମାନଙ୍କର କିଛି ଏ ବିଷୟରେ ଅସୁବିଧା ରହୁଛି ବା ସମସ୍ୟା ରହୁଛି, ଆମର ବିଶେଷଜ୍ଞ ମହାଶୟ ରହୁଛନ୍ତି, ସେମାନଙ୍କ ପାଖକୁ ଯାଆନ୍ତୁ, ଯାହା ବି କିଛି ଅସୁବିଧା ରହୁଛି ବା ସମସ୍ୟା ରହୁଛି ନିଶ୍ଚିତ ଭାବରେ ସେ ସବୁ ସମସ୍ୟାର ସମାଧାନ କରନ୍ତୁ। କିନ୍ତୁ ଯଦି ଆପଣମାନେ ସମୟକୁ ଅପଚୟ ନ କରିକି ଏହି ଛତୁ ଚାଷ କରିବେ ବା ଛତୁ ଚାଷରୁ ଆମର ମୂଲ୍ୟଯୁକ୍ତ ଖାଦ୍ୟ ପ୍ରସ୍ତୁତି କରିବେ, ନିଶ୍ଚିତ ଭାବରେ ଗୋଟେ ମହିଳାଟିଏ ସଶକ୍ତ ହେଇପାରିବ ଏବଂ ଅନ୍ୟ ଉପରେ ଆଦୌ ବି ନିର୍ଭର

0: ପାରିବ ନାହିଁ। ଯା ହଉ ମ୍ୟାଡମ୍, ବହୁତ ଭଲ ଲାଗିଲା ଆଜି ଆପଣ ଏ ସମ୍ପର୍କରେ ଅଧିକ ଆଲୋଚନା କଲେ, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ମ୍ୟାଡମ୍।
1: ନମସ୍କାର। ଆମର ବିଶେଷଜ୍ଞ ମହାଶୟା ସୁନ୍ଦର ଭାବରେ ବୁଝେଇ ଦେଲେ ଛତୁ ଚାଷ ସମ୍ପର୍କରେ, ତା ସହିତ ଆମେ ଜଳକୁ କେମିତି ବର୍ଷା ଦିନରେ ସଂରକ୍ଷଣ କରି ତାକୁ ପରବର୍ତ୍ତୀ ସମୟରେ କାର୍ଯ୍ୟରେ ଲଗେଇ ପାରିବା ସେ ସମ୍ପର୍କରେ ମଧ୍ୟ ବିଶଦ ଭାବରେ ସବୁ ପ୍ରକାର ସୂଚନା ଆମକୁ ଆଉ ଶ୍ରୋତା ବନ୍ଧୁମାନଙ୍କୁ ଜଣେଇ ଦେଲେ, ସେଥିପାଇଁ ଏଇ ବିଶେଷଜ୍ଞ ମହାଶୟଙ୍କୁ କାର୍ଯ୍ୟକ୍ରମ ତରଫରୁ ଧନ୍ୟବାଦ ଦେବା।
0: ହଁ, ତେବେ ଇଏ ଜଗାନା ଆଉ ଆମର ଅନାମ ଭାଇ, ଏଥର ମହାଶୟଙ୍କୁ ଧନ୍ୟବାଦ ଦେଇକି ଇଏ ସରକାରଙ୍କର ଗୋଟିଏ ବିଜ୍ଞାପନ ରହିଛି ଯେ, ଚାଲ ତାକୁ ଶୁଣି ନବା।
1: ଶୁଣିବା।
0: ହଁ।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାର।
1: ଶୁଣୁଥିଲେ କିଷାନବାଣୀ କାର୍ଯ୍ୟକ୍ରମ। ଉପସ୍ଥାପନରେ ଥିଲେ ସୋନାଲି ପଡ଼ିଆରୀ, ପ୍ରକାଶ ରଥ ଏବଂ ଅନୁପ କୁମାର ସାହୁ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ବର୍ତ୍ତମାନ ଶୁଣନ୍ତୁ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତକାର। ପ୍ରସାରଣ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣନ୍ତୁ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହିତ ଆଲୋଚନା। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।
1: ନମସ୍କାର ଶ୍ରୋତାବନ୍ଧୁ, ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଆଉ ମାତ୍ର କିଛି ଦିନ ପରେ। ଏହି ମହାପର୍ବରେ ଦେଶ ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଆଗମନ କରିଥାନ୍ତି। ସେମାନଙ୍କର ସୁରକ୍ଷା, ସୁବିଧା ଏବଂ ସୁଚାରୁ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ପ୍ରସ୍ତୁତି ଓ ସାଧାରଣ ଜନତାଙ୍କ ପାଇଁ ଆବଶ୍ୟକ ସୂଚନା ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଆମ ସହ ଉପସ୍ଥିତ ଅଛନ୍ତି ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା। ସାର୍, ଆକାଶବାଣୀ ପକ୍ଷରୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ।
2: ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର।
1: ୟା ଭିତରେ ସରିଯାଇଛି ସମସ୍ତ ସମୀକ୍ଷା ବୈଠକ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ସମନ୍ୱୟ ବୈଠକ ସାରିଦେଇଛନ୍ତି, ସବୁ ପ୍ରସ୍ତୁତି ସରିଛି। ତେବେ ଜିଲ୍ଲା ପ୍ରଶାସନ କେତେ ପ୍ରସ୍ତୁତ ଆସନ୍ତା ରଥଯାତ୍ରା ପାଇଁ?
2: ଚଳିତ ବର୍ଷ ପବିତ୍ର ରଥଯାତ୍ରା 2026 ପାଇଁ ଆମର ସମସ୍ତ କାର୍ଯ୍ୟକ୍ରମ, ବିଭିନ୍ନ ବିଭାଗ, ପୋଲିସ

0: ଆଡମିନିଷ୍ଟ୍ରେସନ ତଥା ଶ୍ରୀମନ୍ଦିର ଆଡମିନିଷ୍ଟ୍ରେସନ ସମସ୍ତ ସେବାୟତ ବନ୍ଧୁ ସମସ୍ତଙ୍କ ସହିତ ଡିସ୍କସନ ହୋଇ ଆମର ଯାହା ବି ପ୍ରିପାରେଟରୀ ଆକ୍ଟିଭିଟିଜ୍ ଅଛି ତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଆମର ମୁଖ୍ୟତଃ ରଥଯାତ୍ରା କେମିତି ସମୟରେ ସବୁ ହେବ, ଆମର ଯାହା ବି ସବୁ ନୀତିକାନ୍ତି ଅଛି ତାହା କେମିତି ସମନ୍ୱୟ ରକ୍ଷା କରି ସମସ୍ତ ସେବକ ବନ୍ଧୁଙ୍କ ସହିତ ସେବାୟତ ବନ୍ଧୁଙ୍କ ସହିତ ତାହା ଠିକ୍ ଭାବରେ ସମ୍ପାଦନ ହେବ, ଏହା ନେଇକି ବିଭିନ୍ନ ସମୟରେ ବିଭିନ୍ନ ନିଯୋଗର ପ୍ରେସିଡେଣ୍ଟ ସେକ୍ରେଟାରୀ ତଥା ବରିଷ୍ଠ ସେବାୟକ ବନ୍ଧୁମାନଙ୍କ ସହିତ ଆମେ ଡିସ୍କସନ କରିଛୁ। ନୀତିକାନ୍ତି ପରେ ରଥଯାତ୍ରା ଦିନ କେମିତି ଆମର ସବୁ ପ୍ରକାର କାର୍ଯ୍ୟ ହେବ, ଆମର କ୍ରାଉଡ୍ ମ୍ୟାନେଜମେଣ୍ଟ କେମିତି ଠିକ୍ସେ ହେବ, ଶ୍ରଦ୍ଧାଳୁ ଯେଉଁମାନେ ଆସୁଛନ୍ତି ତାଙ୍କ ପାଇଁ କେମିତି ସବୁ ପ୍ରକାର ବ୍ୟବସ୍ଥା କରାଯିବ, ଏହାକୁ ନେଇକି ମଧ୍ୟ ଆମର ସମସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
1: ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସେଦିନର ଯଦି ଠିକ୍ ସମୟରେ ସବୁ ନୀତି ନିର୍ଘଣ୍ଟ ପ୍ରଭୁଙ୍କର ହୁଏ ତେବେ କାର୍ଯ୍ୟ ସବୁ ସୁରୁଖୁରୁରେ ହେବ, ରଥଟଣା ସରିବ, ସେଥିପାଇଁ କିଛି ବିଶେଷ ଯୋଜନା କରାହେଇଛି ଏଥର।
0: ଦେଖନ୍ତୁ, ଆମର ନୀତିକାନ୍ତିକୁ ନେଇକି ଆମେ ଆମର ଯେଉଁ ଛତିଶା ନିଯୋଗ ମିଟିଂ ହୁଏ ସେଠାରେ ମଧ୍ୟ ଆମେ ବିଶେଷ ଭାବରେ ସବୁ ଜିନିଷ ସେବାୟତ ବନ୍ଧୁମାନଙ୍କ ସହିତ ଆମେ ଆଲୋଚନା କରିଛୁ। ଏହା ସହିତ ଆମର ଶ୍ରୀମନ୍ଦିର ଆଡମିନିଷ୍ଟ୍ରେସନ ତରଫରୁ ସବୁ ପ୍ରକାର କାର୍ଯ୍ୟକ୍ରମ ଆମେ ହାତକୁ ନେଇଛୁ, ସଠିକ୍ ସମୟରେ ଯେମିତି ସବୁ କାର୍ଯ୍ୟ ହେବ, ସମସ୍ତ ସେବାୟତ ବନ୍ଧୁମାନଙ୍କ ସହିତ ଆମର ସମନ୍ୱୟ ରହିବ ତାହେଲେ ଏହି ନୀତିକାନ୍ତି ସମୟରେ ହେବ ଏବଂ ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ସବୁ କାର୍ଯ୍ୟ ହୋଇଥାଏ। ତେଣୁ ଆମେ ମହାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରୁଛୁ କି ଯାହା ସବୁ ନୀତିକାନ୍ତି ଅଛି ତାହା ଯେମିତି ଆମର ଯାହା ବି ପ୍ରଚେଷ୍ଟା ଅଛି ତାହାକୁ ଯେମିତି ଠିକ୍ ଭାବରେ ପରିଚାଳନା କରାଯାଉ।
1: ତେବେ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ୁଛି, ଏ ବର୍ଷ ମଧ୍ୟ ଆଶା କରାଯାଉଛି ଯେ ଶ୍ରଦ୍ଧାଳୁ ମଧ୍ୟ ଆହୁରି ବଢ଼ିବେ, ଯେ ଶ୍ରଦ୍ଧାଳୁମାନେ ପୁରୀ ଆସିବେ ଏବଂ ପୁରୀରେ ସେମାନେ ରହିବେ, କେଉଁଠି ଖାଇବେ, କିଭଳି ଦର୍ଶନ କରିବେ, କେଉଁଠି ଗାଡ଼ି ରଖିବେ, କିଭଳି ଖାଦ୍ୟ ଖାଇବେ, ଠିକ୍ସେ ଜଳ ଯୋଗାଣ ସେମାନଙ୍କ ପାଇଁ ହେବ, ଏସବୁ ବ୍ୟବସ୍ଥା କିଭଳି ଭାବରେ କରାଯାଇଛି।
0: ନିଶ୍ଚିତ ଭାବରେ ଯେମିତି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି ଏହାକୁ ନେଇକି ଆମେ ବହୁତ ବଡ଼ ଲେବୁଲ୍ରେ ଆମେ ଏଥରକ ଆରେଞ୍ଜମେଣ୍ଟ କରିଛୁ। ଆମର ବିଭିନ୍ନ ଜାଗାରେ ପାର୍କିଂ ସ୍ପେସେସ୍ ଆମେ ଆଇଡେଣ୍ଟିଫାଇ କରୁଛୁ ଏଥରକ, ଗତ ବର୍ଷ ଅପେକ୍ଷା ଏଥରକ ଆହୁରି ଆଡିସନାଲ୍ ପାର୍କିଂ ସ୍ପେସ୍ ଆଇଡେଣ୍ଟିଫାଇ କରୁଛୁ। ତା ଛଡ଼ା ବ୍ୟାପକ ଭାବରେ କ୍ରାଉଡ୍ ମ୍ୟାନେଜମେଣ୍ଟ ପାଇଁ ପୋଲିସର ମୁତୟନ କରାହେଇଛି ଏଥରକ, କେବଳ ଆମର ଷ୍ଟେଟ୍ ପୋଲିସ ନୁହଁ, ଆମର ବିଭିନ୍ନ ବାଟାଲିୟନ୍ସ ତଥା ଆମର ସେଣ୍ଟ୍ରାଲ୍ ଆର୍ମ ପୋଲିସ ଫୋର୍ସ ତଥା ବିଭିନ୍ନ ଫୋର୍ସ ଅଛନ୍ତି ଯେମିତି ରାପିଡ୍ ଆକ୍ସନ ଫୋର୍ସ ହେଉ, ଏନ୍ଏସ୍ଜି ହେଉ, ସମସ୍ତେ ବିଭିନ୍ନ କାର୍ଯ୍ୟ ପାଇଁ ସେମାନେ ବିଭିନ୍ନ ଜାଗାରେ ତାଙ୍କୁ ମୁତୟନ କରାଯାଇଛି। ଏହା ସହିତ ଆମର କଣ୍ଟ୍ରୋଲ ରୁମ୍ ରହିଛି ଯେଉଁଠିକି କୌଣସି ବି ଇମ୍ପୋର୍ଟାଣ୍ଟ ଇସ୍ୟୁ ଯେତେବେଳେ ଆସିବ ସେତେବେଳେ ଆମେ କେମିତି ଠିକ୍ ଭାବରେ କମ୍ୟୁନିକେଟ୍ କରିପାରିବା, ଠିକ୍ ଭାବରେ କନ୍ସର୍ଣ୍ଣ ଡିପାର୍ଟମେଣ୍ଟକୁ ଜଣାଇ ପାରିବା, ଏସବୁ ଜିନିଷ ଆମେ ବ୍ୟବସ୍ଥା କରିଛୁ। ସୋ ଦ୍ୟାଟ୍ ଆମର ଶ୍ରଦ୍ଧାଳୁଙ୍କ ନମ୍ବର ଯେତେବେଳେ ବଢ଼ିବ ସେତେବେଳେ ଆମେ ଆମର ବ୍ୟବସ୍ଥାଟିକୁ ସେହି ଅନୁସାରେ ପ୍ଲାନିଂ କରିବା। ଏହା ସହିତ ରେଲୱେ ଡିପାର୍ଟମେଣ୍ଟ, NHAI ତଥା ଅଲଗା ସବୁ ଟ୍ରାନ୍ସପୋର୍ଟେସନ, କମର୍ସ ଆଣ୍ଡ ଟ୍ରାନ୍ସପୋର୍ଟେସନ ଡିପାର୍ଟମେଣ୍ଟ ସମସ୍ତଙ୍କ ସହିତ ଆମେ ସମନ୍ୱୟ ରଖିଛୁ, ଯେମିତିକି ଆମକୁ ଯେଉଁ ଶ୍ରଦ୍ଧାଳୁମାନେ ଆସୁଛନ୍ତି ତାଙ୍କ ଇନଫର୍ମେସନ୍ ଆମକୁ ଆଗରୁ ମିଳିବ ଏବଂ ସେହି ହିସାବରେ ଆମେ ଆମର ବ୍ୟବସ୍ଥା କରିବା।
1: ନିଶ୍ଚିତ ଭାବରେ ଯେତେବେଳେ ରୁଣ୍ଡ ହେବେ ଆମର ଶ୍ରଦ୍ଧାଳୁ, ଦୁର୍ଘଟଣା ନ ଘଟିବ ତ କହି ହେବନି, ତେବେ ଯଦି କିଛି ହୁଏ ସେଥିପାଇଁ ତତ୍କ୍ଷଣାତ୍ କ'ଣ ବ୍ୟବସ୍ଥା କରିବା ପାଇଁ କ'ଣ କିଛି ବିଶେଷ ବ୍ୟବସ୍ଥା କରାହେଇଛି?
0: ଦେଖନ୍ତୁ, ଆମର ହାଇୱେ ପେଟ୍ରୋଲଠୁ ଆରମ୍ଭ କରି ପୁରା ଆମର କମର୍ସ ଆଣ୍ଡ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ତରଫରୁ ବିଭିନ୍ନ ସ୍ଥାନରେ ଆମେ ସବୁ ଆୱେର୍ନେସ୍ କ୍ୟାମ୍ପେନ୍ ବି ଚଲେଇଛୁ, ବିଭିନ୍ନ ଆଡଭାଇଜରିଜ୍ ଆସୁଛି। ଏଥରକ ଆମର ପାଖାପାଖି 65 ସ୍ଥାନରେ ଆମର LED ସ୍କ୍ରିନ୍ସ ଲାଗୁଛି, LED ସ୍କ୍ରିନ୍ ଗୁଡ଼ିକରେ ଆମେ ଏସବୁ ଆଡଭାଇଜରିଜ୍ ସବୁ କଣ୍ଟିନ୍ୟୁଅସ୍ଲି ଚଲେଇବା। ତା ଛଡ଼ା ଯେଉଁ ବର୍ଷାର ସମ୍ଭାବନା ରହୁଛି ତା ପାଇଁ ମଧ୍ୟ ଆମେ ବ୍ୟବସ୍ଥା କରିଛୁ। ଫାୟାର ଡିପାର୍ଟମେଣ୍ଟ ସହିତ ମିଶିକି ମ୍ୟୁନିସିପାଲ କର୍ପୋରେସନର ଅଫିସିଆଲ୍ସ ପାଖାପାଖି 33 ସ୍ଥାନ ଆଇଡେଣ୍ଟିଫାଇ କରିଛନ୍ତି ଯେଉଁଠିକି ୱାଟର ଲଗିଙ୍ଗ ଟାଇପ୍ ସିଚୁଏସନ୍ ହୋଇପାରେ, ସେସବୁ ସ୍ଥାନରେ ହାଇ ପାୱାର ପମ୍ପସ୍ ଲଗା ହେବ, ସୋ ଦ୍ୟାଟ୍ ଆମେ ଜଳ ନିଷ୍କାସନ କରିପାରିବା। ଏବଂ ଏହା ସହିତ ଯଦି ଗ୍ରୀଷ୍ମ ତାପ ବା ଗୁଳୁଗୁଳି ହୁଏ ତା ପାଇଁ ବି ଆମେ ବିଶେଷ ଆମେ ବ୍ୟବସ୍ଥା କରିଛୁ। ସେଠାରେ ଆମର ଯେଉଁ ଫର୍ଷ୍ଟ ଏଡ୍ ସେଣ୍ଟର୍ସ ଆଉ 8 ଯେଉଁ ଟେମ୍ପୋରାରୀ ହସ୍ପିଟାଲ୍ସ ଆମର ହେଉଛି ସେଠାରେ ଡକ୍ଟର୍ସ ମାନେ ରହିବେ ଏବଂ ଇମିଡିଏଟ୍ଲି ଆମର ଭଲେଣ୍ଟିୟର ମାନଙ୍କ ସାହାଯ୍ୟରେ ସେମାନେ ତାଙ୍କର ଚିକିତ୍ସା କରିବେ। ସବୁ ଜାଗାରେ ଆମେ ପାନୀୟ ଜଳ ସହିତ ORSର ବି ବ୍ୟବସ୍ଥା ରଖୁଛୁ, ତେଣୁ କୌଣସି ଜାଗାରେ କିଛି ଅସୁବିଧା ହେଲେ ସାଙ୍ଗେ ସାଙ୍ଗେ ଆମ ଟିମ୍ ଲୋକମାନଙ୍କ ପାଖକୁ ପହଞ୍ଚି ପାରିବେ। ପୋଲିସ ଡିପାର୍ଟମେଣ୍ଟ ତଥା ଫାୟାର ଡିପାର୍ଟମେଣ୍ଟ ତରଫରୁ ମଧ୍ୟ କ୍ରାକ୍ ଟିମ୍ସ ରହୁଛନ୍ତି ଯେଉଁମାନଙ୍କ ହାତରେ ଅକ୍ସିଜେନ୍ କ୍ୟାନିଷ୍ଟର ରହୁଛି, କାହାକୁ ଯଦି ଅଣନିଶ୍ୱାସୀ ଲାଗୁଛି ବା ହାଲିଆ ଲାଗୁଛି ତାଙ୍କୁ ଇମିଡିଏଟ୍ଲି ଆମେ ଅକ୍ସିଜେନ୍ ଦେଇପାରିବା ଏବଂ ତାଙ୍କୁ ନର୍ମାଲ କଣ୍ଡିସନକୁ ଆଣିପାରିବା। ତ ଏହିସବୁ ବ୍ୟବସ୍ଥା ଆମେ ଆମ ତରଫରୁ ଏଥରକ ବ୍ୟାପକ ଭାବରେ କରିଛୁ।
1: ତେବେ

0: ଭକ୍ତମାନଙ୍କୁ ଶ୍ରଦ୍ଧାଳୁମାନଙ୍କୁ ସୂଚନା ଦେବା ଏବଂ ଭକ୍ତମାନଙ୍କର କିଛି ସମସ୍ୟା ହେଲେ ସେ ପ୍ରଶାସନ ସହିତ କନେକ୍ଟ ହେବେ। ସେଥିପାଇଁ ଆଗେ ସବୁ ସୂଚନା କେନ୍ଦ୍ର ହେଉଥିଲା, ଏବେ ତ ସୋସିଆଲ ମିଡ଼ିଆ ଯୁଗ, ଏଆଇ ଯୁଗ। ସେ ଦୃଷ୍ଟିରୁ ପ୍ରଶାସନ କିଭଳି ଭାବରେ ନିଜକୁ ଏଥର ଅପଡେଟେଡ୍ କରି ରଖିଛି?
1: ଦେଖନ୍ତୁ, ଏଥରକ ସୂଚନାକୁ ଆମେ କେମିତି ପ୍ରସାରିତ କରିବୁ ତାକୁ ଆମେ ସୋସିଆଲ ମିଡ଼ିଆ ଉପରେ ଏଥରକ ବହୁତ ଅଧିକା ଧ୍ୟାନ ଦେଇଛୁ। ସୋସିଆଲ ମିଡ଼ିଆରେ ଆମର ବେସିକାଲି ସବୁ ଯେଉଁ ଆମର ପ୍ରତ୍ୟେକ ଦିନର ଯାହା ଘଟଣା ରହୁଛି, ପ୍ରତ୍ୟେକ ଦିନର ନୀତି ଯାହା ରହୁଛି, ତା ଛଡ଼ା ଆମର ଯେଉଁ ସବୁ ପ୍ରିପାରେଟରୀ ଆକ୍ଟିଭିଟିସ୍ ରହୁଛି ବିଭିନ୍ନ ଡିପାର୍ଟମେଣ୍ଟର, ସେଗୁଡ଼ାକୁ ସବୁ ଆମେ ଜଣାଉଛୁ। ଏହା ଛଡ଼ା ଆମେ ଅଲଗା ବି କାର୍ଯ୍ୟ କରୁଛୁ, ଯେମିତିକି ଆମର ଆପ୍ ମାଧ୍ୟମରେ ମଧ୍ୟ ଲୋକ କେମିତି ସବୁ ପ୍ରକାର ଖବର ପାଇପାରିବେ, ତାଙ୍କ ନିୟରେଷ୍ଟ ଏରିଆରେ କେମିତି ସେମାନେ ହେଲ୍ଥ ଫ୍ୟାସିଲିଟି ହଉ କିମ୍ବା ପୋଲିସ ଏଡ୍ ପୋଷ୍ଟ ହଉ କିମ୍ବା ଟଏଲେଟ୍ର ଫ୍ୟାସିଲିଟି ହଉ, ତା ବିଷୟରେ ନଲେଜ୍ ପାଇପାରିବେ। ଏହା ଆପ୍ ମଧ୍ୟ ଏଥରକ ଆମେ ପ୍ରଶାସନ ତରଫରୁ ପ୍ରିପେୟାର କରୁଛୁ। QR କୋଡ୍ ବେସ୍ଡ ସିଷ୍ଟମ ମଧ୍ୟ କରାହେଇଛି, ଯେଉଁଠିକି ଇଜିଲି ଜଣେ QR କୋଡ୍ ସ୍କାନ୍ କରିକି ସାଙ୍ଗେ ସାଙ୍ଗେ ନିଜ ମୋବାଇଲ ଫୋନ୍ରେ ସବୁ ଡିଟେଲ ଡାଟା ସେ ପାଇପାରିବେ। ତାହା ଅନଲାଇନ୍ ଏବଂ ଅଫଲାଇନ୍ ମୋଡ୍ ବହୁତ ଅଛି। ମାସ୍ ମେସେଜିଂର ବ୍ୟବସ୍ଥା ରହିଛି SRC ଅଫିସ ତରଫରୁ, ଯେଉଁଠିକି ଆମେ ସମସ୍ତ ପ୍ରକାର ଆଡଭାଇଜରି ଆମେ ଦେଇପାରିବା। ପ୍ଲସ୍ ଯେମିତି ମୁଁ କହିଲି, ଆମର ଯେଉଁ TV ସ୍କ୍ରିନ୍ସ ଚାରିଆଡ଼େ ଲାଗୁଛି, ତା ମାଧ୍ୟମରେ ମଧ୍ୟ ଆମେ ବହୁତ କିଛି ଇନଫର୍ମେସନ୍ ଡିସେମିନେସନ୍ କରିପାରିବା। ଏହା ସହିତ ଆମର ପ୍ରିଣ୍ଟ ମିଡ଼ିଆ ଆଉ ଆମର ଡିଜିଟାଲ ମିଡ଼ିଆର ଯେଉଁ ସବୁ ଅଛନ୍ତି ଡିଗ୍ନିଟ୍ରିସ୍, ତାଙ୍କ ଥ୍ରୁରେ ମଧ୍ୟ ଆମେ ବିଭିନ୍ନ ଇନଫର୍ମେସନ୍ ସମୟ ସମୟରେ ଆମେ ପ୍ରସାରଣ କରୁଛୁ।
0: ତେବେ ବର୍ତ୍ତମାନ କଥା ଆସୁଛି ଯେ ରଥଯାତ୍ରାରେ ଏତେ ଗୁଡ଼ିଏ ଲୋକ ରୁଣ୍ଡ ହେବେ, ସ୍ୱଚ୍ଛତା ମେଣ୍ଟେନ୍ କରାଯିବା, ସମୁଦ୍ରକୂଳ ହଉ, ବଡ଼ଦାଣ୍ଡ ହଉ, ସାଇ ଗଳିକନ୍ଦି ହଉ, ସେଥିପାଇଁ କିଛି ବିଶେଷ ବ୍ୟବସ୍ଥା କରାଯାଇଛି?
1: ଦେଖନ୍ତୁ, ସାନିଟେସନ୍ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଟପିକ୍, ଏବଂ ସ୍ୱଚ୍ଛତା ରକ୍ଷା କରିବାକୁ ଯାଇ ଆମେ ଏଥରକ ପୁରୀ ମ୍ୟୁନିସିପାଲ କର୍ପୋରେସନ ତରଫରୁ ବ୍ୟାପକ ବ୍ୟବସ୍ଥା କରିଛୁ। ଆମର ମୋର ଦେନ୍ 1000 ଆମର ସମସ୍ତ ସାନିଟେସନ୍ ୱାର୍କର୍ସ ଏଥରକ ନିୟୋଜିତ ହୋଇଛନ୍ତି। ତା ସହିତ ମେକାନିକାଲ ଭେହିକଲ୍ସ ରହୁଛି, ଯେଉଁଗୁଡ଼ାକି ରୋଡ୍ ଉପରେ ଥିବା କୌଣସି CND ୱେଷ୍ଟ, ଯେଉଁଟାକି ରହୁଛି କନଷ୍ଟ୍ରକ୍ସନ୍ ଆଣ୍ଡ ଡେମୋଲିସନ୍ ୱେଷ୍ଟ, ତାକୁ ମଧ୍ୟ ଆମେ କ୍ଲିୟର କରୁଛୁ। ବିଭିନ୍ନ ଜାଗାରେ ଡ୍ରେନ୍ ଡିସିଲ୍ଟେସନ୍ ଚାଲୁଛି, ଏଥରକ 2 ଲେଖା ଡ୍ରେନ୍ ଡିସିଲ୍ଟେସନ୍ ହୋଇଛି। ତା ସହିତ ସମୁଦ୍ର କୂଳରେ ବି ଆମର ସ୍ପେସିଫିକ୍ ଟିମ୍ସ ଅଛନ୍ତି, ଯେଉଁମାନେ କି ଦିନକୁ 2-3 ଲେଖା ସେ ଅଞ୍ଚଳକୁ ସଫା କରୁଛନ୍ତି। ତଥା ଆମର ବଡ଼ଦାଣ୍ଡରେ ଯେମିତି କୌଣସି ଜାଗାରେ କେଉଁଠି ବି କିଛି ଆବର୍ଜନା ନ ରହୁ, ତା ପାଇଁ ମଧ୍ୟ ଆମର ବିଭିନ୍ନ ଟିମ୍ସ ଅଛନ୍ତି। ଯେଉଁ ଷ୍ଟ୍ରେ କ୍ୟାଟେଲ ରହୁଛନ୍ତି, ତାଙ୍କ ପାଇଁ ମଧ୍ୟ ଆମର ଷ୍ଟ୍ରେ କ୍ୟାଟେଲ ଟିମ୍ ବି ଅଛନ୍ତି। ସେମାନେ ଗାଈ ଗୋରୁଙ୍କୁ ନେଇକି ଯେଉଁ ଆମର କାଉ ସେଡ୍ ହେଇଛି ସେଠାରେ ରଖୁଛନ୍ତି, ତାଙ୍କ ଖାଇବା ପିଇବା ସବୁ କଥା ସେ ବୁଝୁଛନ୍ତି। ତ ମୋଟାମୋଟି ଆମର କର୍ପୋରେସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାହେଇଛି ସାନିଟେସନ ମେଣ୍ଟେନ୍।
0: ଏବେ ଆସିଲା ଯଦି ଗୁଣ୍ଡିଚା ମନ୍ଦିରରେ ଯେତେବେଳେ ପ୍ରଭୁ ପହଞ୍ଚିବେ, ସେଠି ସମସ୍ତଙ୍କର ଇଚ୍ଛା ଥାଏ ଯେ କେମିତି ଆଡ଼ପ ମଣ୍ଡପରେ ଟିକେ ଦର୍ଶନ କରିବା। ସାଧାରଣ ଲୋକଟିଏ ଯାଇ ଦର୍ଶନ କରିବ ସେଇଟା ତ ଉପାୟ ଯାହା ଆପଣ କରିଛନ୍ତି, କିନ୍ତୁ ବେଳେବେଳେ ବୃଦ୍ଧ ହୁଅନ୍ତୁ, ମହିଳା ହୁଅନ୍ତୁ, ଶିଶୁ ହୁଅନ୍ତୁ, ଦିବ୍ୟାଙ୍ଗ ହୁଅନ୍ତୁ, ଏମାନଙ୍କ ପାଇଁ କିଛି ବିଶେଷ ବ୍ୟବସ୍ଥା ଏଥର କରାହେଇଛି କି?
1: ନିଶ୍ଚିତ ଭାବରେ ଆମର DSSO ଅଫିସ ତରଫରୁ ଆମର ଯେଉଁମାନେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ଅଛନ୍ତି ବା ଛୋଟ ପିଲା ଅଛନ୍ତି ବା ସିନିୟର ସିଟିଜେନ୍ସ ଅଛନ୍ତି, ସମସ୍ତଙ୍କ ପାଇଁ ଆମେ ଏଥରକ ବିଶେଷ ବ୍ୟବସ୍ଥା କରିଛୁ। ସେମାନେ ଆସିବେ, ତାଙ୍କର ଚେକଅପ୍ ହେବ, ଚେକଅପ୍ ସହିତ ସେମାନେ କେମିତି ଭିତରେ ଯାଇକି ଶୃଙ୍ଖଳାର ସହିତ ଦର୍ଶନ କରିବେ, ତା ପାଇଁ ଆମର ଏଣ୍ଟାୟାର ଟିମ୍ ଏବଂ NGOs ଆଣ୍ଡ ଭଲେଣ୍ଟିୟର ସମସ୍ତେ ଅଛନ୍ତି। ତ ଏସବୁ ଜିନିଷକୁ ଆମେ ଆଖି ଆଗରେ ରଖି ଏଥରକ ଶ୍ରୀ ଗୁଣ୍ଡିଚା ମନ୍ଦିର ପାଖରେ ଏହାର ବ୍ୟବସ୍ଥା କରିଛୁ।
0: କୁହାଯାଏ ଯେ ଜିଲ୍ଲା ପ୍ରଶାସନ ବା ସରକାର ଯେତିକି ତତ୍ପର ହୁଅନ୍ତି ରଥଯାତ୍ରାରେ, ଏତେ ବଡ଼ 10 ଉର୍ଦ୍ଧ୍ୱ ଲୋକଙ୍କର ସମାଗମ ହେବ, ତେବେ ତା ସହିତ NGO ଏବଂ ସାଧାରଣ ଜନତା, ପୁରୀବାସୀ, ଏ ସମସ୍ତଙ୍କର ମଧ୍ୟ ସମାନ ରୂପେ ଅବଦାନ ଥାଏ। ସେମାନଙ୍କର କିଭଳି ଭାବରେ ଆପଣ ସହଯୋଗ ଲୋଡ଼ିଛନ୍ତି?
1: ନିଶ୍ଚିତ ଭାବରେ ମୁଁ ତ ବହୁତ ବହୁତ ଧନ୍ୟବାଦ ଦେବି ପୁରୀବାସୀଙ୍କୁ, ସେମାନେ ପ୍ରତ୍ୟେକଟି ଷ୍ଟେଜରେ ଆମ ସହିତ କୋପରେଟ୍ କରିଛନ୍ତି, ସମସ୍ତ ଜାଗାରେ କେମିତି ନୂଆ ନୂଆ ସଜେସନ୍ସ ମଧ୍ୟ ଦେଇଛନ୍ତି, କେମିତି ଆମେ ଆଡମିନିଷ୍ଟ୍ରେସନକୁ ଆହୁରି ଲୋକାଭିମୁଖୀ କରିପାରିବା, ଟ୍ରାଫିକ୍ ମ୍ୟାନେଜମେଣ୍ଟ କେମିତି ଠିକ୍ସେ କରିପାରିବା। ତା ଛଡ଼ା ପ୍ରତ୍ୟେକ ଆଡଭାଇଜରିକୁ ସେମାନେ ସବୁ ସମୟରେ ମାନି ଚାଲିଛନ୍ତି, ଏବଂ ଆଗକୁ ମଧ୍ୟ ମୁଁ ଆଶା କରେ ଆଉ ସମସ୍ତଙ୍କୁ ମୋର ଅନୁରୋଧ ମଧ୍ୟ ରହିବ କି ରଥଯାତ୍ରା ସମୟରେ ସମସ୍ତେ କୋପରେଟ୍ କରିବେ।
0: ଜଗନ୍ନାଥଙ୍କର କୃପାରୁ ଏଥର ରଥଯାତ୍ରା ଭଲରେ ହଉ ଆମେ ତ ନିଶ୍ଚୟ କାମନା କରିବା। ତେବେ ଯାଉ ଯାଉ ଆପଣ ଶ୍ରୋତା ବନ୍ଧୁମାନଙ୍କୁ କ'ଣ ଶେଷ ମେସେଜ ଦେବେ ଏଥର ରଥଯାତ୍ରାକୁ ଆଖି ଆଗରେ ରଖି?
1: ଦେଖନ୍ତୁ, ଏହା ହେଉଛି ଏକ ମହାନ ପର୍ବ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ଘୋଷଯାତ୍ରା। ଏଠାରେ ସମସ୍ତଙ୍କୁ ମୁଁ ଅନୁରୋଧ କରିବି ଯେ ଆପଣମାନେ ଶୃଙ୍ଖଳିତ ଭାବରେ ସମନ୍ୱୟ ରକ୍ଷା କରି ଆସନ୍ତୁ, ଏବଂ ଆମର ଯାହା

0: ଆପଣମାନେ କାର୍ଯ୍ୟକ୍ରମ
1: ଶୁଣିଥିଲେ ଶ୍ରୀ ଦିବ୍ୟଜ୍ୟୋତି ପରିଣାଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତକାର। ଉପସ୍ଥାପନାରେ ଥିଲେ ସନ୍ତୋଷ କୁମାର ଲେଙ୍କା। ଶ୍ରୋତବନ୍ଧୁ, ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ରର କେତୋଟି ଗୀତ। ପ୍ରଥମେ କଣ୍ଠଦାନ କରିଛନ୍ତି ଜୟଶ୍ରୀ ଶିବରମନ। କଥାଚିତ୍ର ରହିଛି କର୍ତ୍ତୁଷ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏଠି ରଖୁଛୁ। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ପ୍ରସାରଣ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

ଶ୍ରୋତା ବନ୍ଧୁ ନମସ୍କାର, ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ସାହିତ୍ୟ ସୁଦ୍ଧା ପରିସରକୁ ସ୍ୱାଗତ ଜଣାଉଛି। ଉପସ୍ଥାପନାରେ ମୁଁ ସଂଘମିତ୍ର ପଟ୍ଟନାୟକ। ଆଜିର କାର୍ଯ୍ୟକ୍ରମରେ ଶୁଣିବେ କବୟତ୍ରୀ ଚିନ୍ମୟୀ ଗଜେନ୍ଦ୍ର ମ୍ୟାଡ଼ାମଙ୍କ ସହ ସାକ୍ଷାତକାର ତଥା ତାଙ୍କର କିଛି କବିତା। ବର୍ତ୍ତମାନ ସମ୍ପାଦକୀୟ ନିଦାଘର ଉଷ୍ମ ସ୍ପର୍ଶ ପରେ ସାତରଙ୍ଗର ଓଢ଼ଣୀ ଟାଣି ଧରଣୀ ପୃଷ୍ଠକୁ ଆସେ ବର୍ଷାରାଣୀ। ଆଦ୍ୟ ଆଷାଢ଼ର ପହିଲେ ଛିଟାରେ ଭିଜେ ଧରଣୀ, ଭିଜେ ମନ, ପୁଣି ଭିଜେ କବି ପ୍ରାଣ। କବି ମନରେ ସାଇତା ଅନେକ ଭାବନା ସବୁ ତା ଲେଖନୀ ଦ୍ୱାରା ଝରିଯାଏ ଆଉ ରୂପ ନିଏ କବିତାର। ଓଡ଼ିଆ ସାହିତ୍ୟରେ ଆଷାଢ଼ ମାସର ଏକ ସ୍ୱତନ୍ତ୍ର ଓ ଗଭୀର ସ୍ଥାନ ରହିଛି। ଏହି ମାସଟି କବି ଓ ଲେଖକମାନଙ୍କୁ ପ୍ରେମ, ବିରହ, ଆଧ୍ୟାତ୍ମିକତା ଏବଂ ପ୍ରକୃତିର ସୌନ୍ଦର୍ଯ୍ୟକୁ ନେଇ କାବ୍ୟ କବିତା ରଚନା କରିବା ପାଇଁ ସବୁବେଳେ

0: ସେବିତ କରିଆସିଛି। ତେବେ ଆଷାଢ଼ ମାସ ଯେ କେବଳ ଗୋଟିଏ ମାସ ତା ନୁହେଁ, ଏହା ଅନେକ ପର୍ବପର୍ବାଣୀର ଆରମ୍ଭର ମାସ ମଧ୍ୟ। ତା ଭିତରୁ ଆମ ଆରାଧ୍ୟ ଦେବତା ଜଗନ୍ନାଥଙ୍କର ଗୁଣ୍ଡିଚା ଜାତ। ଓଡ଼ିଆ ସାହିତ୍ୟର ଆରମ୍ଭ ହିଁ ଶ୍ରୀଜଗନ୍ନାଥଙ୍କୁ ନେଇ। ଆଦିକବି ସାରଳା ଦାସଙ୍କ ମହାଭାରତ ହେଉ କିମ୍ବା ପଞ୍ଚସଖା ସାହିତ୍ୟ, ସବୁଠି ଜଗନ୍ନାଥ ହିଁ ସର୍ବେସର୍ବା। ରଥଯାତ୍ରା ସମୟରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଯେଉଁ ଅପୂର୍ବ ମିଳନ ହୁଏ, ତାହା କବିମାନଙ୍କୁ ସବୁଠାରୁ ଅଧିକ ପ୍ରେରଣା ଦିଏ। ଭକ୍ତ ସାଲବେକ ଜଣେ ଯବନ କବି ହୋଇ ମଧ୍ୟ ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ଭକ୍ତି ସାହିତ୍ୟକୁ ସମୃଦ୍ଧ କରିଛି। ଖାଲି ସାଲବେକ ନୁହନ୍ତି, କବି ସୂର୍ଯ୍ୟ ବଳଦେବ ରଥ, ଦୀନକୃଷ୍ଣ ଦାସ ଏବଂ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଭଳି ପ୍ରାଚୀନ କବିମାନେ ଶ୍ରୀଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରାକୁ ନେଇ ଅନେକ ଜଣାଣ ଓ ଭଜନ ରଚନା କରିଛନ୍ତି। ରଥଯାତ୍ରା ହେଉଛି ସମାନତାର ପ୍ରତୀକ, ଯେଉଁଠି ଜାତି ଅଜାତି ଧନୀ ଦରିଦ୍ରର କୌଣସି ଭେଦଭାବ ନଥାଏ। ଏହି ଭାବନା ଓଡ଼ିଆ ସାହିତ୍ୟକୁ ଏକ ବିଶ୍ୱ ଜନନୀ ରୂପ ଦେଇଛି। ଆଧୁନିକ ସାହିତ୍ୟରେ ମଧ୍ୟ କବିବର ରାଧାନାଥ ରାୟ, ଗଙ୍ଗାଧର ମେହେର ଏବଂ ପରବର୍ତ୍ତୀ ସମୟରେ ମାୟାଧର ମାନସିଂଙ୍କ ଲେଖନୀରେ ବଡ଼ଦାଣ୍ଡ ଓ ରଥଯାତ୍ରାର ବର୍ଣ୍ଣନା ଅତି ଜୀବନ୍ତ ହୋଇଉଠିଛି। ରଥଯାତ୍ରା କେବଳ ଏକ ଯାତ୍ରା ନୁହେଁ, ଏହା ହେଉଛି ଓଡ଼ିଆ ସ୍ୱାଭିମାନ ଓ ସଂସ୍କୃତିର ମହାମେଳ। ପ୍ରତିଥର ଆମେ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣମାନଙ୍କ ସହ ପରିଚିତ କରାଇଥାଉ ସାହିତ୍ୟକୁ ଭଲ ପାଉଥିବା ସାହିତ୍ୟକାରମାନଙ୍କ ସହିତ, ଶୁଣାଇଥାଉ ସେମାନଙ୍କ ସାହିତ୍ୟ ସାଧନାର ଯାତ୍ରା ସମ୍ପର୍କରେ ତଥା ତାଙ୍କ ଲିଖିତ କିଛି ଗଳ୍ପ ଓ କବିତା। ସେହି ପରିପ୍ରେକ୍ଷୀରେ ଆଜି ଆମ ସହ ମଧ୍ୟ ଯୋଡ଼ି ହୋଇଛନ୍ତି ସେହିଭଳି ଜଣେ କବୟତ୍ରୀ। ପେଶାରେ ଜଣେ ସରକାରୀ ଶିକ୍ଷୟତ୍ରୀ, କିନ୍ତୁ ନିଶା ତାଙ୍କର ସାହିତ୍ୟ। ପିଲାମାନଙ୍କୁ ପୁସ୍ତକରେ ଥିବା ପାଠ ପଢ଼ାଇବା ସହିତ ନିଜ ଲିଖିତ କବିତାଗୁଡ଼ିକୁ ମଧ୍ୟ ଗୀତି କବିତା ହିସାବରେ ଆବୃତ୍ତି କରି ଶୁଣାଇବା ପାଇଁ ବେଶ୍ ପସନ୍ଦ କରନ୍ତି। ଏଥିପାଇଁ ପାଠକ ମହଲରେ ସେ ଖୁବ୍ ଆଦୃତ। ତେବେ ସେ ହେଉଛନ୍ତି ପୁରୀର ଶ୍ରୀମତୀ ଚିନ୍ମୟୀ ଗଜେନ୍ଦ୍ର ମ୍ୟାଡ଼ାମ। ତେବେ ଚାଲନ୍ତୁ ମ୍ୟାଡ଼ାମଙ୍କୁ କାର୍ଯ୍ୟକ୍ରମ ପରିସରକୁ ସ୍ୱାଗତ ଜଣାଇବା ଏବଂ ମ୍ୟାଡ଼ାମଙ୍କ ଠାରୁ ଜାଣିବା ତାଙ୍କ ସାହିତ୍ୟ ସାଧନାର ଯାତ୍ରା ସମ୍ପର୍କରେ ତଥା ଶୁଣିବା ତାଙ୍କ ଲିଖିତ କିଛି କବିତା। ନମସ୍କାର ମ୍ୟାଡ଼ାମ, ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
1: ଆପଣଙ୍କୁ ନମସ୍କାର।
0: ମ୍ୟାଡ଼ାମ କେମିତି ଅଛନ୍ତି?
1: ଭଲ ଅଛି।
0: ତ ମ୍ୟାଡ଼ାମ ସାହିତ୍ୟ ପ୍ରତି ଭଲ ପାଇବାଟା କେବେଠୁ ମାନେ ଆପଣଙ୍କ ଭିତରେ?
1: ମୋର ପ୍ଲସ୍ ଟୁରୁ ମୁଁ ଲେଖାଲେଖି ଆରମ୍ଭ କରିଛି। ଆଗରୁ ତ ଲେଖୁଥିଲି, ଗୁରୁତ୍ୱ ଦେଉନଥିଲି, କିନ୍ତୁ ପ୍ଲସ୍ ଟୁରୁ ଆରମ୍ଭ କରିଛି ଲେଖାଲେଖି। ଏବେ ମୁଁ 2018ରୁ ଆଧ୍ୟାତ୍ମିକ କବିତା ବି ଲେଖୁଛି। ମୋର ଜଣେ ସାଙ୍ଗ ମୋତେ କହିଥିଲା, ସବୁ ଲେଖୁଛୁ ଗୋଟେ ଆଧ୍ୟାତ୍ମିକ କବିତା ଲେଖୁନୁ କାହିଁକି? ତାପରେ ମୁଁ ଆଧ୍ୟାତ୍ମିକ କବିତା ଆରମ୍ଭ କଲି।
0: ତେବେ ଆପଣ ଯେମିତି କହିଲେ କି ପ୍ଲସ୍ ଟୁ ସମୟରୁ ଆପଣ ବିଧିବଦ୍ଧ ଭାବେ ଲେଖିବା ଆରମ୍ଭ କଲେ, ତେବେ ପ୍ରଥମ ଲେଖା ଆପଣ ଯେତେବେଳେ ଲେଖିଲେ କାହାକୁ ପଢ଼ିକି ଶୁଣେଇଛନ୍ତି କେବେ?
1: ଶୁଣେଇ ସାରିଲା ପରେ କିଏ କ'ଣ ଯଦି ଦେବେ ରିମାର୍କ, ତାକୁ ମୁଁ ଚେଞ୍ଜ କରେ, ଆଉ କେଉଁଠୁ କ'ଣ ନୂଆ ୱାର୍ଡ଼ ପାଏ। ମୋର କବିତା ମାନେ ଲେଖା ଥରେକେ ସରିଯାଏନି, ବାରମ୍ବାର ବାରମ୍ବାର। ଏବେ ବି ନୂଆ କବିତା ଆସିଲେ ମୁଁ ତାକୁ, ନୂଆ ଶବ୍ଦ ଆସିଲେ ମୁଁ ତାକୁ ଯୋଡ଼ୁଥାଏ। ତେଣୁ ମୋର କବିତା ଖାତା ପୁରା ରଫ୍ ଖାତା।
0: ଆଚ୍ଛା, ମାନେ ଗୋଟେ କବିତା ଲେଖିକି ଆମେ ଯେଉଁ ଥୋଇଦେବା ସେମିତି ନାହିଁ, ଆପଣ ବାରମ୍ବାର ନିଜ ଲେଖା କବିତାଟାକୁ ପଢ଼ୁଥାନ୍ତି ଏବଂ ଭାବୁଥାନ୍ତି ଯେ ଆଉ କ'ଣ ନୂଆ ଶବ୍ଦ ଏଥିରେ ମୁଁ ଯୋଡ଼ିପାରିବି। ବହୁତ ବଢ଼ିଆ କଥା। ତେବେ ଆପଣ ଯେହେତୁ କବିତା ଲେଖନ୍ତି ଏବଂ ଆମର ଆଉ ଗୋଟିଏ ଦିନ ପରେ ଭକ୍ତ ଆଉ ଭଗବାନଙ୍କର ଗୋଟେ ମହାମିଳନ ଘଟିବାକୁ ଯାଉଛି ରଥଯାତ୍ରା, ତେବେ ସେଇ ପରିପ୍ରେକ୍ଷୀରେ ଆଜି ପ୍ରଥମ କବିତା ଆମ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପଢ଼ନ୍ତୁ।
1: ମୋ କବିତାର ଶୀର୍ଷକ ତୋ କଳା ମୁହଁକୁ ଦେଖିଦେଲେ।

0: ତେବେ କାର୍ଯ୍ୟକ୍ରମ ଆରମ୍ଭରୁ ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସୁନ୍ଦର ଗୀତ କବିତାଟି ମୋତେ ତ ବହୁତ ଭଲ ଲାଗିଲା। ଆଶା କରୁଛି ଆମକୁ ଶୁଣୁଥିବା ଆମ ଶ୍ରୋତାବନ୍ଧୁମାନଙ୍କୁ ମଧ୍ୟ ବେଶ ପସନ୍ଦ ଆସିଥିବ।
1: ତେବେ ଆପଣଙ୍କର ବେଶୀ ରୁଚି କୋଉଥିରେ, ମାନେ କବିତା ନା ଗଳ୍ପ?
2: କବିତା ବି ଲେଖେ, ଗଳ୍ପ ବି ଲେଖେ, ଆଉ ଅନୁଭବ ବି ଅନୁଭୂତି ବି ଲେଖେ।
0: ଆଚ୍ଛା, ମାନେ ସତ୍ୟ ଘଟଣା ଗୁଡ଼ିକ ସଜାନ୍ତି ଆପଣଙ୍କର ସାହିରେ?
2: ଆଜ୍ଞା।
0: ତ ମ୍ୟାଡ଼ାମ୍, ଆପଣ ଯେମିତି କହୁଥିଲେ କି ପ୍ଲସ୍ ଟୁ ସମୟରୁ ଆପଣ ଲେଖାଲେଖି ଆରମ୍ଭ କଲେ ଏବଂ ଆପଣଙ୍କର ଗୋଟେ ସାଙ୍ଗର ପରାମର୍ଶ କ୍ରମେ ଆପଣ ଆଧ୍ୟାତ୍ମିକ କବିତା ଲେଖିବା ଆରମ୍ଭ କଲେ, ତା ପରେ ପରେ ଆପଣଙ୍କର ମନେ ଅଛି କି ପ୍ରଥମ କବିତା ଆପଣ କ'ଣ ଲେଖିଥିଲେ, କିଛି ମନେ ଅଛି ଆପଣଙ୍କର କେଉଁ ଉପରେ ଲେଖିଥିଲେ?
2: ରେ ମାନବ କାହିଁ ତୁମେ ବୁଝିବ, ସେଇ କବିତାଟି ମୋର ଗୋଟେ ଭଉଣୀ ପଢ଼ୁଥିଲା ଆମର ସାଂସ୍କୃତିକ କଲେଜରେ, ସିଏ ମୋତେ କହିଥିଲା ମୋତେ କବିତା ଦେ, ମୁଁ ଦେଇଥିଲି ତାକୁ। କାହିଁକି ନା ମୁଁ ଯେଉଁ ଲେଖିଛି ପ୍ରକୃତରେ ସେଇଟା ପ୍ରକାଶ ପାଇବ କି ନ ପାଇବା, ପାଇବା ପାଇଁ ଯୋଗ୍ୟ ନା ନାହିଁ ଜାଣିବା ପାଇଁ ମୋ କବିତାଟା ମୁଁ ତାକୁ ଦେଇଦେଇଥିଲି, ତାର କିନ୍ତୁ ମାଗାଜିନ୍ରେ ବାହାରିଥିଲା।
1: ଆଚ୍ଛା, ମାନେ ପ୍ରଥମ ଲେଖା ଆପଣଙ୍କର ବାହାରିଥିଲା କିନ୍ତୁ ଆପଣଙ୍କ ନାଁରେ ବାହାରି ନଥିଲା, ଭଉଣୀଙ୍କ ନାଁରେ ବାହାରିଥିଲା, ଆଉ ତାପରେ ଧୀରେ ଧୀରେ ଆପଣଙ୍କ ଭିତରେ କନଫିଡେନ୍ସ ଆସିଲା ଯେ ନାଇଁ ମୁଁ ବି ଭଲ ଲେଖିପାରେ।
2: ଆଜ୍ଞା।
1: ଆଚ୍ଛା, ତେବେ ଆପଣଙ୍କର ଲେଖାଲେଖି ପାଇଁ ପ୍ରେରଣାର ଉତ୍ସ କିଏ?
2: ଲେଖାଲେଖି ପାଇଁ ମୁଁ ତ ନିଜେ ଆଗ ଲେଖା ପାଇଁ ଏସବୁ ବହି ସବୁ ପଢ଼ିଲା ପରେ ମୋତେ ନିଜେ ଲେଖିବାକୁ ତ ଇଚ୍ଛା ହୁଏ, ଶବ୍ଦ ସବୁ ଆସିଯାଏ, ତାପରେ ପ୍ରେରଣାର ଉତ୍ସ ହେଲେ ମୋର ବାପା।
1: ଆଚ୍ଛା, ମାନେ ବାପା ଆପଣଙ୍କର ଲେଖାଲେଖି କରନ୍ତି?
2: ସବୁ ଲେଖାଲେଖି ନୁହଁ, ଗୀତ ଗାଆନ୍ତି, ବାଜା ବି ବଜାଇ ପାରନ୍ତି, ସବୁଥିରେ ବାପାଙ୍କର ଆଗ୍ରହ ଥିଲା ସବୁ କାମରେ। ଆଉ ସବୁ ଏ ଫୁଲ କାଟିବାଠୁ ଆରମ୍ଭ କରି ଯେତେ ସେ ଡାକନ୍ତି ସବୁବେଳେ, ଏ ଝିଅ ଆସେ ଏଇଟା ଦେଖେ ଏମିତି କଟା ହେବ ଫୁଲଟା, ଏମିତି ମାନେ ଗୀତ ବୋଲିଲା ବେଳେ ବି ଡାକନ୍ତି। ଆମର ଗୋଟେ ଥିଲା ହାରମୋନିୟମ ଥିଲା ଘରେ, ତାପରେ ଏ ଯେଉଁ ବାଜା ବି ଡୁବିତା ପିଲା ବି ଥିଲା।
1: ଆଚ୍ଛା, ତେବେ ବାପା ଆପଣଙ୍କର ପ୍ରେରଣାର ଉତ୍ସ ଏବଂ ବାପାଙ୍କ ଠାରୁ ପ୍ରେରଣା ପାଇକି ଆପଣ ମଧ୍ୟ ଲେଖାଲେଖି କ୍ଷେତ୍ରରେ ଆଗକୁ ବଢ଼ିଲେ, ତାହେଲେ ଆପଣ ପିଲାମାନଙ୍କୁ ଯେଉଁ ପଢ଼ଉଛନ୍ତି ସେତେବେଳେ ମଧ୍ୟ ଆପଣ କିଛି କିଛି କବିତା ମାନେ ଗୀତ ଆକାରରେ ଗାଇକି ବୋଧେ ପଢ଼ିକି ଶୁଣାଉଛନ୍ତି?
2: ନିଶ୍ଚିତ, ଇଂଲିଶ ଆଉ ଓଡ଼ିଆ ଏଇ ଦୁଇଟା ସବଜେକ୍ଟ ମୋର ପ୍ରିୟ, ତେଣୁ ମୁଁ ପ୍ରତି କ୍ଲାସ୍ରେ ଯେଉଁ ସମୟରେ ଯେଉଁ ଜିନିଷଟା ଆସିଲା ଫିଟ୍ ହେବ, ମୋ କବିତାଟା ସେଠି ଫିଟ୍ ହେବ, ମୁଁ ସେଇଟା ପିଲାଙ୍କୁ ସେଇ ସ୍ୱର ତାଳ ଲୟରେ ଗାଏ, ଆଉ ପିଲାମାନେ ଭାରି ମାନେ ଖୁସି ହୁଅନ୍ତୁ।
1: ତେବେ ବର୍ତ୍ତମାନ ସମୟ ଆଉ ଏକ କବିତା ଶୁଣିବା, କେଉଁ କବିତାଟି ଶୁଣାଇବେ?
2: ରଥ ସମୟ, ତେଣୁ ରଥ ବିଷୟରେ କବିତା। ହେ ଜଗନ୍ନାଥ ଧନ୍ୟ ତୁମ୍ଭ ରଥ ଜାତ ପୃଥିବୀ।

ପଦଳ ପଛେ ଚଳେ ନନ୍ଦୀ ଘୋଷ ହେ ଜଗନ୍ନାଥ ଧନ୍ୟ ତୁମ୍ଭ ରଥ ଜାତ ବଳଭଦ୍ର ବିଜେ ଯେ ତାଳ ଧ୍ୱଜ ଦର୍ପ ଦଳନରେ ସୁଭଦ୍ରା ମାତ ନନ୍ଦୀ ଘୋଷେ ଚଳ କାଳିଆ ଶାନ୍ତ ଫର ଫର ଉଡ଼େ ନେତ ହେ ଜଗନ୍ନାଥ ଧନ୍ୟ ତୁମ୍ଭ ରଥ ଜାତ ବରଷକେ ଥରେ ପଦାକୁ ଆସ ସଭିଙ୍କର ଦୁଃଖ କାଳୀ ମାନସ ଭାବର।

0: ধন্য তুম্ভ জাত পদে শত শত প্রণিপাত হে জগন্নাথ ধন্য তুম্ভ রথ জাত।
1: ବହୁତ ବଢ଼ିଆ ଲାଗିଲା କବିତାଟି। ଆଶା କରୁଛି ଆମକୁ ଶୁଣୁଥିବା ଆମ ଶ୍ରୋତାବନ୍ଧୁମାନଙ୍କୁ ମଧ୍ୟ ବେଶ୍ ପସନ୍ଦ ଆସିଥିବ। ଆଗକୁ ଆସୁଥିବା ଏଇ ରଥଯାତ୍ରାକୁ ନେଇ ଆପଣଙ୍କ କବିତାଟି ଭାରି ଭଲ ଲାଗିଲା। ତେଣୁ ମ୍ୟାଡ଼ାମ୍, ଏମିତି କେବେ ହେଇଛି ଆପଣଙ୍କ ଜୀବନରେ ଯେ ମନକୁ ଗୋଟେ ଶବ୍ଦ ଆସୁଥିବ କିନ୍ତୁ କିଛି ସମୟ ପରେ ତାହା ଉଭେଇ ଯାଇଥିବ ଆଉ ପରେ ମନେ ପଡ଼ିନଥିବ?
0: ହଁ ନିଶ୍ଚିତ, ମୁଣ୍ଡକୁ ଆସିଗଲାନି, ମୁଣ୍ଡ ପୁରା ବିନ୍ଧା ହେବ, ସେତେବେଳେ ନ ଉତାରିଲା ପର୍ଯ୍ୟନ୍ତ କାଗଜରେ ପୁରା ମୁଣ୍ଡ ଭାରି ହେଇଯିବ। ସେ ରାତି ହଉ କି ଯାହା ହଉ, ଶୋଇଥିବି ଉଠିକି ଯାଇକି ପେନ୍ ପେପର ଆଣିକି ସେ ଧାଡ଼ିଟା ଲେଖିଦେଲେ ତାପରେ ସବୁ ଆସିଯିବ ନା, ସେ ଧାଡ଼ିଟା ଭୁଲିଗଲେ, ସେ ୱାର୍ଡ଼ଟା ଭୁଲିଗଲେ ଆଉ ସେଇଟା ପୁରା ଭୁଲି ହେଇଯାଏ।
1: ତେବେ ମ୍ୟାଡ଼ାମ୍, ଆପଣ ପିଲାମାନଙ୍କୁ ପଢ଼ାନ୍ତି, ଘରେ ମଧ୍ୟ କାମ କରନ୍ତି, ତେବେ ସାହିତ୍ୟକୁ କେତେବେଳେ ସମୟ ଦିଅନ୍ତି?
0: ସାହିତ୍ୟକୁ ବିଭିନ୍ନ ସମୟରେ, ଆମ ପୁରୀରେ ବହୁତ ଅନୁଷ୍ଠାନ ଅଛି ସାହିତ୍ୟ ଅନୁଷ୍ଠାନ, ସେମାନେ ଫୋନ୍ କରନ୍ତି ବା ହ୍ୱାଟ୍ସଆପ୍ରେ ପଠାନ୍ତି, ମୁଁ ଯାଏ, ଯେତେ କାମ ଥାଉ ଯାଏ ଯାଏ, କାରଣ ବହୁତ କଥା ଶୁଣିବାର ଅଛି ଆମକୁ। ବହୁତ ଆମର ସାହିତ୍ୟିକ ମାନେ ବହୁତ ସୁନ୍ଦର ସୁନ୍ଦର ଭାବରେ, ସେମିତି ସବୁ ସାହିତ୍ୟ ଆସରେ ଗଲେ ଆମର ସେଇଟା ଲାଭ, ଆଉ ମୁଁ ଯେତେ କାମ ଥାଉ ମୁଁ ଯାଏ।
1: ବାସ୍ତବରେ ବହୁତ କିଛି ଆମେ ଶୁଣିଲେ ବା ପଢ଼ିଲେ ଆମେ ଅଳ୍ପ କିଛି ଲେଖିପାରିବା, ବହୁତ ବଢ଼ିଆ ଲାଗିଲା। ତେବେ ବର୍ତ୍ତମାନ ସମୟ ଆଉ ଏକ କବିତା ଶୁଣିବା, କେଉଁ କବିତାଟି ଶୁଣାଇବେ?
0: ବର୍ତ୍ତମାନ ଆଷାଢ ମାସ, ତେଣୁ ମୋର କବିତା ବରଷା ରାଣୀ। ଋତୁ ବଦଳଇ ମାସ ବଦଳଇ ବଦଳି ଯାଏ ବରଷ, ବରଷ କେଥରେ ବରଷା ରାଣୀଟି ଦିଅଇ ଧରାରେ ସ୍ପର୍ଶ। ଗ୍ରୀଷ୍ମର ପ୍ରକୋପେ ଅସହ୍ୟ ଉତ୍ତାପେ ହନ୍ତ ସନ୍ତ ଜୀବ କୂଳ, ଶୀତଳତା ଭରେ କୋଟି କୋଟି ପ୍ରାଣେ ବରଷି ବରଷା ଜଳ। ସ୍ୱାଗତ ଜଣାଇ ବରଷା ରାଣୀଙ୍କୁ ଭେକ ଗାଏ ଗୀତ କେଙ୍କଟର, ଆନନ୍ଦେ ମୟୂର ହୋଇ ଅଧୀର ଆକାଶରେ ଦେଖି ମେଘମହ୍ଲାର। ବିଜୁଳି ଚମକ ଘଡ଼ଘଡ଼ି ଡାକ ଆକାଶରେ ଶୋଭେ ଇନ୍ଦ୍ର ଧନୁ, ସୂରୁଜ ମେଘଙ୍କ ଲୁଚକାଳି ଖେଳ ଅଭୁଲା ଭାବ ସେ ଲିଭିନି ମନୁ। ଆଦ୍ୟ ଆଷାଢ଼ର ବରଷାରେ ଭିଜି ଉଲ୍ଲସିତ ହୁଏ ଧରଣୀ ରାଣୀ, ବୃକ୍ଷ ରାଜି ସୋହେ ନବପଲ୍ଲବରେ ଜଳେ ଭରେ ନଦୀ ପୁଷ୍କରିଣୀ। ନାଲି ଟୁକୁ ଟୁକୁ ସାଧବ ବୋହୁଏ ଘାସ ଗାଲିଚାରେ ବସାନ୍ତି ହାଟ, ଗାଢ଼ ସବୁଜ ଗାଲିଚା ଉପରେ ସତେକି ପଡ଼ିଛି ନାଲିଆ ଛିଟ। କାଗଜ ଡଙ୍ଗା ଭସାଇ ପାଣିରେ ପିଲାଏ ଖୁସିରେ ମାରନ୍ତି ଡିଆଁ, ଚଷା ଭାଇ ଖୁସି କହିଲେ ନ ସରେ ନୂଆ ନୂଆ ଲାଗେ ତାକୁ ଦୁନିଆ। ନାନା ରଙ୍ଗ ଫୁଲ ପନିପରିବାରେ କ୍ଷେତବାଡ଼ି ସବୁ ଉଠେଇ ହସି, ଫସଲ ସମ୍ଭାର ଦେଖି ଆନନ୍ଦରେ ସଭିଙ୍କର ମନ ଉଠେଇ ନାଚି। ବରଷା ରାଣୀ ତା ସାଥେ ଆଣିଥାଏ ନାନା ଉତ୍ସାହ।

0: ସତ ପୁଣ୍ୟ ପର୍ବ ପିଠାପଣା ନୃତ୍ୟ ଗୀତ ତାଳେ ତାଳେ ଅବସାଦ ମେଣ୍ଟେ ମନରୁ ସର୍ବ ଅବସାଦ ମେଣ୍ଟେ ମନରୁ ସର୍ବ।
1: ବହୁତ ବଢ଼ିଆ ଲାଗିଲା କବିତାଟି। ଆଶା କରୁଛି ଆମକୁ ଶୁଣୁଥିବା ଆମ ଶ୍ରୋତାବନ୍ଧୁମାନଙ୍କୁ ମଧ୍ୟ ବେଶ ପସନ୍ଦ ଆସିଥିବ। ତେବେ ଆପଣଙ୍କ ଘରେ କେହି ଲେଖାଲେଖି କରନ୍ତି ବା ଲେଖାଲେଖି ସହିତ କେହି ଜଡ଼ିତ ଅଛନ୍ତି?
0: ମୋର ବାପା ଗାଉଥିଲେ ଗୀତ ସବୁବେଳେ, ସେ ଡାକନ୍ତି ପାଖକୁ। ମୋ ହଜବ୍ୟାଣ୍ଡ ବି ସିଏ ଲିଟରେଚର୍ ବାଲା, ତେଣୁ ସବୁ କବିତା ଲେଖି ସାରିଲା ପରେ ସିଏ ମୋର କରେକ୍ସନ୍ କରନ୍ତି।

0: ବାପା ଗାଉଥିଲେ ଗୀତ ସବୁବେଳେ, ସେ ଡାକନ୍ତି ପାଖକୁ। ମୋ ହଜବ୍ୟାଣ୍ଡ ବି ସିଏ ଲିଟରେଚର ବାଲା, ତେଣୁ ସବୁ କବିତା ଲେଖି ସାରିଲା ପରେ ସିଏ ମୋର କରେକ୍ସନ୍ କରନ୍ତି। ତେଣୁ ଘରୁ ମୁଁ ସୁଯୋଗ ପାଇଲି କରେକ୍ସନ୍ ପାଇଁ, ଆଉ ମୋତେ କାହାକୁ କହିବାକୁ ପଡ଼େନି। ଆଗରୁ ମୋର ସନ୍ଦେହ ଥିଲା ମୋ କବିତାଟା ଯୋଗ୍ୟ ହେବ କି ନ ହେବ, ବର୍ତ୍ତମାନ ସେଇଟା ଆଉ ଭାବିବାକୁ ମୋତେ ପଡ଼ୁନି, ସେ ଘରେ ସେଇଟା ମୋର ସଂଶୋଧନ ହେଇଯାଉଛି। ଆଉ ସିଏ ବି ଆଗ୍ରହରେ ଦେଖନ୍ତି, ଯାହା ମୁଁ ଲେଖିକି ଦିଏ ସିଏ ଦେଖି ତାକୁ କରେକ୍ସନ୍ କରନ୍ତି।
1: ତେବେ ମ୍ୟାଡ଼ାମ୍, ବର୍ତ୍ତମାନ ସମୟ ଆଉ ଏକ କବିତା ଶୁଣିବା।
0: ଏଇଟା ମୋର ବି ସେ ରଥ ସମ୍ପର୍କିତ କବିତା, ଆସ ଆସ ସଙ୍ଗାତଲ ଆସ ଲମ୍ବିତ।

0: ତେବେ ଆପଣଙ୍କର ଏମିତି ଗୋଟେ ବହି ଯୋଉଟାକି ଆପଣଙ୍କୁ ଭାରି ଭଲ ଲାଗେ ପଢ଼ିବା ପାଇଁ?
1: ମୋର ପଞ୍ଚକଲମ ଯେଉଁ ଗୋଟେ ଅଛି ଆମର ବିପିନ ବିହାରୀ ଦଳେଇଙ୍କର, ସେ ଭାଇନାଙ୍କର କବି, ସେଇଥିରେ ମୋର ତିନି ଥର ବାହାରିଛି କବିତା, ପାଞ୍ଚଟି ଲେଖେ ପଞ୍ଚକଲମ ମାନେ ପାଞ୍ଚଟା ଲେଖେ କବିତା ବାହାରିଛି, ଆଉ ସେଇଗୁଡ଼ାକ ମୁଁ ବାରମ୍ବାର ପଢ଼େ। ପଢ଼ି ସାରିଲା ପରେ ମୋତେ ଇଚ୍ଛା ହୁଏ ପୁଣି ଆଉ ଟିକେ ଭଲ ହେଇପାରିଥାନ୍ତା, ମୁଁ ଏଇ ୱାର୍ଡ଼ ଗୁଡ଼ା ଦେଇଥିଲେ। ତେଣୁ ସବୁବେଳେ ମୋ ଖାତା ତ ଯେଉଁ କବିତା ତ ରଫ୍ ଖାତା, ମୁଁ ସନ୍ତୁଷ୍ଟ ନୁହେଁ କେତେବେଳେ। ତେଣୁ ଯେଉଁ ଆସରକୁ ଗଲି କବିତା ଆସର, କି ଯେଉଁଠି ପେପରଟେ ପଢ଼ିଲି କି ଗୋଟେ ବହିଟେ ପଢ଼ିଲି ପାଇଲି, ତା ଦେହରୁ ଯେଉଁ ସବୁ ନୂଆ ୱାର୍ଡ଼ ସବୁ ବା ଫିଲିଙ୍ଗସ୍ ଆସିଲା, ମୁଁ ତାକୁ କେମିତି ତା ଭିତରେ ପୁଣି ଫିଟ୍ କରିବି, ସେଇଥିରେ ମୁଁ ଲାଗିଥାଏ। ତେଣୁ ମୋର ଖାତା ହେଲା ଏବେ ବି ଆପଣଙ୍କ ପାଖକୁ ଟିକେ ଆସିଛି, କେତେ ୱାର୍ଡ଼ ବି ଆହୁରି ତା ଭିତରେ କାଟିକି ନୂଆ ନୂଆ ୱାର୍ଡ଼ ପସେଇଛି।
0: ବହୁତ ବଢ଼ିଆ କଥା। ଗୋଟେ କବିର ଲକ୍ଷଣ ମଧ୍ୟ ଏହା କି ସେ ନିଜେ ଲେଖାରେ କେବେ ସନ୍ତୁଷ୍ଟ ହୋଇପାରେନି, ସେ ସବୁବେଳେ ଚାହୁଁଥାଏ ଯେ ମୋ ଲେଖା ଆହୁରି ଭଲ ହଉ, ଆହୁରି କେଉଁ କେଉଁ ଶବ୍ଦ ମୁଁ ନେଇକି ମୋ ନିଜ ଶବ୍ଦକୋଷରେ ଯୋଡ଼ିବି, ସେ ସବୁବେଳେ ଏଥିପାଇଁ ମଧ୍ୟ ଚେଷ୍ଟାରତ ଥାଏ। ବହୁତ ବଢ଼ିଆ କଥା। ତେବେ ଆଜି ତ ପ୍ରାୟ ସମୟ ହେଲାଣି କାର୍ଯ୍ୟକ୍ରମ ଶେଷ କରିବା, କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମେ ଚାହିଁବୁ ଆପଣଙ୍କ ଠାରୁ ଏକ ସୁନ୍ଦର କବିତାଟିଏ ଶୁଣିବା ପାଇଁ।
1: ସବୁ ତ ଦେଇଛ ପ୍ରଭୁ, କିବା ମାଗିବି ଆଉ, ସବୁ ତ ଦେଇଛ କିବା ମାଗିବି ଆଉ ଠାକୁରେ, ସବୁ ତ ଦେଇଛ କିବା ମାଗିବି ଆଉ, ତୁମ ନାମ ଜପି ଜପି, ତୁମ ନାମ ଜପି ଜପି ଦିନ ମୋର ଯାଉ, ତୁମ ନାମ ଜପି ଜପି ଦିନ ମୋର ଯାଉ। ଆହା କି ସୁନ୍ଦର ତୁମର ଏ ସୃଷ୍ଟି, ଦେଖିବାକୁ ଦେଲ ପ୍ରଭୁ ମୋତେ ଦିବ୍ୟ ଦୃଷ୍ଟି, ସତେ କି ମଧୁର ତୁମ ନାମ ରସ, ପାନ କରିବାକୁ ମୋତେ କର୍ଣ୍ଣ ଦେଇଅଛ, ଶୟନେ ସପନେ ଜାଗରଣେ ଅବା ମୋନୟନେ ତୁମ ଛବି ସଦା ନାଚୁ ଥାଉ, ସବୁ ତ ଦେଇଛ କିବା ମାଗିବି ଆଉ। ଭାବ ଦେଇଅଛ ଦେଇଛ ଭକତି, ଲେଖନୀ ମୁନରେ ମୋର ଭରିଅଛ ଶକ୍ତି, କଣ୍ଠେ ଦେଇଅଛ ସୁର ତାଳ ଲୟ, ଚିନ୍ତା ଚେତନାରେ ମୋର ଅଛ ଦୟାମୟ, ଦିନ ମୋ ଆରମ୍ଭ ତୁମ ନାମେ ପ୍ରଭୁ, ଦିନ ମୋ ଆରମ୍ଭ ତୁମ ନାମେ ପ୍ରଭୁ, ଶେଷ ହେଉ ଦିନ ତୁମ ନାମେ ମହାବାଉ।

0: ସବୁ ତ ଦେଇଛ କିବା ମାଗିବି ଆଉ, ଦେଇଅଛ ନାଶା ଦେଇଅଛ ଗୁଣା, କେଉଁ ଭାବେ ପ୍ରଭୁ ମୋତେ କରିନାହ ଉଣା, ମନୋହରି ବିଷ ଉଠିଦେଲ ହସ, ନୟନରେ ଲୁହ ଆଉ ହୃଦୟ ପିଉଷ, ହେଚକା ନୟନ ହେଚକା ନୟନ ଆହେ ଦାରୁ ବ୍ରହ୍ମ, ତବ ଶ୍ରୀଚରଣେ ମୋର ଦିନ ବିତି ଯାଉ, ତବ ଶ୍ରୀଚରଣେ ମୋର ଦିନ ବିତି ଯାଉ, ସବୁ ତ ଦେଇଛ କିବା ମାଗିବି ଆଉ।
1: ଅତି ସୁନ୍ଦର କବିତା। ବାସ୍ତବରେ ଭଗବାନଙ୍କୁ ଆମେ ଆଉ କ'ଣ ବା ମାଗିପାରିବା, ଆମ ପାଖରେ ଯାହା ବି ଅଛି ସେ ସବୁ ହିଁ ଭଗବାନଙ୍କର ହିଁ ଦାନ। ଯାହା ଆମ ସହିତ ଘଟୁଛି ଆଉ ଯାହା ଘଟିବ ସେ ସବୁ ମଧ୍ୟ ତାଙ୍କ ଦ୍ୱାରା ହିଁ ପରିକଳ୍ପନା।
2: ବହୁତ ବଢ଼ିଆ କବିତାଟି। ଏବଂ କାର୍ଯ୍ୟକ୍ରମ ସାରିବା ପୂର୍ବରୁ ଆମେ ଆପଣଙ୍କ ଠାରୁ ଆମ ଶ୍ରୋତାବନ୍ଧୁଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଶୁଣିବା ପାଇଁ ଚାହିଁବୁ।
0: ଜୟ ଜଗନ୍ନାଥ। ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ମୋର ଅନ୍ତରରୁ ପ୍ରଣାମ। ଜୀବନ ତାଙ୍କରି ଦାନ, ତେଣୁ ଆମେ ସବୁବେଳେ ଶ୍ରୀ ଭଗବାନଙ୍କର ଜୀବନରେ ତ ବହୁତ ମନ୍ଧୁର ପଥ, ଗଡ଼ାଣି ଉଠାଣି, ଭଲ ମନ୍ଦ, ସୁଖ ଦୁଃଖ ସବୁ ରହିଛି। ତା ଭିତରେ ଆମେ ତାଙ୍କରି ଆଶ୍ରିତ ହୋଇ ଯଦି ଆଶ୍ରିତ ହେବା ତାହେଲେ ଆମ ଦିନଟି ଭଲରେ କଟିବ, ଜୀବନ ବି ସରସ ସୁନ୍ଦର ମଧୁମୟ ହେବ।
1: ଆପଣ ମାନେ କଥାଟା କହୁଥିଲେ ଏବଂ ଆପଣଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥିଲା। ବୋଧ ହୁଏ ଠାକୁରଙ୍କର ବହୁତ ମହିମା ଆପଣଙ୍କ ଉପରେ ବା ଆପଣଙ୍କ ଜୀବନରେ ସେମିତି କିଛି ଝଡ଼ ଆସିଛି ଯାହାକୁ ମହାପ୍ରଭୁ ଦୂରେଇ ଦେଇଛନ୍ତି ବୋଲି କହିପାରିବା।
0: ହଁ, ଗୁଡ଼େ ଆକ୍ସିଡେଣ୍ଟରୁ ବଞ୍ଚିଛି
1: ନିହାତି ରୂପେ। ସବୁ ସେହି ପ୍ରଭୁଙ୍କ ଇଚ୍ଛା ଏବଂ ତାଙ୍କରି ଉପରେ ଛାଡ଼ିଦେଲେ ହିଁ ଆମ ଜୀବନ ବାସ୍ତବରେ ସୁରୁଖୁରୁରେ ଭଲରେ ଚାଲିବ, ଆମେ କର୍ମ କରି ଚାଲିବା ଏବଂ ଭଗବାନଙ୍କ ଉପରେ ସବୁକିଛି ଛାଡ଼ିଦେବା।
2: ତେବେ ଆଜି ଆପଣ ଆସିଲେ, ଆମ ସହିତ ଯୋଗଦେଲେ ଏବଂ ଆପଣଙ୍କର ସାହିତ୍ୟ ସାଧନର ଯାତ୍ରା ସମ୍ପର୍କରେ ବାଣ୍ଟିଲେ, ତା ସହିତ ସୁନ୍ଦର କବିତା ଗୁଡ଼ିଏ ଆମ ସହିତ ବାଣ୍ଟିଲେ, ସେଥିପାଇଁ ଆକାଶବାଣୀ ପୁରୀ ତରଫରୁ ଆପଣଙ୍କୁ ଅନେକ ଧନ୍ୟବାଦ।
0: ଆପଣଙ୍କୁ ମଧ୍ୟ ଧନ୍ୟବାଦ।
2: ଆଷାଢ଼ ମାସ କେବଳ ଏକ ଋତୁ ପରିବର୍ତ୍ତନର ସମୟ ନୁହେଁ, ବରଂ ଏହା ଓଡ଼ିଆ ସଂସ୍କୃତି, କୃଷି ଏବଂ ଆଧ୍ୟାତ୍ମିକତାର ଏକ ମହାମିଳନ। ଗ୍ରୀଷ୍ମର ଦାହରୁ ମୁକ୍ତି ଦେଇ ଏହି ମାସ ଧରିତ୍ରୀ ମାତାକୁ ଶ୍ୟାମଳ ରୂପରେ ସଜେଇ ଦେଇଥାଏ ଏବଂ କୃଷକ ମନରେ ନୂତନ ଆଶା ଯୋଗାଇଥାଏ। ସେହିପରି ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏହି ମାସକୁ ଅଧିକ ପବିତ୍ର ଓ ଗୌରବମୟ କରିଥାଏ। ପ୍ରକୃତିର ସୌନ୍ଦର୍ଯ୍ୟ ଓ ମାନବ ଜୀବନର ସ୍ପନ୍ଦନକୁ ଏକ ସୂତ୍ରରେ ବାନ୍ଧୁଥିବା ଆଷାଢ଼ ମାସ ପ୍ରତିଟି ଓଡ଼ିଆ ପ୍ରାଣରେ ସଦା ସ୍ମରଣୀୟ। ତେବେ ଶ୍ରୋତାବନ୍ଧୁ, ଆଜି ତ ପ୍ରାୟ ସମୟ ହେଲାଣି କାର୍ଯ୍ୟକ୍ରମଟିକୁ ଏଇଠି ସମାପ୍ତ କରିବା ପାଇଁ। ଆଜିର କାର୍ଯ୍ୟକ୍ରମରେ ଚିନ୍ମୟୀ ମ୍ୟାଡ଼ାମଙ୍କର ସାହିତ୍ୟ ସାଧନାର ଯାତ୍ରା ଓ ତା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଥିବା କବିତାଗୁଡ଼ିକ ଆପଣମାନଙ୍କୁ ନିଶ୍ଚୟ ଭାବବିହ୍ୱଳ କରିଥିବ। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ମତାମତ ଜଣାଇବା ପାଇଁ ଭୁଲିବେ ନାହିଁ। ଆପଣ ନିଜର ମତାମତ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ପାରିବେ। ଆମ ଫୋନ୍ ନମ୍ବର 9437037892। ଆପଣ ଚାହିଁଲେ ନିଜର ମତାମତ ଆମକୁ ଚିଠି ମାଧ୍ୟମରେ ମଧ୍ୟ ପଠାଇ ପାରିବେ। ଆମ ଠିକଣା ସାହିତ୍ୟ ସୁଧା କାର୍ଯ୍ୟକ୍ରମ ମାର୍ଫତ ସହକାରୀ ନିର୍ଦ୍ଦେଶକ ଆକାଶବାଣୀ ପୁରୀ PIN 752001। ରହୁଛି, ନମସ୍କାର।

ଶୁଣିଥିଲେ ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ସାହିତ୍ୟ ସୁଧାର ପୁନଃ ପ୍ରସାରଣ। ଉପସ୍ଥାପନାରେ ଥିଲେ ସଙ୍ଗମିତ୍ର ପଟ୍ଟନାୟକ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର କେତୋଟି ଗୀତ। ପ୍ରଥମେ କଣ୍ଠଦାନ କରିଛନ୍ତି ମୁକେଶ କୁମାର ମାଥୁର ଏବଂ କଥାଚିତ୍ର ରହିଛି ଦିୱାନା।

ପରବର୍ତ୍ତୀ କଥାଚିତ୍ର ରହିଛି ଦିୱାନଗୀ କଣ୍ଠଦାନ କରିଛନ୍ତି ଆଶା ଭୋସଲେ ଏବଂ କିଶୋର କୁମାର।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏଇଠି ରଖୁଛୁ। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ପୁରୀ କେନ୍ଦ୍ରରୁ 103.4 FM ମାଧ୍ୟମରେ। ଆରମ୍ଭ କରୁଛୁ ଶ୍ରୀ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ। ତା ପୂର୍ବରୁ ଶୁଣି ନିଅନ୍ତୁ ବିଜ୍ଞାପନ ବିରତି।
1: ମିସ୍ ସୀମା,
2: ଆଜ୍ଞା,
1: ଏବେ ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ, ନହେଲେ ଘରକୁ ଆସିଯିବୁ। ହଁ,
2: କାହିଁକି? କିନ୍ତୁ
1: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି, ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି।
2: ଡିଜିଟାଲ ଆରେଷ୍ଟ?
1: 1,00,000 ଦିଅନ୍ତୁ, ବଞ୍ଚିଯିବେ।
2: ଏତେ ଟଙ୍କା?
1: ଆଚ୍ଛା ଠିକ୍ ଅଛି, ଗୋଟେ ଲିଙ୍କ୍ ପଠେଇଛି, ଏବେ ପ୍ରୋସେସିଂ ପାଇଁ 30,000 ଦିଅ, ନହେଲେ ପୁଅ ଜେଲ୍ ଯିବ।
2: ଜେଲ୍ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସାରିଛି।
1: ଆରେ,
2: ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍, ସେଥିପାଇଁ ପ୍ୟାନିକ୍ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ।
3: ହେଲୋ ମମ୍ମା,
2: ହାଇ।
4: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଆରମ୍ଭ କରୁଛୁ ଶ୍ରୀ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଦାନ କରିଛନ୍ତି ଲତା ଘୋଷ, ଗୀତ ରଚନା କରିଛନ୍ତି ରଘୁନାଥ ରାଉତ।

ପରବର୍ତ୍ତୀ ଗୀତ କଣ୍ଠଦାନ କରିଛନ୍ତି ଅରବିନ୍ଦ ମୁଦୁଲି, ଗୀତ ରଚନା କରିଛନ୍ତି ଶଶିଭୂଷଣ ମିଶ୍ର।

0: ରୁହନ୍ତୁ, ନହେଲେ ଘରକୁ ଆସିଯିବୁ। ହଁ
1: କାହିଁକି? କିନ୍ତୁ ମୁଁ
0: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି, ଆଉ ଆପଣ ଡିଜିଟାଲ ଆରେଷ୍ଟ ରେ ଅଛନ୍ତି।
1: ଡିଜିଟାଲ ଆରେଷ୍ଟ?
0: 1,00,000 ଦିଅନ୍ତୁ, ବଞ୍ଚିଯିବେ।
1: ଏତେ ଟଙ୍କା?
0: ଆଚ୍ଛା ଠିକ ଅଛି, ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 30,000 ଦିଅ, ନହେଲେ ପୁଅ ଜେଲ ଯିବ।
1: ଜେଲ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସାରିଛି।
0: ଆରେ
1: ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍, ସେଥିପାଇଁ ପ୍ୟାନିକ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ।
2: ହେଲୋ ମମ୍ମା।
1: ହାଇ।
3: RBI କହେ
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଶୁଣୁଥିଲେ ଶ୍ରୀଜଗନ୍ନାଥ ଭଜନ କାର୍ଯ୍ୟକ୍ରମ, ଏଇଠି ରଖୁଛୁ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ। ପ୍ରସାରଣ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ

0: ଶୁଣୁଥିଲେ ଶ୍ରୀଜଗନ୍ନାଥ ଭଜନ କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣନ୍ତୁ ବିଜ୍ଞାପନ ବିରତି।
1: ପୁଲିସ
2: ମିସ୍ ସୀମା
1: ଆଜ୍ଞା
2: ଏବେ ପୋଲିସ ଷ୍ଟେସନ ଆସ।

0: pump in New Delhi today, Union Textiles Minister Giriraj Singh inaugurated the event. Speaking to media, Mr. Singh said, Bharat Tex is the vision of the Prime Minister. He said it is now an international event and every year there has been an increase of exhibitors, buyers, sellers and visitors. The minister said MSMEs and entrepreneurs are also attending the Bharat Tex. He said free trade agreements with different countries are benefiting the textiles sector. The Enforcement Directorate, ED, has arrested a private software and fintech firm chairman in connection with the alleged Mahadev online betting app linked money laundering case. The agency had recently attached assets worth over 940 crore belonging to the chairman, his family members and entities allegedly owned and controlled by him. In cricket, chasing a target of 259 runs set by England, India were 239 for 4 in 42 overs in the first of the three-match ODI series at Edgbaston, Birmingham, when reports last came in. Earlier, electing to bat first, England were all out for 258 runs in 47.5 overs. In FIFA World Cup, France will take on Spain in the first semi-final at Dallas Stadium in Texas, US tonight. And that is the end of this news bulletin.
1: ଶୁଣୁଥିଲେ ଇଂରାଜୀରେ ସମ୍ବାଦ ପ୍ରସାରଣ କରିଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲିର କେତୋଟି କାର୍ଯ୍ୟକ୍ରମ ସୂଚନା ଆସନ୍ତାକାଲି ସକାଳ 6:05 ଶୁଣିବେ ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ଶ୍ରୀରାମଚରିତ ମାନସର 136ତମ ଅଧ୍ୟାୟ ଶୁଣିବେ ଆସନ୍ତାକାଲି ସକାଳ 6:40 ଆମର ସ୍ୱାସ୍ଥ୍ୟ ପ୍ରସାରଣ କରିବୁ 7:10 ଆକାଶବାଣୀ କଟକ କେନ୍ଦ୍ରରୁ ଆଗାମୀ ରଥଯାତ୍ରା ସମ୍ପର୍କରେ ଆଲୋଚନା ଶୁଣିବେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା 7:25 7:45 ରହିଛି ପଲ୍ଲୀ ଗୀତର କାର୍ଯ୍ୟକ୍ରମ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ 8:45 9:30 ରହିଛି ହେଲୋ ଆକାଶବାଣୀ ପୁରୀ 10:00 ଶୁଣିବେ ଶ୍ରୀକ୍ଷେତ୍ର ସୁରଭି ବର୍ତ୍ତମାନ ଶୁଣନ୍ତୁ ପାଣିପାଗ ସୂଚନା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱରରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାର ଦକ୍ଷିଣ ଉପକୂଳ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି ପାଳାଖେମୁଣ୍ଡିଠାରେ ସର୍ବାଧିକ ତାପମାତ୍ରା 36.8 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ମତ୍ସ୍ୟଜୀବୀମାନଙ୍କ ପାଇଁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶା ଉପକୂଳରେ 14-18 ଜୁଲାଇ ମଧ୍ୟରେ ଘଣ୍ଟା ପ୍ରତି 40-50 କିଲୋମିଟର ବେଗରେ ପବନ ବହିପାରେ ସମୁଦ୍ର ମଧ୍ୟ ଅଶାନ୍ତ ରହିପାରେ ସେଥିପାଇଁ ଏହି ଦିନମାନଙ୍କରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ସୂଚନା ଅନୁଯାୟୀ ପୁରୀ ଖୋର୍ଦ୍ଧା ନୟାଗଡ଼ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ଏସବୁ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ସେଥିପାଇଁ ଏହାକୁ କମଳା ଚେତାବନୀ ଅନ୍ତର୍ଗତ କରାଯାଇଛି ଏଇଠି ଶେଷ ହେଲା ପାଣିପାଗ ସୂଚନା ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ 11:11 ଆଜିର ଅଧିବେଶନକୁ ଏଇଠି ଶେଷ କରୁଛୁ ପୁଣି ଆପଣଙ୍କୁ ଅଭିବାଦନ ଜଣାଇବୁ ଆସନ୍ତାକାଲି ସକାଳ 5:51 ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ମୁଁ ସ୍ୱପ୍ନା ଶୁଭରାତ୍ରୀ ଜୟ ହିନ୍ଦ୍